ଆକାଶବାଣୀ କଟକ ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 7 ଦିନ ଇଂରାଜୀ 2026 ମସିହା ମେ ମାସ 28 ତାରିଖ ସମୟ ବର୍ତ୍ତମାନ ସକାଳ 5:58:30 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ପରବର୍ତ୍ତୀ ଭକ୍ତିଗୀତ ପୁରାତନ ରଚନାରୁ ଗାଇଛନ୍ତି ଶାନ୍ତିଲତା ଛୋଟରାୟ। ଚକାଟୋଳା ମିଛା ମାୟକ ବାନ୍ଧିଛୁ ସୁନ ଭେଳା ଆହେ ଚକାଟୋଳା।

ଏଥର ଶିଳ୍ପେ ନିଶିପ୍ରଭା ପାଣି, କଣ୍ଠରେ ତାଙ୍କର ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା। ଘନ କାଳିଆରେ ନୀଳା ଚଳିଆରେ ମୋତେ ପର କରିଦେବୁ ନାହିଁ, ତୋ ବିନା କେଜଣେ ଅଛି ବୋଲି ଆଉ କାହାକୁ ନ ଜାଣେ ମୁହିଁ।

ବନ୍ଦନାର ପରବର୍ତ୍ତୀ ଶିଳ୍ପୀ କୃଷ୍ଣଚନ୍ଦ୍ର ରାୟ, ସେ ଗାଇଛନ୍ତି ହରିପ୍ରିୟା ଦେବୀଙ୍କ ରଚନା। ଜଗା କାଳିଆକୁ ଦେଖିବି ବୋଲି ମୁଁ ବଡ଼ଦାଣ୍ଡେ ହେଲି ଛିଡ଼ା, ନୀଳଚକ୍ର ବନା ଚୌପର୍ଗ ଯାଚେ ନାହିଁ ମୋର କିଛି ଲୋଡ଼ା।

ଶେଷରେ ଦ୍ୱୈତକଣ୍ଠରେ ବିନୋଦିନୀ ସାହୁ ଏବଂ ଶୁଭଙ୍କରୀ ସାହୁ, ଗୀତ ରଚନା ବୃନ୍ଦାବନ ଜେନା, ବରୁଣ ନନ୍ଦିନୀ କରୁଣା କରମ ତବ ସୁବାଶିଷ ଦାନେ, ପରିପୂର୍ଣ୍ଣ ହେଉ ସକଳ ବାସନା ବାଞ୍ଛିତ ଯାହା ମନେ।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ।

ଇସ୍ଲାମଧର୍ମାବଲମ୍ବୀ ମୁସଲମାନମାନଙ୍କ ପାଇଁ ଏହି ଜିଲ୍ହଜ୍ ମାସଟି ଅତି ସମ୍ମାନିତ ଓ ମହାନ ବିଶ୍ୱବିଖ୍ୟାତ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ମାସର ଜହ୍ନ ଦର୍ଶନ ହେଲେ ପ୍ରତ୍ୟେକ ମୁସଲମାନର ହୃଦୟରେ ସେହି ଗୁରୁତ୍ୱପୂର୍ଣ୍ଣ ମହାନ ବଳିଦାନ ଦିବସର ସ୍ମରଣ କରାଏ, ଯାହା ମାନବ ଇତିହାସରେ ଦୃଷ୍ଟିଗୋଚର ହୁଏ ନାହିଁ। ଏହି ମାସଟି ଏପରି ଏକ ମହାନ ମହାପୁରୁଷ ହଜରତ ଇସ୍ମାଇଲ୍ ଅଲେ ସଲାତୁ ସଲାମର ବଳିଦାନ ବିଷୟଟି ସ୍ମରଣ କରାଇଦିଏ। ମୁସଲମାନ ଭାଇ ଓ ଭଉଣୀମାନେ ଏହି ବିଶ୍ୱବିଖ୍ୟାତ ବଳିଦାନ ଦିବସକୁ ଅତି ଗୁରୁତ୍ୱର ସହ ଅପେକ୍ଷା କରିଥାନ୍ତି। ଏହି ମାସର ଦଶମ ତାରିଖ ଦିନ ସକାଳ ସମୟରେ ଇଦ୍ଗାହ ବା ମସଜିଦରେ ପ୍ରାର୍ଥନା କରାଯାଏ। ଏହା ଆମ ଦେଶ ଭାରତବର୍ଷରେ ପାଳନ କରାଯାଏ। ପୃଥିବୀର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ଦିବସରେ ଇଦ୍ ଉଲ୍ ଜୁହା ନମାଜ ପାଳନ କରାଯାଏ। ମାତ୍ର ଭାରତବର୍ଷର ପଶ୍ଚିମ ଦିଗରେ ଥିବା ଆରବ ଦେଶର ମକ୍କା ସହରରେ ଥିବା କାବା ଶରିଫରେ ନବମ ଦିନ ଇଦ୍ ଉଲ୍ ଜୁହା ପାଳନ କରାଯାଏ। ଖୋଦା ତାଲାଙ୍କ ନିଜର ହାର୍ଦ୍ଦିକ ସମର୍ଥକମାନଙ୍କ ପାଇଁ ନିଜ ଘର ଅର୍ଥାତ୍ କାବା ଶରିଫରେ ହଜ୍ କରିବା ଜରୁରୀ ଆଦେଶନାମା ରହିଛି। ସେହି ବ୍ୟକ୍ତି ପୁରୁଷ ସ୍ତ୍ରୀମାନଙ୍କ ପାଇଁ ହଜ୍ର ଆଦେଶନାମା ରହିଛି ଯେଉଁମାନଙ୍କ ପାଖରେ ଏତେ ପରିମାଣରେ ଧନ ରହିଛି ଯେ ସେ ନିଜ ଦେଶରୁ ଆରବ ଦେଶରେ ଥିବା ମକ୍କା ସହରରେ ଥିବା କାବା ଶରିଫକୁ ଯାଇ ନିୟମ ଅନୁସାରେ ହଜ୍ କରି ପୁଣି ନିଜ ଦେଶ ଓ ନିଜ ଘରକୁ ବାହୁଡ଼ିବାର ସୁବିଧା କରିପାରିବ। ହଜ୍କୁ ଯିବା ବ୍ୟକ୍ତିର ପରିବାର ସେହି ସମୟ ମଧ୍ୟରେ ସୁବିଧା ଓ ସୁଖରେ ଖାଇପିଇ ସୁସ୍ଥରେ ରହିପାରିବେ, ଯେପରି କୌଣସି ଅସୁବିଧା ନ ଘଟେ। ଏହା କେବଳ ଧନୀ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ଯୌବନ ଅବସ୍ଥାରେ ହଜ୍ କରିବା ନିତ୍ୟାନ୍ତ ଦରକାର। ଏହି ବଳିଦାନ ଦିବସ ମହାପୁରୁଷ ହଜରତ ଇବ୍ରାହିମ୍ ଅଲେହି ସଲାତୁ ସଲାମର ଏକମାତ୍ର ବୃଦ୍ଧ ଅବସ୍ଥାରେ ଜନ୍ମ ହୋଇଥିବା ପୁତ୍ର ହଜରତ ଇସ୍ମାଇଲ୍ ଅଲେହି ସଲାତୁ ସଲାମର ଯୌବନ ଅବସ୍ଥାରେ ପହଞ୍ଚିବା ପରେ ହଜରତ ଇବ୍ରାହିମ୍ ଅଲେହି ସଲାମ ଶୟନ ସମୟରେ ସ୍ୱପ୍ନରେ ଦେଖିଲେ ଯେ ଆଲ୍ଲାହ ତାଆଲା ତାଙ୍କଠାରୁ ତାଙ୍କର ପ୍ରିୟତମ ବସ୍ତୁ ବଳିଦାନ ଚାହୁଁଛନ୍ତି। ପ୍ରଥମ ରାତ୍ରିରେ ସ୍ୱପ୍ନ ଦେଖିବା ପରେ ସକାଳେ ସେ 100ଟି ଓଟ ବଳିଦାନ କରିଦେଲେ। ମାତ୍ର ପୁଣି ସ୍ୱପ୍ନରେ ଦେଖିଲେ ଯେ ବଳିଦାନ ଦିଅ, ତାହାପରେ ସେ ପୁଣି 100ଟି ଓଟ ବଳିଦାନ କରିଦେଲେ। ପୁଣି ତୃତୀୟ ରାତ୍ରିରେ ସ୍ୱପ୍ନରେ ଦେଖିଲେ ଯେ ତାଙ୍କର ସବୁଠାରୁ ପ୍ରିୟ ଜିନିଷକୁ ଆଲ୍ଲାହ ତାଆଲା ବଳିଦାନ ଚାହୁଁଛନ୍ତି। ସେ ଚିନ୍ତା କଲେ ଯେ ତାଙ୍କର ସବୁଠାରୁ ପ୍ରିୟ ହେଉଛି ଏକମାତ୍ର ତାଙ୍କର ପୁତ୍ର, ଅର୍ଥାତ୍ ଆଲ୍ଲାହ ତାଆଲା ତାଙ୍କର ପୁତ୍ର ବଳିଦାନ ଚାହୁଁଛନ୍ତି। ଏହା ଜାଣି ନିଜ ସ୍ତ୍ରୀ ହାଜରା ବିବିଙ୍କୁ କହିଲେ ଯେ ପୁଅକୁ ଭଲ ପୋଷାକରେ ସଜ୍ଜିତ କରିଦିଅ, ଆମେ ଏକ ନିମନ୍ତ୍ରଣ ଭୋଜିରେ ଯୋଗ ଦେବାକୁ ଯିବା। ପୁଅର ମା ହଜରତ ହାଜରା ବିବି ନିଜ ପୁଅକୁ ଗାଧୋଇ ଦେଇ ନୂଆ ଲୁଗାପଟା ସଜ୍ଜିତ କରି ବାପାଙ୍କ ସହ ପଠାଇ ଦେଲେ। ବାପା ଯିବା ସମୟରେ ଏକ ଧାରୁଆ ଛୁରୀ ଓ ଦଉଡ଼ି ସାଙ୍ଗରେ ନେଇଗଲେ। ଏକ ବିରାଟ ପାହାଡ଼ ପାଖରେ ଯାଇ ବାପ ପୁଅ ରହିଗଲେ। ବାପ ପୁଅକୁ କହିଲେ ଯେ ମୁଁ ସ୍ୱପ୍ନରେ ଦେଖୁଛି ମୁଁ ତୁମକୁ ଧାରୁଆ ଛୁରୀ ସାହାଯ୍ୟରେ ଯବେ, ଅର୍ଥାତ୍ ଜୀବନରୁ ମାରିଦେଉଅଛି। ପୁଅ ଉତ୍ତର ଦେଲେ, ଆପଣଙ୍କ ସ୍ୱପ୍ନରେ ଯାହା ଆଦେଶ ମିଳିଛି ଆପଣ ତାହା ପାଳନ କରନ୍ତୁ, ମୁଁ ସେଥିପାଇଁ ପ୍ରସ୍ତୁତ ଅଛି, ମୁଁ ଆପଣଙ୍କର ଆଦେଶକୁ ଟିକିଏ ହେଲେ ତଳମଳ ହେବି ନାହିଁ। ବାପା ବହୁତ ଖୁସି ହୋଇଗଲେ। ବାପା ପୁଅକୁ ମୁହଁ ଉପରେ ଥିବା ଅବସ୍ଥାରେ ଶୁଆଇ ଦେଇ ଜବେ କରିବା ପାଇଁ ପ୍ରସ୍ତୁତ ହେଲେ। ଜବେ ହେବା ପୂର୍ବରୁ ପୁଅ ବାପାଙ୍କୁ 3ଟି କଥା କହିବା ପାଇଁ ଆଗ୍ରହ ପ୍ରକାଶ କଲେ। ମୋର ହାତ ଓ ଗୋଡ଼ ଦୌଡ଼ିରେ ଭିଡ଼ି ବାନ୍ଧି ଦିଅନ୍ତୁ, କାରଣ ମୋର ଛଟପଟ ହେବା ଅବସ୍ଥାରେ ମୋ ରକ୍ତର କୌଣସି ବିନ୍ଦୁ ଆପଣଙ୍କ ଜାମାରେ ପଡ଼ି ନଯାଏ। ବାପା ନିଜ ଆଖିରେ ଲୁଗାର ପଟି ବାନ୍ଧି ନିଅନ୍ତୁ, ଏପରି ଯେମିତିକି ନ ହୁଏ ଯେ ମୋତେ ଜବେ କରିବା ସମୟରେ ପୁତ୍ର ସ୍ନେହ ଓ ମମତାରେ ଆପଣଙ୍କର ଛୁରୀ ଚଳାଇବାରେ ଅସୁବିଧା ସୃଷ୍ଟି ହୁଏ। ମୋର ରକ୍ତରେ ବୁଡ଼ିଥିବା ଜାମାଟିକୁ ମୋ ପ୍ରିୟ ମାତାଙ୍କୁ ଦେଇଦେବେ, ଯେପରି ସେ ମୋର ଜାମାକୁ ଛାତିରେ ଲଗାଇ ମନରେ ସାନ୍ତ୍ୱନା ଆଣିପାରିବେ। ଏହାପରେ ବାପା ନିଜ ପୁଅର ଗଳାରେ ଧାରୁଆ ଛୁରୀ ଚଳାଇଲେ। ଏହା ପ୍ରକୃତିକୁ ଗ୍ରହଣୀୟ ନଥିଲା। ଆଲ୍ଲାହ ତାଆଲା ମହାପୁରୁଷ ହଜରତ ଇବ୍ରାହିମ୍ ଅଲେହି ସଲାମଙ୍କ ପରୀକ୍ଷା ନେଉଥିଲେ। ଆଲ୍ଲାହ ତାଆଲା ହଜରତ ଇବ୍ରାହିମ୍ ଅଲେହି ସଲାମଙ୍କ ତତ୍କ୍ଷଣାତ୍ ଆଦେଶ ଦେଲେ ଯେ ସେ ଯାଇ ଜନ୍ନତରୁ ଏକ ଦୁମ୍ବା ଆଣି ପୁଅ ସ୍ଥାନରେ ରଖିଦେଇ ପୁଅକୁ ଉଠାଇ ନିଆଗଲା। ବାପା ନିଜର ପ୍ରିୟ ପୁତ୍ରକୁ ବଳି ଦେବା ପରେ ଆଖିରୁ ପଟି ଖୋଲି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେ ଏକ ଦୁମ୍ବାର ବଳିଦାନ କରିଛନ୍ତି ଏବଂ ତାଙ୍କର ପୁଅ ଅଳ୍ପ ଦୂରରେ ଠିଆ ହୋଇ ମୁରୁକି ମୁରୁକି ହସୁଅଛନ୍ତି। ଏହା ଥିଲା ଆଲ୍ଲାହ ତାଆଲାଙ୍କର ସର୍ବଶ୍ରେଷ୍ଠ ପରୀକ୍ଷା। ମହାପୁରୁଷ ହଜରତ ଇବ୍ରାହିମ୍ ଅଲେହି ସଲାମ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଏହା ଏକ ନମୁନା ହୋଇ ରହିଯାଇଅଛି।

ସେସହଲା ଅନୁଚିନ୍ତା ଉପସ୍ଥାପନ କରିଥିଲେ ମୀର ଅବଦୁଲ ରଜାକ ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 49ତମ ଭାଗ।

ସେହି ବିରାଟ ପୁରୁଷ ବ୍ରହ୍ମାଣ୍ଡରେ ପ୍ରବେଶ କଲେ। ତାଙ୍କ ଇନ୍ଦ୍ରିୟରୁ ଇନ୍ଦ୍ରୀ ଓ ଅଗ୍ନିରୁ ବଚନ ହେଲା, କାରଣ ବଚନ ଶବ୍ଦରୁ ପ୍ରକାଶ ପାଏ। ରସନା ବା ଜିହ୍ୱା ଷଡ଼ରସରେ ରସିଥାଏ, ତାହା ଜଳାଧିପତି ବରୁଣଙ୍କ ଆସ୍ଥାନ। ପ୍ରାଣ ସହ ରହିଥାନ୍ତି ଦଶ ପ୍ରାଣ, ବିରାଟ ଆତ୍ମା ଦେହ ମଧ୍ୟରେ ବାସ କରନ୍ତି। ସେ ଈଶ୍ୱର ଅବ୍ୟୟ ଅମୃତ ଜନ୍ମ ମୃତ୍ୟୁର ଉର୍ଦ୍ଧ୍ୱରେ ସୂର୍ଯ୍ୟଙ୍କଠାରୁ କିରଣଜାତ ହେବା ପରି ତାଙ୍କର ନାଭିପଦ୍ମରୁ ମୁଁ ଜାତ ହୋଇ ବ୍ରହ୍ମାଣ୍ଡ ସୃଷ୍ଟି କରେ। ତାଙ୍କରିଠାରୁ ଯଜ୍ଞ ସାମଗ୍ରୀ ନେଇ ଜନମଙ୍ଗଳ ପାଇଁ ଯଜ୍ଞ କରେ। ତେଣୁ ମୁଁ ସଂସାରର କାରଣ ହୋଇଛି। ମୋ ଅନ୍ତେ ନବ ପ୍ରଜାପତି ଯଜ୍ଞ ପୁରୁଷଙ୍କୁ କୁଣ୍ଡରେ ସ୍ଥାପନା କରନ୍ତି।

0: ବିରଚିତ ଶ୍ରୀମଦ୍ ଭାଗବତର 49ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ପୁତୁଲେ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅମଳ ଉପଯୋଗୀ ଅଣଧାନ ଫସଲ ଯଥା ଚିନାବାଦାମ ଓ ଡାଲିଜାତୀୟ ଫସଲକୁ ଶୀଘ୍ର ଅମଳ କରିଦିଅନ୍ତୁ। ଅମଳ ହୋଇଥିବା ଫସଲକୁ ପଲିଥିନ ଦ୍ୱାରା ଘୋଡ଼ାଇ ରଖନ୍ତୁ। ମଝିରେ ମଝିରେ ହେଉଥିବା କାଳବୈଶାଖୀରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଅମଳ କରିସାରିଥିବା ଫସଲକୁ ବର୍ଷା କାରଣରୁ ନଷ୍ଟ ନ ହେବାରୁ ରୋକିବା ପାଇଁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଫସଲରେ ରୋଗପୋକର ଉପସ୍ଥିତିକୁ ନିୟନ୍ତ୍ରିତ ଓ ନିରୀକ୍ଷଣ କରନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛ ଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ, 60 ଗ୍ରାମ ଫ୍ଲୋନିକାମିଡ୍ କିମ୍ବା 100 ମିଲିଲିଟର ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ ଏହି 2 କୀଟନାଶକ ମଧ୍ୟରୁ ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ବର୍ତ୍ତମାନ ଢାଳୁଅ ଧାନରେ ଗନ୍ଧିପୋକର ସଂକ୍ରମଣ ଦେଖାଦେବାର ସମ୍ଭାବନା ରହିଛି, ଏଣୁ ଗନ୍ଧିପୋକର ଆର୍ଥିକ ଦେହଳି ସୀମା ଅର୍ଥାତ୍ ବୁଦା ପ୍ରତି 2-ରୁ ଅଧିକ ଗନ୍ଧିପୋକ ଦେଖାଦେଲେ ନିୟନ୍ତ୍ରଣ ପାଇଁ ଇମିଡାକ୍ଲୋପ୍ରିଡ୍ 6% ସହିତ ଲାମ୍ବଡ଼ା ସାଇହାଲୋଥ୍ରିନ୍ 4% SL ମିଶ୍ରିତ ଔଷଧକୁ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୁଗ କ୍ଷେତରେ ଯେଉଁ ପୋକ ଲାଗିବାର ଦେଖାଗଲେ ଏହାର ନିୟନ୍ତ୍ରଣ ପାଇଁ 0.3 ମିଲିଲିଟର ଇମିଡାକ୍ଲୋପ୍ରିଡ୍ କିମ୍ବା 0.3 ଗ୍ରାମ ଥାୟୋମେଥୋକ୍ସାମକୁ ପ୍ରତି ଲିଟର ପାଣିରେ ମିଶାଇ ଶୁଷ୍କ ପାଗକୁ ଦେଖି କ୍ଷେତରେ ପ୍ରୟୋଗ କରନ୍ତୁ। ଯଦି ମୁଗ କ୍ଷେତରେ ଫଳ ଧରିବା ସମୟରେ ଫଳ ଛେଦକ କିମ୍ବା ଫଳବିନ୍ଧା ପୋକର ପ୍ରକୋପ ଦେଖାଯାଏ ତାହେଲେ ଏହାର ନିୟନ୍ତ୍ରଣ ପାଇଁ 0.3 ମିଲିଲିଟର କ୍ଲୋରା ଟ୍ରାନିଲିପ୍ରୋଲ 18.5 SC କିମ୍ବା 0.4 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ପ୍ରତି ଲିଟର ପାଣିରେ ମିଶାଇ ଶୁଷ୍କ ପାଗ ଦେଖି ସିଞ୍ଚନ କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମି ୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହାର ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 80 ଗ୍ରାମ କିମ୍ବା କ୍ଲୋରା ଟ୍ରାନିଲିପ୍ରୋଲ 18.5% SC 80 ମିଲିଲିଟରକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ୍ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଏକର ପ୍ରତି 600 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ, କିମ୍ବା ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରା ଟ୍ରାନିଲିପ୍ରୋଲ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବୋଲିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟରେ ବେଦାନ୍ତର 1 ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ଶ୍ରୀ ମାଝି ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ପୁଞ୍ଜିନିବେଶ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ନିୟମିତ ଭାବରେ ସମୀକ୍ଷା କରାଯିବ। 2036 ମସିହା ସୁଦ୍ଧା ରାଜ୍ୟକୁ $500 ବିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ଏହା ସହାୟକ ହେବ। ବେଦାନ୍ତ ଗ୍ରୁପ୍ର ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ବିଶେଷକରି କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ଆର୍ଥିକ କାର୍ଯ୍ୟକଳାପ ଓ ଭିଭିଭୂମିର ବିକାଶ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀରେ ହେବାକୁ ଥିବା ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ଦଳର ଦ୍ୱିତୀୟ ବୈଷୟିକ ବୈଠକ ଆୟୋଜନ ସମ୍ପର୍କରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀରେ ଆସନ୍ତା 3-5 ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଆୟୋଜିତ ହେବ। ଭୁବନେଶ୍ୱରରୁ ପୁରୀ ଦେଇ ଯାଉଥିବା 316 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ ସମ୍ପ୍ରସାରଣ ନେଇ ପ୍ରସ୍ତାବିତ ନକ୍ସା ଉପରେ ଆଲୋଚନା କରିଥିଲେ। 67 କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ 4 ଲେନ୍ରୁ 6 ଲେନ୍ କରିବା ସହ ଉଭୟ ପଟରେ ସର୍ଭିସ୍ ଲେନ୍ ନିର୍ମାଣ କରିବା, ସପ୍ତସତୀ ଛକରୁ ଲିଙ୍ଗିପୁର ପର୍ଯ୍ୟନ୍ତ 6 ଲେନ୍ ଏଲିଭେଟେଡ୍ କରିଡର, ଭିଡ଼ ପରିଚାଳନା ଏବଂ ଉଭୟ ସହର ମଧ୍ୟରେ ଯାତାୟତ ସମୟକୁ ହ୍ରାସ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ପୁଲିସ୍ ବିଭାଗରେ ଖାଲି ପଡ଼ିଥିବା 7664 ପଦବୀ ପୂରଣ ପାଇଁ ଗୃହ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନକୁ ଗୃହ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ 2 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିଭଳି ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ କାର୍ଯ୍ୟସୂଚୀ ଓ ସମାନ ପ୍ରଶ୍ନପତ୍ର କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସେନାରେ ନିଯୁକ୍ତି ପାଇଁ ଆସନ୍ତା 1 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17ଟି ସହରରେ ଥିବା 26ଟି କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ପ୍ରାର୍ଥୀମାନେ ଭାରତୀୟ ସେନାର ୱେବ୍ସାଇଟ୍ରୁ ପ୍ରବେଶପତ୍ର ଡାଉନ୍ଲୋଡ୍ କରିପାରିବେ। ନୂଆପଡ଼ା ଜିଲ୍ଲାର 71 ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ବୁଥସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଓ କେନ୍ଦ୍ରାପଡ଼ାରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମରେ ଗଣନା ଫର୍ମ ବଣ୍ଟନ, ସଂଗ୍ରହ ପ୍ରକ୍ରିୟା, ଫର୍ମ ପୂରଣ ପଦ୍ଧତି ଏବଂ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରିବା ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ରାଜପଥଗୁଡ଼ିକରେ ଟାସ୍କଫୋର୍ସ ଗଠନ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲ ହଟାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାଦ୍ୱାରା ଦୁର୍ଘଟଣା ହ୍ରାସ ସହିତ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ନବରଙ୍ଗପୁରଠାରେ ଅମୃତକାଳ ସାଂସ୍କୃତିକ ସମାରୋହ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଗଣେଶ୍ୱର ସ୍ୱାଇଁ ଉଦ୍ଘାଟନୀ ସମାରୋହରେ ଅମୃତକାଳ ସାଂସ୍କୃତିକ ସମାରୋହରେ ନବରଙ୍ଗପୁରର ସାଂସ୍କୃତିକ ବିଭବ ପ୍ରଦର୍ଶନ ସହିତ କଳାକାରମାନଙ୍କ ସହଯୋଗରେ ଜିଲ୍ଲାର ଲୋକନୃତ୍ୟ, ଲୋକବାଦ୍ୟ ଓ ସଙ୍ଗୀତ ବିଶେଷ ଭାବରେ ରୁଢିମନ୍ତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦ୍ ଉଜ୍ ଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗା ଓ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ଇଦ୍ ଉଦ୍ ଜୁହା ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇଭଉଣୀମାନଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ପଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ସର୍ବଭାରତୀୟ ମହିଳା ହକି ପ୍ରତିଯୋଗିତା ଦ୍ୱିତୀୟ ମାଇକେଲ୍ କିଣ୍ଡୋ ମେମୋରିଆଲ୍ ଟ୍ରଫି ଅନୁଷ୍ଠିତ ହୋଇଯାଇଛି। ଫାଇନାଲ୍ରେ ଦକ୍ଷିଣ

0: ରେଳପଥ 3-1 ଗୋଲ୍ରେ ସାଇ କୋଲକାତାକୁ ପରାସ୍ତ କରିଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ଜାରି ରହିବ। ପରବର୍ତ୍ତୀ ସମୟରେ ବର୍ଷାର ପ୍ରଭାବରେ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଜୀବାଣୁନାଶକ ଔଷଧର ସଦୁପଯୋଗ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ନିରଞ୍ଜନ ମହାନ୍ତି।
2: କୁହାଯାଇଛି ଶରୀର ବ୍ୟାଧି ମନ୍ଦିର। ଆମକୁ ଯେତେ ପ୍ରକାର ରୋଗ ହୁଏ ସେଥିରୁ ଜୀବାଣୁ ଓ ଭୂତାଣୁ ସଂକ୍ରମଣ ଜନିତ ରୋଗ ହେଉଛି 1/3 ଅଧିକ। ଦେଖାଯାଏ ଚିକିତ୍ସା ପାଇଁ ଯେତେ ଔଷଧ ବ୍ୟବହାର କରିବାକୁ ପଡ଼େ ଜୀବାଣୁନାଶକ ଔଷଧର ପ୍ରୟୋଗ ପ୍ରାୟ ଅଧାରୁ ଅଧିକ। ଏହି ଜୀବାଣୁନାଶକ ଔଷଧ ବା ଆଣ୍ଟିବାୟୋଟିକ୍ସ ଠିକ୍ ରୂପେ ବ୍ୟବହାର କଲେ ଜୀବନ ରକ୍ଷା ହୋଇପାରେ। ଆଜିକାଲି ଦେଖାଯାଉଛି ଏହାର ଅନିୟନ୍ତ୍ରିତ ବହୁଳ ବ୍ୟବହାର ବା ଦୁରୁପଯୋଗ ହେବା ଦ୍ୱାରା ଏହି ଜୀବନ ରକ୍ଷାକାରୀ ଔଷଧ ଆଉ କାମ କରୁନାହିଁ, ଅର୍ଥାତ୍ ଜୀବାଣୁମାନେ ସେହି ଔଷଧକୁ ଆଉ ଖାତିର କରୁନାହାନ୍ତି। ଅନ୍ୟ ଭାଷାରେ କହିଲେ ସେହି ଔଷଧ ପ୍ରତି ସେମାନେ ରେଜିଷ୍ଟାଣ୍ଟ ହୋଇଯାଉଛନ୍ତି, ଫଳରେ ଏକାଧିକ ବା ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଦେବାକୁ ପଡୁଛି। ଏପରିକି ସ୍ଥଳବିଶେଷରେ ଆଣ୍ଟିବାୟୋଟିକ୍ କାମ ନ କରିବା ଦ୍ୱାରା ରୋଗୀର ପ୍ରଭୂତ କ୍ଷତି ହେଉଛି। ଆସନ୍ତୁ ଦେଖିବା ଏହାର ଦୁରୁପଯୋଗ କିପରି ହେଉଛି। ଆମ ଦେଶ ଭଳି ଅନ୍ୟ କେତେକ ବିକାଶଶୀଳ ଦେଶରେ ଔଷଧ ବ୍ୟବହାର ନିୟାମକ ବା ଡ୍ରଗ୍ ପଲିସି ଓ ଔଷଧ ଉପରେ କଟକଣା ନାହିଁ, ଫଳରେ ଲୋକମାନେ ମନ ଇଚ୍ଛା ଔଷଧ ଦୋକାନରୁ ଆଣ୍ଟିବାୟୋଟିକ୍ସ କିଣି ଖାଉଛନ୍ତି। ଏହା ତାଙ୍କ ଦେହରେ ରୋଗ ସୃଷ୍ଟି କରିଥିବା ଜୀବାଣୁକୁ ମାରିବା ପାଇଁ ଉପଯୁକ୍ତ କି ନୁହେଁ, କେତେ ମାତ୍ରାରେ କେତେ ଦିନ ଧରି ଖାଇଲେ ଜୀବାଣୁ ମରିପାରିବେ ସେ ଜ୍ଞାନ ନଥାଇ ଜୀବାଣୁନାଶକ ଔଷଧ ବ୍ୟବହାର କରିବା ଦ୍ୱାରା ଆଣ୍ଟିବାୟୋଟିକ୍ସର ଦୁରୁପଯୋଗ ହେଉଛି। ଉଚ୍ଚ ଶକ୍ତିର ବଟିକା କିଣି ତାକୁ ଭାଗ ଭାଗ କରି ଖାଇବା, ମାତ୍ରା ସମୟ ବ୍ୟବଧାନ ଓ ଯେତେ ଦିନ ପାଇଁ ଖାଇବା କଥା ତାକୁ ନ ମାନିବା, ମନ ଇଚ୍ଛାରେ ବାରମ୍ବାର ଆଣ୍ଟିବାୟୋଟିକ୍ ବଦଳିବା, ସମୟ ଅତିକ୍ରାନ୍ତ ହୋଇଥିବା ଔଷଧ ଖାଇବା ଦ୍ୱାରା ଔଷଧର ଦୁରୁପଯୋଗ ହେଉଛି। ଦେଖାଯାଉଛି ଔଷଧ ଦୋକାନୀ ଏବଂ ଡାକ୍ତରୀ ଶିକ୍ଷା ନଥିବା କ୍ୱାକ୍ମାନେ ଗାଁ ଗହଳିରେ ଏହି ଆଣ୍ଟିବାୟୋଟିକ୍ର ବହୁଳ ଦୁରୁପଯୋଗ କରୁଛନ୍ତି। ଏହାଦ୍ୱାରା ଜୀବାଣୁମାନେ ରେଜିଷ୍ଟାଣ୍ଟ ହୋଇଯାଉଛନ୍ତି ଓ ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇ ଅନ୍ୟ ରୋଗୀମାନେ ସାଙ୍ଘାତିକ ଅବସ୍ଥା ଭୋଗୁଛନ୍ତି। ଆଣ୍ଟିବାୟୋଟିକ୍ର ବହୁଳ ବ୍ୟବହାର ଦ୍ୱାରା ଆମ ଦେହରେ ଥିବା ଉପକାରୀ ରୋଗ ପ୍ରତିରୋଧକାରୀ ଜୀବାଣୁମାନେ ମଧ୍ୟ ମରିଯାଉଛନ୍ତି, ଫଳରେ ଆମ ଦେହରେ ରୋଗ ପ୍ରବଣତା ସୃଷ୍ଟି ହେଉଛି। ଆମ ଦେଶର ଗାଁ ଗହଳିରେ ରହୁଥିବା ଗରିବ ରୋଗୀମାନେ ଏହି କୁପ୍ରଭାବର ବିଶେଷ ଭାବେ ଶିକାର ହେଉଥିବା ଦେଖାଯାଉଛି। ବୈଜ୍ଞାନିକମାନେ ବହୁ ଗବେଷଣା କରି ଓ କୋଟି କୋଟି ଟଙ୍କା ଖର୍ଚ୍ଚରେ 10-20 ବର୍ଷ ଧରି ପରୀକ୍ଷା ନିରୀକ୍ଷା କରି ଯେଉଁ ଆଣ୍ଟିବାୟୋଟିକ୍ ଉଦ୍ଭାବନ କରୁଛନ୍ତି ତାର ଅପବ୍ୟବହାର ହେବା ଦ୍ୱାରା 2-3 ବର୍ଷରେ ତାହା ନଷ୍ଟ ହୋଇଯାଉଛି, ନିଷ୍କ୍ରିୟ ହୋଇଯାଉଛି। ଟାଇଫଏଡ୍ ଜ୍ୱରକୁ କ୍ଲୋରାମ୍ଫେନିକଲ୍ ଆଉ ଭଲ କରିପାରୁନି, ସେଥିପାଇଁ ଦରକାର ପଡୁଛି ତୃତୀୟ ପିଢ଼ିର ଜୀବାଣୁନାଶକ ଔଷଧ। ମ୍ୟାଲେରିଆ ଜ୍ୱରର କୀଟାଣୁ କ୍ଲୋରୋକୁଇନ୍ ପ୍ରତି ରେଜିଷ୍ଟାଣ୍ଟ ହୋଇଗଲାଣି, ଏଥିପାଇଁ ଉଦ୍ଭାବିତ ହୋଇଛି ନୂତନ ଔଷଧ। ଏହି ନୂତନ ଔଷଧ ଯଦି ଦିନେ ଅକାମୀ ହୋଇନଯିବ କିଏ କହିବ, ତେଣୁ ଦିନ ଆସିବ ଜୀବାଣୁ ସଂକ୍ରମଣ ଜନିତ ରୋଗର ଚିକିତ୍ସା ପାଇଁ ଆଉ ଆଣ୍ଟିବାୟୋଟିକ୍ ମିଳିବ ନାହିଁ। ଆଣ୍ଟିବାୟୋଟିକ୍ସ ଦୁରୁପଯୋଗର ବିଷମୟ ଓ ଭୟାବହ ପରିଣତିରୁ ରକ୍ଷା ପାଇବାକୁ ହେଲେ ଆମକୁ କେତୋଟି ନିୟମ ମାନିବାକୁ ହେବ। ସେଗୁଡ଼ିକ ହେଲା, ଡାକ୍ତରଙ୍କ ବିନା ପରାମର୍ଶରେ ଜୀବାଣୁନାଶକ ଔଷଧ ବ୍ୟବହାର କରିବା ଅନୁଚିତ। ଏହି ଔଷଧ ସଠିକ୍ ମାତ୍ରା ଓ ସଠିକ୍ ସମୟ ବ୍ୟବଧାନରେ ଖାଇବା ଉଚିତ। ପରୀକ୍ଷା କରି ରୋଗର ଚିକିତ୍ସା ପାଇଁ କେଉଁ ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ ଦରକାର ତାହା ନିର୍ଣ୍ଣୟ କରି ବ୍ୟବହାର କରିବା ଉଚିତ। ଅଯଥା ଆଣ୍ଟିବାୟୋଟିକ୍ସ ନ ଖାଇ ସଂକ୍ରାମକ ରୋଗର ପ୍ରତିରୋଧ ଓ ପ୍ରତିଷେଧ ବ୍ୟବସ୍ଥା କରାଇବା ଉଚିତ। ଜୀବାଣୁନାଶକ ଔଷଧ ଆମ ଜୀବନର ପ୍ରକୃତ ରକ୍ଷାକାରୀ, ଆସନ୍ତୁ ତାହାର ସଦୁପଯୋଗ କରିବା ଓ ନିଜେ ସଂକ୍ରମଣରୁ ରକ୍ଷା ପାଇବା ସହିତ ଭବିଷ୍ୟତ ବଂଶଧରଙ୍କୁ ସୁରକ୍ଷିତ ରଖିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜୀବାଣୁନାଶକ ଔଷଧର ସଦୁପଯୋଗ ଏ ସମ୍ପର୍କରେ କହିଲେ ଡାକ୍ତର ନିରଞ୍ଜନ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ସକାଳ 17:15। ଶୁଣନ୍ତୁ

0: Мир Сампада.
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଚାରିଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ। ନୂଆଦିଲ୍ଲୀରେ ଆଜି ଖରିଫ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ନାଗରିକମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ, ନିୟମିତ ଯାଞ୍ଚ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ଜରିଆରେ ଏହି ମିଶନର ଫଳାଫଳକୁ ନିଶ୍ଚିତ କରାଯିବା ଉଚିତ। ନୂଆଦିଲ୍ଲୀରେ 51ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଜ୍ୟଗୁଡ଼ିକୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ଗୋବରଧନ ପ୍ଲାଣ୍ଟ ସମ୍ବନ୍ଧୀୟ ଭିଭିଭୂମି ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳ, ବିଦ୍ୟୁତ୍ ଏବଂ ସଡ଼କ ପ୍ରକଳ୍ପ ସମ୍ପର୍କିତ 9ଟି ରାଜ୍ୟର 30,000 କୋଟି ଟଙ୍କା ସମ୍ଭଳିତ 7ଟି ଭିଭିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଶକ୍ତି କ୍ଷେତ୍ରରେ ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳରେ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବିଶେଷକରି ସହରଗୁଡ଼ିକରେ ଥିବା ଆବାସିକ କୋଠା ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବା, ଶକ୍ତି ସୁରକ୍ଷାକୁ ଉନ୍ନତ କରିବା ଏବଂ ସ୍ୱଚ୍ଛ ଶକ୍ତିକୁ ପ୍ରୋହାହିତ କରିବା ଲାଗି ସୌରଶକ୍ତି ପ୍ରକଳ୍ପ ସ୍ଥାପନକୁ ମିଶନ ମୋଡ୍ରେ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାସ୍ତା ଏବଂ ବନ୍ଦର ଯୋଗାଯୋଗ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଭାଦବନ ବନ୍ଦରକୁ ବହୁମୁଖୀ ବିକାଶ ପ୍ରକଳ୍ପ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ ବେତୁଆ ନଦୀ ସଂଯୋଗୀକରଣ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଏହାକୁ ଆନ୍ତଃରାଜ୍ୟ ଜଳ ସମସ୍ୟାର ସମାଧାନ ଦିଗରେ ଆଦର୍ଶ ଭାବରେ ଗ୍ରହଣ କରିବା ଲାଗି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସାର୍ବଜନୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ବିଳମ୍ବ ହେଲେ ଖର୍ଚ୍ଚ ବୃଦ୍ଧି ପାଇବା ସହ ନାଗରିକମାନେ ଆବଶ୍ୟକୀୟ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ରାଜ୍ୟଗୁଡ଼ିକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ସକ୍ରିୟ ଏବଂ ସମୟଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକର ପାଲଜୋର ଷ୍ଟାଡିୟମରେ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ଏବଂ ପୂର୍ବାଞ୍ଚଳର ତୃତୀୟ ରାଜ୍ୟ ହେବ। ଏହି ଅବସରରେ ସିକ୍କିମ୍ ପୁଲିସ୍ର 400 ଜଣ ଯବାନ ପରେଡ୍ରେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ପ୍ରଦାନ କରାଯାଇଥାଏ। ସୁପ୍ରିମକୋର୍ଟ କଲେଜିୟମ 4ଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଚଳିତ ମାସ 22 ଏବଂ 27 ତାରିଖରେ ଅନୁଷ୍ଠିତ କଲେଜିୟମ ବୈଠକରେ ଏହି ନିଷ୍ପଭି ହୋଇଛି। ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଦେବା, ଜାମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କ ସମେତ ଏବେ 32 ଜଣ ବିଚାରପତି ରହିଛନ୍ତି। ଆସନ୍ତା ମାସରେ 2 ଜଣ ବିଚାରପତି ଅବସର ଗ୍ରହଣ କରିବେ। ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 34ରୁ 38କୁ ବୃଦ୍ଧି କରିବା ଲାଗି ଅଧ୍ୟାଦେଶ ଜାରି କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ରେ ୟୁରୋପୀୟ ସଂଘର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଜିମ୍ନିଚ୍ରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ୟୁରୋପୀୟ ଆୟୋଗର ଉପାଧ୍ୟକ୍ଷ କାଜା କଲାସ ଏବଂ ସାଇପ୍ରସ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର କନଷ୍ଟାଣ୍ଟିନସ୍ କୋମ୍ବୋଜ୍କୁ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଆକାଶବାଣୀରୁ ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିବେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକର ଅଂଶଗ୍ରହଣ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସମ୍ମିଳନୀରେ ଆଗାମୀ ଖରିଫ୍ ଋତୁ ପାଇଁ ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ସ୍ଥାୟୀ କୃଷି, ବୃଦ୍ଧି ପାଉଥିବା ଉତ୍ପାଦକତା

0: ଉତ୍ପାଦନ ସମ୍ବନ୍ଧିତ ଆହ୍ୱାନ ଓ ପ୍ରତିବନ୍ଧକଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ସମାଧାନର ସୂତ୍ର ବାହାର କରିବା ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରିତ କରାଯିବ। ଜାତୀୟ ମହିଳା କମିଶନ ଏନ୍ସିଡବ୍ଲ୍ୟୁ ଭାରତରେ ମୁସଲିମ୍ ମହିଳାଙ୍କ ଅଧିକାର ଉପରେ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି। ଦେଶରେ ମୁସଲିମ୍ ମହିଳାଙ୍କ ଆଇନଗତ, ସାମାଜିକ ଏବଂ ସାୟିଧାନିକ ଅଧିକାରକୁ ଦୃଢ଼ କରିବା ଲକ୍ଷ୍ୟରେ ଜାତୀୟ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ପରେ କମିଶନ କେତେକ ସୁପାରିଶ ରିପୋର୍ଟରେ ସ୍ଥାନିତ କରିଛନ୍ତି। ମହିଳାମାନଙ୍କ ଅଧିକାରକୁ ଦୃଢ଼ କରିବା କ୍ଷେତ୍ରରେ ସାୟିଧାନିକ ସୁରକ୍ଷା ଏବଂ ଆଇନଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ବେଳେ ଏହି ରିପୋର୍ଟ ସମ୍ପୃକ୍ତ କ୍ଷେତ୍ରରେ ଅଧିକ ପାରଦର୍ଶିତା ଆଣିବ ବୋଲି କୁହାଯାଇଛି। ରିପୋର୍ଟରେ ନ୍ୟାୟ ପାଇବା କ୍ଷେତ୍ରରେ ଅଧିକ ସ୍ୱଷ୍ଟତା ଏବଂ ସ୍ଥିରତା ଆଣିବା ଲାଗି ସୁପାରିଶ କରାଯାଇଛି। ବିଶେଷକରି ବିବାହ, ଛାଡ଼ପତ୍ର, ଭରଣପୋଷଣ ଏବଂ ଉତ୍ତରାଧିକାର ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ରିପୋର୍ଟ ପ୍ରସ୍ତୁତି ସମୟରେ ମୁସଲିମ୍ ବ୍ୟକ୍ତିଗତ ଆଇନ ସରିୟତ 1937, ମୁସଲିମ୍ ବିବାହ ବିଚ୍ଛେଦ ଆଇନ 1949, ମୁସଲିମ୍ ମହିଳା ଛାଡ଼ପତ୍ର ଅଧିକାର ସୁରକ୍ଷା ଆଇନ 1986 ଏବଂ ମୁସଲିମ୍ ମହିଳା ବିବାହ ଅଧିକାର ସୁରକ୍ଷା ଆଇନ 2019 ବିଶ୍ଳେଷଣ କରାଯାଇଥିଲା। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଛନ୍ତି। ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଏହି ପର୍ବ ଭକ୍ତି, ତ୍ୟାଗ ଏବଂ ନିଃସ୍ୱାର୍ଥପରତାର ପ୍ରତୀକ। ମାନବତାର ସେବା କରିବା ଲାଗି ଏହି ପର୍ବ ପ୍ରେରଣା ଦେଇଥାଏ। ତେଣୁ ସମାଜରେ ପ୍ରେମ ଏବଂ ସଦ୍ଭାବନାକୁ ପ୍ରୋହାହିତ କରିବା ପାଇଁ ସଂକଳ୍ପ ନେବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦିନିକିଆ ଗୁଜରାଟ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ଅନେକଗୁଡ଼ିଏ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ ଶିକ୍ଷା ଏବଂ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ରହିଛି। ଗାନ୍ଧୀନଗର କଲୋଲ ତହସିଲରୁ ଶ୍ରୀ ଶାହା ଗସ୍ତ ଆରମ୍ଭ କରିବାକୁ ଥିବାବେଳେ ସେଠାରେ ସେ କେତେକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ତିନୋଟି ନବନିର୍ମିତ ପାଠାଗାର ଓ ପ୍ରାଥମିକ ବିଦ୍ୟାଳୟ କୋଠା ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ଶାହା ଭୀମଜିପୁରାଠାରେ ଭାରତମାତା ସ୍କୋୟାର ଏବଂ ସୋଲାସ୍ଥିତ ମାତା ଉମିୟଧାମ କମ୍ପ୍ଲେକ୍ସରେ ନୂଆ ହଷ୍ଟେଲର ଉଦ୍ଘାଟନ କରିବେ। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଶାହା ଆଗାମୀ ଅଲିମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭିଭିଭୂମି ପ୍ରସ୍ତୁତି କାର୍ଯ୍ୟ ନେଇ ସାହିବାଗ ସର୍କିଟ୍ ହାଉସ୍ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ହାଇଦ୍ରାବାଦସ୍ଥିତ କୋ ଏମ୍ଟ ଏଡୁଟେକ୍ ନାମକ ଶିକ୍ଷାଗତ ପ୍ରଯୁକ୍ତିବିଦ୍ୟା କମ୍ପାନୀ ସହ ପରୀକ୍ଷା ମୂଲ୍ୟାଙ୍କନ ସମ୍ପର୍କିତ ଚୁକ୍ତି କରାଯିବାରେ ଥିବା ତ୍ରୁଟି ବିଷୟକୁ ପ୍ରତ୍ୟାଖ୍ୟାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସିବିଏସ୍ଇ ଏହି ସୂଚନା ଭ୍ରମାତ୍ମକ ଏବଂ ତଥ୍ୟ ଆଧାରିତ ନୁହେଁ ବୋଲି କହିଛି। ସମ୍ପୃକ୍ତ ସଂସ୍ଥାକୁ ଚୁକ୍ତି ପ୍ରଦାନ କରିବା କ୍ଷେତ୍ରରେ ସାଧାରଣ ଆର୍ଥିକ ନିୟମ ପ୍ରୋଟୋକଲ୍ ପାଳନ କରାଯାଇଥିବା କୁହାଯାଇଛି। ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ରୀୟ ପବ୍ଲିକ୍ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲ୍ରେ 2026 ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ଡିଜିଟାଲ୍ ମୂଲ୍ୟାୟନ ପାଇଁ ଆର୍ଏଫ୍ପି ଜାରି କରାଯାଇଥିଲା ଏବଂ ଯୋଗ୍ୟ ବିଡ଼ରଙ୍କୁ ଚୁକ୍ତି ପ୍ରଦାନ କରାଯାଇଥିଲା ବୋଲି ସିବିଏସ୍ଇ କହିଛି। ଆଇପିଏଲ୍ କ୍ରିକେଟ୍ରେ ନୂଆ ଚଣ୍ଡୀଗଡ଼ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 47 ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। 244 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭର 2 ବଲ୍ରେ 196 ରନ୍ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ରାଜସ୍ଥାନ ରୟାଲ୍ସ 8 ୱିକେଟ୍ ବିନିମୟରେ 243 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ, 4 ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମ୍କୋର୍ଟ କଲେଜିୟମ୍ଙ୍କ ସୁପାରିଶ, ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଭଲରେ ଜୀବନ ବଞ୍ଚିବା ବା ସୁନ୍ଦର ନିରାପଦ ଜୀବନ ବଞ୍ଚିବା ପାଇଁ ଏକ ସୁସ୍ଥ ସମାଜ ନିତାନ୍ତ ଅପରିହାର୍ଯ୍ୟ। ଏ ଦୁନିଆରେ ଅଛନ୍ତି ଅନେକ ପ୍ରକାର ଲୋକ, ସମସ୍ତଙ୍କ ମନ ବୁଦ୍ଧି ବିଚାରଧାରା ଭିନ୍ନ ଭିନ୍ନ, ନୀତି ଆଦର୍ଶ ମଧ୍ୟ ଭିନ୍ନ। ଏସବୁ ପରିସ୍ଥିତିରେ ଆମକୁ ଖାପ ଖୁଆଇ ଚଳିଲେ ଯାଇ ଆମେ ଭଲରେ ବଞ୍ଚିପାରିବା। ଆମେ ଭଲ ହେଲେ ଆମ ଚାରିପାଖ ଭଲ ହେବ, ତାହାର ପ୍ରଭାବ ସମାଜ ଉପରେ ପଡ଼ିବ। ହଁ, ସବୁ କିଛିକୁ ତ ଆମେ ପରିବର୍ତ୍ତନ କରିପାରିବା ନାହିଁ, ତଥାପି ଚେଷ୍ଟା କରିବାରେ ତ ଆମ ପାଇଁ ବାଧା ନାହିଁ। ତେବେ ବର୍ତ୍ତମାନ ସମୟରେ ଏକ ସୁସ୍ଥ ସମାଜ ଗଠନ ପାଇଁ ଆମକୁ ଜଣେ ନାଗରିକକୁ କ'ଣ କରିବାକୁ ପଡ଼ିବ, ସେ ସମ୍ପର୍କରେ କହିଛନ୍ତି ଡକ୍ଟର ହରିହର କାନୁନଙ୍କୁ।
1: ସାମ୍ପ୍ରତିକ ପରିସ୍ଥିତିରେ ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକର ଭୂମିକା ସ୍ୱତନ୍ତ୍ର। କଳିଯୁଗର ପ୍ରତ୍ୟେକ ମଣିଷ ସର୍ତ୍ତ ସ୍ୱାର୍ଥ ଅର୍ଥର ବଶବର୍ତ୍ତୀ ହୋଇ ସେ ଭାବୁଛି ଯେ ମୁଁ ଯାହା କହୁଛି ଠିକ୍, ମୁଁ ଯାହା କରୁଛି ଠିକ୍। ଆତ୍ମ ବଡ଼ିମାରେ ଅହଙ୍କାରୀ ହେଇ ଧରାକୁ ସରାଜ୍ଞାନ କଲେ କୌଣସି ଜିନିଷ ସେ ଗ୍ରହଣ କରିପାରିବ ନାହିଁ। ଫଳରେ ସମାଜରେ ଗୋଟେ ପରିବାରର ପ୍ରତ୍ୟେକ ଲୋକ ପାଖରେ ସବୁକିଛି ଥାଇ ମଧ୍ୟ ସେ ଦୁଃଖୀ। ତା ପାଖରେ ଧନ ଅଛି, ଜନ ଅଛି, ଗାଡି ଘୋଡ଼ା ଅଛି, ବ୍ୟାଙ୍କ ବାଲାନ୍ସ ଅଛି, ତଥାପି ସେ ଖୁସି ରହୁନାହିଁ ବା ଖୁସି ହେଇପାରୁନାହିଁ। ଫଳରେ ତା ଭିତରେ ଦୁଃଖ ରହୁଛି। ସେ ଦୁଃଖକୁ ଦୂର କରିବାକୁ ହେଲେ ଆଧ୍ୟାତ୍ମିକ ଚେତନାର ଉତ୍ତରଣ କରିବାକୁ ପଡିବ। ଆଧ୍ୟାତ୍ମିକ ଚେତନାର ଉତ୍ତରଣ କରିବାକୁ ହେଲେ ଆତ୍ମଶୁଦ୍ଧି ଦରକାର, ଆତ୍ମଚିନ୍ତନ ଦରକାର, ଆତ୍ମ ଜାଗୃତି ଦରକାର, ନିଜେ ବିଚାର କରିବା ଦରକାର। କୌଣସି ବିଚାର ନା ଭଲମନ୍ଦର ବିଚାର, ପାପ ପୁଣ୍ୟର ବିଚାର, ନୀତି ଅନୀତିର ବିଚାର, ଧର୍ମ ଅଧର୍ମର ବିଚାର। ପ୍ରତ୍ୟେକ ମଣିଷ ଭିତରେ ଏଇ ଜ୍ଞାନ ବା ଚେତନା ରହିଲେ ସେ ଦେବତାରେ ପରିଣତ ହେଇଯାଏ। ସେଇଥିପାଇଁ ଭାଗବତରେ କୁହାଯାଇଛି ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ତେଣୁ ଦେବସୁଲଭ ଗୁଣର ବଶବର୍ତ୍ତୀ ହେଇକିରି ଯଦି ମଣିଷ ଭଲ କାମ କରିବ ତାହେଲେ ତାର ଅନ୍ତରାତ୍ମା ଶୁଦ୍ଧକୃତ ପବିତ୍ର ହେଇଯିବ। ସୁସ୍ଥ ସମାଜ ଗଠନରେ ତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ସେଇଥିପାଇଁ ଉପନିଷଦର ଗୋଟେ ଧାଡ଼ିଟି ମୋର ମନେ ପଡୁଛି, ମନସ୍ୟେକଂ ବଚସ୍ୟେକଂ କର୍ମସ୍ୟେକଂ ମହାତ୍ମନାମ୍, ମନସ୍ୟନାତ ବଚସ୍ୟନାତ କର୍ମସ୍ୟନାତ ଦୁରାତ୍ମନାମ୍। ମନରେ, ବଚନରେ ଓ କର୍ମରେ ଯିଏ ଠିକ୍ ବା ଅଭିନ୍ନ ସେହି ହେଉଛି ମହାନ ବ୍ୟକ୍ତି, କିମ୍ବା ମନରେ, ବଚନରେ ଓ କର୍ମରେ ଯିଏ ଭିନ୍ନ ଅର୍ଥାତ୍ କଥା, କାମ ଓ ଚିନ୍ତା ବା ବିଚାର ଯାହାର ଠିକ୍ ନାହିଁ ସେ ଦୁରାତ୍ମା, ସେ ଖରାପ ମଣିଷ। ତେଣୁ ଭଲମନ୍ଦ ବିଚାର କରିକିରି ଯିଏ କାମ କରିପାରେ ସିଏ ହଉଛି ଠିକ୍ ଲୋକ, ନଚେତ ଯିଏ ଅଲଗା ଚିନ୍ତାଧାରା ନେଇକିରି କରେ ତାକୁ କୁହାଯାଏ ଦୁରାତ୍ମା, ଦୁଷ୍ଟ ଲୋକ। ସେଇଥିପାଇଁ ଉପନିଷଦରେ କୁହାଯାଇଛି ଯେ ଆମେ ସମସ୍ତେ ବ୍ରହ୍ମ, ଅହଂ ବ୍ରହ୍ମସ୍ମି, ମୁଁ ହଉଛି ସେଇ ବ୍ରହ୍ମ ଅର୍ଥାତ୍ ପରମ ବ୍ରହ୍ମଙ୍କର ଅଂଶ ବିଶେଷ, ମୁଁ ହଉଛି ଜୀବାତ୍ମା ସେଇ ପରମାତ୍ମାଙ୍କର ଅଂଶ ବିଶେଷ। ପ୍ରତି ମୁହୂର୍ତ୍ତରେ ଯେତେବେଳେ ଜୀବାତ୍ମା ସହିତ ପରମାତ୍ମାର ମିଳନ ହଉଛି, ଜୀବ ସହିତ ପରମର ମିଳନ ହଉଛି, ସେତେବେଳେ ଆପେ ଆପେ ତା ଭିତରେ ଆଧ୍ୟାତ୍ମିକ ଚେତନାର ଉତ୍ତରଣ ଘଟୁଛି। ତେଣୁ ଏଇ ଭାବନା ଯଦି ରହିବ ତାହେଲେ ସୁସ୍ଥ ସମାଜ ଗଠନରେ ସେ ନାଗରିକର ଭୂମିକା ମହତ୍ୱପୂର୍ଣ୍ଣ ହେଇପାରିବ।

ଆଜି ଆମେ ସ୍ୱାଧୀନ ଦେଶର ନାଗରିକ ଭାବେ ଯେଉଁ ସୁଖ ସୁବିଧା ଉପଭୋଗ କରିପାରୁଛୁ, ସେତେକ ପାଇବା ପାଇଁ କେତେ ଜୀବନ ବଳି ପଡ଼ିଥିଲା ତାହା କହିବା ସହଜ ନୁହେଁ। ଦେଶ ମାଟିର ସୁରକ୍ଷା ପାଇଁ ଆମ ପୂର୍ବସୂରୀମାନଙ୍କର ତ୍ୟାଗ, ବୀରତ୍ୱ, ସାହସ ନିକଟରେ ଆମେ ସତରେ କୃତଜ୍ଞ।

0: ମହାନ ଦେଶପ୍ରେମୀ ତ୍ୟାଗୀ ବୀର ସଭରକରଙ୍କର ଆଜି ହେଉଛି ଜନ୍ମଦିନ। 1823 ମସିହା ମେ ମାସ 28 ତାରିଖରେ ମହାରାଷ୍ଟ୍ରର ନାସିକଠାରେ ସେ ଜନ୍ମଗ୍ରହଣ କରିଥିଲେ। ଜଣେ ରାଷ୍ଟ୍ରବାଦୀ ନେତା ଥିଲେ ବୀର ସଭରକର। ଇଂଲଣ୍ଡରେ ପାଠ ପଢ଼ିଲା ବେଳଠାରୁ ସେ ଆମ ଦେଶର ଶାସନରେ ଥିବା ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢ଼ିବା ଆରମ୍ଭ କରିଦେଇଥିଲେ। ଦେଶକୁ ଗୋଟିଏ ନୀତି ନିୟମରେ ଚଳାଇବା ପାଇଁ ହିନ୍ଦୁ ରାଷ୍ଟ୍ର ଗଠନ ଉପରେ ସେ ଗୁରୁତ୍ୱ ଦେଉଥିଲେ। କେବଳ ଜଣେ ତେଜସ୍ୱୀ ସେନାନୀ ନଥିଲେ ସଭରକର, ସେ ଥିଲେ ମହାନ କ୍ରାନ୍ତିକାରୀ, ସୁଚିନ୍ତକ, ଦୂରଦ୍ରଷ୍ଟା, ଲେଖକ, କବି ଏବଂ ଓଜସ୍ୱୀ ବକ୍ତା। ତାଙ୍କ ରାଜନୈତିକ ଦର୍ଶନରେ ଉପଯୋଗିତାବାଦ, ତର୍କବାଦ, ମାନବବାଦ ଓ ସକାରାତ୍ମକ ଚିନ୍ତାଧାରା ନିହିତ ଥିଲା। ସଭରକର ଜଣେ କଠୋର ତର୍କସଙ୍ଗତ ବ୍ୟକ୍ତି ଥିଲେ, ଯିଏକି ସବୁ ଧର୍ମରେ ଥିବା ରୂଢ଼ିବାଦୀ ବିଚାରଧାରାକୁ ବିରୋଧ କରୁଥିଲେ। ତାଙ୍କ ଜନ୍ମ ଜୟନ୍ତୀରେ ଦେଶ ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ବନ୍ଦେ ମାତରମ୍। ଆମ ରାଷ୍ଟ୍ରଗାନ ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବାର୍ଷିକୀ ପାଳନ କରୁଛୁ। ଆମେ ମନେ ପକାଉଛୁ ସେହି କାଳଜୟୀ ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ। ହୁଏତ ସମ୍ପୂର୍ଣ୍ଣ ଦେଶର ଅବୟବକୁ ଲକ୍ଷ୍ୟ କରି ସାଙ୍ଗୀତିକ ଧାରାରେ ରଚନା ଆରମ୍ଭ କରିଥିଲେ ସେ ଏହି ଗୀତକୁ। ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତମାତାଙ୍କୁ କେବଳ ମାଟି, ପାଣି, ପଥର ଭଳି ଜଡ଼ ପଦାର୍ଥର ସ୍ୱରୂପ ନୁହେଁ, ବରଂ ଜୀବନ୍ତ ଆତ୍ମା ରୂପେ ପୂଜା ଅର୍ଘ୍ୟ ବାଢ଼ିବାରେ ସକ୍ଷମ ହୋଇଛନ୍ତି ଏହି ସଙ୍ଗୀତ ମାଧ୍ୟମରେ ବଙ୍କିମଚନ୍ଦ୍ର। ଏଣୁ ବନ୍ଦେ ମାତରମ୍ ସଙ୍ଗୀତ ଆମ ପାଇଁ ପ୍ରକୃତରେ ଓଜସ୍ୱୀ ମନ୍ତ୍ରତୁଲ୍ୟ, ଭାରତୀୟଙ୍କ ଆତ୍ମାର ସ୍ୱର। ଆସନ୍ତୁ ଏହି ଅବସରରେ ଆମେ ଏହି ପବିତ୍ର ମହାନ ସଙ୍ଗୀତକୁ ଚେତନାଭୁକ୍ତ କରାଇ ଜନ୍ମଭୂମି ପ୍ରତି ଭଲ ପାଇବାକୁ ଜାରି ରଖିବା। ଗାଁ ଭଲ ପାଇବାର ପବିତ୍ର ଆହ୍ୱାନ ସିଏ, ତା କୋଳର କାକଳି ଆମକୁ ଜାଗ୍ରତ କରାଏ, ତା ପବନ ଆଗକୁ ବଢ଼ିବାକୁ ଶକ୍ତି ଦିଏ, ଯାହାର ରୂପ ସ୍ମୃତି ପଟରେ ଅଲିଭାଗାର ହୋଇ ରହେ। ସେମିତି କିଛି ସାଇତା ଅଭୁଲା କଥା ସବୁକୁ ମନେ ପକାନ୍ତି ଜଣେ ଗୃହିଣୀ ସ୍ନିଗ୍ଧା ରାଣୀ ଦାସ।
1: ମୋର ଗାଁର ନାଁ ଶାରଦା, ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆରିସିଙ୍ଗଳ ପଞ୍ଚାୟତରେ ଏହି ଗାଁଟି ପ୍ରଖ୍ୟାତ ଦେବୀ ନଦୀ କୂଳରେ ଆମ ଗାଁ। ପ୍ରାୟ 2000 ଲୋକ ଆମ ଗାଁରେ ବାସ କରନ୍ତି। ଗାଁର ଆରାଧ୍ୟ ଦେବତା ମଦନ ମୋହନଙ୍କର ସୁନ୍ଦର ମନ୍ଦିରଟିଏ ଆମ ଗାଁରେ ଅଛି। ଯାବତୀୟ ପୂଜା ପର୍ବପର୍ବାଣି ମେଳା ମହୋତ୍ସବ ଏଠାରେ ହୁଏ। ସବୁ ଲୋକ ସେଠି ଏକାଠି ରୁହନ୍ତି, ଖୁବ ଖୁସି ଲାଗେ। ଗାଁରେ 90% ଲୋକ ଶିକ୍ଷିତ, ବାହାରେ ଚାକିରି ଓ କାମଧନ୍ଦା କରିବା ଛଡ଼ା ଗାଁରେ ରହୁଥିବା ଲୋକମାନେ ସବୁ କର୍ମଠ। କୃଷି କାର୍ଯ୍ୟ ଭିତରେ ଧାନ ବାଦାମ ହେଉଛି ମୁଖ୍ୟ ଫସଲ। ଜାତି ଧର୍ମ ଭେଦଭାବ ଆମ ଗାଁରେ ଜମାରୁ ନାହିଁ। ଲୋକମାନଙ୍କ ଭିତରେ ଖୁବ ସୁନ୍ଦର ସମ୍ପର୍କ ରହିଥାଏ। ବଡ଼ମାନଙ୍କୁ ସମ୍ମାନ, ସାନମାନଙ୍କୁ ସ୍ନେହ ଶୁଭେଚ୍ଛା। ଏବେ ମଧ୍ୟ ଆମ ଗାଁରେ ପୁରୀ ରହିଛି, କୁମାର ପୂର୍ଣ୍ଣିମା, ଦୋଳଯାତ୍ରାର ମଉଜ ଏବେ ଭାରି ମନେ ପଡ଼େ। ଘରେ ଘରେ ବୁଲି ପିଠାପଣା ଖିଆ, ଦଳ ଦଳ ହୋଇ ଚଉରା ଉପରେ ମରୁଛି ମୁରୁଜା ପକା, ଦାଣ୍ଡ ବାରଣ୍ଡା ଅଗଣାରେ ଝୋଟି ପିଠା କେତେ ସୁନ୍ଦର ସତେ। ଘର ଘର ବୁଲି ଯେତେବେଳେ ଆମେ ସବୁ ଦେଖୁଥିଲୁ, ବଡ଼ ମଣିଷ ମାନଙ୍କ ଆଶୀର୍ବାଦ ଖୁସିରେ ଯେମିତି ଭଜି ଯାଇଥିଲୁ ଯେ ସେ କଥା ମୁଁ ବର୍ଣ୍ଣନା କରିପାରୁନି। ଏଠି ବି ଭଲ ଲାଗେ, ହେଲେ ଜନ୍ମ ମାଟି ଅପସରା, ଜୀବନରେ ଶେଷ ପର୍ଯ୍ୟନ୍ତ କେବେ ବି ମୋ ଜନ୍ମ ମାଟିକୁ ଭୁଲି ପାରିବିନି।

0: କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ଚିଠି ଲେଖିବାକୁ ଅନୁରୋଧ କରି ଆପଣଙ୍କଠାରୁ ଏଇଠି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ। ଆଜି କଥିକାରେ ଶୁଣନ୍ତୁ ଆଲୋଚନା ଭାରତୀୟ।

0: ମୁକ୍ତି ସଂଗ୍ରାମର ଅନନ୍ୟ ବିପ୍ଳବୀ ବୀର ସାବରକର ଆଲୋଚନା କରିଛନ୍ତି ଜଗବନ୍ଧୁ ମିଶ୍ର।
1: ଆଜି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ସେନାନୀ ବୀର ସାବରକରଙ୍କ ପବିତ୍ର ଜନ୍ମଦିବସ। ଭାରତବର୍ଷର ସ୍ୱାଧୀନତା ହେଉଛି ଉନବିଂଶ ଶତାବ୍ଦୀର ତୃତୀୟ ଦଶକରୁ ବିକ୍ଷିପ୍ତ ଭାବେ ମୁଣ୍ଡ ଟେକିଥିବା ଭିନ୍ନ ଭିନ୍ନ ସ୍ଥାନର ଆନ୍ଦୋଳନ, 1857 ମସିହାରେ ରାଷ୍ଟ୍ରବ୍ୟାପୀ ସଶସ୍ତ୍ର ଆନ୍ଦୋଳନ, ପରବର୍ତ୍ତୀ ସମୟରେ ଅଜସ୍ର ବିପ୍ଳବୀ ବୀରମାନଙ୍କର ଅମର ବଳିଦାନ, ଜାତୀୟ କଂଗ୍ରେସର ଜନଜାଗୃତି ଭିତ୍ତିକ ଆନ୍ଦୋଳନ, ସୁଭାଷ ବୋଷଙ୍କ ଦ୍ୱାରା ଗଠିତ ଆଜାଦ ହିନ୍ଦ ଫୌଜର ସୈନିକ ଆକ୍ରମଣର ଆହ୍ୱାନ ଓ ବିଶ୍ୱ ପ୍ରେକ୍ଷାପଟରେ ଦୁଇ ଦୁଇଟା ବିଶ୍ୱଯୁଦ୍ଧ ଦ୍ୱାରା ପ୍ରଭାବିତ ଆକ୍ରାନ୍ତ ଶାସକ ଇଂରେଜ ସରକାରର ଉପନିବେଶୀୟ ଶାସନ ପ୍ରତି ପ୍ରଚଣ୍ଡ ଆହ୍ୱାନର ସମ୍ମିଳିତ ପରିଣାମ। ଭାରତର ସ୍ୱାଧୀନତା ପାଇଁ ଯେଉଁ ବିପ୍ଳବୀ ବୀରମାନେ ହସି ହସି ଫାଶୀକୁଣ୍ଟରେ ଝୁଲିଗଲେ, ସେମାନେ ଜାଣିଥିଲେ ଯେ ଜଣେ ଦୁଇ ଜଣ ଇଂରେଜ ଅଧିକାରୀଙ୍କୁ ହତ୍ୟା କରିଦେଇ, ଥାନା ଜାଳିଦେଇ, ସରକାରୀ ଖଜଣାଖାନା ଲୁଟ୍ କରି ସେମାନେ ସ୍ୱାଧୀନତା ତ ଆଣିପାରିବେନି, ବରଂ ଧରାପଡ଼ି ମୃତ୍ୟୁବରଣ କରିବା ସୁନିଶ୍ଚିତ। ତା ସତ୍ତ୍ୱେ ସେମାନେ ଶାସକ ବ୍ରିଟିଶ ସରକାରଙ୍କ ଭିତରେ ଭୟ ଓ ଆତଙ୍କ ସୃଷ୍ଟି କରାଇବା ଏବଂ ନିଜେ ହସି ହସି ଦେଶ ପାଇଁ ପ୍ରାଣ ଦେବା ଦ୍ୱାରା ଭାରତର ସୁପ୍ତ ଜନତା ଭିତରେ ଗଭୀର ଆତ୍ମପ୍ରତ୍ୟୟ ତଥା ଆତ୍ମଜାଗରଣ ସୃଷ୍ଟି କରାଇବାକୁ ଚାହୁଁଥିଲେ। 1898 ମସିହା ଏପ୍ରିଲ ମାସର 18 ତାରିଖରେ ଯେଉଁଦିନ ମହାରାଷ୍ଟ୍ର ଚାଫେକର ତିନି ଭ୍ରାତାଙ୍କ ସହ ଆଉ ଜଣେ ବିପ୍ଳବୀ ବୀର ରାନାଡେଙ୍କୁ ଫାଶୀ ଦିଆଗଲା, ସେଦିନ ସେହି ମହାରାଷ୍ଟ୍ରର ନାସିକ ଜିଲ୍ଲାର ଭଗୁର ନାମକ ଗ୍ରାମରେ ଜନ୍ମଗ୍ରହଣ କରି ସେତେବେଳକୁ 19 ବର୍ଷ ବୟସର ହୋଇଥିବା ବାଳକ ବିନାୟକଙ୍କ ବିବେକ ବିଦ୍ରୋହ କରି ଉଠିଲା। ଏକ ଦେଶଭକ୍ତ ପରିବାରରେ ଜନ୍ମଗ୍ରହଣ କରି ବାଲ୍ୟକାଳରୁ ଇଂରେଜ ଶାସନ ପ୍ରତି ତୀବ୍ର ଘୃଣାର ଭାବ ପୋଷଣ କରି ଚାଫେକର ଭ୍ରାତାଙ୍କ ସମେତ ବହୁ ବିପ୍ଳବୀ ବୀରଙ୍କର ଅମର ବଳିଦାନର ଗାଥାକୁ ସଦାସର୍ବଦା ସ୍ମରଣ କରି ଏହି ବିନାୟକ ଦାମୋଦର ସାବରକର ସେତେବେଳର ଭାରତୀୟ ଜାତୀୟ କଂଗ୍ରେସର ଉତ୍ତଙ୍ଗ ନେତା ଲୋକମାନ୍ୟ ବାଳ ଗଙ୍ଗାଧର ତିଳକଙ୍କ ସଂସ୍ପର୍ଶରେ ଆସିଲେ। ନାସିକରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରି ପୁନାଠାରେ ମହାବିଦ୍ୟାଳୟ ଶିକ୍ଷା ପ୍ରାପ୍ତି କାଳରେ ସେ ତିଳକଙ୍କର ଅତି ପ୍ରିୟ ପାତ୍ର ହୋଇଗଲେ। ତିଳକଙ୍କ ସୁପାରିଶ କ୍ରମେ ପ୍ରଚଣ୍ଡ ମେଧାଶକ୍ତି ସମ୍ପନ୍ନ ଏହି ଯୁବକ ପୁନାରୁ ବିଏ ପାସ୍ କଲାପରେ ଲଣ୍ଡନରେ ଶ୍ୟାମଜୀ ବର୍ମାଙ୍କ ସହାୟତା କ୍ରମେ ଓକିଲାତି ପଢ଼ିବା ପାଇଁ ଗଲେ। ଲଣ୍ଡନରେ ଅଧ୍ୟୟନ କାଳରେ ସେ ସବୁ ଭାରତୀୟ ଯୁବକମାନଙ୍କୁ ଏକତ୍ର କରି ସେମାନଙ୍କ ଭିତରେ ଦେଶପ୍ରେମର ବହ୍ନି ପ୍ରଜ୍ୱଳିତ କରାଇଲେ। ସେ ଭାରତରେ ଗଢ଼ିଥିବା ଅଭିନବ ଭାରତ ନାମକ ସଂଗଠନର ଲଣ୍ଡନ ମାଟିରେ ବୀଜାରୋପଣ କଲେ। ଲଣ୍ଡନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରାଣପଳେ ଲାଗିପଡ଼ିଲେ। ତାଙ୍କ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ 1908 ମସିହାରେ ବାରିଷ୍ଟରୀ ପାସ୍ କରିବା ସତ୍ତ୍ୱେ ଉପାଧି ଦିଆଗଲା ନାହିଁ। ସେହି ବର୍ଷ ତାଙ୍କ ବଡ଼ ଭାଇ ବାବାରାଓଙ୍କୁ ଆଜୀବନ କାରାବାସ ମିଳିଲା। ଇଂରେଜ ସରକାର ସେମାନଙ୍କ ବିରୋଧରେ ଘଟିତ 1857 ମସିହାର ସଂଘର୍ଷକୁ ସିପାହୀ ବିଦ୍ରୋହର ଆଖ୍ୟା ଦେଇଥିବା ବେଳେ ସାବରକର 1908 ମସିହାରେ ଭାରତର ସ୍ୱାଧୀନତା ସଂଗ୍ରାମ ନାମକ ପୁସ୍ତକ ହଲାଣ୍ଡରୁ ପ୍ରକାଶିତ କରାଇ ତାହାର ବ୍ୟାପକ ପ୍ରସାର କରାଇଲେ। ତାଙ୍କ ମତରେ ବିଦେଶୀ ଶାସକ ବିରୁଦ୍ଧରେ ସଂଗ୍ରାମଟା ବିଦ୍ରୋହ ନୁହେଁ, ସ୍ୱାଧୀନତା ପାଇଁ ଆନ୍ଦୋଳନ। ତାଙ୍କର ପ୍ରେରଣାରେ ମଦନଲାଲ ଢିଙ୍ଗରା 1909 ମସିହା ଜୁଲାଇ 1 ତାରିଖରେ କର୍ଜନ ବାଇଲିରେ ହତ୍ୟା କରିଦେଲେ। ସେହି ଅଭିଯୋଗରେ ବିନାୟକ ସାବରକର ଲଣ୍ଡନରେ ସରକାରଙ୍କ ଆଖିର କଣ୍ଟା ହୋଇଗଲେ। ସେ ପ୍ୟାରିସ୍ ଚାଲିଗଲେ ଓ ପରେ ସେଠାରୁ ଲଣ୍ଡନ ଆସି ଗିରଫ ହେଲେ। ଲଣ୍ଡନରୁ ଭାରତକୁ ଅଣାଯିବା ରାସ୍ତାରେ ସେ ମର୍ସେଲିସ୍ଠାରେ ଜାହାଜର ପାଇଖାନା କାଚ ଭାଙ୍ଗି ସମୁଦ୍ରରେ ପହଁରି ପହଁରି କୂଳରେ ପହଞ୍ଚିଲା ବେଳେ ପୁଣି ଗିରଫ ହେଲେ। ଭାରତରେ ତାଙ୍କୁ ଦୁର୍ଦ୍ଦାନ୍ତକାରୀ ବିପ୍ଳବୀ ବା କ୍ରାନ୍ତିକାରୀ ବୋଲି ଅଭିହିତ କରାଇ ବ୍ରିଟିଶ ସରକାର ଦୁଇ ଦୁଇଟା ଆଜୀବନ କଳାପାଣି ବନ୍ଦୀ ହିସାବରେ ରହିବାକୁ ଆଣ୍ଡାମାନର ଜେଲ୍କୁ ପଠାଇଦେଲେ। 10 ବର୍ଷ ଆଣ୍ଡାମାନର କାଳକୋଠରେ ବନ୍ଦୀ ଜୀବନ ଓ 3 ବର୍ଷ ମହାରାଷ୍ଟ୍ର ରତ୍ନଗିରି ଜେଲ୍ରେ ରହିବା ପରେ ସେ ଜେଲ୍ରୁ ମୁକୁଳିଲେ। ସାବରକରଙ୍କ ଜୀବନ ବିପ୍ଳବୀ, ସାହସୀ, ବୀର ଯୋଦ୍ଧାର ଘଟଣାବଳୀରେ ପରିପୂର୍ଣ୍ଣ। ବନ୍ଦୀ ଜୀବନରେ ସାରସ୍ୱତ ସାଧନା, ମୁକ୍ତ ହେବା ପରେ ସାମାଜିକ ସଂଗଠନ ଓ ସମାଜରୁ ଭେଦଭାବ ଦୂରୀକରଣ ଉଦ୍ୟମ, ବିପୁଳ ଜାତୀୟତାବାଦୀ ପ୍ରେରଣାଦାୟୀ ସାହିତ୍ୟ ସୃଜନ ତାଙ୍କର ଦେଶ ପାଇଁ ଅଭୁଲା ଦାନ। ସେ ହିନ୍ଦୁତ୍ୱ ଓ ଭାରତୀୟ ଇତିହାସର 6 ସ୍ୱର୍ଣ୍ଣିମ ପୃଷ୍ଠା, ଆତ୍ମଜୀବନୀ, ଜାତୀୟତାବାଦୀ ଅଜସ୍ର ସାହିତ୍ୟ ସୃଷ୍ଟି ଦ୍ୱାରା ନିଜସ୍ୱ ବିଚାରର ଯଦି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିନଥାନ୍ତେ ତେବେ ଆଜି ଦେଶର ମୂର୍ଦ୍ଧନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଭିତରେ ସେ ହୁଏତ ଅଗ୍ରଗଣ୍ୟ ହୋଇଯାଇଥାନ୍ତେ। କିନ୍ତୁ ଭାରତୀୟ ମାନସରେ ସ୍ଥାୟୀ ସ୍ୱାଭିମାନ ଭରିବାକୁ ଆଜୀବନ ଚେଷ୍ଟିତ ଭାରତମା ତାଙ୍କର ସେହି ଯୋଗ୍ୟ ସନ୍ତାନ ନିଜସ୍ୱ ଶୈଳୀ ଚିନ୍ତନ ବିଚାର ସେବା ଓ ତ୍ୟାଗ ଦ୍ୱାରା ଭାରତୀୟ ମୁକ୍ତି ସଂଗ୍ରାମକୁ ବଳିଷ୍ଠ ବିଜୟୀ କରାଇବାକୁ ଚେଷ୍ଟା କରିଯାଇଛି।

0: ଆସନ୍ତୁ ଆଜି ଏହି ତାଙ୍କ ପବିତ୍ର ଜନ୍ମବାସରରେ ତାଙ୍କୁ ପ୍ରଣତି ବାଢ଼ି ସେ ଅମର ସେନାନୀଙ୍କୁ ଆମ ଶ୍ରଦ୍ଧା ନିବେଦନ କରିବା।
1: ଆଜି କଥିକାରେ ଶୁଣିଲେ ଆଲୋଚନା ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ବିପ୍ଳବୀ ବୀର ସବରକର। ଆଲୋଚନା କରିଥିଲେ ଜଗବନ୍ଧୁ ମିଶ୍ର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ସଜ ଫୁଲ। କଣ୍ଠଶିଳ୍ପୀ କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ, ଗୀତ ରଚନା ରଜନୀକାନ୍ତ ନାୟକ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରଦୀପ୍ତ କୁମାର ରାଉତ। ପ୍ରଥମେ ଶିଳ୍ପୀ କୁମକୁମ ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ମୁଁ ଏକା ଥିଲେ ତୁମ ଛବି ଦେଖୁଥାଏ, କେବେ କେବେ ତୁମ ଆଖି ମୋତେ ଦେଖି ହସିଦିଏ।

ଆଜି ବି ଲେଭେନି ତମରି ଓଠର ନାଲେ, ଭୁଲି ବି ଭାବୁଛି ପାରୁନି ମୁଁ ଭୁଲି। ସଜଫୁଲର ଗୀତଟି ଗାଇଛନ୍ତି ସୁନୀଲ କୁମାର ମଲ୍ଲିକ।

ଏଥର ଦ୍ୱୈତକଣ୍ଠରେ ଗାଇଛନ୍ତି କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ। ଗୀତ ରଚନା ରଜନୀକାନ୍ତ ନାୟକ। ତୁମେ ଥିଲେ ମୁଁ ଅଛେ, ମୁଁ ଥିଲେ ତୁମେ, ଦୁନିଆଟା ଭଲ ଲାଗେ, ଖୁସି ଥିଲେ ଆମେ।

0: ଶେଷ ହେଲା ସଜ ଫୁଲ। କଣ୍ଠଶିଳ୍ପୀ ଥିଲେ କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ। ଗୀତ ରଚନା କରିଥିଲେ ରଜନୀକାନ୍ତ ନାୟକ। ସୁର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ୍ତ କୁମାର ରାଉତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଜୀବନର ଋତୁଚକ୍ର ଏଥିସହିତ ଆପଣ ମଧ୍ୟ ଶୁଣିବେ ଶିଶୁ ସାହିତ୍ୟିକ ଦ୍ୱିଜବର ନାୟକଙ୍କ ଶିଶୁ କବିତା ସଂକଳନ ମିଠା ମିଠା ଓଡ଼ିଆ ଗୀତ, ଓଡ଼ିଆ ପିଲାର ବଢ଼ିଆ ଗୀତ ଏବଂ ଆମ ଗତି ଓ ସଂସ୍କୃତି।

0: ରୋମାଣ୍ଟିକ ଚେତନା ଯେତେବେଳେ ସାହିତ୍ୟକୁ ଛୁଇଁଲା, ସେତେବେଳେ କବିଙ୍କ ସୃଜନୀର ଛନ୍ଦରେ ଆସିଲା ନୂଆ ଅନୁଭବ। ସେଇ ନୂତନ ଅନୁଭବର ପ୍ରାରମ୍ଭିକ ସ୍ୱାକ୍ଷରକୁ ସ୍ୱୀକାର କରିଛନ୍ତି କବୟିତ୍ରୀ ରୋଜାଲିନ ରାଉତରାୟ। କଟକ ସ୍ଥିତ ନେତାଜୀ ସୁବାସ ସ୍ମାରକୀ ସିଟି ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଛାତ୍ରୀ ଅଟନ୍ତି। ତେବେ କବିତା ଲେଖା ସମ୍ପର୍କରେ ଆସନ୍ତୁ ଶୁଣିନେବା ରୋଜାଲିନ କଣ କହୁଛନ୍ତି।
1: ଲେଖିବାର ଆରମ୍ଭ କେବେ ଓ କେମିତି ହେଲା ସେଥିରେ ମୁଁ ନିଜେ ମଧ୍ୟ ସଠିକ ଭାବରେ କହିପାରିବିନି। ଆରମ୍ଭରେ ମନରେ ଅନେକ କଥା ଥିଲା, କିନ୍ତୁ ସେଗୁଡ଼ିକ କାହା ସାମ୍ନାରେ କହିପାରୁନଥିଲି। ତେଣୁ ନିରବତରେ କାଗଜ ଓ କଲମକୁ ସାଙ୍ଗ କରିନେଲି।

କବିତା ପ୍ରଥମେ ଲେଖିଲେ ମୁଁ ନିଜେ କାଗଜ କଲମରେ ଲେଖେ, କିନ୍ତୁ ପ୍ରଥମେ ନନା ବୋଉ ମୋର କବିତାଟାକୁ ପଢିଥାନ୍ତି, ସେ ତାଙ୍କୁ ମତାମତ ଦେଲେ ମୁଁ ଆଉ ଟିକେ ଲେଖିବାକୁ ଚେଷ୍ଟା କରେ, ଦି ତିନି ଲାଇନ୍ ଲେଖିଥାଏ, ତାପରେ ନନା ବୋଉଙ୍କୁ ଦେଖାଏ। ବୋଉଙ୍କୁ ଅଧିକ ମୋର କବିତାଟା ପସନ୍ଦ ହୁଏ, ନନା ଆଉ ଟିକେ ସାହସ ଦେଇଥାନ୍ତି ଲେଖିବା ପାଇଁ, ନନା ବୋଉ ପ୍ରଥମେ ମୋର କବିତା ପଢ଼ନ୍ତି, ନନା ବୋଉ ସାହସ ପ୍ରେରଣା ଅଧିକ ଦେଇଥାନ୍ତି କବିତା ଲେଖିବା ପାଇଁ। ରୋମାଣ୍ଟିକ କବିତା ଲେଖିବାର କାରଣ କେବଳ ପ୍ରେମ ନୁହେଁ, ଭାବନାକୁ ଅନୁଭବ କରିବା। ପ୍ରେମ କେବଳ କାହାକୁ ପାଇଯିବାର ନାମ ନୁହେଁ, କେବେ ଅପେକ୍ଷା, କେବେ ନିରବତା, କେବେ ଅଭିମାନ, ତ କେବେ ଅକୁହା ଅନୁଭୂତିର ନାମ ମଧ୍ୟ ପ୍ରେମ। ମୁଁ ଯେତେବେଳେ ଚାରିପାଖରେ ସମ୍ପର୍କ, ଭାବନା ଓ ମନର ଅନୁଭୂତିକି ଦେଖିଲି, ସେଗୁଡ଼ିକ ଧୀରେ ଧୀରେ କବିତାର ରୂପ ନେବାକୁ ଲାଗିଲା। କେବେ କବିତା କଳ୍ପନାରୁ ଆସିଛି, ତ କେତେକ ହୃଦୟର ଗଭୀର ଅନୁଭବରୁ। ରୋମାଣ୍ଟିକ କବିତା ଲେଖିବା ବେଳେ ମୁଁ ଚେଷ୍ଟା କରିଛି ଯେ ପାଠକ ନିଜ ଜୀବନର କୌଣସି ଅନୁଭୂତିକୁ ସେହି ଶବ୍ଦମାନଙ୍କ ଭିତରେ ଖୋଜିପାରନ୍ତୁ, କାରଣ ପ୍ରେମର ଅନୁଭୂତି ସବୁଙ୍କ ପାଇଁ ଅଲଗା ହେଲେ ମଧ୍ୟ ତାର ସ୍ପର୍ଶ କେଉଁଠି ନା କେଉଁଠି ସମସ୍ତ ମନକୁ ଛୁଇଁଥାଏ। ସେଇଥିପାଇଁ ମୋ କବିତାରେ କେବଳ ପ୍ରେମ ନୁହେଁ, ପ୍ରେମ ସହ ଜଡ଼ିତ ନିରବତା, ଅପେକ୍ଷା, ସ୍ମୃତି ଓ କେଉଁ ପ୍ରେମିକ ମନର ଅକୁହା କଥାମାନେ ମଧ୍ୟ ଜୀବନ୍ତ ଅଛନ୍ତି।

0: ଜୀବନର ଋତୁଚକ୍ର ରୋଜାଲିନ ରାଉତରାୟଙ୍କର ପ୍ରଥମ କବିତା ସଂକଳନ ପ୍ରକାଶ କାଳ 2026 ମସିହା 46 କବିତା 96 ପୃଷ୍ଠାକୁ ମଣ୍ଡନ କରିଛି। ସରଳ ଶବ୍ଦ ସଂଯୋଜନା ସାଙ୍ଗକୁ ମାର୍ଜିତ ସଂଯତ ଭାଷା ବିନ୍ୟାସ ରୋଜାଲିନଙ୍କ କବିତାର ସ୍ୱତନ୍ତ୍ର ଦିଗ। ଜୀବନର ଋତୁଚକ୍ର କବିତା ସଂକଳନରେ ସ୍ଥାନିତ କବିତାର ଟାଇଟଲ ମଧ୍ୟରେ ରହିଛି ବାପା ତୁମେ ଗଲା ପରେ, ଏକ ପକ୍ଷ ପ୍ରେମ, ନାରୀ ଆପଣ ମଣିଷ, ତୋ ସ୍ମୃତି ଗାରେଇ ଦିଏ କବିତା, ସ୍ମୃତିର ଠିକଣା, ଜୀବନ ଯୌବନ, ମୋ ପ୍ରେମିକ ଆଉ କାହାର, ପ୍ରଥମ ପ୍ରେମର ଖୁସି, ଅଜଣା କେହି ଜଣେ, ଜୀବନ ସଙ୍ଗୀତ ଇତ୍ୟାଦି ଇତ୍ୟାଦି। ଏ ସମ୍ପର୍କରେ ରୋଜାଲିନ ଯାହା କହନ୍ତି,
1: ଜୀବନର ଋତୁଚକ୍ର କେବଳ ଗୋଟିଏ ପୁସ୍ତକ ନୁହେଁ, ଏ ଆମର ଅନୁଭବ, ଭାବନା, ସ୍ମୃତି ଓ ଜୀବନକୁ ନିକଟରୁ ଦେଖିବାର ଏକ ସାର୍ଥକ ପ୍ରୟାସ। ଜୀବନରେ ଯେପରି ଋତୁ ପରିବର୍ତ୍ତନ ହୁଏ, ସେପରି ସୁଖ, ଦୁଃଖ, ଆଶା, ଅଭିମାନ, ପ୍ରେମ ଓ ବିଚ୍ଛେଦ ମଧ୍ୟ ଆସିଥାଏ। ସେହି ସବୁ ଅନୁଭୂତିକୁ ଶବ୍ଦରେ ସଜାଇ ଏହି ପୁସ୍ତକରେ ରଖିବାକୁ ଚେଷ୍ଟା କରିଛି। ଏହି ପୁସ୍ତକ ପଛରେ ଯେତେ ଶ୍ରମ ଅଛି, ସେତେ ଆଶୀର୍ବାଦ

0: ଓ ଭଲ ପାଇବା ମଧ୍ୟ ଅଛି। ବିଶେଷ କରି ମୋର ନନା ଓ ବୋଉଙ୍କୁ ମୁଁ ହୃଦୟରେ କୃତଜ୍ଞତା ଜଣାଉଛି। ତାଙ୍କର ସ୍ନେହ, ଆଶୀର୍ବାଦ, ପ୍ରେରଣା ଓ ନିରବ ସମର୍ଥନ ବିନା ଜୀବନର ଋତୁଚକ୍ର ସମ୍ଭବ ହୋଇପାରିନଥାନ୍ତା। ମୋର ପରିବାର, ସାଙ୍ଗସାଥୀ, ଶିକ୍ଷକ ଓ ସମସ୍ତ ପାଠକମାନଙ୍କୁ ମଧ୍ୟ ଅନେକ ଧନ୍ୟବାଦ, ଯେଉଁମାନେ ସବୁବେଳେ ମୋତେ ଲେଖିବାକୁ ସାହସ ଓ ପ୍ରେରଣା ଦେଇଥାନ୍ତି। ଆପଣମାନଙ୍କର ଭଲ ପାଇବା ହିଁ ସବୁଠୁ ବଡ଼ ଶକ୍ତି ମୋର।
1: ରୋଜାଲିନ ରାଉତରାୟଙ୍କ କବିତା ଗୁଡିକରେ ରୋମାଣ୍ଟିକ ଚେତନାର ସ୍ପର୍ଶ ଖୁବ ଚମତ୍କାର। ପାଠକମାନେ ପଢିଲେ ନିଶ୍ଚୟ ଅନୁଭବ କରିବେ କେତେ ସୁନ୍ଦର ଭାବରେ ରୋମାଣ୍ଟିକ ଚେତନାକୁ ପରିପୁଷ୍ଟ କରିଛନ୍ତି ରୋଜାଲିନ ତାଙ୍କ କବିତାରେ। ଏଥର ଆସନ୍ତୁ ରୋଜାଲିନଙ୍କ ଠାରୁ ଶୁଣିନେବା ତାଙ୍କ ସ୍ୱରଚିତ କିଛି କବିତା। ଆପଣ ଶୁଣନ୍ତୁ, ଆଉ ମୁଁ ବି ଶୁଣୁଛି।
0: କବିତାର ଶୀର୍ଷକ ତୁମେ ଗଲା ପରେ ଘରଟା ଘର ରହିଲାନି। କାନ୍ଥମାନେ ମୋତେ ନିରବତାରେ ପଚାରନ୍ତି ସେ କେଉଁଠି। ତୁମେ ଗଲା ପରେ ଚା'ର ସ୍ୱାଦ ମଧ୍ୟ କଡା ହୋଇଗଲା। ହସ ଯେଉଁଠି ଥିଲା ସେଠି ଏବେ ଦୀର୍ଘ ନିଶ୍ୱାସ ବସିଛି। ତୁମେ ଗଲା ପରେ ସ୍ମୃତିମାନେ ମୋ ହସ ଅଧିକ ନିକଟ ହୋଇଗଲେ। ଦ୍ୱିତୀୟ କବିତାର ଶୀର୍ଷକ ଜୀବନ ଓ ଯୌବନ। ଯୌବନ ସମୟ ସହ କେବେ ଚୁକ୍ତି କରିନଥିଲା, ସେ ଭାବୁଥିଲା ସମୟ ଅପେକ୍ଷା କରିବ। ଜୀବନ କିଛି କହିଲା ନାହିଁ, ସେ କେବଳ ସବୁ ନେଇଗଲା ଧୀରେ ଧୀରେ। ଯୌବନ ଦେଖେଇଥିଲା ଉଚ୍ଚ ସ୍ୱପ୍ନ, ଜୀବନ ଦେଖେଇଥିଲା ନିମ୍ନ ଭୂମି।

ରୋଜାଲିନ୍ ରାଉତରାୟ ଓଡ଼ିଆ ସାହିତ୍ୟ ଭିତରେ ରହି ଛାତ୍ରୀ ଜୀବନରୁ ସାହିତ୍ୟକୁ ରୁଦ୍ଧିମନ୍ତ କରି ଚାଲିଛନ୍ତି। ଆଗାମୀ ଦିନରେ ତାଙ୍କର ଏକାଧିକ ପୁସ୍ତକ ପ୍ରକାଶ ପାଇ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିବ।

0: ମିଠା ମିଠା ଓଡ଼ିଆ ଗୀତ କବି ଦ୍ୱିଜବର ନାୟକଙ୍କ ଶିଶୁ କବିତା ସଂକଳନ ପ୍ରକାଶ କାଳ 2024 ମସିହା କ୍ରାଉନ୍ A4 ସାଇଜ୍ରେ 27 କବିତା 40 ପୃଷ୍ଠକୁ ରୁଦ୍ଧିମନ୍ତ କରିଛନ୍ତି। କବିତାର ଟାଇଟେଲ ମଧ୍ୟରେ ଆମେ ଓଡ଼ିଆ ପିଲା, ନିଧି ଅଜାଙ୍କ କରୋନା ଚିନ୍ତା, ଗୁଣ୍ଡୁଚିର ଉପଦେଶ, ଗୋଟିଏ ଆମର ପରିଚୟ, ଆମ ପଲ୍ଲୀ ଗାଁ, ଆଗାମୀର ଶିଶୁ, ଆମେ ସ୍ୱାଧୀନ ଦେଶର ପିଲା, ଦୁବ ଘାସ, ଉତ୍କଳମ ଜନମ ଭୂଇଁ, ଟିକେ ଦୀପାଳି, ସ୍ୱାଗତିକା, ଭଲ ପିଲାଟିଏ ହେବି ଇତ୍ୟାଦି ଇତ୍ୟାଦି। ଖୁବ୍ ସରଳ ଶବ୍ଦରେ ସଜ୍ଜିତ କବିତା ଗୁଡିକ ପିଲାମାନଙ୍କ ପଢିବା ଉପଯୋଗୀ। ଏଥର ଆସନ୍ତୁ କବିତା ସଂକଳନର କିଛି କବିତା ଶୁଣି ନେବା। ପଢି ଶୁଣାଉଛନ୍ତି ରୋଜାଲିନ।
1: କବିତାର ଶୀର୍ଷକ ଆମ ଗାଁ। ଏଇ ଆମ ଟିକି ଗାଁ, ସରଗକୁ ବଡ଼, କେଡେ ସୁନ୍ଦର ଏହାର ବଣ ପାହାଡ଼, ଅଙ୍କା ବଙ୍କା ପଥ ତାର ଲମ୍ବି ଅଛି ବହୁ ଦୂର, ଛୁଟି ଆସଇ ମହକ ବଣିମଲ୍ଲୀର, ଫସର ଫାଟିଲେ ସବୁ ଦେଉଳେ ଘଣ୍ଟି, ପିଲା ଛୁଆ ବୁଢା ବୁଢ଼ୀ ପଡ଼ନ୍ତି ଉଠି, ଟିକିରି ମିକିରି ସୁରେ ରାବଇ ମଣି, କାଉ କଜଳ ପାତିଙ୍କ ବସି ପିପଣି। କବିତାର ଶୀର୍ଷକ ଦୁବ ଘାସ। ଗାଁ ମୁଣ୍ଡେ ଦୂର ପଡ଼ିଆ ବିଲରେ ଟିକି ଟିକି ଦୁବ ଘାସ, ସବୁ ଜିମା ବିଞ୍ଚି ନାଙ୍ଗରା ଭୂଇଁରେ ଖେଳଉଥାନ୍ତି ଯେ ହସ।

ସୂର୍ଯ୍ୟବର ନାୟକଙ୍କର ଜନ୍ମ କଟକ ଜିଲ୍ଲା ନିଆଳି ସ୍ଥିତ ପୋଖରୀ ଗାଁ ଗ୍ରାମରେ। ବୟସର ପ୍ରଥମ ପାହାଚରେ ଜଣେ କଳାକାର ଭାବରେ ସେ ସୁପରିଚିତ ଥିଲେ। ତେବେ ପରବର୍ତ୍ତୀ ସମୟରେ ଶିକ୍ଷକତା ବୃତ୍ତିକୁ ଆଦରି ନେଇ କଟକ ସହରର ପୁରାତନ ଶିକ୍ଷାନୁଷ୍ଠାନ ପ୍ୟାରିମୋହନ ଏକାଡେମୀରୁ ବରିଷ୍ଠ ଶିକ୍ଷକ ପଦରୁ ଅବସର ନେଇଛନ୍ତି ଦ୍ୱିଜବର ନାୟକ। ତ୍ରିରଙ୍ଗ ଅନୁଷ୍ଠାନ ପ୍ରତିଷ୍ଠା କରି ପିଲାମାନଙ୍କର ପ୍ରତିଭାର ବିକାଶ ପାଇଁ କାର୍ଯ୍ୟ କରି ଚାଲିଛନ୍ତି ଏଯାବତ୍। ଦ୍ୱିଜବର ନାୟକଙ୍କ ଆଉ ଏକ ଶିଶୁ କବିତା ସଂକଳନ ହେଲା ଓଡ଼ିଆ ପିଲାର ବଢ଼ିଆ ଗୀତ। ପ୍ରକାଶ କାଳ 2025 ମସିହା। 24 କବିତା ସ୍ଥାନିତ ହୋଇଛି ପୁସ୍ତକରେ। ପୃଷ୍ଠା ସଂଖ୍ୟା 40। ଟାଇଟେଲ ମଧ୍ୟରେ ରହିଛି ଆମେ ଓଡ଼ିଆ ପିଲା, କେତେ ଭଲ ସେଇ ପିଲାଦିନ, ଆଇଙ୍କ ସଭା, ଏକତାର ଗୀତ, ଆମ ପତାକା।

0: ଭାବରେ ତୁଳନା ନାହିଁ ଇତ୍ୟାଦି ଇତ୍ୟାଦି କିଛି କବିତା ଶୁଣି ନେବା। ପଢି ଶୁଣାଉଛନ୍ତି ରୋଜାଲିନ।
1: କବିତାର ଶୀର୍ଷକ କେଡେ ଭଲ ସେଇ ପିଲାଦିନ। କେଡେ ଭଲ ସେଇ ପିଲାଦିନ ହସ ମଉଜରେ କଟେ ଦିନ, ସ୍ନେହ ଆଦର ଅଜାଡି ପଡ଼ି ସବୁରି ପରଣ ଗଠିଧନ, ଗୋଟି ଗୋଟି ହୋଇ ଆଖି ସାମନାରେ ଭାସି ଯାଆନ୍ତି ହୋଇ ସେ ସପନ। ଦ୍ୱିତୀୟ କବିତାର ଶୀର୍ଷକ ଗୋଟିଏ ଆମର ପରିଚୟ। କେତେ ଆମ ଭାଷା, କେତେ ବେଶଭୂଷା, କେତେ ବା ଧରମ ନୁହେଁ କହ, କେତେ ଜାତି ଆମେ, କେତେ ବା କରମ, କେତେ କଳ୍ପନା, କେତେ ମୋହ, ହେଲେ ମମତା ମୟୀ ସେ ଭାରତ ଜନନୀ, ଆମେ ସବୁ ତାର ପୁଅ ଝିଅ, ସାରା ଦୁନିଆରେ ଭାରତୀୟ ବୋଲି ଗୋଟିଏ ଆମର ପରିଚୟ।

ବିଜୟବର ନାୟକଙ୍କ ଅନ୍ୟ ଏକ ସଂକଳନ ହେଲା ଆମ ଗତି ଓ ସଂସ୍କୃତି। ଆମ ପରମ୍ପରା ଓ ସଂସ୍କୃତିକୁ ଅତି ଚମତ୍କାର ଭାବରେ ଧରି ରଖିଛନ୍ତି ଲେଖକ ତାଙ୍କ ପୁସ୍ତକ ଆମ ଗତି ଓ ଆମ ସଂସ୍କୃତିରେ। ପୃଷ୍ଠା ସଂଖ୍ୟା 200। ଟାଇଟେଲ ମଧ୍ୟରେ ରହିଛି ରଜଦୋଳି ମଟମଟ, ଫୁଲ ବଉଳ ବେଣୀ, ସାର୍ବଜନୀନ ଦୁର୍ଗା ପୂଜା, ଦୂତିବାହନ ଉପାସନା, ମନସା ପଞ୍ଚମୀ, ପିତୃପକ୍ଷ, ଉତ୍କଳୀୟ ଗ୍ରାମ୍ୟ ସଂସ୍କୃତିରେ ଦଶହରା, ନାରୀ ଓ ନୃତ୍ୟକଳା, ପ୍ରାଚୀନାଦି ଇତିହାସର ଅନାଲୋଚିତ ଅଧ୍ୟାୟ, ସାର୍ ନମସ୍କାର, ଆମ ସଂହତି ଓ ପ୍ରଗତି, ପଲିଥିନ ମୁକ୍ତ ସମାଜ, ଆମ ଶିଶୁ ପ୍ରତିଭା ଓ ମାତୃଭାଷା ଇତ୍ୟାଦି ଇତ୍ୟାଦି। ଦ୍ୱିଜବର ନାୟକଙ୍କର ଆମ ଗତି ଓ ସଂସ୍କୃତି ପୁସ୍ତକରେ ସନ୍ନିବେଶିତ ପ୍ରତିଟି ବିଷୟ ସଚେତନତାର ବାର୍ତ୍ତା ବହନ କରିଛି। ସମ୍ପ୍ରତି କଟକ CDA ଠାରେ ଅବସ୍ଥାନ କରି ଲେଖକ ଦ୍ୱିଜବର ନାୟକ ଅବସର ଜୀବନ ବିତାଉଛନ୍ତି। ହଁ ଶ୍ରୋତା ବନ୍ଧୁ, କେଉଁଠି କୁଆରୀ କାବେରୀ କୁଳୁକୁଳୁ କୃଷ୍ଣା, କେଉଁଠି ସୁଆରୀ ସାବେରୀ ରୋଜାଲିନର ଭାଷା।

0: ଏଥର ଆଜିର ପ୍ରଶ୍ନ, ଆଜିର ସାଧନାର ପୃଷ୍ଠାରେ ସ୍ଥାନ ପାଇଥିବା ଅତିଥି କଳାକାରଙ୍କ ନାମ କଣ ଥିଲା? ଉତ୍ତର ଓ ମତାମତ ଲେଖନ୍ତୁ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ମାର୍ଫତ କାର୍ଡ ପ୍ୟାଲେସ, ବାଦାମବାଡ଼ି, କଟକ 12। ଫୋନ ନମ୍ବର 8763356210। ଇମେଲ୍ bbdash1612@gmail.com। ତେବେ ଶ୍ରୋତା ବନ୍ଧୁ, ଗତ 23/4/2026 ଆମର ପ୍ରସାରିତ କାର୍ଯ୍ୟକ୍ରମର ପୁରସ୍କାର ବିଜୟୀ ଶ୍ରୋତା ହେଲେ ମଧୁସ୍ମିତା ପଣ୍ଡା, ବୋଧପୁର, କଟକ। ଗତ 23/4/2026 ଅଧ୍ୟାୟର ପୁରସ୍କାର ବିଜୟୀ ଶ୍ରୋତା ହେଲେ ଦେଶଦୀପ ଦାସ, ସାମଗୁଡ଼ିଆ, କେନ୍ଦ୍ରାପଡ଼ା। ଗତ 7/5/2026 ଅଧ୍ୟାୟର ପୁରସ୍କାର ବିଜୟୀ ହେଲେ ନରେନ୍ଦ୍ର କୁମାର ସାହୁ, ଅରଖାପାଟଣା, କଟକ। ଗତ 14/5/2026 ଅଧ୍ୟାୟର ବିଜୟୀ ଶ୍ରୋତା ହେଲେ ସୁମନ ପ୍ରିୟଦର୍ଶିନୀ ରାଉତରାୟ, ଗୋପାଳପୁର, କଟକ। ସମସ୍ତ ବିଜୟୀ ଶ୍ରୋତାଙ୍କୁ ଆମର ଶୁଭେଚ୍ଛା। ଆପଣଙ୍କ ପୁରସ୍କାର ଡାକ ଯୋଗେ ପଠାଇ ଦିଆଯିବ। ସମୟ ସଙ୍କେତ ଦେଲାଣି। ଆଲେଖ୍ୟ ସୁପ୍ରଭା ଦାସ, ଉପସ୍ଥାପନାରେ ମୁଁ ଥିଲି ଶୁଭଶ୍ରୀ ଶତପଥୀ। ଆଜିର କାର୍ଯ୍ୟକ୍ରମରୁ ଏଇଠି ବିଦାୟ ନେଉଛୁ। ନମସ୍କାର।
1: ବାହାଘର, ବ୍ରତଘର, ଜନ୍ମଦିନ, ସତ୍ୟନାରାୟଣ ପୂଜା, ଷୋଳ ପୂଜା ସମେତ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ପାଇଁ ଆବଶ୍ୟକ ମନପସନ୍ଦର ନିମନ୍ତ୍ରଣ କାର୍ଡର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ କାର୍ଡ ପ୍ୟାଲେସ, ବାଦାମବାଡ଼ି, କଟକ। ନିମନ୍ତ୍ରଣ କାର୍ଡ ପାଇଁ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ, ବାଦାମବାଡ଼ି, କଟକ। ମନେ ରଖନ୍ତୁ, ଆପଣଙ୍କ ବିଶ୍ୱାସର ପ୍ରତୀକ କାର୍ଡ ପ୍ୟାଲେସ, ବାଦାମବାଡ଼ି, କଟକ।
0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କାର୍ଡ ପ୍ୟାଲେସ, ବାଦାମବାଡ଼ି, କଟକ।
2: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ବୈଦେଶ ବିଳାସର 37ତମ ଭାଗ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଷୋଡ଼ଶ ଛନ୍ଦ ଆରମ୍ଭରେ କନ୍ୟାମାନଙ୍କୁ ବିବାହ ଦେଇ ରାଜା ଜନକ ଭୋଜି ସମ୍ଭାର ଭିଆଇ ବା ଖାଦ୍ୟପେୟ ପ୍ରସ୍ତୁତ କରି ଦଶରଥଙ୍କର ବନ୍ଧୁବର୍ଗଙ୍କୁ ବିଳୋହିଲେ ବା ଚର୍ଚ୍ଚା କଲେ। ବସନ ରତ୍ନଭୂଷଣ କୁସୁମ ଚନ୍ଦନ ନେଇ ଆନନ୍ଦ ମନରେ ଚରଣ ବନ୍ଦନା କଲେ। ବସାପୁରେ ଅର୍ଥାତ୍ ଦଶରଥ ବସା କରିଥିବା ଜାଗାକୁ ବରକନ୍ୟା ଘେନିଯିବା ବେଳେ ଜନନୀମାନେ ସେମାନଙ୍କୁ କୋଳରେ ବସାଇ ତିଆରିଲେ ଅର୍ଥାତ୍ ଉପଦେଶ ଦେଲେ। ଦେଶଜ ଓ ସଂସ୍କୃତ ଶବ୍ଦ ମିଶ୍ରଣରେ ଭାଷାକୁ ସମୃଦ୍ଧ କରିଛନ୍ତି କବି ଉପେନ୍ଦ୍ର ଭଞ୍ଜ। ବସାଘରେ ଥିବା ବୀରସୁ ଅର୍ଥାତ୍ ବୀର ପ୍ରସବିନୀ ଜନନୀମାନେ ବଧୂମାନଙ୍କୁ ଦେଖି ବୀରସୁ ଅର୍ଥାତ୍ ବୀରସ ଭାବରୁ ଉଦ୍ଧାର ପାଇ ମନକୁ ସରସ କଲେ। ସେମାନେ ଭାବୁଥିଲେ ବରମାନଙ୍କର ସୁଷମା ଅର୍ଥାତ୍ ସୌନ୍ଦର୍ଯ୍ୟ ସହିତ ସମକକ୍ଷା କନ୍ୟା କୋଉଠି ଥିବେ। ବିହି ଅର୍ଥାତ୍ ବିଧାତା କିନ୍ତୁ ସେମାନଙ୍କୁ ବିହି ଥିଲା ବା ନିର୍ମାଣ କରିଥିଲା। ବର୍ତ୍ତମାନ ଭୂତ ଭବିଷ୍ୟତରେ ଶୋଭାର ସାର ଏହାଙ୍କଠାରେ ସମ୍ଭବିଲା ବା ରୂପ ପାଇଲା। ଯେଉଁ ବସୁମତୀ ବା ପୃଥିବୀ ଗର୍ଭରୁ ମଙ୍ଗଳ ଭଳି କୁଜାଗ୍ରହ ଓ ନରକାସୁର ଜାତ ହୋଇଥିଲେ ସେଠୁ ସୀତା କିପରି ଜନ୍ମ ହେଲେ। ଭାବିଲେ ସିନ୍ଧୁରୁ ବାରୁଣୀ ବା ମଦ ସହ ଅମୃତ ଜନ୍ମିବା ଭଳି ବିଶ୍ୱମ୍ଭର ବା ପୃଥିବୀରୁ ସୀତା ଜନ୍ମିଲେ। ବିବାହ ବିଧି ପୂର୍ଣ୍ଣ ହେବା ପରେ ଅଜସୁତ ଅର୍ଥାତ୍ ଅଜଙ୍କ ପୁତ୍ର ଦଶରଥ କହିଲେ, ଆମ୍ଭେ ଆମ୍ଭ ପୁରକୁ ଗମନ କରିବା। ଏହା ଶୁଣି ଜନକ ଜିନିଷପତ୍ର ଅଳଙ୍କାର ବୁହାଇ ଯେତେ ଯୌତୁକ ଦେଲେ ତାହା ବଚନୀୟ ନୁହେଁ ବା ବଚନରେ ପ୍ରକାଶ୍ୟ ନୁହେଁ। ମିଥିଲା ଛାଡ଼ି ବାହାରିବା ବାଟରେ ବୀରବାଦ୍ୟ ବାଜି ପର୍ଶୁରାମଙ୍କୁ ଚମକିତ କଲା। ବୀତିହୋତ୍ର ବା ଅଗ୍ନିପରି ସ୍ୱଭାବରେ ତେଜବନ୍ତ ପର୍ଶୁରାମ ବୀରତୁର ବା ବୀରତୁରି ଶୁଣି ପ୍ରଜ୍ୱଳିତ ହେଲେ ଓ ବାହାରି ଆସିଲେ। ଦଶରଥ ତ୍ରାସ ବା ଭୟରେ ବ୍ୟାକୁଳିତ ହେଲେ, କହିଲେ, ପ୍ରଚଣ୍ଡା ନଳ ଜଳି ଆସୁଛି, ବୁଦ୍ଧି ଦିଶୁନାହିଁ, ତୃଣ ଭଳି ଜଳିଯିବେ କୁମାରମାନେ। ବିଶ୍ୱାମିତ୍ର ଏହା ଶ୍ରବଣ କରି ପ୍ରତିଭାସ କଲେ ଅର୍ଥାତ୍ ଉତ୍ତର ଦେଲେ, କହିଲେ, ଏହା ନଘୋଷ ବା ଘୋଷଣା କର ନାହିଁ, ଏ ପର୍ଶୁରାମଙ୍କର ଉତ୍ପତ୍ତି ଯାହାଠାରୁ ହୋଇଛି ତାହାଦ୍ୱାରା ଏ ବିନାଶ ପାଇବେ। ଜଳରୁ ଅଗ୍ନିଜାତ, ସେ ଅଗ୍ନି ଜଳରେ ପୁଣି ନିର୍ବାପିତ ହୁଏ। ବିଷ୍ଣୁ ଓ ବିଷ୍ଣୁକଳା ପ୍ରାପ୍ତ ପର୍ଶୁରାମଙ୍କ ସମ୍ପର୍କର ସୂକ୍ଷ୍ମ ସଂକେତ ଦେଇ ଭଞ୍ଜ କହୁଛନ୍ତି, ଅଯୋଧ୍ୟାର ବ୍ୟୋମ ବା ଆକାଶରେ ରାମରୂପୀ ସୁନ୍ଦର ମୁଦିର ବା ମେଘର ଉଦୟ ହୋଇଛି, ଉତ୍ତପ୍ତ ତପନ ବା ସୂର୍ଯ୍ୟ କିଭଳି ରହିପାରିବ।

0: ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ବୈଦେଶ ବିଳାସର 37ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମିତାଲି ଚିନ୍ନାରା, କୃଷ୍ଣଚନ୍ଦ୍ର ରାୟ, ସ୍ନିଗ୍ଧାରାଣୀକର ଏବଂ କେଶବଚନ୍ଦ୍ର ରାଉତ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ହ୍ୟାଲୋ
5: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
4: ପୁଣି ଥରେ
5: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
4: ସାର୍ ଏତେ କୋଉଠୁ?
5: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।

ମୋ ଦେଶ ଭାରତ, ଭାରତ ମୋର ଜନ୍ମଭୂମି। ଯେଉଁ ଭୂମିର ମାଟିପାଣି ପବନରେ ମୋ ଶରୀର ଗଢ଼ା, ଯେଉଁ ଦେଶର ନାମ ଉଚ୍ଚାରଣରେ ମୋ ଶରୀରରେ ଏକ ଶିହରଣ ଖେଳିଯାଏ, ସେ ମୋ ଭାରତ, ସେ ମୋ ଭାରତବର୍ଷ। ଆମେ ସମସ୍ତେ ଭାରତମାତାର ସନ୍ତାନ। ଯେଉଁ ମା ତାରି କୋଳରେ ଆମକୁ ଜନ୍ମ ଦେଇ ଅତି ସରାଗରେ ପାଳିଛି, ବଞ୍ଚିବାର ସମସ୍ତ ଉପାଦାନ ସେ ଆମକୁ ଯୋଗାଇଛି। ସେଥିପାଇଁ ତ ସମସ୍ତେ ଆମ ଦେଶକୁ ମା ଭଳି ଭକ୍ତି କରୁ, ପୂଜା କରୁ। ସତରେ ମୋ ଦେଶ ସବୁବେଳେ ସୁନ୍ଦର ଆଉ ମହାନ୍।

ବନ୍ଧୁ, ଏ ଧରାପୃଷ୍ଠରେ ଏକ ଅପୂର୍ବ ଦେଶ ଆମ ଜନ୍ମଭୂମି ଭାରତବର୍ଷ, ଯାହା ଆର୍ଯ୍ୟମାନଙ୍କ ବାସଭୂମି ରୂପେ ଆର୍ଯ୍ୟବର୍ତ୍ତ ନାମରେ ଖ୍ୟାତ। ବହୁ ପ୍ରାଚୀନ କାଳରୁ ଆମର ଏହି ଦେଶ ଭାରତବର୍ଷ ନାମରେ ପରିଚିତ ହୋଇଛି। ରତ୍ନଗର୍ଭ ଆମର ଦେଶକୁ ଆକୃଷ୍ଟ ହୋଇ ଆସିଛନ୍ତି। ସାରା ବିଶ୍ୱରୁ ବହୁ ପର୍ଯ୍ୟଟକ ଆସିଛନ୍ତି, ପୁଣି ବହୁ ଲୁଣ୍ଠନକାରୀ ଦଳ, ହେଲେ ସେ ତା'ର ମହାନତାକୁ ସେମିତି ବଜାୟ ରଖିଛି। ଏକତା ସୂତ୍ରରେ ସେ ସମସ୍ତଙ୍କୁ ବାନ୍ଧି ରଖିଛି। ଏଠି ବାସ କରୁଥିବା ଲୋକଙ୍କ ମଧ୍ୟରେ ଜାତି, ଧର୍ମ, ଭାଷା, ସଂସ୍କୃତି ମଧ୍ୟରେ ବହୁ ଭିନ୍ନତା ଥିଲେ ମଧ୍ୟ ଏହା ଗୋଟିଏ ଦେଶ, ମୋ ଭାରତ। ସମସ୍ତେ ଏଠି ଭାଇ ଭାଇ, ପରମ୍ପରା ବେଶଭୂଷା ଭିନ୍ନ ହୋଇଥିଲେ ମଧ୍ୟ ସମସ୍ତେ ଏଠି ପରସ୍ପରକୁ ସମ୍ମାନ ଦିଅନ୍ତି। ସେଥିପାଇଁ ମୋ ଦେଶ ମହାନ।

ହଁ ବନ୍ଧୁ, ମୋ ଦେଶ ଭାରତ, ଏ ଦେଶର ମାଟି ଚିର ସବୁଜିମାରେ ଭରପୁର। ଏ ଦେଶର ପାଣି ପବନରେ ଶାନ୍ତି ଆନନ୍ଦର ବାଣୀ ଯେପରି ପ୍ରତିଧ୍ୱନିତ ହୋଇ ଉଠେ, ଏ ଭୂମି ଦେବତାର ଭୂମି, ତ୍ୟାଗର ଭୂମି, ପୁଣ୍ୟର ଭୂମି। ଆମର ଜନ୍ମଭୂମି ଭାରତ ବିଶ୍ୱରେ ଏକ ସର୍ବଶ୍ରେଷ୍ଠ ଧର୍ମକ୍ଷେତ୍ର, ଯେଉଁଠି ଯୁଗ ଯୁଗ ଧରି ଭଗବାନ 10ଟି ଅବତାରରେ ଅବତୀର୍ଣ୍ଣ ହୋଇ ଲୀଳାଖେଳା କରିଯାଇଛନ୍ତି। ସମସ୍ତ ଅବତାରର ଗୋଟିଏ ମାତ୍ର ଲକ୍ଷ୍ୟ ଧର୍ମ ସଂସ୍ଥାପନା। ଗୀତାରେ ଭଗବାନ ଶ୍ରୀକୃଷ୍ଣ ଏହି କଥା ମଧ୍ୟ କହିଛନ୍ତି, ଧରାବକ୍ଷରେ ଯେତେବେଳେ ଅଧର୍ମ ବଢ଼ି ଚାଲେ ସେତେବେଳେ ଧର୍ମ ସଂସ୍ଥାପନା କରିବା ପାଇଁ ପୁଣ୍ୟ ଭାରତ ଭୂମିରେ ଭଗବାନ ଅବତାର ଗ୍ରହଣ କରିଛନ୍ତି। ସତରେ ଏଭଳି ଦୃଷ୍ଟାନ୍ତ ବୋଧେ ଆଉ କୋଉଠି ନାହିଁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ? ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ବନ୍ଧୁ, ଦେଶପ୍ରେମର ପ୍ରକୃତ ଅର୍ଥ ହେଉଛି ନିଜ ଦେଶ ପ୍ରତି ଅତୁଟ ସ୍ନେହ ଓ ଅଜସ୍ର ଭଲ ପାଇବା। ଜଣେ ଉତ୍ତମ ନାଗରିକ ତା ନିଜ ଦେଶକୁ ବହୁତ ଭଲ ପାଏ। ତା'ର ଏ ଭଲ ପାଇବା କେବଳ ବାକ୍ୟରେ ପ୍ରକାଶ ପାଏନି, କାର୍ଯ୍ୟରେ ମଧ୍ୟ ପ୍ରମାଣିତ ହୁଏ। ସେ ତା'ର ପ୍ରିୟ ଦେଶର ନିନ୍ଦା ସହ୍ୟ କରିପାରେନି। ଯାହାର ପାଣି ପବନ ଗ୍ରହଣ କରି ସେ ବଢ଼ିଛି, ତା'ର ସୁରକ୍ଷା ପାଇଁ ନିଜର ପ୍ରାଣବଳୀ ଦେବାକୁ ସେ ପଛାଏ ନାହିଁ। ଦେଶପ୍ରେମୀ ନିଜ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଆପଣ ଉଦ୍ୟମ କରେ। ଦେଶବାସୀଙ୍କର ମଙ୍ଗଳ ବିଧାନ ପାଇଁ ଆପଣଙ୍କର ସୁଖକୁ ବି ଜଳାଞ୍ଜଳି ଦିଏ। ସେଥିପାଇଁ ଗୋପବନ୍ଧୁ କହିଥିଲେ, ବେଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସୁରଜ ପଥେ ଯେତେ ଗାଢ଼, ପୁରୁତ ହିଁ ପଡ଼ି ମୋର ମାଂସ ହାଡ଼।

ବନ୍ଧୁ, ଇତିହାସର ପ୍ରତି କାଳଖଣ୍ଡରେ ଆମ ମାତୃଭୂମିର କୋଳମୁଣ୍ଡନ କରିଛନ୍ତି ଅନେକ ବୀର ପୁରୁଷ ଆଉ ବୀର ରମଣୀ। ସେମାନେ ନିଜର ଅସାଧାରଣ ପ୍ରତିଭା ବଳରେ ଭାରତୀୟତାର ଭାବନାକୁ ପରିପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଆମ ସପ୍ତର୍ଷି ମଣ୍ଡଳର ତାରକା ପରି ଆମକୁ ସଦାସର୍ବଦା ବାଟ କଢ଼ାଇ ଚାଲିଛନ୍ତି। ଭାରତ ଆକାଶର ସପ୍ତର୍ଷି ମଣ୍ଡଳରେ ଏହିପରି ଜଣେ ଉଜ୍ଜଳ ତାରକା ଥିଲେ, ଜଣେ ମହାନ ବୀର ପୁରୁଷ ଥିଲେ ବୀର ସାବରକର। ତାଙ୍କରି ଆଲୋକରେ ଦେଶର ଗତିପଥ ଆଜି ଆଲୋକିତ, ଯାହାଙ୍କୁ ନେଇ ଏ ଦେଶ ଏ ଜାତି ବେଶ୍ ଗର୍ବ କରେ, କାହିଁକିନା ତାଙ୍କର ଥିଲା ଦେଶ ପ୍ରତି ଅଜସ୍ର ଭଲ ପାଇବା।

ଗୀତା ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ଅଭିରାମ ଖୁଣ୍ଟିଆ। ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ କାଳଜୟୀ ବୀର ସାବରକର, ମୂଳ ରଚନା ଜୟବର୍ଦ୍ଧନ, ବେତାର ରୂପାନ୍ତର ବିନୋଦ କୁମାର, ଓଡ଼ିଆ ଅନୁବାଦ ପ୍ରଦୀପ କୁମାର ଡାଭେ, ପ୍ରଯୋଜନା ରଣଦୀପ ପ୍ରଧାନ, ନାଟକ କାଳଜୟୀ ବୀର ସାବରକର।

କାଳ ସ୍ୱୟଂ ମୋଠାରୁ ଭୟଭୀତ, ମୁଁ କାଳଠାରୁ ନୁହେଁ। ନିର୍ବାସନର ଗରଳ ପାନ କରି କାଳର କରାଳ ସ୍ତମ୍ଭକୁ ଆନ୍ଦୋଳିତ କରି ମୁଁ ବାରମ୍ବାର ଫେରିଆସିଛି ଏବଂ ଆଜି ବି ଜୀବିତ। ପରାଜୟ ଲଭିଛି ମୃତ୍ୟୁ, ମୁଁ ନୁହେଁ।

0: ସମ୍ପର୍କ?
1: ଚାଲ ଚାଲ ଆମେ ସାବରକରଙ୍କୁ ଖୋଜିବା।
2: ପ୍ରଣାମ ଲୋକମାନ୍ୟ ମହୋଦୟ।
3: ଯଶସ୍ୱୀ ଭବ। ଆସ ବସ। କେଲକର ମତେ କହୁଥିଲା ଯେ ବିଏ କଲା ପରେ LLB କରିବା ପାଇଁ ତମେ ବମ୍ବେ ଚାଲିଯାଇଛ।
2: ଆଜ୍ଞା।
3: ହେଲେ ବିଦେଶୀ ବସ୍ତ୍ର ଦହନ ପରେ ଫର୍ଗ୍ୟୁସନ୍ କଲେଜ ତମକୁ କଲେଜରୁ ବାହାର କରି ଠିକ୍ କଲାନି। ତା ପୁଣି ପରୀକ୍ଷାରେ ମାତ୍ର କିଛି ଦିନ ପୂର୍ବରୁ କେଶରୀ ଖବରକାଗଜରେ ମୁଁ ଲେଖିଥିଲି, ଏମାନେ ଆମ ଗୁରୁ ନୁହନ୍ତି। ଏଭଳି ଗୁରୁ ଯିଏ ନିଜ ଛାତ୍ରମାନଙ୍କ ଭବିଷ୍ୟତ ବିଷୟରେ ଟିକେ ବି ଚିନ୍ତା କରନ୍ତିନି, ସେମାନେ ଅନ୍ତତଃ ନିଜକୁ ଗୁରୁ କହିବା ଅନୁଚିତ।
2: ହଁ ଆଜ୍ଞା, କେଶରୀ ମୁଁ ଆପଣଙ୍କର ସେ ଲେଖା ପଢ଼ିଥିଲି, ସେମାନେ ବି ନିରୁପାୟ, ପ୍ରଶାସନ ହାତରେ ତ ସେମାନେ ମନ୍ଦା।
3: ଠିକ୍ କହୁଛ, ବେଳେବେଳେ ପ୍ରଶାସନର ପ୍ରିୟପାତ୍ର ହେବା ଉଦ୍ଦେଶ୍ୟରେ କିଛି ଲୋକ ବହୁତ ବଡ଼ ଅନିଷ୍ଟ କରିବସନ୍ତି, କିନ୍ତୁ ତମର ସେ ପଦକ୍ଷେପ ଯୋଗୁଁ ବଙ୍ଗ ବିଭାଜନର ପ୍ରସ୍ତାବ ଚାପି ହୋଇଗଲା।
2: ଦେଶର ଅଖଣ୍ଡତା ପାଇଁ ତାହିଁ ତ ହିତକର।
3: ସ୍ୱାଧୀନତା ଆମ ଜନ୍ମଗତ ଅଧିକାର। ସବରକର, ତୁମ ଭଳି ଯୁବବର୍ଗଙ୍କ ମନରେ ଭାରତର ସ୍ୱାଧୀନତା ଓ ଅଖଣ୍ଡତା ପାଇଁ ଜଳୁଥିବା ଜ୍ୟୋତିକୁ ଦେଖି ଖୁବ୍ ଭଲ ଲାଗୁଛି, ଖୁବ୍ ଭଲ ଲାଗୁଛି। ଆମେ ନିଶ୍ଚୟ ସ୍ୱାଧୀନ ହେବ।
2: ସାରା ଦେଶ ଯଦି ଜାଗ୍ରତ ହେବ ତାହେଲେ ସ୍ୱାଧୀନତା ନିଶ୍ଚୟ ମିଳିବ, ଆଉ ତା ବି ଖୁବ୍ ଶୀଘ୍ର।
3: LLB ପରେ ଆଗକୁ କ'ଣ ଚିନ୍ତା କରିଛ?
2: ମୁଁ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ଯିବାକୁ ଚାହୁଁଛି। ଇଣ୍ଡିଆନ୍ ସୋସିଆଲିଷ୍ଟରେ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ଯିବାକୁ ଇଚ୍ଛୁକ ଦୁଇଜଣ ଭାରତୀୟ ଛାତ୍ରଙ୍କୁ ଛାତ୍ରବୃତ୍ତି ଦିଆଯିବ ବୋଲି ବାହାରିଛି। ଏହି ବୃତ୍ତି ପୁଣି ପଣ୍ଡିତ ଶ୍ୟାମଜୀ କୃଷ୍ଣବର୍ମାଙ୍କ ଦ୍ୱାରା ପ୍ରଦାନ କରାଯିବ। ଭାରତୀୟ ଛାତ୍ରମାନଙ୍କ ରହିବା ପାଇଁ ଇଣ୍ଡିଆ ହାଉସ୍ରେ ବ୍ୟବସ୍ଥା ବି ରହିଛି। ଏହି ଛାତ୍ରବୃତ୍ତି ପାଇଁ ଆପଣଙ୍କ ସୁପାରିଶ ପତ୍ର ଗୋଟିଏ ଦରକାର। ଇଏ ହେଉଛି ମୋର ଦରଖାସ୍ତ, ଆଉ ଇଏ ସେ ଖବରକାଗଜର ବିଜ୍ଞାପନ।
3: ଆଚ୍ଛା ଦିଅ, ଦେଖେ କ'ଣ ଲେଖା ହେଇଛି ଦରଖାସ୍ତରେ। ଲେଖା ହେଇଛି, ସ୍ୱାଧୀନତା ହେଉଛି ଦେଶର ହୃତ୍ସ୍ପନ୍ଦନ, ଦେଶର ପ୍ରଶ୍ୱାସ। ପିଲାଦିନୁ ଆଜି ଯାଏଁ ଯଦି ମୁଁ କିଛି ସ୍ୱପ୍ନ ଦେଖିଛି ତାହା ହେଉଛି କେବଳ ସ୍ୱାଧୀନତାର। ଜାଗ୍ରତ ଅବସ୍ଥାର ବି ଯଦି କିଛି ଚିନ୍ତା କରିଛି ତେବେ ତାହା ହେଉଛି କେବଳ ସ୍ୱାଧୀନତାର କଥା। ଦେଶ ସ୍ୱାଧୀନ ନ ହେବା ଦ୍ୱାରା ହେଉଥିବା କ୍ଷତି ଆଉ ସେହି ସ୍ୱାଧୀନତାକୁ ପୁଣି ଥରେ ପାଇବାର ଚିନ୍ତା, ଏହା ହିଁ ମୋ ଚିନ୍ତାଧାରା ଓ ଜୀବନର ଏକମାତ୍ର ଲକ୍ଷ୍ୟ। ବାଃ ବଢ଼ିଆ, ବହୁତ ସୁନ୍ଦର, ବୁଝିଲ? ପଣ୍ଡିତ ଶ୍ୟାମଜୀ କୃଷ୍ଣ ନିଶ୍ଚୟ ତମକୁ ହିଁ ଚୟନ କରିବେ। ଇଣ୍ଡିଆ ହାଉସ୍ ହେଉଛି ଭାରତୀୟ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ। ତୁମ ଅନୁରୋଧ ଯୋଗୁଁ ମୁଁ ଲେଖିଦେଉଛି, କିନ୍ତୁ ତୁମ ପାଇଁ ସୁପାରିଶ ପତ୍ରର କୌଣସି ଆବଶ୍ୟକତା ନାହିଁ। ବିଦେଶୀ ବସ୍ତ୍ର ଦହନ ପରେ ସମସ୍ତେ ତୁମକୁ ଚିହ୍ନି ଗଲେଣି। ଏଇ ନିଅ ତୁମ ସୁପାରିଶ ପତ୍ର, ଦେଖି ନିଅ କିଛି ଯଦି ଭୁଲ ରହିଯାଇଛି। ଆରେ ମନେ ମନେ କ'ଣ ପଢୁଛ, ବଡ଼ ପାଟିରେ ପଢ଼, ମୁଁ ବି ଶୁଣେ।
2: ଆଜ୍ଞା, ଏଇ ଛାତ୍ରବୃତ୍ତି ପାଇଁ ଅନେକ ଆବେଦନ ପତ୍ର ଆସିବାର ସମ୍ଭାବନା ଥିବାରୁ ଜଣେ ବିଶିଷ୍ଟ ଆବେଦକଙ୍କ ଆଡ଼କୁ ଆପଣଙ୍କ ଦୃଷ୍ଟି ଆକର୍ଷିତ କରିବାକୁ ଚାହୁଁଛି। ସେହି ବିପ୍ଳବୀ ଯୁବକ ଜଣକ ହେଉଛନ୍ତି ବିନାୟକ ଦାମୋଦର ସାୱରକର। ସ୍ୱଦେଶୀ କାର୍ଯ୍ୟ ପାଇଁ ତାଙ୍କର ଉତ୍ସାହ ଅଦ୍ୱିତୀୟ। ସେହି କାରଣରୁ ତାଙ୍କୁ ଫର୍ଗ୍ୟୁସନ୍ କଲେଜର ଅଧିକାରୀମାନଙ୍କ କୋପର ଶିକାର ହେବାକୁ ମଧ୍ୟ ପଡ଼ିଥିଲା। ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଏବେ ଯିବାକୁ ଅନୁମତି ଦିଅନ୍ତୁ।
3: ଆଉ ତୁମେ ଶୀଘ୍ର ବାରିଷ୍ଠର ହୋଇ ନିଜ ଦେଶକୁ ଫେରିଆସ ଏବଂ ଦେଶ ପାଇଁ ନିଜ ଯୋଗଦାନ ଦିଅ, ଏହା ହିଁ ମୋର କାମନା। ମୁଁ ଜାଣିଛି ତୁମେ ଜଣେ ପରମ ଦେଶଭକ୍ତ, ତଥାପି ତୁମକୁ ଗୋଟେ କଥା କହିବାକୁ ଚାହୁଁଛି। ସେଇଟା ଗୋଟେ ଭିନ୍ନ ଦୁନିଆ, ଯାହା ବିଳାସ ବ୍ୟସନ ଆଉ କ୍ଷମତାର ଚାକଚକ୍ୟରେ ଭରପୁର। ସେମାନେ ଶାସକ, ଆମେ ଶୋଷିତ। ସେମାନେ ଧନୀ, ଆମେ ଗରିବ। ମନେ ରଖ, ସେମାନେ ଆମକୁ ପ୍ରତାଡ଼ିତ କରିଛନ୍ତି, ସୁବର୍ଣ୍ଣ ବିହଙ୍ଗ କୁହାଯାଉଥିବା ଆମ ମାତୃଭୂମିର ବିଭବକୁ ଲୁଣ୍ଠନ କରିଛନ୍ତି, ଆମ ସଂସ୍କୃତିକୁ ଛିନ୍ଭିନ୍ କରିଛନ୍ତି, ଆମ ଏକତାକୁ ଚୁର୍ମାର କରିଛନ୍ତି। ସେଠିକାର ଚାକଚକ୍ୟରେ ନିଜ ମାତୃଭୂମିକୁ ଭୁଲିଯିବନି, ସେହି କ୍ଷମତା ଆଗରେ କେବେ ବି ମୁଣ୍ଡ ନୁଆଁଇବନି। ଯଦି କେବେ ନିଜକୁ ହତୋତ୍ସାହିତ ମନେ କର, ସେତେବେଳେ କେବଳ ଏତିକି ଭାବିବ ଯେ ସେହି ରାଜାର ମୁକୁଟରେ ଯେଉଁ କୋହିନୂର ହୀରା ଖଞ୍ଜା ଯାଇଛି ତାହା ତୁମ ନିଜର, କେବଳ ତୁମର। ସେଠି ତୁମ ଆଚରଣ ଇଂରେଜ ଭଳି ହେଉ, କିନ୍ତୁ ତୁମ ଚିନ୍ତାଧାରା ବିଶୁଦ୍ଧ ଭାରତୀୟ ହେବା ଦରକାର।

0: ମୋ ପ୍ରଣାମ ଗ୍ରହଣ କରନ୍ତୁ।
1: ଯଶସ୍ୱୀ ହୁଅ।
2: ସାବରକର ସାବରକର
3: ଇଏ
2: ମୁଁ ଭିଭିଏସ୍ ଆୟର।
3: ଓହୋ ଆୟର, ଆସ ଆସ ଭିତରକୁ ଆସ।
2: ଆରେ ପାଣ୍ଡୁରଙ୍ଗ ବାପଟ, ତମେ ଏଠି ଲଣ୍ଡନର ଇଣ୍ଡିଆ ହାଉସରେ ସାବରକର କାହାନ୍ତି?
3: ବନ୍ଦେ ମାତରମ।
2: ବନ୍ଦେ ମାତରମ।
3: ଏଇଠି ବସ, କହୁଛି। ସାବରକରଙ୍କ ସହ ବାଟରେ ଦେଖା ହେଇଥିଲା, ବୋଧେ କୋଉଠି ଯାଉଥିଲେ। ମତେ କହିଲେ ତମେ ଯାଇ ମୋ ରୁମ୍ରେ ବସିଥାଅ, ମୁଁ କିଛି ସମୟରେ ଆସୁଛି। ଏତିକି କହି ରୁମ୍ ଚାବିଟି ମୋ ହାତକୁ ବଢ଼େଇଦେଲେ ଆଉ ଚାଲିଗଲେ।
2: ପାଠାଗାରକୁ ଯାଇଥିବେ?
3: ଆଉ ସେଠି କ'ଣ ପାଇଁ ଯିବେ? 1857 ସ୍ୱାଧୀନତା ସମର ବହିଟା ତ କେବେଠୁ ସରିଗଲାଣି।
2: ଇଟାଲୀର ମହାନ ବିପ୍ଳବୀ ଜୁସେପ୍ ମେଜିନିଙ୍କ ଉପରେ ଯେଉଁ ବହି ଲେଖିଛନ୍ତି, ତାର 2000 କପି ପ୍ରକାଶିତ ହୋଇଥିଲା ଶୁଣିଛି। ମାତ୍ର କିଛି ସମୟ ଭିତରେ ସବୁଯାକ ବିକ୍ରି ହୋଇଗଲା। ଏହି ବହି ସାବରକର ଲୋକମାନ୍ୟ ତିଳକଙ୍କୁ ସମର୍ପିତ କରିଛନ୍ତି।
3: ମେଜିନିଙ୍କ ବିଷୟରେ ଯେମିତି ଶାଣିତ ଶୈଳୀରେ ଲେଖିଛନ୍ତି, ତାକୁ ପଢ଼ିବା ମାତ୍ରେ ନିଜ ମାତୃଭୂମି ପାଇଁ କିଛି ଗୋଟେ କରିଯିବା ପାଇଁ ମନରେ ତୀବ୍ର ଉତ୍କଣ୍ଠା ଜାଗ୍ରତ ହେଉଛି।
2: ଦେଖିବ, 1857 ସ୍ୱାଧୀନତା ସଂଗ୍ରାମ ବହିଟି ଗୋଟିଏ ମାଇଲ ଖୁଣ୍ଟି ହୋଇ ରହିବ।
3: ହଁ, ଠିକ କଥା। ଯେଉଁ ସଂଗ୍ରାମରେ ହଜାର ହଜାର ବୀରପୁତ୍ର ନିଜ ପ୍ରାଣବଳି ଦେଇଥିଲେ, ଇଂରେଜମାନେ ଜାଣିଶୁଣି ସେହି ମହାନ ବିପ୍ଳବକୁ ମାତ୍ର ଗୋଟିଏ ସିପାହୀ ବିଦ୍ରୋହର ଆଖ୍ୟା ଦେଇଦେଲେ।
2: 1857 ବିପ୍ଳବର 50 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ଭାରତୀୟମାନେ ଏଇ ଇଣ୍ଡିଆ ହାଉସରେ ଯେଉଁ ସମାରୋହ ଆୟୋଜନ କରିଥିଲୁ, ସେଥିରେ ମନ ଖୁସି ହେଇଗଲା। ଆଚ୍ଛା ବାପଟ, ତମେ ବୋମା ତିଆରି କରିବା କାହାଠୁ ଶିଖିଲ?
3: ଜଣେ ରୁଷୀୟ ଲୋକଠୁ। ପ୍ରଥମେ ଏଇଠି ଇଣ୍ଡିଆ ହାଉସରେ ହିଁ ତାକୁ ପ୍ରୟୋଗ କଲୁ, ହଠାତ୍ ଦିନେ ଢୋ ହେଇଗଲା। ତାପରେ ଦିନେ ଏଉଠୁ କିଛି ଦୂର ସୁନସାନ ପାହାଡ଼ିଆ ଜାଗାକୁ ଯାଇ ସେଠି ବିସ୍ଫୋରଣ କଲୁ।
2: ଆଗକୁ କ'ଣ ଚିନ୍ତା କରିଛ?
3: ଚିନ୍ତା କରିଛ ନୁହେଁ, କରାଯାଇ ସାରିଲାଣି। ସମ୍ପୂର୍ଣ୍ଣ ପ୍ରଣାଳୀ ଲେଖି ଭାରତ ପଠେଇଦେଲି, ସେଠି କାମ ଆରମ୍ଭ ହେଇଗଲାଣି।
2: ଏହି ପରା ସାବରକର ଆସିଲେଣି। ବନ୍ଦେ ମାତରମ୍।
4: ବନ୍ଦେ ମାତରମ୍।
2: ଆସ ଆସ, କୁଆଡ଼େ ଚାଲି ଯାଇଥିଲ?
4: ନାଇଁ, 1857 ସ୍ୱାଧୀନତା ସଂଗ୍ରାମ ଭାରତରୁ ପ୍ରକାଶିତ ହୋଇପାରୁନି, ସେଠି ଛାପାଖାନା ଉପରେ ଚଢ଼ଉ ଚାଲିଛି। ଜର୍ମାନୀରେ ଦେବନାଗରୀ ଲିପିରେ ଛପା ବହିର ବହୁତ ଭୁଲ ରହିଛି, ସେଥିପାଇଁ ସେ ବହି ଇଂରେଜ ଅନୁବାଦ କରି ତାକୁ ପ୍ରକାଶିତ କରିବା ପାଇଁ ଜଣଙ୍କ ହାତରେ ହଲାଣ୍ଡ ପଠାଇ ଦେଇଛି। କାରଣ ହଲାଣ୍ଡ ସ୍ୱାଧୀନ ଦେଶ, ସେଠି ଛାପିବାରେ କିଛି ଅସୁବିଧା ରହିବନି। ଆଉ ତମେ ଦେହ କ'ଣ କଥା ହଉଥିଲ?
3: ବୋମା ତିଆରି ପ୍ରଣାଳୀ ଆଉ ତାକୁ ଭାରତ ପଠାଇବା କଥା କହୁଥିଲେ।
4: ପ୍ରକୃତରେ ବାପଡ ବୋମାର ଉଦ୍ଘାଟନ ପାର୍ଲିଆମେଣ୍ଟ ହାଉସରେ ପକାଇ କରିବାକୁ ଚାହୁଁଥିଲେ।
2: କ'ଣ କହିଲ?
4: ମୁଁ କହିଲି ପାର୍ଲିଆମେଣ୍ଟ ହାଉସରେ କିଛି କରିବା ଆଗରୁ ଇଣ୍ଡିଆ ହାଉସ କଥା ଟିକେ ଚିନ୍ତା କର।
3: ମୋ ମତରେ ପ୍ରତ୍ୟକ୍ଷ ବିରୋଧ ନ କରିବା ଯାଏ ଏ ସରକାରର ଆଖି ଖୋଲିବନି।
4: ମୁଁ ପ୍ରତ୍ୟକ୍ଷ ବିରୋଧର ପକ୍ଷଧର ନୁହେଁ। ଧାରଣା, ରେଳ ରୋକ, କାମ ବନ୍ଦ, ଅସହଯୋଗ ଆନ୍ଦୋଳନ, ଏସବୁରେ କିଛି ହେବ ନାହିଁ। ସରକାର ହାତରେ ଶକ୍ତି ରହିଛି, କ୍ଷମତା ରହିଛି, ଆଖି ପିଛୁଳାକେ ସେ ତମକୁ ଦମନ କରିପାରିବେ। ଗୁପ୍ତ ଭାବରେ ସୁନିୟୋଜିତ ବିଦ୍ରୋହ ବରଂ ବେଶି ଫଳପ୍ରଦ ହେବ। ସେ କ୍ଷେତ୍ରରେ ସରକାର ନିରୁପାୟ ହୋଇଯାଏ, କାରଣ କିଏ ତାର ଶତ୍ରୁ ତାହା ହିଁ ସେ ଜାଣିନଥାଏ। ଇତିହାସକୁ ଦେଖ, ଅଧିକାଂଶ ଦେଶରେ ସ୍ୱାଧୀନତା ସଂଗ୍ରାମ ଗୁପ୍ତ ସଂଗଠନମାନଙ୍କ ଦ୍ୱାରା ହିଁ ସଂଗଠିତ ହୋଇଛି।
2: ମୁଁ କାଲି ବି ଆସିଥିଲି, ତୁମ ସହ ଦେଖା ହେଲାନି।
4: ନାଇଁ, କାଲି ହରନାଥ ସିଂଙ୍କ ସାଙ୍ଗରେ ଲଣ୍ଡନ ଟାୱାରକୁ ଯାଇଥିଲି। ସେଠାକାର ସଂଗ୍ରହାଳୟରେ ଛତ୍ରପତି ଶିବାଜୀଙ୍କ ବାଘ ନଖା ଖୋଜୁଥିଲି।
3: ତାକୁ ପାଇଥିଲେ କ'ଣ କରିଥାନ୍ତେ ଯେ?
4: ସେଠୁ ଉଠାଇ ଆଣିଥାନ୍ତି, ଯେକୌଣସି ମତେ ତାକୁ ନିଜ ଦେଶକୁ ପଠାଇ ଦେଇଥାନ୍ତି, କିନ୍ତୁ ଭାଗ୍ୟକୁ ସେଇଟା ମିଳିଲାନି।
2: ଏବେ ନୂଆ କ'ଣ ଚାଲିଛି?
4: ଅଭିନବ ଭାରତର ସଭ୍ୟ ସଂଖ୍ୟା ବଢ଼ାଇବାରେ ଲାଗିଛୁ। ମୁଁ ଆଉ ବାପଟ ପ୍ରତି ଶନିବାର ରବିବାର ଯାଇ ଲଣ୍ଡନ ବାହାରେ ରହୁଥିବା ଭାରତୀୟମାନଙ୍କୁ ଦେଖା କରୁଛୁ, ସେମାନଙ୍କୁ ଅଭିନବ ଭାରତ ବିଷୟରେ କହୁଛୁ ଆଉ ଆମ ସହିତ ସାମିଲ କରୁଛୁ। ଇଂରେଜମାନଙ୍କ ନାକ ତଳେ ଏଇଠି ଇଂଲଣ୍ଡରେ ବିପ୍ଳବୀମାନଙ୍କର ଗୋଟିଏ ସେନା ଗଢ଼ି ସାରିଛୁ। ଆଜି ହିଁ ଭାରତରୁ ଗୋଟିଏ ସୁସମ୍ବାଦ ମିଳିଛି।
3: କ'ଣ କ'ଣ କ'ଣ ଟିକେ କହିଲ?
4: କହିବି ଯେ, ତମେ ଦୁଇ ଜଣ ଟିକେ ପାଟି କରିବନି।
3: ଦେଖ, ପାଟି ପୁରା ବନ୍ଦ।
4: ବାପଟ, ତମ ପରିଶ୍ରମ ଫଳପ୍ରଦ ହୋଇଛି। ବୋମା ତିଆରି ପ୍ରଣାଳୀ ସାରା ଦେଶରେ ପ୍ଲେଗ୍ ଭଳି ମାଡ଼ି ଯାଇଛି, ଠାଏ ଠାଏ ବୋମା ଫୁଟୁଛି।
3: ବାଃ, କ'ଣ ନ କହିଲ ବନ୍ଧୁ!
4: ଆରେ ଇଏ କ'ଣ, ବେଶୀ ଖୁସି ହେବା ଦରକାର ନାହିଁ। ମିଦନାପୁର ବିସ୍ଫୋରଣରେ ମାତ୍ର 5 ଫୁଟ ଗଭୀର ଗାତ ହେଲା,
3: ସେଇ ଗାତରେ ଗୋଟେ ଇଂରେଜକୁ ପୋତି ଦେଇଥିଲେ ଭଲ ହେଇଥାନ୍ତା।
4: ଢାକାର ଡିଷ୍ଟ୍ରିକ୍ ମାଜିଷ୍ଟ୍ରେଟ ଏଲେନ୍ ଉପରେ ଗୁଳି ଚାଳନା ହେଲା, କିଙ୍ଗସଫୋର୍ଡର ଗାଡ଼ି ଉପରେ ବୋମା ନିକ୍ଷେପ କରାଗଲା, ବିସ୍ଫୋରଣ ଶବ୍ଦ 3 କିଲୋମିଟର ଦୂରକୁ ଶୁଣାଗଲା। ଦୁଃଖଦ ଖବରଟି ହେଲା ଯେ ବୋମା ଫୁଟେଇଥିବା 2 ଜଣ ଯୁବକ ଧରା ପଡ଼ିଗଲେ, ତାଙ୍କ ଭିତରୁ ଜଣେ

0: ପ୍ରଫୁଲ୍ଲ ଚାନ୍ଦ ଚାକି ନିଜ ପିସ୍ତଲରେ ନିଜକୁ ଗୁଳି କରିଦେଲା। ଆଉ ସେ ଆର ଜଣଙ୍କ ଗର୍ବରେ କହିଲା, ମୁଁ ପ୍ରଫୁଲ୍ଲ ଚାନ୍ଦ ସହିତ ମିଶି ବୋମା ପକାଇଥିଲି। ମୋ ନାଁ ଖୁଦିରାମ ବୋଷ। ବନ୍ଧୁଗଣ, ସ୍ୱାଧୀନତା ଆଉ ବେଶୀ ଦୂର ନୁହେଁ, କାର୍ଯ୍ୟକଳାପ ବଢ଼ିଯାଇଛି, ଆମକୁ ସାବଧାନ ରହିବାକୁ ହେବ। ମେଜିନୀ ଆଉ 1857ର ସ୍ୱାଧୀନତା ସଂଗ୍ରାମ ବହି ପାଇଁ ସରକାର ମୋତେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ମୋର ପଢ଼ାପଢ଼ି ଶେଷ ହୋଇଯାଇଛି, ବାରିଷ୍ଟର ଡିଗ୍ରୀ ତ ମୋତେ ମିଳିବା ଭଳି ଲାଗୁନି।
1: କାହିଁକି?
0: କାରଣ ଏଠାକାର ସମ୍ରାଟଙ୍କ ନାଁରେ ମୁଁ କେବେ ହେଲେ ଶପଥ ଗ୍ରହଣ କରିପାରିବିନି। ମୋ ନିଷ୍ଠା ରହିଛି ଈଶ୍ୱର ଆଉ ଭଗବତ ଗୀତା ପ୍ରତି। କିଛିଦିନ ପାଇଁ ମୁଁ ଫ୍ରାନ୍ସ ଯାଉଛି।
1: ଫ୍ରାନ୍ସ?
0: ହଁ, ଫ୍ରାନ୍ସ।

0: ଇ କାହାର ଚିଠି?
1: ଘରକୁ ଆସିଛି, ଫ୍ରାନ୍ସ ଆସିବା ଦିନ ପାଇଥିଲି।
0: କଣ ଲେଖା ହେଇଛି?
1: ବଡ଼ ଭାଇ ଗଣେଶ ରାଓଜୀ, ଯାହାଙ୍କୁ ଆମେ ବାବାରାଓ ବୋଲି ଡାକୁ, ତାଙ୍କୁ ଅଭିନବ ଭାରତରେ ଦେଶାତ୍ମବୋଧକ କବିତା ଛାପିବା ଯୋଗୁଁ ଦେଶଦ୍ରୋହ ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅଭିନବ ଭାରତର ଅନେକ ସଭ୍ୟ ମଧ୍ୟ ଗିରଫ ହୋଇଛନ୍ତି। 7-8 ଦିନ ପ୍ରବଳ ଜ୍ୱର ହେବା ଯୋଗୁଁ ପୁଅ ପ୍ରଭାକରର ମୃତ୍ୟୁ ହୋଇଯାଇଛି। ନିରଞ୍ଜନ ବାବୁ, ଆମ ଦେଶରେ ସ୍ୱାଧୀନତା ଆନ୍ଦୋଳନ ଏବେ ଜନ ଆନ୍ଦୋଳନ ରୂପ ନେବାକୁ ଯାଉଛି। ଏଇ କିଛିଦିନ ତଳର ନାସିକର ଗୋଟେ କଥା ଆପଣଙ୍କୁ କହୁଛି। ନାସିକର ବିଜୟାନନ୍ଦ ଥିଏଟରରେ ନାଟ୍ୟପ୍ରେମୀମାନଙ୍କ ପ୍ରବଳ ଭିଡ଼ ଥିଲା। ସାରଦା ନାଟକଟି ମଞ୍ଚସ୍ଥ ହେବାକୁ ଥିଲା। ଅତିଥି ଭାବେ ଆସିଥିଲେ କଲେକ୍ଟର ଜ୍ୟାକସନ। ଯେମିତି ଥାର୍ଡ ବେଲ୍ ବାଜିଲା, ହଠାତ୍ ପ୍ରବେଶ ଦ୍ୱାର ଦେଇ ଜଣେ ଯୁବକ ପଶିଲା ଆଉ ପିସ୍ତଲରୁ 3ଟି ଗୁଳି ଜ୍ୟାକସନଙ୍କ ଛାତିକୁ ଲକ୍ଷ୍ୟ କରି ମାରିଦେଲା। ସେ ଯୁବକର ନାଁ ହେଉଛି ଅନନ୍ତ କାହ୍ନେ। ଅଭିନବ ଭାରତର ସଭ୍ୟ ବୈଦ୍ୟ ପୁଲିସର ଯନ୍ତ୍ରଣା ସହି ନ ପାରି କହିଦେଇଛି ଯେ ସେ ପିସ୍ତଲ ଲଣ୍ଡନରୁ ସାୱାରକର ପଠାଇଥିଲେ।
0: ତେଣେ ଇଞ୍ଜିନିୟରିଂ ଛାତ୍ର ମଦନଲାଲ ଧିଙ୍ଗରା ନ୍ୟାସନାଲ ଇଣ୍ଡିଆନ ଆସୋସିଏସନ ବାର୍ଷିକ ଉତ୍ସବରେ ଶହ ଶହ ଲୋକଙ୍କ ଆଗରେ ସାର କର୍ଜନକୁ ଗୁଳି କରିଦେଇଛନ୍ତି। ଡେଲି ନ୍ୟୁଜ୍ରେ ତାଙ୍କ ସିକ୍ୟୁରିଟି ବି ବାହାରିଛି। ସେ କହିଛନ୍ତି, ମୁଁ ସ୍ୱୀକାର କରୁଛି ଯେ ମୁଁ ଜଣେ ଇଂରେଜର ରକ୍ତରେ ଏହି ଭୂମିକୁ ରକ୍ତରଞ୍ଜିତ କରିବାର ଚେଷ୍ଟା କରିଛି। ଦେଶଭକ୍ତ ଯୁବକମାନଙ୍କୁ ନିର୍ବାସିତ କରିବା, ସେମାନଙ୍କୁ ନିଷ୍ଠୁର ଭାବେ ଫାଶୀ ଖୁଣ୍ଟରେ ଝୁଲାଇବା, ଏସବୁର ପ୍ରତିଶୋଧ ରୂପେ ମୁଁ ଏହି ଛୋଟିଆ କାମଟି କରିଛି। ଭାରତ ଭୂମିରେ ଯେପର୍ଯ୍ୟନ୍ତ ଇଂରେଜ ରହିଥିବେ, ଆଉ ଜଣେ ବି ହିନ୍ଦୁ ଯଦି ବଞ୍ଚିଥିବ, ସେ ଯାଏଁ ଏ ସଂଗ୍ରାମ ଜାରି ରହିବ। ନିଜ ମାତୃଭୂମିକୁ ନିଜର ରକ୍ତ ଦେବା ଛଡ଼ା ମୋ ପାଖରେ ଆଉ କିଛି ନାହିଁ। ଆତ୍ମବଳି ଦେଇ ମୁଁ ଭାରତ ମାତାର ସନ୍ତାନମାନଙ୍କୁ ଗୋଟିଏ ଶିକ୍ଷା ଦେବାକୁ ଉଦ୍ୟମ କରିଛି। ଠାକୁରଙ୍କୁ ପ୍ରାର୍ଥନା କରୁଛି, ବାରମ୍ବାର ମୋତେ ମୋ ମାତୃଭୂମିରେ ଜନ୍ମ ଦିଅନ୍ତୁ, ଯାହାଫଳରେ ମୁଁ ବାରମ୍ବାର ମୋ ପ୍ରାଣର ଆହୁତି ଦେବାରେ ସଫଳ ହେବି। ବନ୍ଦେ ମାତରମ୍।
1: ଧନ୍ୟ ଧନ୍ୟ ତମେ ପ୍ରିୟ ମଦନଲାଲ ଧିଙ୍ଗରା, ତୁମେ ଧନ୍ୟ। ନିରଞ୍ଜନ ବାବୁ, ମୋତେ ଲଣ୍ଡନ ଯିବାକୁ ହେବ।
0: ସାବରକରଜୀ, ଇଏ କ'ଣ କହୁଛନ୍ତି? ଏତେ ସବୁ ଘଟଣା ପରେ ଯଦି ଲଣ୍ଡନ ଯିବେ, ଆପଣଙ୍କୁ ସେମାନେ ତୁରନ୍ତ ଗିରଫ କରିନେବେ।
1: ପଣ୍ଡିତ ସ୍ୱାମୀଜୀ କୃଷ୍ଣ ଇଣ୍ଡିଆ ହାଉସ୍ ଦାୟିତ୍ୱ ମୋତେ ଦେଇଛନ୍ତି, ଆଉ ପୁଲିସ ଭାବରେ ମୁଁ ଏଠି ଫ୍ରାନ୍ସରେ ବସିଛି।
0: ହଁ, ଏହା ହିଁ ବୁଦ୍ଧିମାନର କାମ। ଫ୍ରାନ୍ସ ଗୋଟିଏ ସ୍ୱାଧୀନ ଦେଶ, ଏଠି ଆପଣ ସୁରକ୍ଷିତ, ଇଂରେଜ ପୁଲିସ ଏଠି ପାଦ ବି ପକାଇ ପାରିବନି।
1: କିନ୍ତୁ ଇଏ ତ କାପୁରୁଷ ପଣିଆ, ଏମିତି କଲେ ବିପ୍ଳବର ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଯିବ। ଆମ ଲୋକେ ସ୍ୱାଧୀନତାର ଯଜ୍ଞକୁଣ୍ଡରେ ରକ୍ତର ଆହୁତି ଦେଉଛନ୍ତି, ଆଉ ମୁଁ କ'ଣ ଏଠି ଲୁଚି ବସିବି?
0: ସାବରକରଜୀ, ଇଏ ଯୁକ୍ତିତର୍କ କରିବାର ସମୟ ନୁହେଁ। ଯୁଦ୍ଧ ସବୁବେଳେ ସୈନ୍ୟମାନେ ହିଁ ଲଢ଼ିଥାନ୍ତି, କିନ୍ତୁ ତାର ଯୋଜନା ସେନାପତି ହିଁ କରେ। ସେନାପତି ନ ରହିଲେ ସୈନ୍ୟବାହିନୀ ଦିଗହରା ଓ ଉତ୍ସାହ ଶୂନ୍ୟ ହୋଇପଡ଼େ। ଆପଣ ଆମ ନେତା,
1: ସେଇଥିପାଇଁ ତ ମୁଁ ଯିବାକୁ ଚାହୁଁଛି। ନଗଲେ ଲୋକେ ମୋତେ ବିଦ୍ରୁପ କରିବେ। ମୁଁ ଯେଉଁ ବଡ଼ ବଡ଼ କଥା କହୁଛି, ତା କ'ଣ କେବଳ ଅନ୍ୟମାନଙ୍କୁ ପ୍ରରୋଚିତ କରିବା ପାଇଁ ଥିଲା? ଯେଉଁ ବାଟରେ ମୁଁ ନ ଚାଲିପାରିବି, ସେହି ବାଟରେ ଚାଲିବା ପାଇଁ ଅନ୍ୟମାନଙ୍କୁ କେମିତି କହିବି? ନେତାର କାମ ଆଗରେ ଚାଲି ନେତୃତ୍ୱ ଗ୍ରହଣ କରିବା, ଭୟରେ ଲୁଚିବା ନୁହେଁ। ଆମ ଲୋକେ ଜୀବନକୁ ଭୂକ୍ଷେପ ନ କରି ଶତ୍ରୁ ସହିତ ଲଢୁଛନ୍ତି, ହସି ହସି ଫାଶୀ କୁଣ୍ଡରେ ଝୁଲୁଛନ୍ତି, ହେଲେ ମୁଁ ନା, ନିଜ ସେନାଙ୍କୁ ନେତୃତ୍ୱ ଦେବା ପାଇଁ କାଲି ହିଁ ମୋତେ ଲଣ୍ଡନ ଯିବାକୁ ପଡ଼ିବ। ହଁ ହଁ, ନିରଞ୍ଜନ ବାବୁ,
0: ଆପଣଙ୍କର ସାହସର ତୁଳନା ନାହିଁ।

0: ଉପରେ ତାଙ୍କର କୌଣସି ଅଧିକାର ନାହିଁ। ଏହି ଦେଶ ଉପରେ ପ୍ରଥମ ଅଧିକାର ଆମ ଭାରତୀୟମାନଙ୍କର। ସ୍ୱାଧୀନତା ପାଇଁ ଦାବି କରିବା ଆମ ଜନ୍ମଗତ ଅଧିକାର। ଏହା ଯଦି ଆପଣଙ୍କ ଦୃଷ୍ଟିରେ ଅପରାଧ ହୋଇଥାଏ ତାହେଲେ ହୋଇଥାଉ। ବିନାୟକ ଦାମୋଦର ସାୱରକର ଭାରତର ଜଣେ ବିପ୍ଳବୀ। ଭାରତ ମାତା ସ୍ୱାଧୀନ ନ ହେବା ଯାଏ ସେ ବିପ୍ଳବୀ ହୋଇ ରହିବ। ଏକଥା ମୁଁ ଗର୍ବର ସହ କହୁଛି।
1: ଭାରତ ମାତା କି ଜୟ। ଭାରତ ମାତା କି ଜୟ। ଭାରତ ମାତା କି ଜୟ। ଜୟ ହିନ୍ଦ। ଜୟ ହିନ୍ଦ। ଜୟ ହିନ୍ଦ। ଅର୍ଡର ଅର୍ଡର
2: ଅର୍ଡର। ଅଭିଯୋଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି କୋର୍ଟ ବିନାୟକ ଦାମୋଦର ସାୱରକରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରୁଛି। ଉଭୟ ଅଭିଯୋଗ ପାଇଁ ବିନାୟକ ଦାମୋଦର ସାୱରକରଙ୍କୁ 2 ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ପ୍ରଦାନ କରାଯାଉଛି।
0: ଧନ୍ୟବାଦ। 2 ଅଭିଯୋଗ ପାଇଁ 2 ଆଜୀବନ କାରାଦଣ୍ଡ, ଏହାର ଅର୍ଥ ହେଲା ଆପଣ ମଧ୍ୟ ହିନ୍ଦୁମାନଙ୍କ ଭଳି ପୁନର୍ଜନ୍ମରେ ବିଶ୍ୱାସ କରୁଛନ୍ତି। 2 ଆଜୀବନ କାରାଦଣ୍ଡର ଅର୍ଥ 50 ବର୍ଷ। ପ୍ରଥମ ଦଣ୍ଡ ସରିବା ଆଗରୁ ଯଦି ମୋ ଜୀବନ ଶେଷ ହୋଇଯାଉଛି ତାହେଲେ ଦ୍ୱିତୀୟ ଦଣ୍ଡ ଭୋଗ କରିବା ପାଇଁ ମୋତେ ପୁଣି ଥରେ ଏହି ପବିତ୍ର ଭୂମିରେ ଜନ୍ମଗ୍ରହଣ କରିବାକୁ ପଡ଼ିବ। ତାଠୁ ବଡ଼ ସୌଭାଗ୍ୟ ଆଉ କ'ଣ ହେଇପାରେ। ବନ୍ଦେ ମାତରମ୍।
3: ଏଇ ଦେଖ ବେଶୀ ଲୁଟି ଚାଲିଗଲାଣି।
4: ଆରେ ସାୱରକରଙ୍କ ସ୍ତ୍ରୀ ଯମୁନା ଭାଇ ଏଠି।
5: ଚିନ୍ତା କରନି, ମାଙ୍କ କରୁଣାରୁ ତମେ ନିଶ୍ଚୟ ଏଥିରୁ ମୁକୁଳି ଯିବ।
0: ଯମୁନା, ତମ ଧୈର୍ଯ୍ୟ ଦେଖି ଭଲ ଲାଗୁଛି। ବର୍ଷା ବାନ୍ଧିବା, ଛୁଆ ଜନ୍ମ କରିବା, ଏସବୁ ତ କାଉ ପାରା ପରି ପକ୍ଷୀମାନେ ବି କରନ୍ତି। ମଣିଷ ହିସାବରେ ଏ ଦେଶ ଆଉ ସମାଜ ପ୍ରତି ଆମର ବି କର୍ତ୍ତବ୍ୟ ରହିଛି। ମୋତେ ନିଜ କର୍ତ୍ତବ୍ୟ କରିବାକୁ ଦିଅ, ଆଉ ତମେ ନିଜ କର୍ତ୍ତବ୍ୟ ପାଳନ କର। ହେଇ ସିପାହୀମାନେ ମୋତେ ନେଇଯିବେ।
6: ସାୱରକରଙ୍କୁ କଳାପାଣି ଦଣ୍ଡ ଉଦ୍ଦେଶ୍ୟରେ ଆଣ୍ଡାମାନର ସେଲ୍ୟୁଲାର ଜେଲ୍ ନେଇଯିବା ପାଇଁ ବମ୍ବେର ଭାଇଖଲା ବନ୍ଦୀଶାଳାରୁ ମାନ୍ଦ୍ରାଜ ବନ୍ଦରକୁ ନିଆଗଲା। ସେଠାରୁ ତାଙ୍କୁ ଆଣ୍ଡାମାନ ନିଆଯିବ।

1911 ମସିହା ଜୁଲାଇ 4 ତାରିଖ ଦିନ କୁଖ୍ୟାତ ସେଲୁଲାର ଜେଲ୍ର ଫାଟକ ଖୋଲିଲା ଏବଂ ଆଜୀବନ କାରାଦଣ୍ଡ ଭୋଗ କରିବା ପାଇଁ ସାୱରକରଙ୍କୁ ସେଥିରେ ଠେଲି ଦିଆଗଲା।

0: ସାୱରକର ସେଲୁଲାର ଜେଲର କଏଦୀ ନମ୍ବର 3278 ବର୍ଗ 3C ଶ୍ରେଣୀ 2 ଦଣ୍ଡାଦେଶ 1910 ଦଣ୍ଡ ଶେଷ ହେବା ସମୟ 1960।
1: ଆରେ ସେ ୱାର୍ଡେନ୍ ପଠାନ କଣ ଏପଟକୁ ମାଡ଼ି ଆସିଲାଣି?
2: ଠିଆ ହୁଅ।
3: କାହିଁକି?
2: ବାରି ସାହେବ ଆସୁଛନ୍ତି,
3: ଆସନ୍ତୁ।
2: ହଉଛୁ ନା ନାହିଁ, ଏଇ ଜେଲକୁ ସେଲୁରାଲ ଜେଲ ନୁହେଁ, ବାରିକ ଜେଲ ବୋଲି କହନ୍ତି। ଠିଆ ହୁଅ।
4: ମାର୍ସେଲସରେ ଖସି ପଡ଼ିବା ଚେଷ୍ଟା ତୁ କରିଥିଲୁ ପରା, କାହିଁକି କାହିଁକି ଦେଖୁଛୁ ସ୍ୱାଧୀନତାର ସ୍ୱପ୍ନ?
3: କାରଣ ସ୍ୱପ୍ନ ସାକାର ବି ହେଇଥାଏ।
4: ଦୁଇଟା ଜୀବନ କାଳଦଣ୍ଡ ମାନେ 50 ବର୍ଷ କଥା। ତୁ କଣ ଭାବୁଛୁ ସେତେଦିନ ବଞ୍ଚିବୁ?
3: ଆପଣ କଣ ଭାବୁଛନ୍ତି ଯେ 50 ବର୍ଷ ଯାଏ ଭାରତରେ ଇଂରେଜ ଶାସନ ତିଷ୍ଠିଥିବ?
4: ଜାଣିଛୁ, ଇଏ ଆଣ୍ଡାମାନର ସେଲୁଲାର ଜେଲ। ଏଇ ଜେଲ ଚାରିପଟେ ଅଛି ଘଞ୍ଚ ଜଙ୍ଗଲ, ଯାହା ଭିତରେ ଅଛନ୍ତି ଭୟଙ୍କର ହିଂସ୍ର ଜନ୍ତୁ ଆଉ ନରଭକ୍ଷୀମାନେ। ଏଠୁ ପଳେଇବାକୁ ଚେଷ୍ଟା କଲେ ମରିବୁ, ବୁଝିଲୁ?
3: ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଜାଣିଛି ପୋର୍ଟ ବ୍ଲେୟାର ମାର୍ସେଲସ୍ ନୁହେଁ। ବାହାରେ ଜଙ୍ଗଲୀ ଗଛରେ ଜୋକମାନେ ଲାଗିଥାନ୍ତି, ଗଛ ତଳେ କେହି ପହଞ୍ଚିଲେ ତାହା ଦେହରେ ଲାଗିଯାଆନ୍ତି ଏବଂ ତାକୁ ରକ୍ତାକ୍ତ କରିଦିଅନ୍ତି। ଏଠି ଦିଆଯାଇଥିବା କାମ ବି କିଛି କମ୍ କଷ୍ଟକର ନୁହେଁ। କେତେବେଳେ ଇଟା ଗଢ଼ିବା କାମ ଦିଆଯାଉଛି, ତ କେତେବେଳେ ଜାହାଜରୁ ମାଲ ଓହ୍ଲେଇବା କାମ, କେତେବେଳେ ସାହେବଙ୍କର ଠେଲା ଗାଡ଼ିକୁ କଏଦୀମାନଙ୍କୁ ଘୋଡ଼ା ପରି ଦୌଡ଼ି ଦୌଡ଼ି ଟାଣି ନେବାକୁ ହୁଏ, ତ କେତେବେଳେ ଟିଣରେ ପାଣି ବହି ଉଚ୍ଚ ପାହାଡ଼ ଉପରେ ସାହେବଙ୍କ ଘରକୁ ପହଞ୍ଚାଇବାକୁ ପଡ଼େ। ଆଉ ଯଦି ପାହାଡ଼ରୁ ଗୋଡ଼ ଖସିଲା ତାହେଲେ କଏଦୀ ସିଧା ମୃତ୍ୟୁ ମୁଖରେ ପଡ଼େ।
4: ଗୁଡ୍, ମୋ ଝିଅ କାଲି ଦେଖିବାକୁ ଆସିବ।

0: ସେ ସେହି ଲୋକକୁ ଦେଖିବାକୁ ଚାହୁଁଛି ଯିଏ କଡ଼ା ସୁରକ୍ଷା ବଳୟରୁ ଖସିଯାଇ ସମୁଦ୍ର ଗର୍ଭକୁ ଡେଇଁ ପଡ଼ିଥିଲା। କି ସେହି ଲୋକ ଯିଏ ବାରିଷ୍ଟର ଡିଗ୍ରୀକୁ ଗ୍ରହଣ କରିବାକୁ ମନା କରିଦେଲା। ସେ କି ଯାହାକୁ ଦୁଇଟି ଆଜୀବନ କାରାଦଣ୍ଡ ପାଇଁ ଆଦେଶ କରାଯାଇଛି। ଆଜିକାଲି ପିଲାମାନେ ପାଗଳ।
1: ଏମିତି ବୁଦ୍ଧିଆ ପାଗଳ ସହ ଦେଖା ହେଲେ ମୋତେ ଖୁସି ଲାଗିବ।
2: ସରକାରଜୀ, ଆପଣ ଏଠି ଆଗକୁ ଚାଲି ଆସନ୍ତୁ। ଆପଣଙ୍କ ବଡ଼ ଭାଇ ଗଣେଶ ରାଓ ଏବେ ଏଠୁ ବାହାରିବେ। ଆପଣଙ୍କର ଦେଖା ସାକ୍ଷାତ ହେଇଯିବ, କଥା ହେବେନି, ଏଠି କଥା ହେବା ମନା। ହଉ, ମୁଁ ଆସୁଛି।
3: ତୁମେ ଏଠି?
1: ହଁ, ଭାବିଲି ବାବା ଏକା ଅଛନ୍ତି, ଟିକେ ଯାଏ ତାଙ୍କ ସାଙ୍ଗରେ ରହିବି।
3: ଆରେ ଭାଇ, ଇଏ ତମେ କଣ କଲ? ବାହାର କାମ କିଏ ଦେଖିବ?
1: ସେଇଥିପାଇଁ ତ ଭଗବାନ ତିନି ଭାଇ ଦେଇଛନ୍ତି। ନାରାୟଣ ରାଓ ବାହାରେ ଅଛି ପରା, ଖାଇପିଇ ବେଶ ମୋଟାମୋଟି ହେଇଯାଇଛି।
4: ତମେ ଦିଟା ଏଠି କଣ କଥା ହଉଛ ଜାଣିନ? ଏଠି କଥା ହବା ମନା। ବାରି ସାହେବ ଆସନ୍ତୁ, ବୁଝୁଛି ତମ କଥା, ଭାରି ସାହସ ଦେଖୁଛି।
5: ଏ ପଠାଣ ଛୁଆ, ଏ ଭଦ୍ରାମୀର କଥା କହ, ନହେଲେ ହାତୁଡ଼ିରେ ତୋ ମୁଣ୍ଡ ଫଟେଇ ଦେବି। ଏ କଥା ମନେ ରଖ, ତୁ ବି ଗୋଟେ ସାମାନ୍ୟ କଏଦୀ। ୱାର୍ଡର ଦାୟିତ୍ୱ ଦିଆହେଇଛି ବୋଲି ନିଜକୁ ଲାଟ ସାହେବ ଭାବନା, ସେ ମୋ ବଡ଼ ଭାଇ। ତୋ ଭଳି ଚୋର ଡକାୟତ ନୁହେଁ, ସେ ରାଜବନ୍ଦୀ, ବୁଝିଲୁ, ରାଜବନ୍ଦୀ।
0: କଣ ହେଲା
4: ସାର? କଏଦୀ ଗଣେଶ ରାଓ ଏହା ସହିତ କଥା ହଉଥିଲା।
0: କି? ସେ ଗଣେଶ ରାଓ ସାୱରକର, ତାକୁ ୟା ବିଷୟରେ କିଏ କହିଲା?
4: ସାର୍, ସେ ଭାରତୀୟ ୱାର୍ଡର, ନିଶ୍ଚୟ ତାରି କାମ ହେଇଥିବ।
0: ମୁଁ ଏଇନେ ଯାଇ ତା କଥା ବୁଝୁଛି। ଏ ଦେଇ ତାଙ୍କୁ ସିଙ୍କୁଳିରେ ବାନ୍ଧି ଓଲଟା ଟାଙ୍ଗି ଦିଅ। କାଲିଠୁ 14 ଦିନ ଏମାନଙ୍କୁ ତେଲ ପେଡ଼ା କାମରେ ଲଗାଯିବ। ଦିନକୁ 30 ପାଉଣ୍ଡ ତେଲ ବାହାର କରିବାକୁ ପଡ଼ିବ। ବିପ୍ଳବ କଥା ଏକାଥରେ ମୁଣ୍ଡରୁ ବାହାରିଯିବ।
4: ମୁଁ ଯାହା କହିଲି ସେଇଆ କର। ଚାଲ ମୋ ସାଙ୍ଗରେ, କହୁଛି
3: ମୁଣ୍ଡ, ମୋ ମୁଣ୍ଡ।
2: ଗଣେଶ ରାଓ, ଏଠି ବସୁନି, ଯା ନିଜ କାମ କର, କିଏ ଦେଖିଲେ ପୁଣି ଯାଇ କହିଦବ।
3: ଆରେ ମତେ ଡାକ୍ତରଙ୍କ ପାଖକୁ ଟିକେ ନେଇ ଚାଲ, ମୁଣ୍ଡଟା ମୋର ପ୍ରବଳ ବିନ୍ଧୁଛି। 4 ଦିନ ହେଲା ମୁଣ୍ଡର ଗୋଟେ ପଟ ବିନ୍ଧୁଛି, ଭାରି ବିନ୍ଧୁଛି। ଯେତେ କହିଲେ ଏମାନେ କେହି ଶୁଣୁନାହାନ୍ତି।
2: ମୁଁ ବାରି ସାହେବଙ୍କୁ କାକୁତି ମିନତି କରି କହିଲି, ସେ କହିଲେ କିଛି ହେଇନି, ଏ ସବୁ କେବଳ କାମ ନ କରିବା ବାହାନା।
3: ଆରେ ଭାଇ, ଡାକ୍ତରଙ୍କ ପାଖକୁ ଟିକେ ନିଅ, ସିଏ ଦେଖିକିରି କହିବେ ବାହାନା ନା ସତ।
2: ବୁଝିଲ ଗଣେଶ ବାବୁ, ସେ ଡାକ୍ତର ବି ବାରି ସାହେବକୁ ଭାରି ଡରେ। ଡାକ୍ତର କୌଣସି ରୋଗୀ ବିଷୟରେ ତା ହିଁ ଲେଖିବ ଯାହା ବାରି ସାହେବ ତାକୁ ଲେଖିବାକୁ କହିବେ। ଜ୍ୱର 104କୁ ନ ଛୁଇଁଲେ ଯାଏ କିଛି କଥା
3: ଶୁଣାଯାଏ। ଏମିତି ହେଲେ ମୁଁ ମରିଯିବି।
2: ଆରେ, ଇଏ ତ ଘଣରେ ତେଲ ପୋଡ଼ୁ ପୋଡ଼ୁ ବେହୋସ ହେଇଗଲା। ପଠାନ ଆସୁଛି 3 ଜଣ କହିଦିଙ୍କୁ ଧରି, ସମସ୍ତଙ୍କ ଆଗରେ ସେମାନଙ୍କୁ ଚାବୁକରେ ପିଟିବ, ଯେମିତି ସମସ୍ତଙ୍କ ମନରେ ଗୋଟେ ଭୟ ସୃଷ୍ଟି ହେବ। ଗଣେଶ ରାଓ, ଚାଲ ଏଠୁ, ନହେଲେ ମତେ ବି 10ଟା କଥା ଶୁଣିବାକୁ ପଡ଼ିବ।
4: ଆରେ କଣ ଚାଲିଛି ଏଠି?
2: ମୁଣ୍ଡ ପିଟିଲେ କିଛି ହବନି, ଜଲ୍ଦି ଯା ନିଜ କାମ କର।
4: ସିଧା ହେଇକି ଠିଆ ହ, ତମ 3 ଜଣଙ୍କ କଥା ଆଜି ବାରି ସାହେବ ବୁଝିବେ। ଏଠି ଜିଦ କରିବା ଲୋକ ପାଗଳ ହେଇଯାଏ, ଆଉ ନହେଲେ ଆତ୍ମହତ୍ୟା କରେ।
0: ଓ, ତାହେଲେ ତମେମାନେ ଧର୍ମଘଟ କରିଛ? ଏଇଟା କଣ ତ ବାପା ଜାଗା? ଇଏ ବାରିର ଜେଲଖାନା, କଳା ପାଣି ଦଣ୍ଡ, ବୁଝିଲ? କଏଦୀମାନଙ୍କୁ ଏଠି ମରିବାକୁ ପଠାଯାଏ। ହେ, ତୋ ନାଁ କଣ?
6: ନନ୍ଦଗୋପାଳ। ଆମେ ମଣିଷ, ମଣିଷଙ୍କ ଭଳି ରହିବାର ଆମର ବି ଅଧିକାର ରହିଛି।
0: ଆଚ୍ଛା, ମଣିଷ ମଣିଷ ଜେଲକୁ ଆସନ୍ତିନି। କୋଣା କଣ?
7: ଇନ୍ଦୁଭୂଷଣ। ଆମେ ପଶୁ ନୁହ, ମଣିଷ, ଆମ ସହ ମଣିଷ ଭଳି ବ୍ୟବହାର କରାଯାଉ।
0: ଓ, ମଣିଷ ଭଳି ବ୍ୟବହାର ଦରକାର ନୁହେଁ? କିରେ, ତୋ ନାଁ କଣ?
8: ଉଲ୍ଲାସକର ଦତ୍ତ।

0: ଆମେ ଅନ୍ୟାୟ ସହିବୁନି। ଗଣରେ ତେଲ ପେଡିବା ପଶୁମାନଙ୍କର କାମ, ଆମେ ପଶୁଙ୍କ କାମ କରିପାରିବୁନି।
1: ନ କରି ଯିବ କୁଆଡେ, କରିବାକୁ ହିଁ ପଡିବ। ଏତେ ମଡ ମାରିଲା ପରେ ବି ଯୋଉ କଥାକୁ ସେଇ କଥା, ଏଠି ଯଦି ଧର୍ମଘଟ କରିଛ ମରି ମରି ପିଠି ଫଟେଇ ଦେବି। ଭାରି ନିଜକୁ ବିପ୍ଳବୀ ଦେଖେଇଅଛ, ମୁଁ ଜାଣିଛି ତମମାନଙ୍କୁ କିଏ ଉସ୍କଉଛି। ସେଇ ବୋମା ତିଆରି କଲାବାଲା ସାୱରକର ନୁହେଁ, କୁଆଡେ ଗଲା, କୁଆଡେ ଗଲା ସେ ସାୱରକର?
0: ସେ ଘଣାରେ ତେଲ ପେଡୁ ପେଡୁ ବେହୋସ ହେଇଯାଇଛି।
1: ଆରେ ସେସବୁ ବାହାନା, କିଛି ହେରି ତାକୁ, ଯା ତାକୁ ଘୋଷାରି ଘୋଷାରି ଠିକାଣ
0: ଆଣୁଛି ସାର।
1: ଏଠି ମୁଁ ଯାହା କହିବି ତମମାନଙ୍କୁ ସେଇଆ ହିଁ କରିବାକୁ ପଡିବ। ଶୃଙ୍ଖଳା ବୁଝିଲ, ଶୃଙ୍ଖଳା, କାନ ଖୋଲି ମୋ କଥା ଶୁଣ। ଶୃଙ୍ଖଳା ଭଙ୍ଗକାରୀ ପାଇଁ ଏଇ ଜେଲରେ କୌଣସି ସ୍ଥାନ ନାହିଁ। ଶୃଙ୍ଖଳା ଭଙ୍ଗକାରୀ ଏଠି ନିଜେ ମରିଯାଏ, ଆଉ ନହେଲେ ତାକୁ ମାରି ଦିଆଯାଏ। ଏଠି ବଞ୍ଚିବାକୁ ହେଲେ ପାଟି ବନ୍ଦ ରଖ, ଆଉ କାମ କରି ଚାଲ।
0: ସେ ହିନ୍ଦୁ ଆଡ଼ର ସାବରକରକୁ ଧରିକି ଆସୁଛି।
1: ଏଇ ତିନିଟାକୁ ଆଜି ଗୋଡ଼ରେ ସିଙ୍କୁଳି ବାନ୍ଧି ଓଲଟା ଟାଙ୍ଗି ଦିଅ।
0: ହଁ ସାହେବ।
1: ଆଚ୍ଛା, ଏମାନଙ୍କ ଭିତରୁ କିଏ ସେ ଖାଇବାକୁ ମନା କରୁଛି?
0: ଏଇ ଏଇ ଏଇ ନନ୍ଦଗୋପାଳ।
1: ଟଙ୍ଗେଇବା ଆଗରୁ ତା ପେଟରେ କୋକେନ୍ ଠୁକି ଦିଅ, କିଛିଟା ମରନ୍ତୁ। ସେଲୁନାର ଜେଲରେ ଭିଡ଼ ହେଇଗଲାଣି, କିଛିଟା ତ କମ୍ ହେଇଯିବେ। ସବୁ ଯାକ ଇଂରେଜ ସରକାରଙ୍କ ଶତ୍ରୁ। ଆସ ବିପ୍ଳବୀ, ଆସ ଆସ। ଏ ଜେଲର ସାଧାସିଧା କଏଦୀମାନଙ୍କୁ ଉସ୍କେଇବା ବନ୍ଦ କର, ନହେଲେ ସବୁ ଯାକ ମରିବେ।
2: ଭଗବାନ ସମସ୍ତଙ୍କୁ ବୁଦ୍ଧି ଦେଇଛନ୍ତି, ସମସ୍ତେ ସମସ୍ତେ ନିଜ ଭଲମନ୍ଦ ଜାଣିଛନ୍ତି।
1: ଆଚ୍ଛା, ଏମିତି କଥା? ସବୁ କଏଦୀ 30 ପାଉଣ୍ଡ ତେଲ ପେଡୁଛନ୍ତି, ତମର କାହିଁକି କମ ହଉଛି?
2: ସେମାନେ ପାଠ ପଢିନାହାନ୍ତି, କାମ କରୁଥିଲେ, ପରିଶ୍ରମ ସେମାନଙ୍କର ଅଭ୍ୟାସ ହେଲେ। ମୁଁ ଶ୍ରମିକ ନୁହେଁ, ମୁଁ ପାଠ ପଢୁଥିଲି।
1: ଇଏ ସେଲୁଲାର ଜେଲ, ଏଠି ଦିନରାତି ଚାଲେ ମୃତ୍ୟୁର ତାଣ୍ଡବ ଲୀଳା। ମୁଁ ଜାଣିଛି ତୁ କଲମ ଚାଷ କରୁଥିଲୁ, ବମ୍ବେର ଡୁଙ୍ଗରି ବନ୍ଦୀଶାଳାରେ ତୁ ଗୋଟେ ମହାକାବ୍ୟ ଲେଖି ପକେଇଛୁ, କଣ ତା ନା? ଶ୍ରେଷ୍ଠ ବଳିଦାନୀ ଗୁରୁ ଗୋବିନ୍ଦ ସିଂ। ସେଲୁନାର ଜେଲର 7 ନମ୍ବର କୋଠରୀରେ ବି ତୁ କମଳା କାବ୍ୟ ଲେଖିଛୁ, ଗୋମାନ୍ତକ ଆଉ କେଜାଣି କେତେ କେତେ ଏମିତି ଫାଲତୁ କଥା ଲେଖିଛୁ। ତୋର ପୁରା ଜାତକଟା ଅଛି ମୋ ପାଖରେ। ତୋ ଭାଉଜ ତତେ ଅପେକ୍ଷା କରିକରି ଆର ପାରିକି ଚାଲିଗଲାଣି। ତୁମ ଦୁଇ ଭାଇଙ୍କୁ ଘଣା ପେଲିବା କାମରେ ଲଗାଯିବା ଖବର ଶୁଣି ସମସ୍ତେ ଭାରି ବ୍ୟସ୍ତ ହେଇ ପଡିଛନ୍ତି। ଆରେ ଏଠି ତ ବଳଦ ନାହିଁ, ତେଲ ତ ଯେମିତି ହେଲେ ବାହାର କରିବାକୁ ପଡିବ ନା। ସେମାନେ ତୁମ ପାଇଁ ସରକାରଙ୍କ ପାଖରେ କେତେ ନେହୁରା ହଉଛନ୍ତି। ଆଚ୍ଛା ଗୋଟେ କଥା କହ ମତେ, ଏମିତି ପାଠର କି ମୂଲ୍ୟ? ଆଜି 2ଟା ଚିଠି ଆସିଛି, ତୋର BA ଡିଗ୍ରୀକୁ ଖାରଜ କରି ଦିଆଯାଇଛି। ବ୍ରିଟିଶ ସରକାର ବି 22ଟା ଡିଗ୍ରୀଟାକୁ ଅମାନ୍ୟ ଘୋଷଣା କରିଛନ୍ତି। ଆରେ ଏମିତି ପାଠ ପଢି କି ଲାଭ?
2: ଲାଭ କେତେ ଦେଖିବାକୁ ପାଠ ପଢାଯାଏନି, ଶିକ୍ଷା ଜ୍ଞାନ ଅର୍ଜନ ପାଇଁ ଉଦ୍ଦିଷ୍ଟ। ମୁଁ ଟଙ୍କା ଉପାର୍ଜନ ପାଇଁ ପାଠ ପଢିନି। ଆପଣଙ୍କ ସରକାର କାଗଜ ଗୁଡ଼ିକୁ ଅମାନ୍ୟ ଘୋଷଣା କରିପାରେ, ମୁଁ ଜ୍ଞାନକୁ ନୁହେଁ।
1: କହିପାରିବୁ କାଲି ସବୁ କଏଦୀ ଖାଦ୍ୟ ବର୍ଜନ କାହିଁକି କଲେ? ହଜାରେ ଲୋକଙ୍କ ଖାଦ୍ୟ ନଷ୍ଟ ହେଲା।
2: ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ପରଲୋକରେ ସମସ୍ତେ ଦିନକ ପାଇଁ ଉପାସ ରହିଥିଲେ, ଏ ସେହି ପବିତ୍ର ଆତ୍ମାଙ୍କ ପ୍ରତି ଥିଲା ଆମମାନଙ୍କର ଶ୍ରଦ୍ଧାଞ୍ଜଳି।
1: ଓ ତାମାନେ ଦେଶଭକ୍ତି?
2: ମୋତେ ଟିଭିର ଲକ୍ଷଣ ଦେଖାଯାଉଛି, ମୋର ଚିକିତ୍ସା ଦରକାର।
1: କିଛି ଦରକାର ନାହିଁ, ତୁ ପୁରା ବୀର ପୁରୁଷ, ମନକୁ ଭଲ ହେଇଯିବୁ। ଆଚ୍ଛା ସମସ୍ତେ ଗୋଟାଏ ଖୁସି ଖବର ଶୁଣ, ଜର୍ଜ ପଞ୍ଚମ ସମ୍ରାଟ ଆସନ ଅଳଙ୍କୃତ କରିଛନ୍ତି। ତାଙ୍କ ସିଂହାସନ ଆରୋହଣ ଯୋଗୁଁ ଭାରତରୁ ଆରମ୍ଭ କରି ଇଂଲଣ୍ଡ ଯାଏ ଉତ୍ସବ ପାଳନ ଚାଲିଛି। ଏହି ଖୁସିରେ 183 ଜଣ କଏଦୀଙ୍କ ଦଣ୍ଡକୁ କ୍ଷମା କରି ଦିଆଯାଇଛି, କିନ୍ତୁ ସେଇ ତାଲିକାରେ ତମ 2 ସାୱରକର ଭ୍ରାତାଙ୍କ ନାଁ ନାହିଁ। ସାୱରକର, ଏ କଥା ଶୁଣି କଣ ଚୁପଚାପ ଚାଲି ଯାଉଛୁ?
3: ପଞ୍ଚମ ଜର୍ଜ ମୁର୍ତ୍ତାବାଦ।

0: ଚନ୍ତି
1: ନା ନା ନା ମୁଁ ଜଣେ ବିଫଳ ରାଜନୀତିଜ୍ଞ
0: କାରଣ
1: ରାଜନୀତିଜ୍ଞମାନେ ଯାହା ଭାବୁଥାନ୍ତି ତାହା ପ୍ରକାଶ କରନ୍ତିନି ଆଉ ଯାହା କହନ୍ତି ତା ଉପରେ ଚିନ୍ତା କରନ୍ତିନି
0: ହେଲେ ଆପଣ
1: ବାପୁଜୀ ଯାହା ଚିନ୍ତା କରେ ତାହା ହିଁ କହେ ଚେହେରା ଉପରେ ମୁଖା ପିନ୍ଧିବା ସପକ୍ଷରେ ମୁଁ ନାହିଁ
0: ତାହା ଖରାପ ଲାଗେ
1: ସତ୍ୟ ସର୍ବଦା ଅପ୍ରିୟ ଆପଣ ବି ତ ସତ୍ୟ ସମ୍ପର୍କରେ କହନ୍ତି
0: ହଉ ଏବେ ବାହାରି ଯିବା ଉଚିତ
1: ଆପଣ ଆସିଲେ ଭଲ ଲାଗିଲା ଗାନ୍ଧିଜୀ ମତାନ୍ତର ତା ଜାଗାରେ ଆପଣଙ୍କର ଆଉ ମୋ ମାର୍ଗ ଭିନ୍ନ ହୋଇପାରେ ଶେଷରେ ଆମେ ଗୋଟିଏ ବିନ୍ଦୁରେ ହିଁ ତ ମିଳିତ ହେଉଛେ ସେ ବିନ୍ଦୁର ନାଁ ସ୍ୱାଧୀନତା ପ୍ରଣାମ।

9 ବର୍ଷର ବୟସ ହୋଇଥିଲା ସେତେବେଳେ ସେ ମୋତେ ଛାଡ଼ି ଚାଲିଗଲେ। ତାଙ୍କର ଶିକ୍ଷାରୁ ପ୍ରେରିତ ହୋଇ ପିଲାଦିନେ କୁଳଦେବୀଙ୍କ ଆଗରେ ଭାରତ ମାତାର ସ୍ୱାଧୀନ ପାଇଁ ମୁଁ ଶପଥ ଗ୍ରହଣ କରିଥିଲି। ଆଜି କାହିଁକି ଏସବୁ ମୋର ମନେ ପଡ଼ୁଛି। 2 ଆଜୀବନ କାରାଦଣ୍ଡ ଆଦେଶ ଦେଇ ମୋତେ ପଠାଇ ଦିଆଯାଇଥିଲା ଆଣ୍ଡାମାନ ନିକୋବର ସେଲୁଲାର ଜେଲ୍କୁ। ଆଉ ମୁଁ ହେଇଯାଇଥିଲି କଏଦୀ ନମ୍ବର 32778। ବନ୍ଦୀ ହେବା ବର୍ଷ 1910 ଆଉ ମୁକ୍ତ ହେବା ବର୍ଷ 1960। 1914 ବିଶ୍ୱଯୁଦ୍ଧର ଆଶଙ୍କା ଦେଖାଦେଇଥିଲା। ମୁଁ ସରକାରଙ୍କୁ ଚିଠି ଲେଖିଥିଲି, ଯଦି ଇଂଲଣ୍ଡ ପ୍ରକୃତରେ ଭାରତକୁ ଦାସତ୍ୱରୁ ମୁକ୍ତ କରିବା ପାଇଁ ପ୍ରସ୍ତୁତ ତାହେଲେ ସମସ୍ତ ରାଜବନ୍ଦୀଙ୍କୁ ସରକାର ଶୀଘ୍ର ମୁକ୍ତି ଦେବା ଉଚିତ। ଯଦି ଏପରି କରାଯାଏ ତାହେଲେ ସୈନ୍ୟବାହିନୀରେ ଭର୍ତ୍ତି ହୋଇ ଯେକୌଣସି ସ୍ଥାନକୁ ଯିବା ପାଇଁ ଆମେ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଉଛୁ। କିଛି ସର୍ତ୍ତ ସହ ମୋତେ ଆଣ୍ଡାମାନ ଜେଲ୍କୁ ପଠାଇ ଦିଆଗଲା। 27 ବର୍ଷ ପରେ ମୁଁ ମୁକ୍ତ ହେଲି। ବିଭାଜିତ ହୋଇ ଦେଶ ସ୍ୱାଧୀନ ହେଲା, କିନ୍ତୁ ମୁଁ କ'ଣ ଏଇଭଳି ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲି ମୁଁ ନିଜ ପାଇଁ? ନା ନା, ଦେଖିନଥିଲି। ଯେଉଁମାନେ ଫାଶୀ ଖୁଣ୍ଠରେ ଝୁଲିଗଲେ ସେମାନଙ୍କ ପାଇଁ ତାହା ଭଲ ହେଲା। ମୋତେ ବି ଯଦି ଆଜୀବନ କାରାଦଣ୍ଡ ବଦଳରେ ଫାଶୀ ଦଣ୍ଡାଦେଶ ହୋଇଥାନ୍ତା ତାହେଲେ ଏଇ ଦିନ ଦେଖିବାକୁ ପଡ଼ିନଥାନ୍ତା। 1944 ଜୁନ 25 ଦିନ ଆଜାଦ ହିନ୍ଦ ରେଡିଓ ସିଙ୍ଗାପୁରରୁ ପ୍ରସାରିତ ନିଜ ଉଦ୍ବୋଧନରେ ସୁଭାଷ ବାବୁ ମୋ ବିଷୟରେ ଆଲୋଚନା କରି କହିଥିଲେ ଯେ ସାୱାରକର ନିଜ ସମୟରୁ ବହୁତ ଆଗକୁ ଚିନ୍ତା କରୁଥିଲେ। ଲର୍ଡ ଏଟ୍ଲି ଲେଖିଥିଲେ ଯେ ବ୍ରିଟିଶ ସରକାର ଗାନ୍ଧିଜୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଯୋଗୁଁ ଭାରତ ଛାଡ଼ିଯିବାକୁ ନିଷ୍ପତ୍ତି ଗ୍ରହଣ କରିନଥିଲେ, ବରଂ ସାୱାରକରଙ୍କ ପରି ଅନେକ ବିପ୍ଳବୀଙ୍କର ଜନସାଧାରଣଙ୍କ ଚିନ୍ତାଧାରା ଉପରେ କ୍ରମବଧିଷ୍ଠୁ ପ୍ରଭାବ ଓ ସୁଭାଷ ଚନ୍ଦ୍ର ବୋଷଙ୍କ ଭାରତୀୟ ଜାତୀୟ ସୈନ୍ୟ ବାହିନୀରେ ବଢ଼ୁଥିବା କାର୍ଯ୍ୟକଳାପ ଯୋଗୁଁ ଭାରତ ଛାଡ଼ିବାର ନିଷ୍ପତ୍ତି ଗ୍ରହଣ କଲେ। ସର୍ଦ୍ଦାର ଭଗତ ସିଂ ମୋତେ ଅଦ୍ୱିତୀୟ କ୍ରାନ୍ତିକାରୀ ବୋଲି ସମ୍ବୋଧନ କରି ବୀର ଉପାଧି ପ୍ରଦାନ କରିଥିଲେ। ସମୟ ସମସ୍ତଙ୍କର ନ୍ୟାୟ ବିଚାର କରେ। ମୋ ଜୀବନ ଦେଶ ପ୍ରତି ସମର୍ପିତ ଥିଲା, କିନ୍ତୁ ଦିନ ଆସିବ ଯେତେବେଳେ ସମୟ ଓ ଇତିହାସ ମୋ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବ, ମୋ ଚିନ୍ତାଧାରାକୁ ବୁଝିପାରିବ। ଇତିହାସ ହିଁ ମୋ ସମ୍ପର୍କରେ ନିଷ୍ପତ୍ତି ନେବ।

0: ଶେଷ ହେଲା ନାଟକ କାଳଜୟୀ ବୀର ସାବରକର। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ବୀର ସାବରକର, ଅସୁରମୋଚନ ମହାନ୍ତି, ତିଲକ ଏବଂ ଗାନ୍ଧିଜୀ ମିହିର ଦାସ, ଜେଲର ବୀରେନ ମିଶ୍ର ଏବଂ ଅନ୍ୟାନ୍ୟ ଭୂମିକାରେ ଧୀରେନ୍ଦ୍ରନାଥ ମଲ୍ଲିକ, ଅଜୟ କିଶୋର ମହାନ୍ତି, ଶରତଚନ୍ଦ୍ର ମୁଳିଆ, କ୍ରିଷ୍ଣ ମହାନ୍ତି, ମୃତ୍ୟୁଞ୍ଜୟ ବିଶ୍ୱାଳ ଏବଂ ପ୍ରକାଶ ଚନ୍ଦ୍ର ଡାଭେ। ମୂଳ ରଚନା ଜୟବର୍ଦ୍ଧନ, ବେତାର ରୂପାନ୍ତର ବିନୋଦ କୁମାର, ଓଡ଼ିଆ ଅନୁବାଦ ପ୍ରଦୀପ କୁମାର ଡାଭେ, ପ୍ରଯୋଜନା ରଣଦୀପ ପ୍ରଧାନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ମନ୍ କି ବାତ୍ ହେ ଜନ ଜନ କି, ସଭି କି କୁଛ ଅପନି ସି, ସଂଘର୍ଷୋ କେ କୁଛ କସ୍ସେ, କାହାନୀ କୁଛ ସଫଲତାଓ କି, ଅନକହି ବିରାସତ କି, ଉମ୍ମିଦେ ନୟେ ଭାରତ କି। ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ, ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के ओटीटी प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 31 मई सुबह 11 बजे मन की बात। मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार, मलियाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक, होती है मन की बात प्रधान।

ନଳିନ କୁମାର ଏବଂ କାହ୍ନୁ ଚରଣ ଦାସ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି 10:30ରେ ଶୁଣିଲେ। ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଏବେ ଶୁଣନ୍ତୁ ଆଉ ଏକ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି ଦିନ 31 ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myjiobi.in ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 29 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ପୁଲିସ?
5: ମିସ୍ ସୀମା?
4: ଆଜ୍ଞା।
5: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
4: କାହିଁକି? କିନ୍ତୁ
5: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
4: ଡିଜିଟାଲ ଆରେଷ୍ଟ?
5: 1,00,000 ଦିଅନ୍ତୁ, ବଞ୍ଚିଯିବେ।
4: ଏତେ ଟଙ୍କା?
5: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
4: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
6: ହ୍ୟାଲୋ ମମା,
4: ହାଇ।
7: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଅଭୁଲାଗୀତରେ ପ୍ରଚାର କରୁଛି କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ର, ସେ ଗାଇଛନ୍ତି ତପନ ପଟ୍ଟନାୟକଙ୍କ ରଚନା।

0: ଅବଲାଗତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ସୁଶ୍ରୀ ସଙ୍ଗୀତା ମହାପାତ୍ର ଏବଂ ଅଞ୍ଜଳି ମିଶ୍ର। ଆକାଶବାଣୀ କଟକ ଇଦ୍ ଉଲ୍ ଜୁହା ଉପରେ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶୁଣନ୍ତୁ। ପରିବେଷଣ କରିଛନ୍ତି ମହମ୍ମଦ ସକିଲ ଅଖତର ଏବଂ ସାଥୀ।
1: ସାରା ବିଶ୍ୱର ମୁସଲମାନ ଭାଇମାନଙ୍କ ଇଦ୍ ଉଜ୍ ଜୁହା ପର୍ବଟି ଏକ ଅତ୍ୟନ୍ତ ପବିତ୍ର ଦିବସ ରୂପେ ପାଳିତ ହୋଇଆସୁଅଛି। ସାରା ବିଶ୍ୱର ସମ୍ବଳବାନ ମୁସଲମାନମାନେ ଉକ୍ତ ଦିନରେ ମକ୍କା ଶରିଫରେ ଥିବା ବୈତୁଲ୍ଲାରେ ଏକତ୍ରିତ ହୋଇ ଇସ୍ଲାମରେ ପଞ୍ଚମ ଧାର୍ମିକ କର୍ତ୍ତବ୍ୟ ହଜ୍ ପାଳନ କରନ୍ତି। ଏହି ଦିନରେ ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଭ୍ରାତୃଭାବର ରକ୍ଷା କରିବା ପାଇଁ ସାମୁହିକ ଭାବରେ ପ୍ରାର୍ଥନା କରାଯାଏ। ପରମେଶ୍ୱରଙ୍କ ଦରବାରରେ ଧନୀ ଦରିଦ୍ରଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ। ସମସ୍ତେ କାନ୍ଧକୁ କାନ୍ଧ ମିଶାଇ ଏକା ଧାଡ଼ିରେ ଛିଡ଼ା ହୋଇ ନମାଜ ପାଠ କରନ୍ତି। ଏହି ହଜ୍ ପରେ ସାରା ବିଶ୍ୱର ମୁସଲମାନମାନଙ୍କ ପାଇଁ କୁର୍ବାନୀ ଏକ ଧାର୍ମିକ ପ୍ରାଣବଳୀର ପ୍ରଥା। ଏହା ହଜରତ ଇବ୍ରାହିମ୍ଙ୍କ ସମୟରୁ ପ୍ରଚଳିତ ହୋଇଆସିଅଛି। ପୈଗମ୍ବର ହଜରତ ଇବ୍ରାହିମ୍ଙ୍କୁ ପରମେଶ୍ୱରଙ୍କ ତରଫରୁ ପ୍ରିୟତମ ବସ୍ତୁର କୁର୍ବାନୀ ବା ବଳିଦାନ ଦେବାର ଆଦେଶ ମିଳିଥିଲା। ହଜରତ ଇବ୍ରାହିମ୍ ପରମେଶ୍ୱରଙ୍କ ଏହି ଆଦେଶ ପାଳନ କରିବା ପାଇଁ ଦୁଇଥର ଜୀବର ବଳି ବା କୁର୍ବାନୀ ଦେଲେ, କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିଲେ ନାହିଁ। ଶେଷରେ ତାଙ୍କ ଆଦେଶ ହେଲା ଯେ, ହେ ଇବ୍ରାହିମ୍, ତୁମେ ନିଜ ଜୀବନରେ ସବୁଠାରୁ ଯାହାକୁ ବେଶୀ ଭଲ ପାଅ ତାକୁ ହିଁ କୁର୍ବାନୀ ବା ବଳି ଦିଅ। ପରମେଶ୍ୱରଙ୍କ ଏହି ଆଦେଶ ପାଇବା ପରେ ହଜରତ ଇବ୍ରାହିମ୍ ନିଜର ପ୍ରିୟତମ ପୁତ୍ର ଇସ୍ମାଇଲ୍କୁ କୁର୍ବାନୀ ଦେବା ପାଇଁ ନେଇଗଲେ। ଇସ୍ମାଇଲ୍ ନିଜେ ଜାଣିଥିଲେ ଯେ ପିତା ତାଙ୍କୁ ବଳିଦାନ ଦେବା ପାଇଁ ନେଇଯାଉଛନ୍ତି, ତଥାପି ଉଭୟ ପିତା ଓ ପୁତ୍ରଙ୍କ ପାଇଁ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆଦେଶ ପାଳନ ଥିଲା ସେମାନଙ୍କ କର୍ତ୍ତବ୍ୟ। ଏହା ମାନବ ଜାତିର ପରମେଶ୍ୱରଙ୍କ ପ୍ରତି କେବଳ ଭକ୍ତିର ନୁହେଁ, ବରଂ ଆଜ୍ଞାକାରୀ ହେବାର ଏକ ନମୁନା। ହଜରତ ଇବ୍ରାହିମ୍ ନିଜେ ଏବଂ ନିଜ ପୁତ୍ର ଇସ୍ମାଇଲ୍ଙ୍କ ଆଖିରେ ପଟି ବାନ୍ଧି ତାଙ୍କୁ ବଳି ବା କୁର୍ବାନୀ ଦେବା ପାଇଁ ତାଙ୍କ ବେକରେ ଛୁରୀ ଚଳାଇବା ମୁହୂର୍ତ୍ତରେ ପରମେଶ୍ୱର ତାଙ୍କ ଅସୀମ ଭକ୍ତିରେ ସନ୍ତୁଷ୍ଟ ହୋଇ ହଜରତ ଇସ୍ମାଇଲ୍ଙ୍କ ପରିବର୍ତ୍ତେ ଏକ ମେଣ୍ଢା ଶ୍ରେଣୀୟ ପଶୁ ଦୁମ୍ବାକୁ କୁର୍ବାନୀ କରାଇଲେ। ଏବଂ ସେହିଠାରେ ଦେବଦୂତ ଜିବ୍ରାଇଲ୍ ପରମେଶ୍ୱରଙ୍କ ଆଦେଶ ମତେ ଉପସ୍ଥିତ ହୋଇ କହିଲେ, ହେ ଇବ୍ରାହିମ୍ ଆଲ୍ଲା ତାଲା, ତୁମ କୁର୍ବାନୀରେ ପ୍ରସନ୍ନ, ଦେଖ ତୁମେ କ'ଣ କୁର୍ବାନୀ ଦେଇଛ। ହଜରତ ଇବ୍ରାହିମ୍ ଆଖି ଖୋଲି ଦେଖିଲେ ଯେ ତାଙ୍କ ପୁତ୍ର ବଦଳରେ ମେଣ୍ଢାର କୁର୍ବାନୀ ହୋଇଛି, ଏବଂ ଜାନୁନତ ହୋଇ ପରମେଶ୍ୱରଙ୍କୁ ଶୁକ୍ରିୟା ବା କୃତଜ୍ଞତା ଜ୍ଞାପନ କରିଥିଲେ। ବାସ୍ତବିକ ପ୍ରେମମୟ ଈଶ୍ୱର କୌଣସି ପୁତ୍ର ବା ଜୀବର ରକ୍ତ ଚାହୁଁନଥିଲେ। ଏ ତ ଥିଲା ତ୍ୟାଗ ଏବଂ ସମର୍ପଣ ଭାବର ପରୀକ୍ଷା ମାତ୍ର।

ସେହି ଦିନଠାରୁ ମୁସଲମାନମାନଙ୍କୁ ତ୍ୟାଗ ଏବଂ ସମର୍ପଣ ଭାବର ପ୍ରକାଶ ପାଇଁ କୁର୍ବାନୀ ବା ବଳିର ଆଦେଶ ହେଲା। ତେବେ ଆସନ୍ତୁ କାର୍ଯ୍ୟକ୍ରମ ଆରମ୍ଭ କରିବା ସେହି ମହାନ ସୃଷ୍ଟିକର୍ତ୍ତା କରୁଣାମୟ ଈଶ୍ୱର ବା ଆହ୍ଲାଙ୍କ ଉଦ୍ଦେଶ୍ୟରେ ଏକ ହମ୍ଦ। ଏଥିରେ ଭକ୍ତମାନେ ଆହ୍ଲାଙ୍କୁ ନିବେଦନ କରୁଛନ୍ତି ଯେ ହେ ଈଶ୍ୱର, ଆମ ଦେଶରେ ସୁଖ, ଶାନ୍ତି, ପ୍ରେମ, ସମୃଦ୍ଧି ଓ ଭାତୃଭାବ ଭରିଦିଅନ୍ତୁ। ଖାଲିଦ୍ ରହିମ୍ଙ୍କ ରଚିତ, ମହମ୍ମଦ ସକିଲ ଅଖ୍ତର ଓ ସାଥୀମାନଙ୍କ ଦ୍ୱାରା ପରିବେଷିତ ଏକ ହମ୍ଦ। ମେରେ ମୌଲା ମେରେ ବତନ କୋ ଖୁସହାଲି କା ଜଲ୍ୱା ଦେ।

ଏହି ପବିତ୍ର ମାସର ମହତ୍ୱ ଏତେ ଯେ ଏହି ମାସରେ ମୁସଲମାନମାନେ ହଜ୍ ବା ତୀର୍ଥ କରିବା ପାଇଁ ମକା ଓ ମଦିନାକୁ ଯାଇଥାନ୍ତି। ତେବେ ଆସନ୍ତୁ ଶୁଣିବା ଏହି ହଜ୍ ସମ୍ବନ୍ଧୀୟ ଏକ କୱାଲି, ଫୁକାରେ ହେ କାବା ବୁଲାଏ ମଦିନା।

ଆକାଶବାଣୀ କଟକ ନମସ୍କାର ଶ୍ରୋତାବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ଜିଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ, ପଠାଇଛନ୍ତି ସୋମନାଥ ସାହୁ। ସୋମନାଥ ବାବୁ, ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା, ଆପଣ ଆମକୁ ପ୍ରତିଦିନ କିଛି କିଛି କଥା ଲେଖିଥାନ୍ତି, ଆଜି ବି ଅନେକ କଥା ଲେଖିଛନ୍ତି। ତେବେ ଆପଣ ଆମକୁ ଭଲ ପାଆନ୍ତି ବୋଲି ଆପଣଙ୍କ ଲେଖାରୁ ସବୁବେଳେ ଆମେ ଜାଣିପାରୁ। ଆପଣଙ୍କର ଭଲ ପାଇବା ଏମିତି ଆମ ପ୍ରତି ରହିଥାଉ। ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ମାନିନୀ କଥାଚିତ୍ରରେ ଅନୁରାଧା ଗାଇଥିବା ଗୀତଟି ଶୁଣିବା ପାଇଁ, ମା ଗୋ ଦୟାମୟୀ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ। ସେମାନେ ପଠାଇଛନ୍ତି ଭୁୟନା ସୁଗୁଆମଳ ଭଦ୍ରକରୁ। ଶ୍ରୋତା ବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ଆନ୍ଧି କଥା ଚିତ୍ରରେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ। ତୁମ ଆଗେ ହେ ତୋ ନୁର ଆଗେୟା, ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟିଏ।

ପରେ ପରେ ପୁଣି ଏକ ଏସ୍ଏମ୍ଏସ୍ ଆସି ପହଞ୍ଚିଛି। ପଠାଇଛନ୍ତି ଟୁକୁ ଏବଂ ଲିଜା, ବାଙ୍କିରୁ ପଠାଇଛନ୍ତି। ଟୁକୁ ବାବୁ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନେକ ସମୟରେ ସୁନ୍ଦର ସୁନ୍ଦର ଗୀତ ଅନୁରୋଧ କରି

ଦେଇଥାନ୍ତି। ଆଜି ବି ମଧ୍ୟ ଗୋଟିଏ ସୁନ୍ଦର ଗୀତ ଅନୁରୋଧ କରିଛନ୍ତି। କଥାଚିତ୍ର ଆପଣଙ୍କର ହେଉଛି ଖୋଦ୍ଦାର, ଗୀତଟିକୁ ଗାଇଛନ୍ତି କିଶୋର କୁମାର, ଲତା ମଙ୍ଗେସ୍କର ଏବଂ ସାଥୀମାନେ। ଅଙ୍ଗ୍ରେଜୀ କିମ୍ବା ଓଲେଗା ତୁ ଆଇ ଲଭ୍ ୟୁ, ଅତି ସୁନ୍ଦର ଗୀତଟିଏ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟିଏ।

ପରେ ପରେ ପୁଣି ଏକ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିଛି। ପଠାଇଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି ପଠାଇଛନ୍ତି ଦେଓକାଲି ଶଙ୍କତରାସ କଟକରୁ। ସେ ଲେଖିଛନ୍ତି, ନମସ୍କାର, ଶୁଭ ମଧ୍ୟାହ୍ନ, ଆଶା କରେ ଆପଣ ଭଲରେ ଥିବେ। ସୁନୀଲ ଭାଇ, ଆପଣଙ୍କୁ ବହୁତ ବହୁତ ନମସ୍କାର ଏବଂ ଶୁଭେଚ୍ଛା, କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା, ଆମେ ତ ଏଠି ନିଶ୍ଚୟ ଭଲରେ ଅଛୁ, ଆଶା କରେ ଆପଣ ବି ନିଶ୍ଚୟ ଭଲରେ ଥିବେ। ବହୁତ ଦିନ ପରେ ଆପଣଙ୍କର ଏସ୍ଏମ୍ଏସ୍ ପାଇ ଖୁସି ହେଲୁ। ଆପଣ ଅନୁରୋଧ କରିଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ ଗାଇଥିବା କଥାଚିତ୍ର ସ୍ୱର୍ଗର ଗୀତଟି ଶୁଣିବା ପାଇଁ, କେସେ କଟେ ଦିନ କେସେ କଟି ରାତ। ତାହେଲେ ସୁନୀଲ ଭାଇ, ଶୁଣାଇ ଦେଉଛୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କାନ୍ତୁଲା ଆଠଗଡ଼ରୁ। ପଠାଇଛନ୍ତି ସମୀକ୍ଷା, ସଦୀକ୍ଷା, ସନ୍ତୋଷ, ନିର୍ମଳା ଏବଂ ମାମାଲି। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଓଡ଼ିଆ କଥାଚିତ୍ର ବାସନ୍ତୀ ଅପାର କଥାଚିତ୍ରରେ ଗୁହାରୀ ଶୁଣ ମା ମଙ୍ଗଳା ଗୀତଟି ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଶାନ୍ତିଲତା ବାରିକ। ତାହେଲେ ଶୁଣାଇ ଦେଉଛୁ ଆପଣଙ୍କର ମନପସନ୍ଦର ଗୀତଟିଏ।

ପରେ ପରେ ଏସଏମଏସଟି ପହଞ୍ଚିଛି, ପଠେଇଛନ୍ତି ନିଶ୍ଚନ୍ତ କୋଇଲି, କଟକରୁ ଆସିଛି ଏସଏମଏସଟି। ଏସଏମଏସଟିକୁ ପଠେଇଛନ୍ତି ଭବାନୀ ଦେବୀ, ବାଣୀ ପ୍ରସାଦ, ଝିଅ ଶ୍ରୁତି, ଶୁଭଲକ୍ଷ୍ମୀ ଏବଂ ପୁଅ ଆର୍ୟନ। ଆପଣ ଅନୁରୋଧ କରିଛନ୍ତି ପ୍ୟାସା ସାୱନ କଥାଚିତ୍ରରେ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଟର ଗାଇଥିବା ଗୀତଟି ଶୁଣିବା ପାଇଁ ମେଘାରେ ମେଘାରେ। ତାହେଲେ ଶ୍ରୋତାବନ୍ଧୁ, ଶୁଣାଇ ଦେଉଛୁ ଆପଣଙ୍କର ମନପସନ୍ଦର ଗୀତଟିଏ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ ପହଞ୍ଚିଛି। ପଠାଇଛନ୍ତି ବିଶ୍ୱଭୂଷଣ ଭୂଷାଳ ନଳପାହି କେରଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ। ବିଶ୍ୱଭୂଷଣ ଭାଇ, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ମଜବୁର କଥାଚିତ୍ରରେ ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣାଇ ଦେଉଛୁ ଆପଣଙ୍କୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ସମିଷ୍ଟି ଆସିଛି ରାଇସଙ୍ଗୁଡ଼ା ସାଲେପୁର କଟକରୁ। ପଠାଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ପାପା ବୋଉ। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଦିଲବଲେ କଥାଚିତ୍ରରେ କୁମାର ସାନୁ ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟି ହେଉଛି କିତିନା ହସିନି ଚେହେରା। ଆପଣ ଲେଖିଛନ୍ତି ପ୍ରଣାମ ଶୁଭ ମଧ୍ୟାହ୍ନ ସମସ୍ତଙ୍କୁ। ଆପଣଙ୍କୁ ମଧ୍ୟ ପ୍ରଣାମ ଶୁଭ ମଧ୍ୟାହ୍ନ। ଶୁଣାଇ ଦେଉଛୁ ଆପଣଙ୍କର ଗୀତଟିକୁ ଗାଇଛନ୍ତି କୁମାର ସାନୁ।

ପରେ ପରେ ଏସ୍ଏମ୍ଏସ୍ଟି ପହଞ୍ଚିଛି, ପଠାଇଛନ୍ତି ତେଣ୍ଡାଗୁଡ଼ା କଟକରୁ, ମହମ୍ମଦପୁର ବିଲହାଟ ତେଣ୍ଡାଗୁଡ଼ା କଟକରୁ ପଠାଇଛନ୍ତି ଶ୍ୟାମସୁନ୍ଦର ବେହେରା, ସରୋଜିନୀ ବେହେରା, ବିଜୟଲକ୍ଷ୍ମୀ ବେହେରା, ଓମପ୍ରକାଶ ବେହେରା। ଆପଣ ଅନୁରୋଧ କରିଛନ୍ତି ଅଲିଭା ତାଙ୍କ କଥାଚିତ୍ରରେ ଜଗନ୍ନାଥ ପାଣିଗ୍ରାହୀ ଏବଂ ବାଣୀ ଜୟରାମ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଲକି ସୋମ ବୁଗୁଡ଼ା ଗଞ୍ଜାମରୁ। ଆପଣ ଅନୁରୋଧ କରିଛନ୍ତି ଚାଲବାଜ କଥା ଚିତ୍ରରେ କବିତା କୃଷ୍ଣମୂର୍ତ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ଏଥର ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ, ଡିଏସ୍ଆଇ କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ଦିଲ୍ ହେ ତୁମାରା କଥାଚିତ୍ରରେ ଅଲକା ଅଗ୍ନି, କୁମାର ସାନୁ ଏବଂ ଉଦିତ ନାରାୟଣ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପ୍ରମୋଦ ଭାଇ, ଶୁଣାଇ ଦେଉଛୁ ଆପଣଙ୍କର ମନପସନ୍ଦର ଗୀତଟିଏ।

କାର୍ଯ୍ୟକ୍ରମ ଶେଷରେ ଏସ୍ଏମ୍ଏସ୍ଟି ପଠାଇଛନ୍ତି ପ୍ରତାପ ଚନ୍ଦ୍ର ସ୍ୱାଇଁ ଏବଂ କବିତା ପରିଜା, କଲ୍ୟାଣନଗର କଟକରୁ। ପ୍ରତାପ ବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଇଣ୍ଡିଆ କଥା ଚିତ୍ରରେ ତେରି ଉଙ୍ଗଲି ପକଡ଼ କେ ଚଲା। ପ୍ରତାପ ବନ୍ଧୁ, ଇଣ୍ଡିଆ କଥା ଚିତ୍ରରେ ତେରି ଉଙ୍ଗଲି ପକଡ଼ କେ ଚଲା ଗୀତଟି ତ ନାହିଁ, ଗୀତଟି ହେଉଛି ଲାଡ଼ଲା କଥା ଚିତ୍ରର। ସେ ଗୀତଟି ମଧ୍ୟ ଆମର ଅଭିଲେଖାଗାରରେ ନାହିଁ, ତେଣୁ ଆପଣଙ୍କୁ ଭଲ ଲାଗୁଥିବା ଭଳିଆ ଗୀତଟି ଆମେ ବଜାଇ ଦେଉଛୁ। ଆଶା କରେ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ। କଥାଚିତ୍ର ଦିବାନା, ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ସାଧନା ସରଗମ।

ଶ୍ରୋତା ବନ୍ଧୁ, ଆଜି ଯେଉଁମାନଙ୍କର ଏସ୍ଏମ୍ଏସ୍ ଆମେ ସାମିଲ କରିପାରୁନାହୁଁ ସେମାନେ ହେଲେ ଜିତେନ୍ଦ୍ର ନିଆଳି ମାଧବରୁ, ବିଜୟ କୁମାର ଦାସ, ଅସ୍ମିତା ଦାସ ସୌରୀ ମହାସିଂହପୁରରୁ, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର ଏବଂ ସୁଦାମ ଦେବତା ମହମ୍ମଦପୁର ବିଲାହାଟ କଟକରୁ, ଅରୁଣ ବେହେରା, ଝରଣା ବେହେରା ଘାସିପୁର ଜେନାପୁର ଯାଜପୁରରୁ ଆପଣଙ୍କ ଏସ୍ଏମ୍ଏସ୍ ଅନୁରୋଧ ରଖିନଥିବାରୁ ଆମେ ଦୁଃଖିତ।

0: ଶୁଣୁଥିଲେ ମୁଣ୍ଡା ଗୀତ, ପରିବେଷଣ କଲେ ଗୋପାଳ ଚନ୍ଦ୍ର ସିଂ ଏବଂ ସାଥୀ, ଆକାଶବାଣୀ କଟକ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଏହି ସଂସାରରେ ବଞ୍ଚି ରହିବାକୁ ହେଲେ ତିନୋଟି ମୁଖ୍ୟ ଜିନିଷର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଲା ଖାଦ୍ୟ, ବସ୍ତ୍ର ଓ ବାସଗୃହ। ଜୀବନ ଧାରଣ ପାଇଁ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେହିଭଳି ବାହ୍ୟ ଶତ୍ରୁ ଏବଂ ଅନ୍ୟାନ୍ୟ ସଙ୍କଟରୁ ସୁରକ୍ଷା ଦେଇଥାଏ ବାସଗୃହ। ଆଉ ବସ୍ତ୍ର ବା ପୋଷାକ ମଣିଷର ଶରୀରକୁ

ସୁରକ୍ଷା ଦେବା ସହିତ ଲଜ୍ଜା ନିବାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରାଚୀନ ସମୟରେ ମଣିଷ ଯେତେବେଳେ ବଣ ଜଙ୍ଗଲରେ ରହୁଥିଲା ସେତେବେଳେ ଗଛର ବକଳ ପତ୍ର ଥିଲା ତାର ପରିଧାନ। ଧୀରେ ଧୀରେ ସମୟର ପରିବର୍ତ୍ତନ ସହ ପୋଷାକରେ ମଧ୍ୟ ପରିବର୍ତ୍ତନ ହେଲା। ନୂଆ ନୂଆ ଜିନିଷରେ ତିଆରି ପୋଷାକ ଯାହାକି କେବଳ ସୁରକ୍ଷା ଦୃଷ୍ଟିରୁ ଉପଯୁକ୍ତ ଥିଲା ତା ନୁହେଁ, ଏହା ଦେଖିବାକୁ ସୁନ୍ଦର ଏବଂ ପିନ୍ଧିବାକୁ ଆରାମଦାୟକ ମଧ୍ୟ ଥିଲା। ଆଜିର ଆଧୁନିକ ଯୁଗରେ ଅନେକ ପ୍ରକାର କପଡ଼ାରେ ତିଆରି ସୁନ୍ଦର ସୁନ୍ଦର ଡିଜାଇନ୍ର ପୋଷାକ ବିକ୍ରି ହେଉଛି। ପୋଷାକର କପଡ଼ା ତିଆରି ଏବଂ ଡିଜାଇନ୍ରେ ଅନେକ ପରିବର୍ତ୍ତନ ଘଟିଛି। ଧୀରେ ଧୀରେ ଏମିତି ପୋଷାକ ତିଆରି କରାଯାଉଛି ଯାହାକି ଉଭୟ ପୁରୁଷ ଏବଂ ମହିଳା ପିନ୍ଧିପାରିବେ। ଏହାଛଡ଼ା ତା'ର ଗୁଣବତ୍ତାରେ ମଧ୍ୟ ବେଶ୍ ଉନ୍ନତି ପରିଲକ୍ଷିତ ହେଉଛି। ତେବେ ଆଜିର ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ନିଜକୁ ମାନୁଥିବା ଆଉ ଆମ ପାଇଁ ସୁବିଧାଜନକ।

0: ପୁରୁଷ ଏବଂ ମହିଳା ପିନ୍ଧିପାରିବେ। ଏହାଛଡ଼ା ତାର ଗୁଣବତ୍ତାରେ ମଧ୍ୟ ବେଶ୍ ଉନ୍ନତି ପରିଲକ୍ଷିତ ହେଉଛି। ତେବେ ଆଜିର ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ନିଜକୁ ମାନୁଥିବା ଆଉ ଆମ ପାଇଁ ସୁବିଧାଜନକ ହେଉଥିବା ପୋଷାକ କିଣିବା। କାହିଁକିନା ବଜାରରେ ଭିନ୍ନ ଭିନ୍ନ କପଡ଼ାର ଅନେକ ରଙ୍ଗର ଭିନ୍ନ ଭିନ୍ନ ଡିଜାଇନ୍ର ପୋଷାକ ଉପଲବ୍ଧ ହେଉଛି। ତେଣୁ ବର୍ତ୍ତମାନ ସମୟରେ ପୋଷାକ ବ୍ୟକ୍ତିର ବ୍ୟକ୍ତିତ୍ୱ ପରିପ୍ରକାଶର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏମିତି କିଛି ପ୍ରସଙ୍ଗକୁ ନେଇ ଆମର ଆଜିର ଆଲୋଚନା, ପୋଷାକ କିଣିବା ସମୟରେ ଜାଣିବା କଥା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ଶ୍ରଦ୍ଧାଞ୍ଜଳି ମହାପାତ୍ର। ଆଜ୍ଞା ନମସ୍କାର।
1: ନମସ୍କାର,
0: ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ପୋଷାକ କେବଳ ଆମର ଶରୀରର ସୁରକ୍ଷା ବା ଲଜ୍ଜା ନିବାରଣ ପାଇଁ ଯେ ଅଛି ତା ନୁହେଁ, ଏହା ଜଣଙ୍କର ବ୍ୟକ୍ତିତ୍ୱ ବିକାଶରେ ବା ତାର ବ୍ୟକ୍ତିତ୍ୱ ପରିପ୍ରକାଶରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ତେବେ ପ୍ରଥମେ ଆମେ ଜାଣିବା ଯେ ଯେତେବେଳେ ଆମେ ପୋଷାକ କିଣିବା ସେତେବେଳେ ଆମେ କୋଉ କୋଉ ଦିଗ ପ୍ରତି ବିଶେଷ କରିକି ଧ୍ୟାନ ଦେବାର ଆବଶ୍ୟକତା ରହିଛି।
1: ବଞ୍ଚିବା ପାଇଁ ଆମର ତିନୋଟି ମୌଳିକ ଆବଶ୍ୟକତା ରହିଛି, ଯେଉଁଟା ଖାଦ୍ୟ, ପୋଷାକ ଓ ବାସଗୃହ। ଖାଦ୍ୟ ବିନା ଯେମିତି ଆମେ ବଞ୍ଚିପାରିବାନି, ସେମିତି ପୋଷାକ ମଧ୍ୟ ଆମ ଶରୀର ପାଇଁ ନିହାତି ଦରକାର। ଆପଣ ଯେଉଁ କହିଲେ ଲଜ୍ଜା ନିବାରଣ ପାଇଁ ହେଉ, ଖରା ବର୍ଷା ଓ ଶୀତ ଦାଉରୁ ତଥା ବାହ୍ୟ ଶତ୍ରୁ କବଳରୁ ରକ୍ଷା ପାଇଁ ହେଉ, ଏଇଟା ହେଉଛି ଆମର ଦ୍ୱିତୀୟ ମୌଳିକ ଆବଶ୍ୟକତା।
0: ଆଜ୍ଞା,
1: ତେଣୁ ଏହି ପୋଷାକ ଚୟନ କରିବାରେ ଆମର କେତେଗୁଡ଼ିଏ ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ନିହାତି ଗୁରୁତ୍ୱପୂର୍ଣ୍ଣ। ଯଥା ଆମେ ବ୍ୟକ୍ତି ବିଶେଷଙ୍କ ବୟସ, ରହୁଥିବା ସ୍ଥାନ ବା ପାରିପାର୍ଶ୍ୱିକ ପାଣିପାଗ, ଲିଙ୍ଗ, ଋତୁ, ଆୟ କିମ୍ବା କୌଣସି ଅକେଜନ୍ ବା ଅବସର, ଏସବୁ ଦିଗ ଦେଖିକି ଆମକୁ ପ୍ରଥମେ ଚୟନ କରିବାକୁ ପଡ଼ିବ। ତା ସହିତ ଆମର ପାରମ୍ପରିକ ପୋଷାକ ବା ଆଧୁନିକ ପୋଷାକ, କୋଉ ପୋଷାକଟି ଦରକାର ସେହି ଅନୁଯାୟୀ ଆମେ ଚୟନ କରିବା।
0: ଆପଣ ତ ପୋଷାକ କିଣିବା ସମୟରେ ଆମେ କୋଉ କୋଉ ଦିଗ ପ୍ରତି ଧ୍ୟାନ ଦେବା ସେ ବିଷୟରେ ତ କହିଲେ, ତେବେ ବୟସ ଅନୁସାରେ ଆମେ କିପରି ପୋଷାକ ଚୟନ କରିବା?
1: ବୟସ ଅନୁସାରେ ଆମର ପୋଷାକଟିର ରଙ୍ଗ, ପ୍ରିଣ୍ଟ ବା ଛିଟ ଏବଂ ଷ୍ଟାଇଲ ବା ଆମର ଯେଉଁ ଫ୍ୟାସନ କହୁଛନ୍ତି, ଏଇଟାକୁ ବଦଳି ଯାଇଥାଏ। ଯେମିତି ଜନ୍ମିତ ଶିଶୁ ପାଇଁକି ଗୋଟେ ସଫ୍ଟ, ଆରାମଦାୟକ ବା ମସଲିନ୍ ପୋଷାକ ଦରକାର ହେଇଥାଏ, ସେମିତି ବିଦ୍ୟାଳୟ ବା ସ୍କୁଲକୁ ଯାଉଥିବା ପିଲାମାନଙ୍କ ପାଇଁକି ଯୋଉ ଜିନିଷ ବହୁତ ଦିନ ପାଇଁକି ରହିପାରିବ, ଖରାପ ହେବନି, ସେମିତି ଲାଷ୍ଟିଂ କରୁଥିବା ପୋଷାକ ଏବଂ ଅଧିକ ସିମ୍ ଆଲାଉନ୍ସ, ଯୋଉଟାକି ଆମେ ଅଧିକା ସିଲେଇ କରିବା ପାଇଁ ଯୋଉ ଛାଡ଼ିଥାନ୍ତି, କାରଣ ସେମାନେ ଶୀଘ୍ର ଶୀଘ୍ର ବଢ଼ିଯାନ୍ତି ଆଉ ସାଙ୍ଗେ ସାଙ୍ଗେ ତ ପୋଷାକ କିଣିବା ସୁବିଧାଜନକ ନୁହେଁ। ତେଣୁ ଆମେ ସେ ସିମ୍ ଆଲାଉନ୍ସକୁ ଯଦି ବଢ଼େଇ ବଢ଼େଇ ଚାଲିଥିବା, ସେମାନେ ବଢ଼ିବା ସାଙ୍ଗେ ସାଙ୍ଗେ ପୋଷାକ ମଧ୍ୟ ତାଙ୍କୁ ହେଇପାରୁଥିବ। ଆମେ ଦେଖନ୍ତି ବୃଦ୍ଧ ମଣିଷଙ୍କ ପାଇଁକି ତାଙ୍କୁ ଲାଇଟ୍ କଲର୍ର ଡ୍ରେସ୍ ପିନ୍ଧିବେ, ଏମିତି ସବୁ ଦେଖିକି ଆମେ ଚୟନ କରିବାକୁ ପଡ଼ିବ।
0: ଆଜ୍ଞା, ତେବେ ଆପଣ କହିଲେ ଯେ ରହୁଥିବା ସ୍ଥାନ ଅନୁସାରେ ମଧ୍ୟ ପୋଷାକ ଚୟନ କରାଯିବା ଆବଶ୍ୟକ, ତେବେ ଏଇଟା ଆମେ କେମିତି କରିବା?
1: ଆମେ ରହୁଥିବା ସ୍ଥାନ ଅନୁସାରେ ପୋଷାକ ଚୟନ କରିବା ନିହାତି ଜରୁରୀ। ଯେମିତି ଗାଁରେ ରହୁଥିବା ଲୋକେ ଶାଢ଼ୀ ଧୋତି ପିନ୍ଧିଥାନ୍ତି, ସେମିତି ସହରରେ ରହୁଥିବା ଲୋକମାନେ ଆଧୁନିକତାର ପୋଷାକ ପିନ୍ଧିବା ପାଇଁକି ବହୁତ ମନ ବଳେଇଥାନ୍ତି। ସେହିପରି ଶୀତ ରାଜ୍ୟରେ ରହୁଥିବା ବ୍ୟକ୍ତିବିଶେଷଙ୍କ ପାଇଁକି ଗରମ ପୋଷାକ ଏବଂ ସାଧାରଣ ସ୍ଥାନରେ ରହୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସାଧାରଣ ପୋଷାକ ଚୟନ କରିବା ଆବଶ୍ୟକ। ସେହିପରି ପୁଅମାନଙ୍କ ପାଇଁକି ଆମର ଯେଉଁ ମାସ୍କୁଲାଇନ୍ ରଙ୍ଗ ବା ଆମର ବ୍ଲୁ ବା ତାହାର ବିଭିନ୍ନ ପ୍ରକାର ସେଡ୍ ରହିଛି, କିମ୍ବା ଝିଅମାନଙ୍କ ପାଇଁକି ଫେମିନାଇନ୍ ଅଥବା ପିଙ୍କର ବିଭିନ୍ନ ସେଡ୍ରେ ମଧ୍ୟ ଚୟନ କରାଯାଇଥାଏ। ଏହାଛଡ଼ା ବୃତ୍ତି ଅନୁସାରେ ମଧ୍ୟ ପୋଷାକ ଚୟନ କରାଯାଇଥାଏ। ଯଥା ଆମ ଡାକ୍ତରମାନଙ୍କ ପାଇଁକି ଧଳା କିମ୍ବା ହାଲୁକା ରଙ୍ଗ, ଶିକ୍ଷକମାନଙ୍କ ପାଇଁକି ୟୁନିଫର୍ମ ଅନୁଯାୟୀ ଆମେ ପୋଷାକ ଚୟନ କରିଥାଉ। ସେହିପରି ଋତୁ ଅନୁସାରେ ଆମେ ପୋଷାକ ଚୟନ କରିଥାଉ, ଯେପରି ଗରମ ଦିନେ ଝାଳ ଟାଣିନେବା ଭଳି ସୂତା କପଡ଼ା, ଶୀତ ଦିନ ପାଇଁକି ଗରମ ପୋଷାକ ଓ ବର୍ଷା ଦିନ ପାଇଁ ବର୍ଷାତି ବା ପାଣି ପ୍ରତିରୋଧକ ଶକ୍ତି ଥିବା ପୋଷାକ ନିତ୍ୟାନ୍ତ ଆବଶ୍ୟକ। ସବୁଠାରୁ ବଡ଼ କଥା ହେଲା କେଉଁ ଅବସର ପାଇଁ ପିନ୍ଧିବେ ଏବଂ ଆଜିକାଲିର ଫ୍ୟାସନ କ'ଣ ଚାଲିଛି ଜାଣି ସେହିପରି ପୋଷାକ ଚୟନ କରିବା ଉଚିତ।
0: ତେବେ ପୋଷାକ କିଣିବା ସମୟରେ ଅର୍ଥ କିଭଳି ଭୂମିକା ଗ୍ରହଣ କରିଥାଏ?
1: ଆଜ୍ଞା, ଆପଣ ତ ଜାଣିଛନ୍ତି ଅର୍ଥ ହିଁ ସବୁର ମୂଳ, ତେଣୁ ଆୟ ଅନୁସାରେ ପୋଷାକ ଚୟନ କରିବା ଉଚିତ। ଆଜିକାଲି ଭଡ଼ାରେ ମଧ୍ୟ ବହୁତ ପ୍ରକାର ଫ୍ୟାସନେବୁଲ ପୋଷାକ ମିଳୁଛି, ଯାହାକି ଆମର ଅର୍ଥ ଅଭାବ ହେଲେ ମଧ୍ୟ ଆମେ ବହୁତ କମ୍ ପଇସାରେ ଭଡ଼ାରେ କିଛି ସମୟ ପାଇଁକି ସେ ପୋଷାକ ନେଇପାରିବା। ତେଣୁ ବର୍ତ୍ତମାନ ଏତେ ସମସ୍ୟା ଉପୁଜିନି ଆମେ ପୋଷାକ ଚୟନ କରିବା ପାଇଁକି ଅଳ୍ପ ପଇସା ଥିଲେ ମଧ୍ୟ। ଏହାଛଡା ଆମ ନିଜର ମନ ପସନ୍ଦର ପୋଷାକ ଚୟନ କରିବା ଆମ ପାଇଁ ଗୋଟେ ବଡ଼ ଆହ୍ୱାନ, କାହିଁକିନା ଆମେ କେମିତି ପୋଷାକ ପିନ୍ଧିବା ଯୋଉଟାକି ଆମକୁ ଭଲ ଲାଗିବ, ଅନ୍ୟମାନେ ଭଲ କହିବେ, ସେଇଟାକୁ ଆମେ ପ୍ରଥମେ

0: ନଜର ଦେବା ଦରକାର।
1: ଆଜ୍ଞା, ଶିଶୁଟିଏ ପାଇଁ ଯେତେବେଳେ ଆମେ ପୋଷାକ ଚୟନ କରୁଛନ୍ତି, ବିଶେଷ କରିକି ନବଜାତ ଶିଶୁ ପାଇଁ ଆମେ ଯେତେବେଳେ ପୋଷାକ ଚୟନ କରୁଛନ୍ତି, ସେତେବେଳେ ଆମେ କୋଉ କୋଉ ଦିଗ ପ୍ରତି ଧ୍ୟାନ ଦେବା ଦରକାର?
2: ନବଜାତ ଶିଶୁ ପାଇଁ ତିନୋଟି ଗୁଣ ଥିବା ପୋଷାକ ନିହାତି ଦରକାର ହେଇଥାଏ।
1: ଆଜ୍ଞା,
2: ପିଲାଟି ଜନ୍ମ ହେଲା ବେଳେ ତାକୁ ଉଷୁମ ପ୍ରଦାନ କରେ, ଉଷୁମ ହେଇଥିବା ଗୋଟେ ପୋଷାକ, ଆରାମଦାୟକ ପୋଷାକ ଏବଂ ହାଇଜେନିକ ପୋଷାକ ନିହାତି ଜରୁରୀ।
1: ଆଜ୍ଞା,
2: ତା ବ୍ୟତୀତ ଦିନକୁ 24 ଘଣ୍ଟା, ସେ 24 ଘଣ୍ଟାରୁ 80% ସମୟ ଶିଶୁଟି ଶୋଇପଡ଼ିଥାଏ। ଏହି ପୋଷାକ ଆରାମଦାୟ ଯଦି ହବ ତାହେଲେ ନିହାତି ଶିଶୁଟି ଶୋଇପାରିବ ଭଲରେ।
1: ଆଜ୍ଞା, ତାକୁ
2: ନିଦ ଭଲ ହବ। ସେଥିପାଇଁ ଆମେ ସୂତା ମାନେ ସଫ୍ଟ ସୂତା ବା ମସଲିନ ସୂତା ଏମିତି ପୋଷାକ ସବୁ ଚୟନ କରିବା ନିହାତି ଜରୁରୀ।
1: ଆଜ୍ଞା,
2: ସୂତି କପଡ଼ାକୁ ଆମେ ଗରମ ପାଣିରେ ମଧ୍ୟ ସିଝେଇ ପାରିବା, ଗରମ ପାଣିରେ ସଫା କରିପାରିବା, ଯାହାଦ୍ୱାରା କି ଜୀବାଣୁ ମୁକ୍ତ ହେଇପାରିବ। ଏହି କପଡ଼ାକୁ ଆମେ ସହଜରେ ଯତ୍ନ ନେଇପାରିବା, ଆଇରନ୍ ମଧ୍ୟ ଦରକାର ପଡ଼ିଲେ କରିପାରିବା। ଏଥିପାଇଁ କି ସୂତି କପଡ଼ାର ପୋଷାକ ନବଜାତକ ଶିଶୁ ପାଇଁ ବହୁତ ଜରୁରୀ।
1: ଆଜ୍ଞା, ବର୍ତ୍ତମାନ ତ ବଜାରରେ ଛୋଟ ପିଲାଙ୍କର ପାଇଁ କି ବହୁତ ସୁନ୍ଦର ସୁନ୍ଦର ଡିଜାଇନ୍ର ପୋଷାକ ମିଳୁଛି, ତେବେ ସେସବୁକୁ ଆମେ କ'ଣ କିଣିକି ପିଲାକୁ ପିନ୍ଧେଇ ପାରିବା?
2: ପିନ୍ଧେଇ ପାରିବାନି କହିବା ଠିକ ହେବ ନାହିଁ। ସୂତି ପୋଷାକ ଯୋଉ କହୁଛନ୍ତି ବ୍ୟତୀତ ଅନ୍ୟ ଯେକୌଣସି ପୋଷାକ ଯଦି ଆମେ ପିନ୍ଧେଇବା ତାହେଲେ ଶିଶୁ ନିଜକୁ ସୁରକ୍ଷିତ ମଣିବନି। କାହିଁକି ନା ଅନ୍ୟ ପୋଷାକ ଗୁଡିକ ତା ଦେହରେ ଯେତେବେଳେ ବାଜିବ, ସୂତା ବ୍ୟତୀତ ଅନ୍ୟ ଯେକୌଣସି ଦେହରେ ବାଜିବ, ସେ ସହ୍ୟ ନ କରିପାରି ଚିଡ୍ଚିଡ୍ ହେଇଯିବ, ତା ଦେହରେ ଗୋଟେ ଇରିଟେସନ ହବ, ଚିଡ୍ଚିଡ୍ ହେଇଯିବ, ବ୍ୟତିବ୍ୟସ୍ତ ହେଇଯିବ। ସୂତି କପଡ଼ା ବହୁତ ହାଲୁକା ଓ ବାୟୁ ଚଳାଚଳ ପାଇଁ ପର୍ଯ୍ୟାପ୍ତ ଛିଦ୍ର ଥିବା ଯୋଗୁଁ ଶିଶୁର ଝାଳ ପରିସ୍ରା ବା ପାଣି ଲାଗିଲେ ତାହା ଶୀଘ୍ର ଶୁଖିଯାଇଥାଏ, ତେଣୁ ଶିଶୁଟି ସୁସ୍ଥ ଓ ଆଶ୍ୱସ୍ତି ଅନୁଭବ କରିଥାଏ। ଏହା ବ୍ୟତୀତ ଆମର ଶିଶୁର ପୋଷାକରେ ଅତ୍ୟଧିକ ଫ୍ୟାସନ ବା ଡିଜାଇନ୍ ରହିବା ଠିକ ନୁହେଁ।
1: ଆଜ୍ଞା,
2: ଏଥିପାଇଁ କି
1: ଯେମିତିକି ଆମର ଯୋଉ ମାଳି ଦଉଛନ୍ତି, ଚୁମକି ଦଉଛନ୍ତି, ଏଇସବୁ
2: ଏସବୁ ଫ୍ୟାସନ ରହିବା ଠିକ ନୁହେଁ। କାହିଁକି ନା ଏସବୁ ସଫା କରିବା ପାଇଁ ଗୋଟେ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ଅତ୍ୟଧିକ ଫ୍ୟାନ୍ସି ଡିଜାଇନ୍ ରହିଲେ ଶିଶୁଟି ମଧ୍ୟ ବ୍ୟତିବ୍ୟସ୍ତ ହୋଇ ଚିଡ଼ଚିଡ଼ା ହୋଇଯାଏ। ସବୁଠାରୁ ଭଲ ହେବ ଯଦି ଶିଶୁ ପାଇଁ ନିଟେଡ୍ କଟନ, ଯୋଉ ଭିତରେ ଯୋଉ ଗଞ୍ଜି ପିଲାମାନେ ପିନ୍ଧୁଛନ୍ତି ସେଟାକୁ ନିଟିଂ ହେଇକି ସେ ଗଞ୍ଜିଟା ତିଆରି ହେଉଛି, ସେଇ ନିଟେଡ୍ ସୂତି ବା ଲିନେନ୍ କପଡ଼ା ପୋଷାକ ପିନ୍ଧେଇବା ଆମର ପିଲାଙ୍କ ପାଇଁ ନିହାତି ଜରୁରୀ। ଏହା ଛଡ଼ା ପୋଷାକଟି ଶରୀରରୁ ଖୋଲିବା ପାଇଁ କି ସାମ୍ନା ପଟେ ଦେଖିବେ ସବୁବେଳେ ଖୋଲାଟା ବା ଓପନିଂ ରହିବା ଜରୁରୀ। ଯଦି ଜିପ୍ ବା ଚେନ୍ ଲାଗିଥାଏ ତେବେ ଶରୀରର ତଳ ଅଂଶ ଆଡ଼କୁ ଖୋଲି ହେଉଥିବା ଉଚିତ, ନଚେତ କାନ୍ଧରେ ଯଦି ଫିତା ବନ୍ଧା ହେଇଥିବା ପୋଷାକ ମଧ୍ୟ ଚୟନ କରିବା ଭଲ। କିନ୍ତୁ ଫିତାର ଲମ୍ବା ଯଦି ଅଧିକା ରହିବ ତାହେଲେ ବେଳେବେଳେ ଶିଶୁଟି ପାଟିରେ ଟାଣି ବେକରେ ଗୁଡ଼େଇ ଦିଏ। ସବୁଠାରୁ ଭଲ ହେବ ଓପନିଂ ପାଇଁ କି ଆମର ଯୋଉ ୱେଲକ୍ରୋ ମିଳୁଛି, ଓଡ଼ିଆରେ କହୁଛେ ଚଡ଼ଚଡ଼ି, ତାକୁ ମଧ୍ୟ ଆମେ ବ୍ୟବହାର କରିପାରିବା। ତେଣୁ ଶିଶୁ ପାଇଁ ପୋଷାକ ଚୟନ ସମୟରେ ପୋଷାକର ଆଗ ପଟେ ଓପନିଂ ବା ସାମ୍ନା ଖୋଲା ଥିବା ବା କାନ୍ଧ ପିତା ବନ୍ଧା ଥିବା ପୋଷାକ ଭଲ।
1: ଆପଣ ଅନେକ ସମୟରେ ଦେଖିଥିବେ ଯେତେବେଳେ ଶିଶୁଟି ଜନ୍ମ ହୁଏ ବା ନବଜାତ ଶିଶୁକୁ ଆମେ ଅନେକ ସମୟରେ ପୁରାପୁରି କପଡ଼ାରେ ଢାଙ୍କିକିରି ରଖିଥାଉ, ତାର ହାତ ଗୋଡ଼ କିଛି ବି ଦେଖାଯାଉନଥାଏ, ତେବେ ଏହା କରିବା ଦ୍ୱାରା ଶିଶୁର କିଛି ଅସୁବିଧା ହବନି ଏମିତି କପଡ଼ା ପିନ୍ଧେଇବା ଦ୍ୱାରା?
2: ତାକୁ କହନ୍ତି ରାପର।
1: ଆଜ୍ଞା,
2: ଏ ରାପର ଲେଟି ଭିତରେ ଥାଏ, ଏଇ ଲେଟି ଦେଖିବାକୁ ଗୋଟେ ଲଫାପା ବା ଆୟତକାର କ୍ଷେତ୍ର ଭଳି, ଏଥିମଧ୍ୟରେ ଜନ୍ମିତ ଶିଶୁ ପାଇଁ ଅତି ଦରକାରୀ ସାର୍ଟ ପ୍ୟାଣ୍ଟ ଡାଇପର ରାପର ଶିଶୁ ବ୍ଲାଙ୍କେଟ ବିବ ବୁଟି ଟାୱେଲ ଏମିତି ସବୁ ବହୁତ ଜିନିଷ ଯାହା ଦରକାର ସେତିକି ନିହାତି ରହିଥାଏ।
1: ଆଜ୍ଞା,
2: ଉଷୁମ ଲାଗିବା ପାଇଁ କି ତାକୁ ପୁରା ଗୁଡେଇ ଦିଆଯାଏ, ତାକୁ ରାପର କହନ୍ତି, ଏହାଦ୍ୱାରା ଶିଶୁଟି ପୁରା ଉଷୁମ ଅନୁଭବ କରିଥାଏ।
1: ଆଜ୍ଞା, ଅନେକ ସମୟରେ ଆମେ ଶିଶୁଟି ଓଦା ନ ହବା ପାଇଁ କି ତାକୁ ଆମେ ଡାଇପର ପିନ୍ଧେଇ ଦଉଛୁ, ତେବେ ଏଇ ଡାଇପର କେତେ ସୁରକ୍ଷିତ ଏବଂ ଏଇ ଡାଇପର କିଣିଲା ବେଳେ ଆମେ କୋଉ ଦିଗ ପ୍ରତି ଧ୍ୟାନ ରଖିବା?
2: ଡାଇପର ପ୍ୟାଣ୍ଟ ଭଳି ଏଇଟା ବ୍ୟବହାର କରାଯାଏ, ଏହା ସାଧାରଣତଃ ଫ୍ଲାନେଲ ଯୋଉ ଆମେ ଚଷମା ସଫା କରିବା ପାଇଁ ଯୋଉ କପଡ଼ା ମିଳିଥାଏ ସେଟା ଫ୍ଲାନେଲ କପଡ଼ା କହନ୍ତି ବା ମସଲିନ କପଡ଼ାରେ ତିଆରି ହୋଇଥାଏ, ଯାହାକି ପାଣି ପରିସ୍ରା ଆଦି ଟାଣି ନେଇ ଶିଶୁକୁ ଓଦା ଲାଗିବାକୁ ଦିଏ ନାହିଁ, ତେଣୁ ଅଯଥା ଶିଶୁଟି ବ୍ୟତିବ୍ୟସ୍ତ ବା ଚିଡ଼ଚିଡ଼ା ହୁଏ ନାହିଁ। ଏହା ଚାରିପଟେ ଗୋଟିଏ ପ୍ଲାଷ୍ଟିକ ବା ରବର କଭର ବି ଦିଆଯାଇଥାଏ, ଯେଉଁଥିପାଇଁ କି ପରିସ୍ରା ବା ପାଣି ବାହାରକୁ ବାହାରିଯିବ ନାହିଁ। ବିଭିନ୍ନ ପ୍ରକାର ଡାଇପର ମଧ୍ୟ ଆଜିକାଲି ବଜାରରେ ମିଳୁଛି, ଡିସ୍ପୋଜେବୁଲ ଡାଇପର, ଯେମିତି ଆମେ ଥରେ ବ୍ୟବହାର କଲା ପରେ ଫୋପାଡ଼ିଦେବା, ଯାହାକି ଶିଶୁ ପାଇଁ ବହୁତ ଉପଯୁକ୍ତ ଏବଂ ହାଇଜେନିକ ମଧ୍ୟ, କିନ୍ତୁ ଏଥିପାଇଁ କି ଆମର ଅଧିକା ଖର୍ଚ୍ଚ କରିବାକୁ ପଡ଼ିଥାଏ।
1: ଆଜ୍ଞା,
2: କିନ୍ତୁ ଏଥିରେ ହାଇଜେନିକର ସମସ୍ୟା କିଛି ନଥାଏ।
1: ପୁରା କାଳରେ ବି ଆମର ଘରେ ମା ମାନେ ପିଲା ପାଇଁ କି ସୂତା କପଡ଼ାରେ ଡାଇପର ତିଆରି କରୁଥିଲେ, ତେବେ ସେଇ ଡାଇପର ଠାରୁ ବର୍ତ୍ତମାନର ଯୋଉ ଡିସ୍ପୋଜାଲ ଡାଇପର ଆପଣ କହୁଛନ୍ତି ସେଇଟି ବେଶୀ ସୁରକ୍ଷିତ ନା ଡିସ୍ପୋଜାଲ ଡାଇପରଟି ବେଶୀ ସୁରକ୍ଷିତ?
2: ମା ମାନେ ଯୋଉ ବ୍ୟବହାର କରୁଥିଲେ।

0: ଯୋଉ କପଡା ସେଗୁଡିକ ବି ସୁରକ୍ଷିତ ଥିଲା, କାରଣ ସେମାନେ ସେମିତି ଖାଲି ବ୍ୟବହାର କରିକି ଧୋଇ ଦଉନଥିଲେ, ସେମାନେ ଗରମ ପାଣିରେ ବୁଡେଇକି ଫୁଟେଇକି ସେମାନେ ଶୁଖଉଥିଲେ। ଆଉ ଆଜିକାଲି ବହୁତ କର୍ମଜୀବୀ ମହିଳା ବାହାରିଗଲେଣି, ତେଣୁ ସେଥିପାଇଁ ସେମାନଙ୍କୁ ଆଉ ସମୟ ନାହିଁ। ତେଣୁ ସେମାନେ କଣ କରୁଛନ୍ତି, ଆଜିକାଲି ଡିସ୍ପୋଜେବୁଲ ଡାଇପର ଯୋଉ ମିଳୁଛି ତାକୁ ବ୍ୟବହାର କରିବା ଦ୍ୱାରା ତାଙ୍କୁ ସୁବିଧାଜନକ, ସେମାନେ କିଣି ଆଣିଲେ ବ୍ୟବହାର କରିଦେଲେ ଏବଂ ଫୋପାଡ଼ି ଦେଲେ, ଏଥିରେ ମଧ୍ୟ ଏମାନଙ୍କୁ ସମୟ ମଧ୍ୟ ନଷ୍ଟ କରିବାକୁ ପଡୁନି। ଏଇଟା ମଧ୍ୟ ବହୁତ ହାଇଜେନିକ।
1: ଏଇ ଯୋଉ ଡିସ୍ପୋଜାଲ ଡାଇପର କଥା ଆପଣ କହିଲେ, ତାହା ଗୋଟିଏ ଶିଶୁକୁ କେତେ ସମୟ ଧରିକି ପିନ୍ଧେଇକି ରଖିବା ଦରକାର?
0: ଯୋଉ ଡାଇପର ଆପଣ ବ୍ୟବହାର କରିବେ ଅତି କମରେ 6 ଘଣ୍ଟା ପିନ୍ଧେଇ ପାରିବେ, କିନ୍ତୁ ଆପଣଙ୍କର ଯଦି ମଳତ୍ୟାଗ କଲା ତାହେଲେ ଆପଣ ସେଥିପାଇଁ କି ତାକୁ କାଢିକି ବଦଳେଇ ଦେବେ।
1: ଆଜ୍ଞା, ତେବେ ଡାଇପରଟି ପିନ୍ଧେଇବା ପୂର୍ବରୁ ମଧ୍ୟ ଆମେ କିଛି ଦିଗ ପ୍ରତି ଧ୍ୟାନ ଦେବା କି?
0: ଯେତେବେଳେ ଗୋଟିଏ ଡିସ୍ପୋଜେବୁଲ ଡାଇପରକୁ ଆପଣଙ୍କର ଯେତେବେଳେ ବଦଳୁଛନ୍ତି, ଆପଣ ପିଲାକୁ ଟିକେ ଖୋଲାରେ ରଖିବେ, ତା ସହିତ ପତଳା କପଡ଼ାରେ କିମ୍ବା ମସଲିନ କପଡ଼ାରେ ଟିକେ ପୁରା ତାକୁ ଭଲ କରି ପାଣି ଦେଇକି ପୋଛାପୋଛି କରିବେ। ପୋଛାପୋଛି କରିକି ତାକୁ ଟିକେ ଖୋଲାରେ ଛାଡ଼ିଦେଲେ ଟିକେ ପବନ ବାଜିଲେ, ତା ଛଡ଼ା ତା ସହିତ ପାଉଡର ଫାଉଡର ଆମର ଯୋଉ ବେବି ପାଉଡର ମିଳୁଛି ତାକୁ ଆମେ ଲଗେଇକି ତାପରେ ଆମେ ଆଉ ଗୋଟିଏ ଡାଇପର ପରିବର୍ତ୍ତନ କରିବା।
1: ବର୍ତ୍ତମାନ ସମୟରେ ଆଉ ଗୋଟିଏ ଜିନିଷ ଆମେ ବହୁତ ସମୟରେ ବ୍ୟବହାର କରୁଛୁ, ସେଇଠି ହେଉଛି ବିବ୍। ବିବ୍ଟି କ'ଣ ଏବଂ ଏହା କାହିଁକି ଜରୁରୀ?
0: ବିବ୍ ହେଉଛି ଗୋଟିଏ ଆୟତକାର କପଡ଼ା ଯେଉଁଥିରେ କି 2 ଫିତା ସିଲେଇ ହୋଇଥାଏ, ଆଉ ସେସିଟିରେ ବେକରେ ଏଟାକୁ ସବୁବେଳେ ବନ୍ଧାଯାଏ। ଏହାର ତଳପଟେ ଗୋଟିଏ ପ୍ଲାଷ୍ଟିକ ବା ରବର ଭଳିଆ କପଡ଼ା ଲଗାଯାଇଥାଏ, ଯଦ୍ୱାରା ଶିଶୁର ପାଟିରୁ ନାଳ ବହିବା କିମ୍ବା କୌଣସି ଖାଦ୍ୟ ଖାଇଲା ବେଳେ ପାଣି ଲାଗିଯିବା, ଏଇଟା ସିଧା ଯଦି ଆମର ଛାତିକୁ ବଢିବ ତାହେଲେ କଫ ଜମିଯିବ, ପିଲାକୁ ଥଣ୍ଡା ହେବ। ସେଥିପାଇଁ କି ଏଇ ବିବ୍ଟା ଲଗେଇବା ଦ୍ୱାରା ଯାହା ନାଳ ବା ଯାହା ଖାଦ୍ୟର କିମ୍ବା କୌଣସି ପାଣି କିଛି ବି ଯଦି ପଡେ ସେଟା ଛାତି ବା ଦେହକୁ ସିଧା ନ ଲାଗିକି ସୋକ୍ କରିଯାଏ, ତେଣୁ ଏଇଟା ପିନ୍ଧିବା ଦ୍ୱାରା ଶିଶୁଟିକୁ ମୋର ଥଣ୍ଡା କଫରୁ ରକ୍ଷା ପାଇଯାଇଥାଏ।
1: ଆଜ୍ଞା,
0: ଛୋଟ ପିଲାଟା ଯେତେବେଳେ ଜନ୍ମ ହେଇଥାଏ ସବୁ ଜିନିଷ ତାର ଉଷୁମ ଦରକାର, ତେଣୁ ପାଦଟିକୁ ଉଷୁମ କରିବା ପାଇଁ ଛୋଟ ଛୋଟ ଜୋତା ଯୋଉଟାକି ଆମର ଉଲ୍ରେ ତିଆରି ହେଇଥାଏ ନହେଲେ ମସଲିନ୍ କ୍ଲଥରେ ତିଆରି ହେଇଥାଏ, ଫ୍ଲାନେଲ କପଡ଼ାରେ ମଧ୍ୟ ଏରେ ତିଆରି ହେଇଥାଏ, ଏକୁ ଜୋତା ଭଳି ପିନ୍ଧେଇ ଦେଲେ ଉଷୁମ ରହିବ, ପିଲାଟିକୁ ଥଣ୍ଡା ଲାଗିବନି।
1: ଇଏ ତ ଗଲା ଆମର ନବଜାତ ଶିଶୁଙ୍କର କଥା, ସେମାନଙ୍କୁ ଆମେ କେମିତି ପୋଷାକ ପିନ୍ଧିବା ସେ ବିଷୟରେ। ପିଲାଟି ଯେତେବେଳେ ଟିକେ ବଡ ହେଇଯାଏ ସେତେବେଳେ ତା ପାଇଁ କିଭଳି ପୋଷାକ ଆମେ ଚୟନ କରିବା ଦରକାର?
0: ଏଇ ତ ଗଲା ଜନ୍ମ ଦିନ 7-8 ମାସ ପର୍ଯ୍ୟନ୍ତ, ତାପରେ 8-9 ମାସରୁ ଆମେ ବର୍ଷ ପର୍ଯ୍ୟନ୍ତ ଯେତେବେଳେ ଦେଖିବା ପିଲାଟା ଗୁରୁଣ୍ଡିଲା, ସେତେବେଳେ 8-9 ମାସରୁ ବର୍ଷେ ମଧ୍ୟରେ ବହୁତ ପୋଷାକ ଦରକାର ପଡିଥାଏ। ସବୁବେଳେ ଗୁରୁଣ୍ଡିବା ସମୟରେ ଆଣ୍ଠୁ ପାଖରୁ ପୋଷାକ ଛିଣ୍ଡି ଯାଇଥାଏ ବା ଆଣ୍ଠୁ ମଧ୍ୟ ଛିଣ୍ଡିଯାଏ, ଏଥିପାଇଁ କି ପ୍ୟାଣ୍ଟର ଆଣ୍ଠୁ ପାଖରେ ପ୍ୟାଡ୍ ଲଗା ହେଇଥିବା ପ୍ୟାଣ୍ଟ ବ୍ୟବହାର କରିବା ଉଚିତ, କାହିଁକିନା ପିଲାକୁ କାଟିବନି ଆଣ୍ଠୁକୁ ଏବଂ ପ୍ୟାଣ୍ଟ ମଧ୍ୟ ବେଶୀ ଚିରିବନି। ପ୍ୟାଣ୍ଟର ସିଲେଇ ମଧ୍ୟ ଷ୍ଟ୍ରଙ୍ଗ ରହିବା ଦରକାର, କାରଣ ସବୁବେଳେ ଘୁଷିରିବ ତେଣୁ ପିଲାର ସିଲେଇଟା ଖୋଲିବନି କିମ୍ବା ଶୀଘ୍ର ଚିରିବନି। ଏବଂ ଶିଶୁଟି ଶୀଘ୍ର ଶୀଘ୍ର ବଢୁଥିବାରୁ ଶିଶୁର ପୋଷାକରେ ଅଧିକ ସିମ୍ ଆଲାଉନ୍ସ, ଆମେ ଯୋଉ ସିଲେଇ କରିବା ପାଇଁ ଯୋଉ ଅଧିକା କପଡ଼ା ଛାଡ଼ିଥାଉ ସେଇଟାକୁ ଅଧିକା ରଖିବା ଦରକାର, ଏବଂ ଜଲ୍ଦି ଖୋଲିବା ପାଇଁ ପ୍ୟାଣ୍ଟର ଗୋଡ଼ର ତଳ ଆଡ଼କୁ ଚେନ୍ ଲଗେଇବା ଦରକାର। ସାର୍ଟରେ ମଧ୍ୟ ଆମେ ଯେମିତି ଷ୍ଟ୍ରାପ୍ ବା ଆମର ଫିତା ଏସବୁ ଯୋଉ ଆଗରୁ କହିଥିଲି ଫିତା ଯେମିତି ଲଗେଇଲେ ଆମର କୌଣସି ଅସୁବିଧା ହେବନି, କିନ୍ତୁ ସବୁବେଳେ ମନେ ରଖିବି ଯେ ଲମ୍ବା ଫିତା ଲଗେଇବେନି। ଏଇ ଯୋଉ ଷ୍ଟ୍ରାପ୍ ବା ଦୌଡ଼ି ଥିବ ଏହାକୁ ଖୋଲା କରିକି ଆମେ ବଡ଼ ବି କରିଦେଇପାରିବା, ତେଣୁ ଏଇଟା ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ ଶିଶୁଟି ପୋଷାକଟି ପିନ୍ଧିପାରିବ, କିନ୍ତୁ ଆମ ଯଦି ପୋଷାକଟି ବହୁତ ବଡ଼ ହେଇଗଲା ତାହେଲେ ସେ ଗୁରୁଣାରେ ବହୁତ ଅସୁବିଧା ସମ୍ମୁଖୀନ ହେବ। ଆମେ ଯଦି ପୁରା ଫିଟିଂ ଡ୍ରେସ୍ଟିଏ କରିବା ତାହେଲେ ଶୀଘ୍ର ଟାଇଟ୍ ହେଇଯିବ ବା ଆମକୁ ତାକୁ ହବନି ଛୋଟ ହେଇଯିବ, ସେଥିପାଇଁ କି ଆମେ ପୋଷାକ ଚୟନ କରିବା ବେଳେ ଆମେ ଦେଖିବା ଯେ ପୋଷାକଟି ଯେମିତି ଟିକେ ଢିଲା ଥିବ ଏବଂ ଫିତା ବା ଷ୍ଟ୍ରାପ୍ ଲାଗିଥିବ ଏବଂ ସିଲେଇ ପାଇଁ ଅଧିକ କପଡ଼ା ଛଡ଼ା ଯାଇଥିବ।
1: ପିଲାଟି ଯେତେବେଳେ ବଡ଼ ହେଇକି ସ୍କୁଲ ଯିବ ତେଣୁ ସେ ସମୟରେ ତାକୁ କେମିତି ପୋଷାକ ପିନ୍ଧିବା ଦରକାର?
0: ଏହି ସମୟରେ ପିଲାମାନେ ଅଧିକ ଆକ୍ଟିଭ ଥିବାରୁ ଏମାନଙ୍କ ଦେହରୁ ବେଶୀ ଝାଳ ବାହାରେ, ତେଣୁ ଝାଳ ଶୋଷି ନେବା ପାଇଁ ସୂତି କପଡ଼ା, ଲିଜିବିଜି କପଡ଼ା, ଭଏଲ କପଡ଼ା କିମ୍ବା ଆମର ଯୋଉ ସୂତି ସହିତ ପଲିଷ୍ଟର ବା ତାକୁ କହନ୍ତି ପଲିକଟନ କପଡ଼ା ପ୍ରଭୃତି ବ୍ୟବହାର କରାଯିବା ଉଚିତ, କିନ୍ତୁ ଏହି ସମୟରେ ସେମାନଙ୍କର ସାଙ୍ଗମାନଙ୍କ ତାଙ୍କ ଭଳି ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଯେହେତୁ ସେମାନେ ଶୀଘ୍ର ଶୀଘ୍ର ବଢି ଚାଲନ୍ତି ତେଣୁ ଅଧିକ ହେମ୍ ରଖିଥିବା ପୋଷାକ, ଅଧିକ ସିମ୍ ଆଲାଉନ୍ସ ରଖିଥିବା ପୋଷାକ ଆମେ ଚୟନ କରିବା ଉଚିତ। ପଲିକଟନ ପିନ୍ଧିଲେ ସହଜରେ ପୋଷାକର ଯତ୍ନ ନେଇହେବ, ଯଥା ପ୍ରତିଦିନ ସଫା କରିବା, ହାଲକା ଇସ୍ତ୍ରୀ କରିବା ବା ଇସ୍ତ୍ରୀ ନ କରିକି ମଧ୍ୟ ପିନ୍ଧିପାରିବା, ଏସବୁ ସୁବିଧାଜନକ ହେଇପାରିବ। ଏ ପଲିକଟନ ମୋଟେ ନଷ୍ଟ ହୁଏ ନାହିଁ ଆଉ ପିଲାମାନେ ଯୋଉ ପ୍ରକାର ବ୍ୟବହାର କରିପାରିବେ।
1: ଆଜ୍ଞା,
0: ସେହିପରି 12 ବର୍ଷରୁ 15 ବର୍ଷ ମଧ୍ୟରେ ପୁଅ

0: ପାଇଁକି ପୋଷାକ ଚୟନ କରିବା ସମୟରେ ତାଙ୍କ ସହପାଠୀଙ୍କ ମେଳ ଖୁଆଇକି ପୋଷାକ ଚୟନ କରିବାକୁ ପଡ଼ିଥାଏ। ପୋଷାକ ଚୟନ ସମୟରେ ପିଲାଙ୍କର କମ୍ପ୍ଲେକ୍ସନ ଯୋଉଟା ଗୋରା କଳା ଏସବୁ ରଙ୍ଗ ଦେଖିକି ଡେଙ୍ଗା ପତଳା ଏସବୁ ଦେଖିକି ଚୟନ କରିବା ନିହାତି ଜରୁରୀ।
1: ପିଲାଟି ଯେତେବେଳେ ଆଉ ଟିକେ ବଡ ହେଇଯାଏ ସେ କିଶୋର ବା କିଶୋରୀ ଅବସ୍ଥାରେ ପହଞ୍ଚିଯାଏ ସେତେବେଳେ ତାର ପୋଷାକ କେମିତି ହେବା ଦରକାର?
0: କିଶୋର କିଶୋରୀ ସମୟରେ ପୋଷାକ ଚୟନ କରିବା ସବୁଠୁ କଷ୍ଟସାଧ୍ୟ, କାରଣ ଏହି ବୟସରେ ପିଲାମାନେ ତାଙ୍କ ସାଙ୍ଗମାନଙ୍କଠୁ ଦେଖିକି ସେହିପରି ପିନ୍ଧିବାକୁ ଇଚ୍ଛା କରନ୍ତି ଏବଂ ସେମାନେ ଭାବବିହ୍ୱଳ ହୋଇଯାନ୍ତି। ତେଣୁ ପୋଷାକ ପିନ୍ଧିବାର ବହୁତ ସେଥିପାଇଁ ସଚେତନ ଥାନ୍ତି। ତେଣୁ ପୋଷାକ ଚୟନ ବେଳେ ଶରୀରକୁ ଫିଟିଂ ପୋଷାକ ଚୟନ କରିବା ଭଲ। ମନେ ରଖିବା ଉଚିତ ଯେ ପୋଷାକ ଚୟନ ସମୟରେ ପୋଷାକ କେଉଁ ସମୟରେ ପିନ୍ଧିବେ, କେଉଁ ଋତୁରେ ପିନ୍ଧିବେ, କିମ୍ବା ଆମର କୌଣସି ବାହାଘର ବା ଜନ୍ମଦିନ ପାର୍ଟିକୁ ଯିବା ପାଇଁ କି ଚାହୁଁଛନ୍ତି କି, ଏହିସବୁ ଦେଖିକି ଗୁରୁତ୍ୱ ଦେବାକୁ ହେବ। ଯେମିତି ଗୋଟିଏ ବାହାଘର ପାର୍ଟିକୁ ଯାଉଛନ୍ତି, ଏହି ସମୟରେ ସିମ୍ପଲ ପୋଷାକଟିଏ ନ କିଣିକି ଡିଜାଇନ୍ ପୋଷାକଟିଏ କିଣିବା, ତା ସହିତ ମ୍ୟାଚିଂ ଜୁଏଲାରୀ କିଣିବା, ମ୍ୟାଚିଂ ଜୋତା ମଧ୍ୟ କିଣିବା ଜରୁରୀ ଝିଅମାନଙ୍କ ପାଇଁକି। ସେମିତି ପୁଅମାନଙ୍କ ପାଇଁକି ଫର୍ମାଲ ସୁଟ୍ ସହିତ ମ୍ୟାଚିଂ ଟାଏ ଜୋତା ମଧ୍ୟ ଚୟନ କରିବା ଉଚିତ। ଯଦି ଶୀତ ଋତୁ ହୋଇଥାଏ ତେବେ ଉଲନ୍ କିମ୍ବା ସିଲ୍କ ପ୍ରଭୃତି ତନ୍ତୁରେ ପୋଷାକ ଚୟନ କରିବେ। ଯଦି ଗରମ ଦିନ ହୋଇଥାଏ ତା ହାଲୁକା ରଙ୍ଗ ଓ ହାଲୁକା ତନ୍ତୁରେ ପୋଷାକ ଚୟନ କରିବେ। ଯଦି ବ୍ୟକ୍ତି ଡେଙ୍ଗା ହୋଇଥିବ ଏବଂ ପତଳା ହୋଇଥିବ, ଭୂମିଙ୍କୁ ସମାନ୍ତରାଳ କରିବା ଭଳି ଗାର ପକା କପଡ଼ାର ପୋଷାକ ବ୍ୟବହାର କଲେ ଟିକେ ସିଏ ମୋଟା ଦେଖାଯିବ, ତା ସହିତ ଅତ୍ୟଧିକ ଡେଙ୍ଗା ବି ଦେଖାଯିବନି। ଯଦି ମୋଟା ବା କମ୍ ଉଚ୍ଚତା ଯୁକ୍ତ ପିଲା ହୋଇଥିବେ ତାହେଲେ ଆମେ ହୋରାଇଜେଣ୍ଟାଲ ଭାବରେ ଗାର ପକା ବା ଷ୍ଟ୍ରାଇପ୍ ଡ୍ରେସ୍ ଆମେ ପିନ୍ଧେଇବା, ତାହେଲେ ଡେଙ୍ଗା ସହିତ ପତଳା ଦେଖାଦେବେ। ତେଣୁ ଶରୀରର ଗଠନ ଅନୁଯାୟୀ ପୋଷାକ ଚୟନ କରିବା ଏହି ବୟସରେ ନିହାତି ଜରୁରୀ। ସେହିପରି ଲମ୍ବା ବେକ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁକି ଚାରିକୋଣିଆ ବେକ ଏବଂ ଛୋଟ ବେକ ଥିବା ବ୍ୟକ୍ତି ପାଇଁକି ଗୋଲ ବେକ ବା ୟୁ କଟ୍ ବେକ ବା କଲର୍ ଥିବା ବେକ ଭଲ ଦେଖାଯାଇଥାଏ। ସେହିପରି ଗୋଟିଏ ରଙ୍ଗର ଯଦି ଏକ ପିସ୍ ବାଲା ଆମେ ପୋଷାକ ପିନ୍ଧିବା ତାହେଲେ ବ୍ୟକ୍ତିଟି ଟିକେ ଡେଙ୍ଗା ଲାଗିବେ। ଲାଇଟ୍ ବା ଗ୍ରେ କଲର୍ର ଆମର ଯୋଉ ରଙ୍ଗର ପୋଷାକ ପିନ୍ଧିବା ତାହେଲେ ବ୍ୟକ୍ତିଟି ଛୋଟ ବା ପତଳା ଲାଗିବେ। ଆଉ ଯଦି ମୋଟା ଲୋକ ହେଇଥିବ ତ ସ୍କର୍ଟଲେସ୍ ପିନ୍ଧିବେ, ହିପ୍ଟା ବହୁତ ହେଭି ଥିବ ମଧ୍ୟ ସେଟା ଏତେ ଜଣାପଡ଼ିବନି। ସେମିତି ଆମର ଯଦି ଛୋଟ ସ୍ଲିପ୍ ଯୋଗ ହଉଛେ ଛୋଟ ହାତକୁ ପତଳା ହାତ ଥିବା ବ୍ୟକ୍ତିଙ୍କୁ ପିନ୍ଧେଇ ପାରିବା, କିନ୍ତୁ ଯଦି ମୋଟା ହାତ ଜଣଙ୍କର ଥିବ ଟିକେ ମୋଟା ଲାଗୁଥିବ ତାକୁ ଆମେ ଟିକେ ଲମ୍ବା ସ୍ଲିପ୍ ବା ଲମ୍ବା ହାତ ବାଲା ବ୍ଲାଉଜ୍ ପିନ୍ଧେଇବା କିମ୍ବା ସାର୍ଟ ପିନ୍ଧେଇବା ତାହେଲେ ଏତେ ମୋଟା ଲାଗିବନି। ତେଣୁ ଏହି ଅନୁସାରେ ଆମେ ପୋଷାକ ଚୟନ କରିବା।
1: ବିଭିନ୍ନ ବୃତ୍ତି କରୁଥିବା ଲୋକମାନେ ସେମାନେ କେମିତି ପୋଷାକ ଚୟନ କରିବେ?
0: ସେମାନେ ସେମାନଙ୍କର ଆୟ ଅନୁସାରେ, କୋଉ ବୃତ୍ତି କରୁଛନ୍ତି, ବୟସ କେତେ, କୋଉ ପାଣିପାଗ ରହୁଛନ୍ତି, ତାଙ୍କର ଲିଙ୍ଗ କ'ଣ, କେଉଁ ଅବସରରେ ପିନ୍ଧିବେ, ଶରୀରର ରଙ୍ଗ କ'ଣ, ଆଉ ଶରୀରର ଗଠନ ମଧ୍ୟ ନିହାତି ଜରୁରୀ। ଏହିସବୁ ଦିଗକୁ ସେମାନେ ଲକ୍ଷ୍ୟ ରଖିକି ପୋଷାକ ଚୟନ କରିବା।
1: ବର୍ତ୍ତମାନ ସିନା ଆମେ ଆଧୁନିକ ପୋଷାକ ପିନ୍ଧୁଛନ୍ତି ବା ବୃତ୍ତି ଅନୁଯାୟୀ ବିଭିନ୍ନ ପ୍ରକାର ପୋଷାକ ପିନ୍ଧୁଛନ୍ତି, କିନ୍ତୁ ଯେତେବେଳେ ଆମେ ଶାଢ଼ୀଟିଏ କିଣୁଛନ୍ତି ସେତେବେଳେ ଆମେ କ'ଣ ଦେଖିକି ଶାଢ଼ୀଟିଏ କିଣିବା?
0: ସାଧାରଣତଃ ଆମର ସ୍ତ୍ରୀ ଲୋକମାନେ ଶାଢ଼ୀଟିଏ ପିନ୍ଧିଥାନ୍ତି, ତେଣୁ ସୂତା ଶାଢ଼ୀ ପିନ୍ଧିବା ଜରୁରୀ, କିନ୍ତୁ ଶୀତ ଦିନ ହେଲେ ଆମେ ତାକୁ ପାଟ ବା ସିଲ୍କ ଶାଢ଼ୀ ଆମେ ପିନ୍ଧିପାରିବେ। କିନ୍ତୁ ଯଦି ଘରେ ସ୍ତ୍ରୀ ଲୋକଟିଏ ରହୁଛି, ଗୃହିଣୀଟିଏ ରହୁଛି, ରୋଷେଇ କରୁଛି, କେବଳ ସୂତି ଶାଢ଼ୀ ପିନ୍ଧିବା ଜରୁରୀ, ଶୀତ ହଉ ବା ବର୍ଷା ହଉ। ଯଦି କୌଣସି ପାର୍ଟି ବା ଫଙ୍କସନ୍ ଆଟେଣ୍ଡ କରୁଛନ୍ତି ତାହେଲେ ଋତୁ ଅନୁଯାୟୀ ଶାଢ଼ୀ ପିନ୍ଧିବା ଜରୁରୀ, ଶୀତ ଦିନ ହେଲେ ସିଲ୍କ ବା ପାଟ ଏବଂ ଅନ୍ୟ ଦିନରେ କଟନ୍ କିମ୍ବା ଆମର ରେୟନ୍ ମଧ୍ୟ ଗୋଟେ ଅଛି, ସିଲ୍କର ଇମିଟେସନ୍ ଯୋଉଟା ବିକଳ୍ପ ପିନ୍ଧିପାରିବେ।
1: ଅନେକ ସମୟରେ ଆପଣ ଦେଖିଥିବେ ଯେ ବିଭିନ୍ନ ପ୍ରକାର ପୋଷାକ ପିନ୍ଧିଲା ପରେ ବ୍ୟକ୍ତି ବିଶେଷଙ୍କର ଆଲର୍ଜି ବି ହେଇଥାଏ। ତେଣୁ ଜଣେ କେମିତି ଜାଣିବ ଯେ କୋଉ ପୋଷାକଟି ତା ପାଇଁ କି ସୁରକ୍ଷିତ ଏବଂ କୋଉଟି ଆଲର୍ଜିକ୍, ସେ ସେଇଟିକୁ କିଣିବ ନାହିଁ?
0: ସାଧାରଣତଃ ଆମର ପ୍ରାକୃତିକ ତନ୍ତୁ ଜାତୀୟ ପୋଷାକ ସବୁତକ ଆମ ପାଇଁକି ମୋଟା ଆଲର୍ଜି ସୃଷ୍ଟି କରେ ନାହିଁ, କିନ୍ତୁ ବେଳେବେଳେ କ'ଣ ହୁଏ, କେତେ କୋଡ଼ିଏ ପ୍ରାକୃତିକ ଜିନିଷ ଅଛି ଯେମିତିକି ଆମର ଝୋଟ, ସେଟାକୁ ବହୁତ ଲୋକଙ୍କର ବେଳେବେଳେ ରିଆକ୍ସନ୍ କରେ, କିନ୍ତୁ ସବୁବେଳେ ପ୍ରାକୃତିକ ଜିନିଷ ଯେମିତି ସୂତି ବା ଲିନେନ୍ ଏହିସବୁ ଜିନିଷ ଆମ ଶରୀର ପାଇଁକି ଭଲ, ସେଥିରେ କେବେ ଆଲର୍ଜି କରେ ନାହିଁ। କିନ୍ତୁ ଯେତେ ପ୍ରକାର ଆମର ଯୋଉ ସିନ୍ଥେଟିକ୍ ତନ୍ତୁ ସବୁ ରହିଲା ସେଗୁଡ଼ିକ ଆମ ଶରୀର ପାଇଁକି ଆଲର୍ଜି ସୃଷ୍ଟି କରେ, ସେଥିପାଇଁକି ଆମେ ତାହାକୁ ପିନ୍ଧିଲା ବେଳେ ଜାଣିବା ଆମର ଏଇଟା ଆଲର୍ଜି କରୁଛି, ସେକୁ ଆମେ ଦୂରରେ ରହିବା ଦରକାର। ଶୀତ ଦିନେ ଆମେ ସିନ୍ଥେଟିକ୍ ଶାଢ଼ୀ ପିନ୍ଧିପାରିବା, ପିନ୍ଧିପାରିବା, ବର୍ଷା ଦିନେ ଆମର ସିନ୍ଥେଟିକ୍ ଶାଢ଼ୀ ପିନ୍ଧିପାରିବା, କିନ୍ତୁ ଖରାଦିନେ ଆମେ ସିନ୍ଥେଟିକ୍ ଶାଢ଼ୀ ପିନ୍ଧିପାରିବାନି, ଯେହେତୁ ଏହା ଇଲେକ୍ଟ୍ରିସିଟି ଗୋଟେ ସୃଷ୍ଟି ହୁଏ ଶାଢ଼ୀ ପିନ୍ଧିବା ଦ୍ୱାରା ଆମ ଶରୀରରେ ଲାଗିବା ଦ୍ୱାରା, ତେଣୁ ଆମକୁ ଚିଡ଼ଚିଡ଼ା ପ୍ରକୃତି କିନ୍ତୁ ଆସେ, ଆମକୁ ବିରକ୍ତ ଲାଗେ।

0: ଆମେ ଚିଡ଼ଚିଡ଼ ହେଇଯାଉ, କାହିଁକିନା ଆମ ଦେହରେ ଗୋଟେ ଲାଗେ ଗୋଟେ କିଛି ଗୋଟେ ହେଇଗଲା ଭଳିଆ। ତେଣୁ ଏ ଶାଢ଼ୀ ଆମେ ଖରାବେଳେ ଗରମ ବେଳେ ଏ ପିନ୍ଧିବା କଥା ନୁହେଁ।
1: ବୟସ୍କମାନଙ୍କ ପାଇଁ ବି ମଧ୍ୟ ସେଇଭଳି କିଛି ରହିଛି କି ସେମାନେ କିଭଳି ପୋଷାକ ଚୟନ କରିବେ?
0: ବୃଦ୍ଧାବସ୍ଥାରେ ଶରୀର ଗଠନ ଆଗ ଅପେକ୍ଷା ପତଳା ହେଇଯାଇଥାଏ, ଶୁଷ୍କ ମଧ୍ୟ ହେଇଯାଇଥାଏ, ବେଳେବେଳେ ପେଟ ବଡ଼ ମଧ୍ୟ ହେଇଯାଇଥାଏ, ବହୁତ ଲୋକଙ୍କର ହିପ୍ ମଧ୍ୟ ଟିକେ ବଢ଼ିଯାଇଥାଏ। ତେଣୁ ଏହି ସମୟରେ ପୁରୁଷମାନେ ଟି ସାର୍ଟ ପିନ୍ଧିକି ସର୍ଟସ୍ ପିନ୍ଧିକି ମର୍ଣ୍ଣିଂ ୱାକ୍ ବି କରିପାରିବେ, ଏବଂ ସ୍ତ୍ରୀ ଲୋକମାନେ ଯେଉଁ ପୋଷାକରେ ନିଜକୁ ସୁରକ୍ଷିତ ଏବଂ ସୁବିଧାଜନକ ଭାବିବେ, ଯେଉଁମାନେ ଶାଢ଼ୀ ପିନ୍ଧନ୍ତି ଶାଢ଼ୀ ପିନ୍ଧିବେ, ଥାଲୁଆ ସୁଟ୍ ବି ପିନ୍ଧିପାରିବେ। ବୃଦ୍ଧାବସ୍ଥାରେ ଯୋଉ ଜିନିଷ ଆମ ଶରୀର ପାଇଁ କି ଉପଯୁକ୍ତ ମନେ ହବ ଆମେ ସେଇ ପୋଷାକ ପିନ୍ଧିବା ନିହାତି ଜରୁରୀ।
1: ତେବେ ପୋଷାକ କିଣିଲା ବେଳେ ରଙ୍ଗ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ?
0: ନିଶ୍ଚିତ ଭାବରେ ରଙ୍ଗର ଭୂମିକା ନିହାତି ଗୁରୁତ୍ୱପୂର୍ଣ୍ଣ। ଆମେ ଯେମିତି ଛୋଟ ପିଲାଟି ଯେତେବେଳେ ଆମେ ଜନ୍ମ ହଉଛି ତାକୁ ଆମେ ସୁନ୍ଦର କଲର ବା ପିଙ୍କ କଲର ବା ଆମେ ଛୋଟ ଛୋଟ ପ୍ରିଣ୍ଟ ଥିବା ପୋଷାକ ପିନ୍ଧଉଛେ, ସେମିତି ବୃଦ୍ଧ କାଳରେ ହାଲକା ରଙ୍ଗର ପୋଷାକ ବ୍ୟବହାର କରିବା ଉଚିତ। କିଶୋର କିଶୋରୀମାନେ ଯେତେ ପ୍ରକାର ବ୍ରାଇଟ୍ କଲର ମାନେ ଉଜ୍ଜଳ କଲର ବ୍ୟବହାର କରିପାରିବେ। ଋତୁ ଅନୁଯାୟୀ ମଧ୍ୟ ରଙ୍ଗ ବଦଳେଇବା ଦରକାର, ଯେମିତି ଆମେ ଅତି ଗରମ ହେଲେ ହାଲକା ରଙ୍ଗ ବ୍ୟବହାର କରିବା, କିନ୍ତୁ ଶୀତ ଦିନେ ଆମେ ବହୁତ ଗାଢା ରଙ୍ଗ ବ୍ୟବହାର କରିବା।
1: ତେବେ ଶେଷରେ ଯେଉଁ ଶ୍ରୋତାମାନେ ଆମର ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ଆମେ ଯେଉଁ ପୋଷାକ ନିଜେ ଆମେ ଚୟନ କରିବା ବା ବଜାରକୁ ଯାଇ କିଣିବା, ଆମେ ନିଶ୍ଚିତ ଭାବରେ ଦେଖିବା ନିଜକୁ କୋଉଟା ଉପଯୁକ୍ତ ମନେ ହେଉଛି। ସେମିତି ସମସ୍ତଙ୍କର ଋତୁ ଅନୁଯାୟୀ କି ଆଉ ଶରୀର ଗଠନ ଅନୁଯାୟୀ ଏବଂ ଆମର ସମୟ ଉପଯୁକ୍ତ ପାଣିପାଗ ଅନୁଯାୟୀ ଆମେ ପୋଷାକ ପିନ୍ଧିବା ଉଚିତ।
1: ପୋଷାକ କିଣିବା ସମୟରେ ଆମେ କୋଉ କୋଉ ଦିଗ ପ୍ରତି ବିଶେଷ ଯତ୍ନବାନ ହେବାର ଆବଶ୍ୟକତା ରହିଛି ସେ ବିଷୟରେ ତ ଅନେକ ସୁନ୍ଦର ଭାବରେ ବୁଝେଇକି କହିଲେ। ଯେଉଁମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ଏଥିରୁ କିଛି ଉପକାର ପାଇବେ ବୋଲି ଆମର ଆଶା, ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଆଲୋଚନା, ପୋଷାକ କିଣିବା ସମୟରେ ଜାଣିବା କଥା। ଆଲୋଚନା କରିଥିଲେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ଶ୍ରଦ୍ଧାଞ୍ଜଳି ମହାପାତ୍ର। ଏକଥା ସତ ଯେ ପୋଷାକ ଆମ ଜୀବନର ଏକ ଅପରିହାର୍ଯ୍ୟ ଅଂଶ, ତେବେ ଆଜିର ସମୟରେ ପୋଷାକ କେବଳ ଶରୀରକୁ ସୁରକ୍ଷା ଦେବା ପାଇଁ ନୁହେଁ, ବ୍ୟକ୍ତିତ୍ୱ ପରିପ୍ରକାଶରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ଆମେ ସବୁବେଳେ ମନେ ରଖିବା ଯେ ଆମେ ନିଜକୁ ସୁହାଇବା ଭଳି ପୋଷାକ ଚୟନ କରିବା ଉଚିତ। ଅନ୍ୟକୁ ଦେଖି ବା ଆଖିକୁ ସୁନ୍ଦର ଦେଖାଯାଉଥିବା ପୋଷାକ ନ କିଣି କୋଉ ଡିଜାଇନ୍ ତଥା ରଙ୍ଗର ପୋଷାକରେ ଆମର ବ୍ୟକ୍ତିତ୍ୱ ଅଧିକ ଆକର୍ଷଣୀୟ ଲାଗିବ ତାହା ସ୍ଥିର କରିବା ନିହାତି ଜରୁରୀ। ପୋଷାକ କିଣିବା ସମୟରେ ନିଜର ଶାରୀରିକ ଗଠନ, ରଙ୍ଗ, ବୃତ୍ତି, ବ୍ୟକ୍ତିତ୍ୱ, ଅବସର, ଋତୁ ଏସବୁ ବିଷୟରେ ବିଶେଷ ଭାବରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

0: Sahla.
1: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এ পর্যন্ত এত স্ট্রং কেমিতে আছে?
2: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিতিলি এবং আজি মধ্য চেটিনাড সিমেন্ট উপরে
3: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
0: আকাশবাণী কটক, বর্তমান সময় দিন গোটাই বাজি 50 মিনিট হবাকু যাচ্ছি। শুনন্তু ওড়িয়ারে সম্বাদ কিছুক্ষণ মধ্যে।
4: সম্বাদ পড়ছন্তি প্রজ্ঞা পরিমিতা জেনা। ପୋଲିସ୍ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ୍ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା। ଏବଂ ଦେଶବ୍ୟାପୀ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ସିକିମ୍ ପୋଲିସ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ୍ ଧ୍ୱଜା ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଅଳଙ୍କରଣ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକିମ୍ ହେଉଛି 15ତମ ରାଜ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ତୃତୀୟ ରାଜ୍ୟ। ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୋଲିସ୍ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଇଛନ୍ତି।
5: ପୋଲିସ୍ ବ୍ୟବସ୍ଥାକୁ ଅଧିକ ସିଟିଜେନ୍ ଫ୍ରେଣ୍ଡଲି ବନାଏ ଜାନା ଚାହିଏ ତାକି ସାମାନ୍ୟ ଲୋକ ବିନା ଭୟକେ ଆପଣ ସମସ୍ୟା ଦର୍ଜ କରା ସକେ। ମହିଳା, ବଚ୍ଚୋଁ ଓର କମଜୋର ବର୍ଗଙ୍କେ ପ୍ରତି ସମ୍ବେଦନଶୀଲ ବ୍ୟବହାର କୋ ବି ପ୍ରାଥମିକତା ଦେନି ଚାହିଏ। ସାଇବର କ୍ରାଇମ, ଅନଲାଇନ ଫ୍ରଡ, ହେକିଂ ଓର ଡିପ୍ ଫେକ୍ ଜୈସି ନେଇ ଚୁନୌତିଆ ସାମ୍ନେ ଆ ରହି ଇନ୍ ନେଇ ଚୁନୌତିଓ ସେ ନିପଟନେ କେ ଲିଏ ପୁଲିସକୁ ଲେଟେଷ୍ଟ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି ଓ ଡିଜିଟାଲ ଇନ୍ଭେଷ୍ଟିଗେସନ ମେ ତଥ୍ୟ ବନାନା ହୋଗା।
4: ପୋଲିସ୍ କର୍ମଚାରୀମାନେ ମହିଳା, ଗରିବ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସମ୍ଭେଦନଶୀଳ ହେବା ଲାଗି ରାଷ୍ଟ୍ରପତି କହିଛନ୍ତି। ସେହିପରି ସାଇବର କ୍ରାଇମ୍, ଅନ୍ଲାଇନ୍ରେ ଠକାମୀ, ବିଭ୍ରାନ୍ତିକର ତଥ୍ୟ ଯାଞ୍ଚ ଦିଗରେ ଅତ୍ୟାଧୁନିକ କୌଶଳ ଅବଲମ୍ଭନ କରି ପୋଲିସ୍ ସର୍ବଦା ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସିକିମ୍ରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ସିକିମ୍ ପୋଲିସ୍ର ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କ ପୋଲିସ୍ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ବିବେଚନା କରାଯାଏ। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି 3ଟି ରାଜ୍ୟ ଏବଂ ରାଜଧାନୀ ଦିଲ୍ଲୀ ନିମନ୍ତେ ନୂତନ ରାଜ୍ୟ ଶାଖା ସଭାପତିଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦିଲ୍ଲୀ ଶାଖା ସଭାପତି ନିମନ୍ତେ ପୂର୍ବ ଦିଲ୍ଲୀ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ହରିୟାଣା ବିଜେପି ସଭାପତି ରୂପେ ଡକ୍ଟର ଅର୍ଚ୍ଚନା ଗୁପ୍ତା, ପଞ୍ଜାବ ବିଜେପି ସଭାପତି ରୂପେ କେୱାଲ ସିଂ ଧିଲନ, ତ୍ରିପୁରା ବିଜେପି ସଭାପତି ରୂପେ ଅଭିସିଂ ଦେବରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ବ୍ୟବସ୍ଥାରେ ନୂତନ ଭାବେ ଆରମ୍ଭ କରାଯାଇଥିବା ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନରେ ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଛନ୍ତି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରଥମ ଥର ଲାଗି ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପିର ମୂଲ୍ୟାଙ୍କନ କରାଯାଇଛି।
6: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की ऑन आंसर्ड क्वारी को असमाधित नहीं छोड़ेंगे।
4: ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍

ଷ୍ଟୁଡେଣ୍ଟ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଏବଂ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଝା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ପ୍ରଦାନ ଆରମ୍ଭ ହୋଇଛି। ସେମାନେ ଅଫିସିଆଲ୍ ୱେବ୍ସାଇଟ୍ ଏନ୍ଟିଏ ସିୟୁଇଟି nta.nic.inରେ ଡାଉନ୍ଲୋଡ୍ କରି ଆଡ୍ମିଟ୍ କାର୍ଡ ପାଇପାରିବେ। ଆସନ୍ତା ମାସ 6 ଏବଂ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ ପ୍ରଦାନ ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ 5.3% ଅଧିକ। ନୂଆଦିଲ୍ଲୀଠାରେ ଆଜି ଖରିଫ୍ ଅଭିଯାନ 2026 ପାଇଁ ଆୟୋଜିତ କୃଷି ସଂକ୍ରାନ୍ତ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି କୃଷକମାନଙ୍କ କଠିନ ପରିଶ୍ରମ ଯୋଗୁଁ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ଶ୍ରୀ ଚୌହାନ କହିଛନ୍ତି ସରକାର କୃଷି ଏବଂ କୃଷକ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଚୀନ୍କୁ ଅତିକ୍ରମ କରି ଭାରତ ବିଶ୍ୱରେ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। କୃଷି ସଂକ୍ରାନ୍ତ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ଖରିଫ୍ କୃଷି କ୍ଷେତ୍ର ନିମନ୍ତେ ରୋଡ୍ମ୍ୟାପ୍ ପ୍ରସ୍ତୁତି ଦିଗରେ ସହାୟକ ହେବ ବୋଲି ଶ୍ରୀ ଚୌହାନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମ ଜୈବ କୃଷି ଏବଂ ସମନ୍ୱିତ କୃଷି ସଂକ୍ରାନ୍ତରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିବେ। କର୍ଣ୍ଣାଟକ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍କେ ପାଟିଲ ସିଦ୍ଧରମୟାଙ୍କ ଦ୍ୱାରା ଆୟୋଜିତ ପ୍ରାତଃଭୋଜନ ବୈଠକ ପରେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଶ୍ରୀ ସିଦ୍ଧରମୟା ଲୋକଭବନରେ ଆଜି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱରେ ରହିବେ ବୋଲି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସାବରକରଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ବୀର ସାବରକରଙ୍କ ସାହସ ଏବଂ ଦେଶାତ୍ମବୋଧ ଚିନ୍ତାଧାରା ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। ବୀର ସାବରକରଙ୍କ ବୁଦ୍ଧି ଏବଂ ସାମାଜିକ ସଂସ୍କାର ଦିଗରେ ତାଙ୍କର ପଦକ୍ଷେପ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରର ଉତ୍ତର ଏବଂ ପୂର୍ବାଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଘଟିଛି। ଖଗାରିଆ ଏବଂ ମୁଜାଫର ଜିଲ୍ଲାରେ 2 ଜଣ ଲେଖାଏଁ, ମୁଙ୍ଗେ, ଭାଗଲପୁର, ପୂର୍ବ ଚମ୍ପାରନ୍ ଏବଂ ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ନିକଟ ସମ୍ପର୍କୀୟଙ୍କୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ପୂର୍ବାଞ୍ଚଳ ଏବଂ ବିଦର୍ଭରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଦିଲ୍ଲୀ, ଚଣ୍ଡୀଗଡ଼, ରାଜସ୍ଥାନ, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ, କୋଙ୍କଣ, ଗୋଆ, ଓଡ଼ିଶା, ପଞ୍ଜାବ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା 2 ଦିନ ପାଇଁ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ ଏବଂ କରେଇକାଲରେ ଜଳବାୟୁରେ ପ୍ରବଳ ଆର୍ଦ୍ରତା ରହିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳ ବିହାର, ତାମିଲନାଡୁ ଏବଂ ପୁଡୁଚେରୀରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।
ମୁଖ୍ୟ ସମ୍ବାଦ ପୁଣି ଥରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କୃଷି ଓ କୃଷକ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦୁଦ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଚଳିତ ବର୍ଷ ଦେଶରେ ପ୍ରାୟ 37,60,00,000 ଟନ୍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଖରିଫ୍ ଅଭିଯାନ 2026 ଅନ୍ତର୍ଗତ ଜାତୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ରହିଛି, ଦେଶର ପରିଶ୍ରମୀ ଚାଷୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସରକାର ସର୍ବଦା କୃଷି ଏବଂ କୃଷକ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଚୀନ୍କୁ ପଛରେ ପକାଇ ଭାରତ ଏବେ ବିଶ୍ୱର ସବୁଠାରୁ ବଡ଼ ଚାଉଳ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆଗାମୀ ଖରିଫ୍ ଋତୁ କୃଷିକ୍ଷେତ୍ରକୁ ଅଧିକ ବିକଶିତ କରିବାରେ ଏହି ଦୁଇଦିନିଆ ସମ୍ମିଳନୀ ଏକ ରୂପରେଖ ପ୍ରସ୍ତୁତ କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଜୈବିକ କୃଷି ସମ୍ବନ୍ଧିତ ଚାଷ ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ପ୍ରସଙ୍ଗ ଉପରେ ମତ ବିନିମୟ କରି ଶ୍ରୀ ସମ୍ମିଳନୀରେ ଏକ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ଆଇସିଏଆର୍ କୃଷି ପ୍ରତିଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଏବଂ କୃଷିକ୍ଷେତ୍ର ସହ ଜଡ଼ିତ ଅଂଶୀଦାର ଯୋଗଦେଇ ଖରିଫ୍ ଋତୁର ପ୍ରାଥମିକତା ଏବଂ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତି ନେଇ ମତ ବିନିମୟ କରୁଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଦୃଷ୍ଟି ରଖି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନରେ ପ୍ରଥମ ଥର ପାଇଁ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ

0: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏବେ ସୁଦ୍ଧା 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
1: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की ऑन आंसर्ड क्वारी को असमाधित नहीं छोड़ेंगे।
0: ଅତି ବିଶିଷ୍ଟ ବ୍ୟକ୍ତି ଭିଭିଆଇପିଙ୍କ ଗସ୍ତ ଓ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି, ଆଇଜି, ଗୁପ୍ତଚର ବିଭାଗ, ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ ଅଧିକାରୀଙ୍କୁ ସତର୍କତା ଅବଲମ୍ଘନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ପ୍ରଘଟ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ମାସ ପହିଲାରୁ ଚାଷୀଙ୍କୁ ପ୍ରାମାଣିକ ବିହନ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ଏବଂ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରାକ୍ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ମରୁଡ଼ି ସ୍ଥିତିର ମୁକାବିଲା ପାଇଁ କୃଷକଙ୍କୁ ସଚେତନ କରାଯିବାକୁ ନିଷ୍ପଭି ହୋଇଛି। ବିହନ ବଣ୍ଟନରେ ଦୁର୍ଗମ ତଥା କମ୍ ବୃଷ୍ଟିପାତ ନେଇ ପ୍ରଭାବିତ ହେଉଥିବା ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯିବ। ବିଶ୍ୱ ବଜାରରେ ଅନିଶ୍ଚିତତା ସତ୍ତ୍ୱେ ସାର କମ୍ପାନୀଗୁଡ଼ିକ ପକ୍ଷରୁ ରାଜ୍ୟରେ ଯୋଗାଣ ଅବ୍ୟାହତ ରହିବ ବୋଲି କୃଷି ବିଭାଗ ସୂଚନା ଦେଇଛି। ମାର୍କଫେଡ୍, ପାକ୍ସ ଏବଂ ଲାମ୍ସ ମାଧ୍ୟମରେ ଚାଷୀଙ୍କ ପାଖରେ ନିରନ୍ତର ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଉଚ୍ଚ ଜମି ଏବଂ ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳଗୁଡ଼ିକରେ ଫସଲ ବିବିଧିକରଣକୁ ଗୁରୁତ୍ୱ ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ମୌସୁମୀ ପହଞ୍ଚବାରେ ବିଳମ୍ବ କ୍ଷେତ୍ରରେ ଗୋଷ୍ଠୀଭିତ୍ତିକ ନର୍ସରୀ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦୁଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗାହ ଏବଂ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦୁଜୁହାର ଶୁଭେଚ୍ଛା ଜଣାଇ କହିଛନ୍ତି, ଆଜିର ଦିନରେ ସମାଜରେ ଭାଇଚାରା ଏବଂ ଖୁସିର ଭାବନା ଆହୁରି ଗଭୀର ହେଉ। ଏହି ଅବସରରେ ଶ୍ରୀ ମୋଦି ସମସ୍ତଙ୍କ ସଫଳତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି। ଏହି ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇଭଉଣୀଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ସହିତ ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଛି। ଚାରୋଟି ପୌରାଞ୍ଚଳ ସମେତ 7ଟି ବ୍ଲକର 146ଟି ମସ୍ଜିଦ୍ରେ ସାମୁହିକ ପ୍ରାର୍ଥନା, ନମାଜ ପାଠ ଆଦି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ପାଳିତ ହୋଇଛି। ସହରର ଫକୀରାବାଦ, ଗୌଡ଼ଗୋପର, ମେହବୁବାବାଦ, ରଣପଡ଼ା, ଇଦ୍ଗା ମହଲା ଆଦି ସ୍ଥାନରେ ସାମୁହିକ ନମାଜ ପାଠ କରାଯାଇଛି। ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ରକ୍ତକର୍କଟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବା। ଗତବର୍ଷଠାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ 3 ବର୍ଷ ପାଇଁ ଏହି ପ୍ରସଙ୍ଗ ଆଧାରରେ ରକ୍ତକର୍କଟ ଦିବସ ପାଳନ କରାଯାଉଛି। ଏହି ରୋଗ ଅସ୍ଥିମଜ୍ଜାରୁ ଆରମ୍ଭ ହେବା ସହ ରକ୍ତକୋଷର ଉତ୍ପାଦନ ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ, ଫଳରେ ଆକ୍ରାନ୍ତ ରୋଗୀଙ୍କ ରକ୍ତକୋଷର ଅନିୟନ୍ତ୍ରିତ ବୃଦ୍ଧି ହେବା ସହ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଲିକୋମିଆ, ଲିମ୍ପୋମା ଏବଂ ମାୟୋଲୋମା ଭଳି ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। ବିଶ୍ୱ ରକ୍ତକର୍କଟ ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତକର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଏବଂ ସହାନୁଭୂତିର ହାତ ବଢ଼ାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସମୟୋପଯୁକ୍ତ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ସକାରାତ୍ମକ ମନୋଭାବ ଦ୍ୱାରା ଏହି ରୋଗ ବିରୋଧରେ ଲଢ଼େଇକୁ ଆହୁରି ସଶକ୍ତ କରିହେବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ସଚେତନ ହୋଇ ସୁସ୍ଥ ସମାଜ ଗଠନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର ଏବଂ ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନରେ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ

ଲଜ୍ଜା ଅନ୍ଧବିଶ୍ୱାସ ଏବଂ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏବଂ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଏବଂ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଏବଂ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ପାଳନ ଅବସରରେ କିଶୋରୀ ଏବଂ ମହିଳାଙ୍କ ସମ୍ମାନ, ସଚେତନତା ଓ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ଅଙ୍ଗୀକାରବଦ୍ଧତା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ଦିନରେ ଡିଜେଲ ବୋଟ୍ ବଦଳରେ ବୈଦ୍ୟୁତିକ ଚାଳିତ ଇଭି ବୋଟ୍ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ 5ଟି ସ୍ଥାନରେ ଇଭି ବୋଟ୍ ବ୍ୟବସ୍ଥା କରାଯିବ। କୋଲାବ, ହୀରାକୁଦ, ଭିତରକନିକା ଏବଂ ବରକୁଳ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ମାତୃ ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ତାଲିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ତ୍ରୁଟି ସଂଶୋଧନ ଏବଂ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ସମ୍ପର୍କରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଗରମ ଏବଂ ଗୁଳୁଗୁଳି ଜାରି ରହିପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ 75.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କୃଷି ଓ କୃଷକଙ୍କ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ଆସିକ୍, ଗୀତଟିକୁ ଗାଇଛନ୍ତି ବିଷ୍ଣୁମୋହନ କବି।

ଶୁଣୁଥିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଅସରନ୍ତି ଅପରାହ୍ନରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। ପ୍ରଥମେ କଥା ଚିତ୍ର ଓମକାରା। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ବିଶାଲ ଭରଦ୍ୱାଜ।

କଥାଚିତ୍ର ବିଷ୍ଣୁ ଦେବା ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡୱାଲ।

0: ଅସରନ୍ତି ଅପରାହ୍ନରେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

ପ୍ରଥମେ ଏସ୍ଏମ୍ଏସ୍ଟି ଆମ ପାଖରେ ଆସି ପହଞ୍ଚିଛି। ଏସ୍ଏମ୍ଏସ୍ଟି ଦେଇଛନ୍ତି ତପସ୍ୱିନୀ ମହାପାତ୍ର ଏବଂ ମନସ୍ୱିନୀ ମହାପାତ୍ର। ପଟ୍ଟାମୁଣ୍ଡରୁ ଏସ୍ଏମ୍ଏସ୍ଟି ଆସିଛି। ଆପଣଙ୍କୁ ପ୍ରଥମେ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ସୁରେଶ ୱାଡକର ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟି ହେଉଛି ତୁ ଥିଲେ ପାଖରେ, ଆଲବମ୍ ସମାଧି। ତାହେଲେ ଶ୍ରୋତାବନ୍ଧୁ, ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କର ମନପସନ୍ଦର ଗୀତଟି। ଆଶା କରେ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ରଞ୍ଜନ କୁମାର ଗିଲ, କୈଳାସଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣ ଅନୁରୋଧ କରିଛନ୍ତି ଆ ବର୍ଷା ଆ ପ୍ରିୟାକୁ ଭିତେଇ ଦେଇଦା। ଶ୍ରୋତାବନ୍ଧୁ, ଏ ଗୀତଟି ଆମର ଅଭିଲେଖାକାରରେ ନଥିବାରୁ ଆମେ ଆପଣଙ୍କୁ ଉଦିତ ନାରାୟଣ ଗାଇଥିବା ଗୀତଟି ଶୁଣେଇ ଦେଉଛୁ। ଆଶା କରେ ଆମ ପସନ୍ଦର ଗୀତ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ଆଲବମ୍ ଦିଲ୍ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ।

କାର୍ଯ୍ୟକ୍ରମ ଶେଷରେ ଏସ୍ଏମ୍ଏସ୍ଟି ଆସିଛି ବାସୁଦେବପୁର ଭଦ୍ରକରୁ, ପଠାଇଛନ୍ତି ନରେନ୍ଦ୍ର ମହାକୁଡ଼। ଶ୍ରୋତାବନ୍ଧୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ଓଡ଼ିଆ ଲଘୁ ସଙ୍ଗୀତଟିଏ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ସୁବାସ ଦାସ, ଗୀତଟିକୁ ରଚନା କରିଛନ୍ତି ବୈଦ୍ୟନାଥ ଖିଲାର। ତାହେଲେ ନରେନ୍ଦ୍ର ଭାଇ, ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କର ଗୀତଟି।

ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ଚିରହରିତ୍ ଆକାଶବାଣୀ କଟକ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତଟିକୁ ରଚନା କରିଛନ୍ତି ସ୍ନେହଲତା ମହାନ୍ତି। ଗୀତଟିକୁ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରବୃନ୍ଦ।

ଶୁଣୁଥିଲେ ଆକାଶବାଣୀ କୋରାଲ ଗ୍ରୁପ ପରିବେଷିତ ଦେଶଭକ୍ତି ଗୀତ। ଗୀତଟିକୁ ରଚନା କରିଥିଲେ ସ୍ନେହଲତା ମହାନ୍ତି। ଆକାଶବାଣୀ କଟକ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
8: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
7: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
7: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ

0: ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଏହି ଦଳଗତ ଆଲୋଚନାରେ ଅଂଶଗ୍ରହଣକାରୀମାନେ ଏବେ ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି। ତେବେ ଶ୍ରୋତାବନ୍ଧୁ ଆଉ ଡେରି ନ କରି ଚାଲନ୍ତୁ ସେମାନଙ୍କୁ ସ୍ୱାଗତ କରିବା ଏବଂ ଜାଣିବା ସେମାନଙ୍କ ପରିଚୟ।
1: ନମସ୍କାର, ମୁଁ ଡାକ୍ତର ଶୁଭ କୁମାର ଦାସ, ମଣ୍ଡାସାହି ସିଏସ୍ରେ ମୁଁ କାର୍ଯ୍ୟରତ ଅଛି।
2: ନମସ୍କାର, ମୁଁ ପ୍ରସମିତ କାନୁନଗୋ, ମୁଁ ଜଣେ ଏନ୍ଭାରମେଣ୍ଟାଲ ଏବଂ ପଲିଟିକାଲ କନ୍ସଲ୍ଟାଣ୍ଟ।
0: ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତେବେ ପ୍ରଥମେ ପ୍ରଶ୍ନ କରିବି ଡକ୍ଟର ଶୁଭ ସାର୍ଙ୍କୁ।
3: ସାର୍, ଆମେ ନିତିଦିନ ଜୀବନରେ ଦେହ ଖରାପ ହେଲେ ମେଡିସିନ୍ ଖାଉଛେ, ଲୋକମାନେ ଅଛନ୍ତି ଡାକ୍ତରଙ୍କ ବିନା ପରାମର୍ଶରେ ବି ମେଡିସିନ୍ ଆଣିକିରି ଖାଇଦେଉଛନ୍ତି। ତ ଆମେ ମେଡିସିନ୍କୁ ବି ଡ୍ରଗ୍ସ ବୋଲି କହୁଛେ, ନିଶାକୁ ବି ଡ୍ରଗ୍ସ ବୋଲି କହୁଛେ, ତ ଦୁଇଟା ଭିତରେ ତଫାତ୍ କ'ଣ ରହିଛି?
1: ନିଶ୍ଚିତ ଭାବରେ ଆପଣ ନିଶା କଥା କହିଲେ, ମେଡିସିନ୍ କଥା କହିଲେ, ମାନେ ଗୋଟେ ପୂର୍ବ ହେଲେ ଗୋଟେ ପଶ୍ଚିମ, ଦୁଇଟି ଦିଗର ରାସ୍ତା ହେଇପାରେ, କିନ୍ତୁ ରାସ୍ତାର ଭିନ୍ନତାଟା ଅଛି। ଆମେ ଏ ଦିଗରେ ଗଲେ କୋଉଠି ପହଞ୍ଚିବା, ସେ ଦିଗରେ ଗଲେ କୋଉଠି ପହଞ୍ଚିବା। ତେଣୁକରି ଯେଉଁ ଡ୍ରଗ୍ସ କଥା କହିଲେ ବା ମେଡିସିନରେ ଯେଉଁ ଡ୍ରଗ୍ସ ଆମେ ୟୁଜ୍ କରୁଛେ, ତା ଦେହରେ ମଧ୍ୟ କିଛି ମାତ୍ରାର ଦ୍ରବ୍ୟ ଏମିତି ରହୁଛି ଯାହା ଶରୀର ପ୍ରତି କ୍ଷତିକାରକ ଅଟେ, ଏବଂ ନିଶା ଯେଉଁ ଡ୍ରଗ୍ସ କଥା କହିଲେ ତାହା ସମ୍ପୂର୍ଣ୍ଣ ଭାବରେ କ୍ଷତିକାରକ ଅଟେ। ତାପରେ ପ୍ରଥମ ପ୍ରଶ୍ନକୁ ଆପଣଙ୍କର ଯଦି ମୁଁ ଆସିବି, ଆପଣ ସେ ଶବ୍ଦଟି କହିଲେ କି ବିନା ପରାମର୍ଶରେ ଯେଉଁ ଔଷଧ ବ୍ୟବହାର କରୁଛନ୍ତି ବା ଯେଉଁ ଡ୍ରଗ୍ସ ବ୍ୟବହାର କରୁଛନ୍ତି, ଗୋଟେ ରୋଗୀକୁ ଗୋଟେ ଔଷଧ ଭଲ ଲାଗିଲା ବା ଡ୍ରଗ୍ସ ଭଲ ଲାଗିଲା, ତାହା ଖାଦ୍ୟ ନୁହେଁ ଯେ ସେ ସବୁଦିନେ ଖାଇବ। ତାର କେତେ ଦିନ ଖାଇପାରିବ, କେତେ ଡୋଜ୍ରେ ଖାଇପାରିବ, କେତେ ମାତ୍ରାରେ ଖାଇପାରିବ, ସକାଳେ ସନ୍ଧ୍ୟାରେ ଖରାବେଳେ ଖାଇବ କି ତିନି ଦିନରେ ଗୋଟେ ଖାଇବ କି ଗୋଟେ ଦିନରେ ତିନିଟା ବଟିକା ଖାଇବ, ସେ ମାତ୍ରାକୁ ସେ ଭୁଲିଗଲା। ମତେ ଭଲ ଲାଗୁଛି ମୁଁ ଖାଇଦେଲି, କେତେ ଦିନ ଖାଇବି କେମିତି ଖାଇବି ସେ ବିଷୟରେ କିଛି ଅବଗତ ହେଲା ନାହିଁ। କିନ୍ତୁ ଯଦି ଜଣେ ଚିକିତ୍ସକଙ୍କ ମତ ଅନୁସାରେ ଖାଇବ, ଚିକିତ୍ସକ ତାକୁ କହିବେ ଯେ ଏ ଔଷଧ ତୁ ଏତିକି ଦିନ ଖାଇବୁ, ତାଠାରୁ ଅଧିକା ଖାଇବୁ ନାହିଁ, ଯୋଉ ଡ୍ରଗ୍ସଟା ତାକୁ କ୍ଷତି ପହଞ୍ଚାଇବ ଧାରାବାହିକ ଭାବରେ ଖାଇବା ଦ୍ୱାରା, ଯଦି ସେ ପରାମର୍ଶ ଅନୁସାରେ ଖାଇବ ସେ ଡ୍ରଗ୍ସଟି ତା ଶରୀର ପାଇଁ ଲାଭଦାୟକ ହୋଇପାରିବ।
0: ସାର୍, ନିଶା ସହିତ ଗୋଟେ ମଣିଷ କେମିତି ଆସକ୍ତ ହୋଇଯାଏ? ଫାର୍ଷ୍ଟ ତ ଖୁସିରେ ଖୁସିରେ ସେ ସାଙ୍ଗସାଥିରେ ପଢ଼ି ହଉ କିମ୍ବା କୌଣସି କାରଣରୁ ନେଇଥାଏ ନିଶା, କିନ୍ତୁ ତା ଆସକ୍ତ କେମିତି ହେଇଯାଏ ନିଶା ସହିତ?
1: ହଁ, ଦେଖନ୍ତୁ, ଆପଣ ଦେଖିବେ ନିଶା ଗୋଟେ ଏମିତି ଜିନିଷ, ତାହା ଆପଣ ଜଣଙ୍କୁ ଖାଦ୍ୟ ଭଲ ଲାଗୁଛି, ଧରିଦିଅନ୍ତୁ ତାକୁ ମାଂସ ତରକାରୀ ଖାଇବାକୁ ଭଲ ଲାଗୁଛି, ତାକୁ ଆପଣ ସକାଳେ ଖରାବେଳେ ରାତିରେ ଦିଅନ୍ତୁ, ଦଶ ଦିନ ଧରି ଦିଅନ୍ତୁ, କୋଡ଼ିଏ ଦିନ ଧରି ଦିଅନ୍ତୁ, ଦେଖିବେ ସେ ଧୀରେ ଧୀରେ ଆପଣଙ୍କୁ କହିବ ନାହିଁ ମତେ ଭଲ ଲାଗୁନି, ମତେ ଟିକେ କ'ଣ ଆଉ ଟିକେ ସାଧା କ'ଣ କରିକି ଆଜି ଦିଅ, ମୁଁ ଖାଇବି ନାହିଁ, କାରଣ ତାର ପେଟ ଭାରି ହେଇଯିବ, ତାର ଆଉ ଇଚ୍ଛା ଶକ୍ତି ଶେଷ ହୋଇଯିବ। କିନ୍ତୁ ନିଶା କଥା ଆପଣ ଯୋଉ କହିଲେ, ଯଦି ମଦ କଥାକୁ ଆପଣ ଆସନ୍ତୁ, ସିଗାରେଟ୍ କଥାକୁ ଆସନ୍ତୁ, ଯେକୌଣସି ପ୍ରକାରର ନିଶା,
0: ଯେକୌଣସି ମାଦକଦ୍ରବ୍ୟ ବି ହେଉ,
1: ସେ ଯେତେବେଳେ ଶରୀର ଭିତରକୁ ଯାଉଛି, ପ୍ରଥମେ ଦଶ ଦିନ ଆପଣ ତାକୁ ଯେତେବେଳେ ଦେବେ, ସେ ଏଗାର ଦିନ ଯାଏ ଆସିକି ମାଗିବ, ମନା କରିବନି, ମତେ ଆଉ ଟିକେ ଅଧିକା ଦିଅ, କାରଣ ଯୋଉ ଖୁସି ଜିନିଷଟି ଅଛି ମସ୍ତିଷ୍କର ଯୋଉ ଅଂଶରେ, ସେ ଯୋଉ ପ୍ଲେଜରଟାକୁ ଏଇ ନିଶା ଯାଇକି ଏମିତି ତିଆରି କରାହେଇଛି, ସେଇଠି ଯାଇକି ତାକୁ ନକ୍ କରୁଛି। ଡୋପାମାଇନ୍ ବୋଲି ଗୋଟେ ଆମର ହରମୋନ୍ ଅଛି, ସେ କ୍ଷରିତ ହେଉଛି ଏବଂ ଲୋକଟିକୁ ଆନନ୍ଦିତ ଲାଗୁଛି। ଇଏ ହେଲା ତାର ଗୋଟିଏ କଥା ଆସକ୍ତ ହେବାର। ଦ୍ୱିତୀୟ, ଯେତେବେଳେ ୟଙ୍ଗ ପିଲାଟି ଡେଭଲପ୍ କରୁଛି, ଯାହା ଆମେ ଦେଖିବା ତାହା ଆମେ ଶିଖିବା। ଯେତେବେଳେ ଛୋଟ ପିଲାଟିଏ ସମାଜରେ ପ୍ରଭାବ ବିସ୍ତାର କେଉଁମାନେ କରୁଛନ୍ତି, ନା ଯେଉଁମାନେ ଏହିସବୁ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି।
0: ପରବର୍ତ୍ତୀ ପ୍ରଶ୍ନ ରହିବ ପ୍ରସମିତ ଆପଣଙ୍କୁ, ଜଣେ ନିଶା ସେବନକାରୀ ମଣିଷର ଏହି ନିଶା ଅଭ୍ୟାସ ପାଇଁ ମୁଖ୍ୟତଃ ଦାୟୀ କିଏ?
2: ଯଦି ମତେ ପ୍ରଶ୍ନ ପଚରାଯିବ ଆର ବ୍ୟକ୍ତିଗତ ଭାବରେ, ମୁଁ ମୋର ଉତ୍ତର ରଖିବି କି ଆକୁ ଆମେ ଦୁଇଟି ଭାଗରେ ବିଭକ୍ତ କରିପାରିବା। ପ୍ରଥମେ ହେଉଛି ସେ ବ୍ୟକ୍ତି ଏବଂ ତାର ପରିବାର, ଅର୍ଥାତ୍ ତାର ପିତା ଏବଂ ମାତା, ସିଏ ଗୋଟେ ଭାଗ, ଏବଂ ଦ୍ୱିତୀୟ ଭାଗଟି ହେଉଛି ସମାଜ। ଏବଂ ଏହି ଅନୁପାତ ଭିତରେ ବ୍ୟକ୍ତି ଏବଂ ତାର ପରିବାର, ଅର୍ଥାତ୍ ତାର ପିତା ଏବଂ ମାତା, ଏମାନଙ୍କର ଭୂମିକା 70% କହିଲେ ସମାଜର ଭୂମିକା 30% ବୋଲି ମୁଁ କହିବି।
0: କିଏ ବେଶୀ ଦାୟୀ ରହିବ, ସମାଜ ନା ନିଜେ ବ୍ୟକ୍ତି? କାରଣ ଆମେ ନିଜେ ଯୋଉ କାମକୁ ନ ଚାହିଁବା ଆମେ କରିବାନି, ଆମକୁ କେହି ବାଧ୍ୟ କଲେ ବି ଆମେ କରିବାନି, କି ପିୟର ପ୍ରେସରରେ ଆସିକି ହଉ କି ନା, ସମାଜ ପାଇଁ ଦାୟୀ ରହୁଛି।
2: ସେଇଥିପାଇଁ ମୁଁ କହିଲି କି ବ୍ୟକ୍ତି ଏବଂ ବ୍ୟକ୍ତି ସାଙ୍ଗରେ ଜଡ଼ିତ ତାର ପାରିବାରିକ ସଂଠଣା, ତାକୁ ପରିବାର ତରଫରୁ କୋଉ ଭଳିଆ ବଢ଼ାଯାଇଛି, ତାକୁ କୋଉ ଭଳିଆ ମାର୍ଜିତ କରାଯାଇଛି, ଶିକ୍ଷିତ କରାଯାଇଛି, ସେଇଥିପାଇଁ ବ୍ୟକ୍ତି ଏବଂ ତାର ପରିବାରର ଭୂମିକା 70% ରହିବ, ଆଉ ସମାଜର ଭୂମିକା 30%। ସମାଜ ଆମ ଉପରେ ଚାପ ପକାଇବ, ସମାଜ ବହୁତ କିଛି ଖରାପ ଜିନିଷ ଦେଖାଇବ, କିନ୍ତୁ ଆମର ନିଜର ଚରିତ୍ର କୋଉ ଭଳିଆ ସେଇଟା ଆମ ଉପରେ ହିଁ ନିର୍ଭର କରେ, ଏଇଟା ଆମ ସଂସ୍କୃତି ବି ଦର୍ଶାଇଛି ଆମକୁ, ତ ସେଇଥିପାଇଁ ସେ ବ୍ୟକ୍ତିର ଭୂମିକା ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ।
0: ପ୍ରସମିତ, ଆପଣ ବି ତ ଏବେ ଯୁବାବସ୍ଥାରେ ଅଛନ୍ତି, ତ କ'ଣ ସବୁ ଏମିତି କାରଣ ରହିଛି ବା ସମସ୍ୟା ରହିଛି ଯେଉଁଥିପାଇଁ ଆମ ଯୁବବନ୍ଧୁମାନେ ନିଶା ସେବନକୁ ଆପଣେଇ ନେଉଛନ୍ତି?
2: ଯଦି ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ 2026 ମସିହାରେ ମୁଖ୍ୟ ପ୍ରମୁଖ କାରଣ ଗୁଡ଼ିକ ଆମେ ଦେଖିବାକୁ ଯିବା, ତ

0: ପ୍ରଥମ କାରଣ ମୁଁ ଏଇଟା କହିବି, ଯୋଉଟା ମୁଁ ଦେଖୁଛି ନିତିଦିନ, କି ନିଶାକୁ ଲୋକମାନେ ଗୋଟେ ପରିଚୟ ବୋଲି ଭାବିଛନ୍ତି, ସେକୁ ଗୋଟେ ଫ୍ୟାସନ୍ ଟ୍ରେଣ୍ଡ ବୋଲି ଧରି ନିଆଯାଇଛି, ଯେଉଁଥିପାଇଁ ସେମାନେ ନିଶା ପ୍ରତି ଅଧିକ ଆସକ୍ତ। ଦ୍ୱିତୀୟ କାରଣ ହେଉଛି, ନିଶା ନ କଲେ କାଳେ ଆମେ ପଛୁଆ ରହିଯିବୁ କି, ଏ ଭାବନା ମନ ଭିତରେ ରହୁଛି କି ମୋ ପାଖରେ ଥିବା ପାଞ୍ଚଟି ପିଲା ସିଗାରେଟ୍ ଟାଣୁଛନ୍ତି, ଭେପର୍ସ ନେଉଛନ୍ତି, ମୁଁ କାହିଁ ନେବିନି, ମୁଁ ବି ନେବି। ଦ୍ୱିତୀୟ ତୃତୀୟ କାରଣ ଏଇଟା କହିପାରିବା କି ନିଶାର ଉପଲବ୍ଧତା ବଢ଼ିଯାଇଛି। ଯଦି ଭାରତର ଆପଣ ଭୌଗୋଳିକ ସ୍ଥିତିକୁ ଦେଖିବେ, ଆମର ଏପଟ ସାଇଡ୍ରେ ରହିଲା ନିଶାର ଗୋଲ୍ଡେନ୍ ଟ୍ରାଙ୍ଗେଲ, ଆମର ଲାଓସ, ମିଆଁମାର, ଥାଇଲାଣ୍ଡ, ଏପଟ ସାଇଡ୍କୁ ରହିଲା ଗୋଲ୍ଡେନ୍ କ୍ରିସେଣ୍ଟ, ଆମର ପାକିସ୍ତାନ, ଆଫଗାନିସ୍ତାନ, ଇରାନ। ତ ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ନିଶାର ଉପଲବ୍ଧତା ଭାରତରେ ଅଧିକ। ଆଉ ବିଶ୍ୱର ସର୍ବବୃହତ ଯେଉଁ ନିଶା ସେବନକାରୀ ବା ଉତ୍ପାଦକ ଦେଶ ଅଛନ୍ତି, ତା ଭିତରେ ଉତ୍ପାଦନକାରୀ ଏବଂ ବ୍ୟବହାରକାରୀ ଦେଶ ମଧ୍ୟରେ ଆମେ ଦ୍ୱିତୀୟ ସ୍ଥାନରେ ଅଛୁ। ଯେହେତୁ ଆମେ ଏଇଭଳିଆ ସ୍ଥାନରେ ଅଛୁ, ଏଇଭଳିଆ ଭୌଗୋଳିକ ପରିସ୍ଥିତି ଆମର ଅଛି, ଏବଂ ନିଶାକୁ ନେଇକି ଟ୍ୟାକ୍ସେସନ ଯାହା ରହିଛି ଟିକେ ଦୁର୍ବଳ ବୋଲି ମନେ ହୁଏ ଭାରତରେ, ଯେହେତୁ WHO କହୁଛି କି ରିଟେଲ ପ୍ରାଇସ୍ ଟୁ 75% ଅଧିକ ରହିବା କଥା ଟ୍ୟାକ୍ସେସନ, କିନ୍ତୁ ଭାରତରେ ତାହା 50-55%। ଯେହେତୁ ଟ୍ୟାକ୍ସେସନରେ ବି ଟିକେ ଦୁର୍ବଳ ଅଛୁ, ଏହି ପ୍ରମୁଖ ସମସ୍ୟା ଗୁଡ଼ିକ ବା ଏହି ପ୍ରମୁଖ ଦିଗ ଗୁଡ଼ିକ ରହିଛି ଯେଉଁଥିପାଇଁ କି ଗୋଟେ ବ୍ୟକ୍ତି ନିଶାସକ୍ତ ହେଉଛି ବୋଲି ମୋର ମତ।
1: ଏଟା ତ ବହୁତ ଦୁଃଖଦ କଥା କି ନିଶାଟା ଗୋଟେ ବ୍ୟକ୍ତି ପାଖରେ ସହଜରେ ପହଞ୍ଚି ପାରୁଛି। ଶୁଭ ସାର, ଆପଣଙ୍କ ପ୍ରଶ୍ନ ରହିବ, ଯେମିତି ଆମର ପ୍ରସ୍ମିତ କହୁଥିଲେ କି ଚାପ ପଡ଼ିବା ଦ୍ୱାରା ନିଶା ସେବନ କରୁଛନ୍ତି ଯୁବପିଢ଼ି, ତ ସେଇ ଚାପରୁ ବାହାରିବା ପାଇଁ ଅନେକ ଉପାୟ ଅଛି, ତ ସେସବୁ ଉପାୟ ଗୁଡ଼ିକ କ'ଣ, ଆଉ ଏଇ ନିଶା ସେବନ କରିବା ଦ୍ୱାରା ଚାପଟା ମସ୍ତିଷ୍କରେ କେତେ ମାତ୍ରାରେ ବଢୁଛି ନା କମୁଛି?
2: ଆମକୁ ପୁଣି ସେଇ ଜେଜେମା ଜେଜେବାପା କାହାଣୀକୁ ଫେରେଇବାକୁ ପଡିବ। ସେଇ ଜମପୁରରେ ଥିବା ତେଲ କଡେଇ ସେ ଅଛି କି ନା ଆମେ ଜାଣିନୁ, କିନ୍ତୁ ସେ ଯେହେତୁ ଆମ ମସ୍ତିଷ୍କ ଭିତରେ ସେତେବେଳେ ଜେଜେମା ଜେଜେବାପାଙ୍କ କାହାଣୀ ଦ୍ୱାରା ଫିଟ୍ କରାଯାଉଥିଲା, ଆମେ ଭୁଲ କରିବା ପୂର୍ବରୁ 100 ଥର ଭାବୁଥିଲୁ ମୁଁ ଯଦି ଭୁଲ କରିବି ତାହେଲେ ସେତିକି ତେଲ କଡେଇରେ ମୁଁ ଛଣା ହେବି। ବା ଜହ୍ନମାମୁଁ କାହାଣୀରେ ଆମେ ପଢୁଥିଲେ ଯେ ରାଜା ଏମିତି ଲୋକମାନଙ୍କୁ ହଇରାଣ କରୁଥିଲେ, ସମ୍ପତ୍ତି ଲୁଟୁଥିଲେ, ଜମିଦାରଟିଏ ହଇରାଣ କରୁଥିଲା, ଶେଷ ପରିଣତରେ ଏମିତି ହେଲା ତାକୁ କେହି ଖାଇବାକୁ ଗଣ୍ଡେ ଦେଲେ ନାହିଁ, ସେ ହଇରାଣ ହୋଇକି ତା ଶେଷ ଜୀବନ କଟିଲା। ଏହିସବୁ କାହାଣୀ ଗୁଡ଼ାକ ବର୍ତ୍ତମାନ ଫେରିବାର ଆବଶ୍ୟକତା ରହିଛି, କାରଣ ବେଦ ଆଉ ବିଜ୍ଞାନ ଭିତରେ ବିଜ୍ଞାନ ବି ରହିବା ଦରକାର, କିନ୍ତୁ ବେଦ ପୁରା ସରି ନ ଯିବା ଦରକାର, କାରଣ ବେଦ ବିନା ବିଜ୍ଞାନ କେବେ ସମ୍ଭବ ନୁହେଁ।
1: ଆଜ୍ଞା ସାର୍, ଯେତେ ଆଧୁନିକ ହେଲେ ବି ଅତୀତର ଆମର ଯାହା ସବୁ ରହିଛି, ବେଦ, ଉପନିଷଦ, ଶାସ୍ତ୍ର, ଦର୍ଶନ, ତାକୁ ଭୁଲିଗଲେ ତ ହେବ ନାହିଁ,
2: ହେବ ନାହିଁ, କାରଣ ବିଜ୍ଞାନ କେବଳ ପ୍ରଗତି ଦେଖେ, ତା ଆଗରେ ଯାହା ଆସିଲା ସେ ଡେଷ୍ଟ୍ରୟ କରିଦେବାକୁ କହେ, କିନ୍ତୁ ବେଦ ପ୍ରଗତି ସହିତ ଆମକୁ ଦେଖେ। ବିଜ୍ଞାନ କହେ ମୁଁ, ବେଦ କହେ ଆମେ, ଆମେ ସମସ୍ତେ ରହିବା ଦରକାର, ଇଏ ହେଉଛି ପ୍ରଥମ କଥା। ଦ୍ୱିତୀୟ ପ୍ରଶ୍ନଟି ଆପଣଙ୍କର ଥିଲା ଯେ ସମାଜର ଆମେ ଭାବୁ ଯେ ନିଶା ଖାଇବା ଦ୍ୱାରା ମୋ ଚିନ୍ତାଟା
1: କମିଯିବ,
2: କିନ୍ତୁ ସେ ଜାଣିପାରେ ନାହିଁ ପ୍ରେମ କେବେ ଭୁଲ ନୁହେଁ, କିନ୍ତୁ ପ୍ରେମ ପାଇଁ ବାଛିଥିବା ମାଧ୍ୟମଟା ଭୁଲ ହୋଇପାରେ। ସେ ନିଜର ଚିନ୍ତା ମୁକ୍ତ ପାଇଁ ଯେଉଁ ମାଧ୍ୟମଟା ବାଛେ ସେ ମାଧ୍ୟମଟା ସେ ଭୁଲ ବୋଲି ପଛରେ ଜାଣେ। ତେଣୁକରି ଏ ଯେଉଁ ସମସ୍ୟାରେ ଆମେ ପହଞ୍ଚିଛେ, ଏ ସମସ୍ୟାର ଏକମାତ୍ର ଉପାୟ ମୁଁ କହିପାରେ, ସମାଜକୁ ପୁଣି ସଂସ୍କାର ଦରକାର ହେଉଛି।
1: ନିଶାକୁ ଅଭ୍ୟାସ କରିବା ପରେ ଶାରୀରିକ ମାନସିକ ସ୍ତରରେ ସବୁ କ'ଣ ସବୁ ପରିବର୍ତ୍ତନ ଆସିଥାଏ?
2: ଦେଖନ୍ତୁ, ଗୋଟେ ହେଲା ଶାରୀରିକ ସ୍ତର, ଏଇଟା ତ ମୁଁ କହିବା ଦରକାର ନାହିଁ, ବୋଧେ ଘରେ ଘରେ ସମସ୍ତେ କଥାଟି ଜାଣିଥିବେ, ମୋ ପିଲାଟି, ମୋ ସ୍ୱାମୀଟି, ମୋ ପୁଅଟି ନିଶା ଖାଇଲା ପରେ ତାହାର ଲିଭର ସମସ୍ୟା ହେଲା, କିଡ୍ନୀ ସମସ୍ୟା ହେଲା, ତାର ଶରୀର ଝଡ଼ିଗଲା, ସିଏ ଅସୁସ୍ଥ ହୋଇଗଲା, ଏଇଟା ତ ଭରା ଭରା ସମସ୍ୟା ଆମ ସମାଜରେ ପଡ଼ିଛି। କିଡ୍ନୀ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ସର୍ବସ୍ଥାନରେ ପହଞ୍ଚି ସାରିଲାଣି। ତେଣୁକରି ଯେତେ ଅଙ୍ଗ ଆପଣ ଶରୀରରେ ଦେଖୁଛନ୍ତି, ମୁଁ ଯୁବପିଢ଼ିଙ୍କୁ କହିଦେଇ ରଖୁଛି, ଆପଣ ଯେତେ କାର୍ଯ୍ୟ ସମାଜରେ କରୁଛନ୍ତି 99% କ୍ଷତି ହୋଇକି 1% ଲାଭ ଥାଇପାରେ, ନିଶାରେ ଆପଣ 1% ମଧ୍ୟ ନା ବାହ୍ୟ ନା ଆଭ୍ୟନ୍ତରୀଣ କୋଉ ହିସାବରେ ମଧ୍ୟ ଆପଣ ଫାଇଦା ପାଇବେ ନାହିଁ, କ୍ଷତି ହିଁ କ୍ଷତି ପାଇବେ।
1: ମାନସିକ ସ୍ତରରେ କ'ଣ ସବୁ ପରିବର୍ତ୍ତନ ଆସେ? ଗୋଟେ ସାଧାରଣ ମଣିଷ ଯେଭଳି କଥାବାର୍ତ୍ତା କରେ, ଆମେ ଦେଖିଛୁ ନିଶାସକ୍ତ ମଣିଷଟି ସେଭଳି କଥାବାର୍ତ୍ତା କରେ ନାହିଁ, ତ ମାନସିକ ସ୍ତରରେ ଆଉ କ'ଣ ସବୁ ପରିବର୍ତ୍ତନ ହୁଏ ଯାହାକି ସମାଜରେ ବଞ୍ଚିବା ପାଇଁ ସେ ମଣିଷଟି ଯୋଗ୍ୟ ବୋଲି ଅନ୍ୟମାନେ ଭାବନ୍ତି ନାହିଁ?
2: ଯେତେବେଳେ ଆମେ ଯଦି 30 ବର୍ଷ ତଳକୁ ଆମ ସମାଜରେ ଫେରିଯିବା, 80 ଦଶକରେ ଯିଏ ଗାଁରେ ମଦ ପିଉଥିଲା ଲୋକ ଇଣ୍ଡିକେଟ୍ କରୁଥିଲେ ସେ ପିଲାଟି ମଦ ପିଉଛି, 2026 ମସିହାରେ ଯିଏ ମଦ ପିଉ ନାହିଁ ଆମେ ତାକୁ ଇଣ୍ଡିକେଟ୍ କରୁଛେ ଅମୁକ ଗାଁର ଅମୁକ ଲୋକଟି ମଦ ପିଉ ନାହିଁ, ତା ଡିଫରେନ୍ସଟି 30-20 ଭିତରେ କେତେ ପରିବର୍ତ୍ତନ ହୋଇଯାଇଛି ଦେଖନ୍ତୁ। ଏବଂ ନିଶା ସେବନ ପରେ ଲୋକଟି ନିଜ ଆୟତରେ ରୁହେ ନାହିଁ, ନିଜ ଆୟତରେ ନ ରହିବା ଦ୍ୱାରା ତାର ଯେତେବେଳେ ମାନସିକ

0: ସନ୍ତୁଳନ ସେ ହରମୋନିକ ଇନବାଲାନ୍ସ ଦ୍ୱାରା ବିଗିଡ଼ି ଥାଏ, ସେ କାହାକୁ କ'ଣ କହିବ, ନିଜର ଉପସ୍ଥାପନଟାକୁ କେମିତି ସେ ଭାବେ ଯେ ମୁଁ ଠିକ୍ ଅଛି, ମୁଁ ଠିକ୍ ରହିଯିବି, କିନ୍ତୁ ପ୍ରକୃତରେ ସେ ଠିକ୍ ନଥାଏ, ଯାହାଦ୍ୱାରା ସମାଜରେ ତାର ଧୀରେ ଧୀରେ ଗୋଟେ ଖରାପ ଛବି ଆସିଯାଇଥାଏ।
1: ପ୍ରସ୍ମିତ ଆପଣଙ୍କ ପାଖକୁ ଫେରିବି। ନିଶାର ତ ଆମେ ଜାଣିଲେ କାରଣଗୁଡ଼ିକ କ'ଣ ରହୁଛି, କେମିତି ବ୍ୟକ୍ତିଟି ତାର କବଳିତ ହେଉଛି, ନିଶାମୁକ୍ତ ସମାଜ ଗଠନରେ ଆମ ଯୁବପିଢ଼ିଙ୍କର ମୁଖ୍ୟତଃ ସାମାଜିକ ଦାୟିତ୍ୱ ସବୁ କ'ଣ ରହିବ?
2: ଯୁବପିଢ଼ିଙ୍କର ସାମାଜିକ ଦାୟିତ୍ୱ ଏହା ହୋଇପାରିବ କି ସେମାନଙ୍କୁ ନିଜର ନୈତିକ ମୂଲ୍ୟବୋଧକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ପଡ଼ିବ, ତାଙ୍କର ପରିବାର ସହ ଅଧିକ ସମୟ ବ୍ୟତୀତ କରିବାକୁ ପଡ଼ିବ, ପାରିବାରିକ ମୂଲ୍ୟବୋଧକୁ ଆହୁରି ଅଧିକ ସଶକ୍ତ କରିବାକୁ ପଡ଼ିବ। ଯେଉଁ ଆମେ କହୁଛୁ କି ସିଭିକ୍ ସେନ୍ସ, ଆମର ସାମାଜିକ ଦାୟିତ୍ୱ ଯାହା ରହିଛି, ଯାହା କର୍ତ୍ତବ୍ୟ ରହିଛି, ସେ ଦାୟିତ୍ୱକୁ ଆମକୁ ବୁଝିବାକୁ ପଡ଼ିବ କି ସମାଜ ପ୍ରତି ଆମର କର୍ତ୍ତବ୍ୟ କ'ଣ। ଏଇଟା ହେଉଛି ଗୋଟେ ବ୍ୟକ୍ତିର ଦାୟିତ୍ୱ। ଯଦି ଆମେ ଯିବା କି ସମାଜର ଦାୟିତ୍ୱ କ'ଣ ରହିବ, କାରଣ ସାମାଜିକ ଦାୟିତ୍ୱ ବି ନିଶାମୁକ୍ତ ସମାଜ ଗଠନ ପାଇଁ ଆବଶ୍ୟକ, ତ ଆମକୁ ଲ ଏନ୍ଫୋର୍ସମେଣ୍ଟକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ପଡ଼ିବ, ସଶକ୍ତ କରିବାକୁ ପଡ଼ିବ। କାରଣ ଆଜି ବି ଯଦି ଆପଣ କଟକର ନରାଜ ଭଳି ଜାଗାକୁ ଯିବେ, ଯେଉଁ ସବୁ ନିଶାଦ୍ରବ୍ୟକୁ ଦୁର୍ଲଭ ବୋଲି କୁହାଯାଏ, ସେସବୁ ନିଶାଦ୍ରବ୍ୟ ସେଠି ସୁଲଭ, ତ ଆପଣଙ୍କୁ ସେହି ସ୍ଥାନରେ ଆପଣଙ୍କୁ ଲ ଏନ୍ଫୋର୍ସମେଣ୍ଟ ଠିକ୍ କରିବାକୁ ପଡ଼ିବ। ନୀତି ନିର୍ଦ୍ଧାରଣ ଯେଉଁ ହେଉଛି, ସେ ନୀତି ନିର୍ଦ୍ଧାରଣକୁ ଆହୁରି ଅଧିକ ଷ୍ଟ୍ରଙ୍ଗ କରିବାକୁ ପଡ଼ିବ, ଏବଂ ଟ୍ୟାକ୍ସେସନ, ସେଇଟା ସବୁଠୁ ଅଧିକ ମୁଖ୍ୟ ବିଷୟ। ଟ୍ୟାକ୍ସେସନକୁ ଆମକୁ ଆହୁରି ଅଧିକ ବଢ଼ାଇବାକୁ ପଡ଼ିବ, ଯାହାଫଳରେ ଲୋକମାନେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବେ। ଏବଂ ଯେଉଁ ସାମାଜିକ ସଚେତନତା ବିଗତ ଅନେକ ଦଶନ୍ଧି ହେବ ଚାଲି ଆସିଛି, ସେହି ସାମାଜିକ ସଚେତନତାକୁ ଆମକୁ ବହୁଗୁଣିତ କରିବାକୁ ପଡ଼ିବ, ଏବଂ ମୋର ବ୍ୟକ୍ତିଗତ ମତରେ ତାକୁ ଗୋଟେ ଅଭିନବ ଢଙ୍ଗରେ ଜେନ୍ଜେ ଯୁବକ ଯୁବତୀମାନଙ୍କ ସମ୍ମୁଖକୁ ଆଣିବାକୁ ପଡ଼ିବ, ଯାହାଫଳରେ ସେମାନେ ସେହି ଏକ ବୈପ୍ଳବିକ ପରିବର୍ତ୍ତନର ଅଂଶୀଦାର ହୋଇପାରିବେ।
1: ଶୁଭ ସାର୍, ଆପଣଙ୍କୁ ପଚାରିବାକୁ ଚାହିଁବି, ଏବେ କେବଳ ଯୁବକମାନେ ନୁହନ୍ତି, ଯୁବତୀମାନେ ମଧ୍ୟ ନିଶା ସହିତ ଆସକ୍ତ ହୋଇଗଲେଣି, ତେବେ ଯୁବତୀମାନେ ନିଶା ସହିତ ଆସକ୍ତ ହେବା ଫଳରେ ଆମେ ଯେଉଁ ନାରୀ ଆଗେଇଲେ ଦେଶ ଆଗେଇବ ବା ନାରୀଟିଏ ହିଁ ପରିବାରର ମୂଳ, ସେ କେମିତି କ୍ଷତି କରୁଛି ସମାଜର ବା ନିଜର ବା ନିଜ ପରିବାର ପ୍ରତି ଥିବା ଯେଉଁ କର୍ତ୍ତବ୍ୟ ରହିଛି ଗୋଟେ ନାରୀର, ତା ଦେହରୁ କେମିତି ବାହାରି ଆସୁଛି?
0: ଦେଖନ୍ତୁ, ପୁରୁଷ ଏବଂ ନାରୀ ଏ ଦୁଇଟି ହେଉଛନ୍ତି ସମାଜର ଅଙ୍ଗ, କିନ୍ତୁ ପୁରୁଷ ନିଜେ ଆଗେଇଥିବା ବେଳେ ନାରୀଟି ତା ଉତ୍ତର ପିଢ଼ିକୁ ଆଗେଇବାର ଦିଗ ହେଉଛି ନାରୀ। ଯେତେବେଳେ ନାରୀଟି ନିଶା ନିଏ, ଯେମିତି ଆମେ କହିଲେ ଆ ପୂର୍ବରୁ ଯେ ନିଶା ସେବନ କରିବା ବ୍ୟକ୍ତି ବିଶେଷଟି ମାନସିକ ସ୍ତରରେ ସନ୍ତୁଳିତ ରୁହେନି, ଆମେ ଭଲ ଭାବରେ ଜାଣିଛେ ସମାଜ ବା ଦୁନିଆ କେତେ ଆଗେଇ ଯାଉ, ମସିହା କେତେ ବଦଳି ଯାଉ, ନାରୀଟି ଦ୍ୱାରା ହିଁ ଗୋଟେ ପରିବାରର ସଂସ୍କାର ଜୀବିତ ରହିଥାଏ। ତା ଉତ୍ତର ପିଢ଼ିର ଯେଉଁ ସଂସ୍କାର ପାଇବା କଥା, ତାହା ତା ମାଟି ଦ୍ୱାରା ପାଇଥାଏ। ଯେମିତି ଆମେ ନାରୀ ପୁରୁଷ ସମାନ ବୋଲି କୁହାଯାଇଛି, ତ ସେ ଧାରାରେ ମୁଁ ମା ମାନଙ୍କୁ ଏଠି କହିବାକୁ ଚାହିଁବି, ସବୁ କ୍ଷେତ୍ରରେ ଆପଣ ସମାନ ହୁଅନ୍ତୁ, ଏହି କ୍ଷେତ୍ରଟାକୁ ଛାଡ଼ି ଦିଅନ୍ତୁ ଯେ ଏହି କ୍ଷେତ୍ରରେ ଆପଣ ପୁରୁଷଙ୍କ ସହିତ କେବେ ଚେଷ୍ଟା କରନ୍ତୁ ନାହିଁ ଯେ ଆମେ ତାଙ୍କଠାରୁ ଆଗକୁ ପଳେଇ ଯିବୁ। ଏଇଟା ମୋର ଅନୁରୋଧ ରହିବ ଯିଏ ମତେ ଏଠି ଶୁଣୁଛନ୍ତି, କାରଣ ନାରୀଟି ବଞ୍ଚିଲେ ସିଏ ବଞ୍ଚେ ନାହିଁ, ମୋ ଉତ୍ତର ପିଢ଼ି ବଞ୍ଚେ। ତେଣୁକରି ମତେ ଶୁଣୁଥିବା ପ୍ରତ୍ୟେକ ନାରୀ ବର୍ତ୍ତମାନ ଏହି କଥା ଭାବନ୍ତୁ ଯେ ମୁଁ କେବଳ ନୁହେଁ, ମୋ ସହିତ ମୋ ଉତ୍ତର ପିଢ଼ି ଜଡ଼ିତ ହୋଇଛି, ମୁଁ ନିଶା ଛାଡ଼ିବା ଦ୍ୱାରା ମତେ ବଞ୍ଚାଇବି ନାହିଁ, ମୋ ଉତ୍ତର ପିଢ଼ିକି ବଞ୍ଚାଇବି।
1: ସାର୍, ଆଉ ଗୋଟେ ପ୍ରଶ୍ନ ରହିବ କି ଏଇ ଯେଉଁ ନିଶା ଦ୍ୱାରା ଆସକ୍ତ ହୋଇଯାଉଛନ୍ତି ମଣିଷମାନେ, ଆମେ ସବୁଠି ଦେଖୁଛେ ନିଶା ନିବାରଣ କେନ୍ଦ୍ର ଖୋଲାଯାଇଛି, କିନ୍ତୁ ନିଶାରୁ କେତେ ଜଣ ଯେ ମୁକୁଳୁଛନ୍ତି ଆମେ ତାର ହିସାବ ପାଉନି, ତାହେଲେ ନିଶା ଦ୍ୱାରା ଆସକ୍ତ ମଣିଷକୁ କିପରି ନିଶାମୁକ୍ତ କରାଯାଇପାରିବ?
0: ଦେଖନ୍ତୁ, ତାର ଦିଗ ରହିବ, ଗୋଟେ ଆଧ୍ୟାତ୍ମିକ ଦିଗ ରହିବ, ଗୋଟେ ମେଡିକେଟେଡ୍ ଦିଗ ରହିବ, ଗୋଟେ ଆଇନଗତ ଦିଗ ରହିବ, ଆଉ ଗୋଟେ ପରିବାରଗତ ଦିଗ ରହିବ, ବନ୍ଧୁ ବାନ୍ଧବ ବାପା ମା ଭାଇ ଭଉଣୀ ଏସବୁ ଗୋଟେ ଦିଗ ରହିବ, ଏମିତି ଅନେକ ଦିଗ ଅଛି। କିନ୍ତୁ ମୋ ଜାଣିବାରେ ବର୍ତ୍ତମାନ ପ୍ରତ୍ୟେକ ସ୍କୁଲ ହଉ, କଲେଜ ହଉ, ସରକାରଙ୍କ ତରଫରୁ ସେ ଆଧ୍ୟାତ୍ମିକ ବାଦଟାକୁ ବଢ଼େଇବା ପାଇଁ ଗୋଟେ ପ୍ରୋତ୍ସାହନ ଆସୁ, କାରଣ ଆମେ ଦେଖିଛେ ଗୀତା ଭାଗବତ ଟୁଙ୍ଗି ପ୍ରତ୍ୟେକ ଗାଁରେ ଥିଲା, କାରଣ ଏ ଯେଉଁ ମାନବିକତାଟା ଏହା ବଢ଼ିବ କେବଳ ଗୀତା ଭାଗବତ ଦ୍ୱାରା, କାରଣ ଆପଣ ଆଇନ ଦ୍ୱାରା ସବୁକିଛି ଅଟକାଇ ପାରିବେ ନାହିଁ। ଯଦି ପ୍ରତ୍ୟେକ ବ୍ୟକ୍ତି ଚାହିଁବ ମୁଁ ଖରାପ କାମ କରିବି, ତାହେଲେ ଆଇନ ବି ତାକୁ ଅଟକାଇ ପାରିବ ନାହିଁ। ତେଣୁକରି ମୁଁ ଭାବୁଛି ନିଶା ତ୍ୟାଗ କରିବାର ଔଷଧ ସହିତ ଏ ଯେଉଁ ବେଦ ଏବଂ ଗୀତା ଭାଗବତର ଜ୍ଞାନଟା ବର୍ତ୍ତମାନ ପିଲାମାନଙ୍କୁ ନିହାତି ଆବଶ୍ୟକତା ରହିଛି, ତାହା ଗୋଟେ ନିଶ୍ଚିତ ଭାବରେ ବହୁତ ବଡ଼ ଭୂମିକା ଗ୍ରହଣ କରିବ ନିଶାମୁକ୍ତ ଭାରତ ଗଠନ କରିବାରେ।
1: ପ୍ରସ୍ମିତ, ଆପଣଙ୍କୁ ପଚାରିବାକୁ ଚାହିଁବି, ଯେମିତି

0: ସହିତ ଆସକ୍ତ ବି ମଣିଷ ସାଙ୍ଗସାଥୀଙ୍କ ଦ୍ୱାରା ହେଇଥାଏ, ନିଶାଠୁ ଦୂରେଇ ବି ସେହି ବନ୍ଧୁ ଦ୍ୱାରା ହିଁ ପାରିବ। ତାହେଲେ ଆମ ଯୁବବନ୍ଧୁମାନଙ୍କୁ ନିଶାରୁ ଦୂରେଇବା ପାଇଁ ସେମାନଙ୍କୁ ଆମେ କ'ଣ ସବୁ ସାହାଯ୍ୟ କରିପାରିବା ବୋଲି ଭାବୁଛନ୍ତି?
1: ସାହାଯ୍ୟ ତାଙ୍କୁ ଆମେ ବା ସମାଜ ଯେତିକି ଅଧିକ ସାହାଯ୍ୟ କରିପାରିବ ତାଠାରୁ ଅଧିକ ସାହାଯ୍ୟ ସେମାନେ ନିଜେ ନିଜକୁ କରିବାର ଆବଶ୍ୟକତା ରହିଛି। ଆଉ ତାଙ୍କୁ ଏଇଥିପାଇଁ ତାଙ୍କୁ ନିଜେ ନିଜର ସାହାଯ୍ୟ କରିବାକୁ ପଡିବ, କାରଣ ବନ୍ଧୁମାନେ ମନକୁ ଆମକୁ ମିଳିଯାନ୍ତିନି। ବନ୍ଧୁମାନଙ୍କୁ ଆମେ ବାଛିଥାଉ କି କିଏ ଆମର ବନ୍ଧୁ ହବ, ଆମ ବନ୍ଧୁ ରାବଣ ହବ ନା ଆମ ବନ୍ଧୁ ଶ୍ରୀରାମଚନ୍ଦ୍ର ହେବେ, ସେ ଜିନିଷ ଆମକୁ ଭାବିବାକୁ ପଡିବ। ତ ଆମକୁ ଆମର ମୂଲ୍ୟବୋଧକୁ ଏଇଭଳିଆ ରଖିବାକୁ ପଡିବ, ଆମକୁ ନିଜ ଷ୍ଟାଣ୍ଡାର୍ଡସ୍କୁ ଏଇଭଳିଆ ରଖିବାକୁ ପଡିବ। ଯେତେବେଳେ ଆମେ ଗୋଟେ ସଂଘ ଚୟନ କରିବା, ଯେତେବେଳେ ଆମେ ଆମର ଗୋଟେ ପାରିଷଦ ଚୟନ କରିବା, ସେତେବେଳେ ଆମ ପାଖରେ ଏଇଭଳିଆ ଲୋକ ଥିବେ ଯେଉଁ ଲୋକମାନେ କି ଆମେ ଖରାପ ବାଟ ଗଲେ ଆମକୁ ପୁଣି ଥରେ ଟାଣି ଆଣିକି ଆମକୁ ଭଲ ବାଟ ରଖିବେ, ନା କି ଏଇଭଳିଆ ଲୋକ ଥିବେ ଯିଏକି ଆମେ ଗୋଟେ କାମ ଖରାପ କାମ କଲେ ସିଏ ଆମକୁ ଆହୁରି 10ଟି ଖରାପ କାମ କରିବାକୁ ପ୍ରବୃତ୍ତ ହେବେ।
0: ଶେଷରେ ଜାଣିବାକୁ ଚାହିଁବି କି ଆମ ଆଜିର ଆଲୋଚନାର ବିଷୟବସ୍ତୁ ଯାହା ରହିଛି, ନିଶାମୁକ୍ତ ଯୁବ ସମାଜ ଏକ କଳ୍ପନା ନା ବାସ୍ତବତା, ଏହା ଉପରେ ଆପଣଙ୍କ ମତାମତ କ'ଣ ରହିବ?
2: ଦେଖନ୍ତୁ, ଆମେ ଯେତେବେଳେ ଗୋଟେ ଚେଷ୍ଟା କରୁଛେ ତାହା କଳ୍ପନା କେବେ ନୁହେଁ, କଳ୍ପନାକୁ ନେଇକି ଚେଷ୍ଟା କେବେ କରାଯାଏ ନାହିଁ, ଏହା ବାସ୍ତବରେ ପରିଣତ ହେବ। ହୁଏତ ଏହା ସମୟ ଲାଗିପାରେ, କାରଣ ଯୁବପିଢ଼ି ସବୁ ବୁଝୁଛନ୍ତି, ଏ ଦେଶକୁ ଆଗକୁ ନେବାରେ ତାଙ୍କର ମୁଖ୍ୟ ଭୂମିକା ରହୁଛି। ସେ ଏତେ ପାଠ ପଢୁଛନ୍ତି, ଏତେ ଶିକ୍ଷାଲାଭ କରୁଛନ୍ତି, ବର୍ତ୍ତମାନ 100ରୁ 100% ମାର୍କ ମଧ୍ୟ ଯୁବପିଢ଼ି ରଖିଲେଣି, ତେଣୁକରି ସେ ବୁଝିବାକୁ ବିଳମ୍ବ ହେଉଛି। କିନ୍ତୁ ଏହା ଯେ କଳ୍ପନା, ଏହା ଭାବିବା ମଧ୍ୟ ଭୁଲ, କାରଣ ଯେଉଁଠି ଆମେ କଳ୍ପନା ଭାବିବା ସେଇଠି ଆମ ଚେଷ୍ଟାର ସମାପ୍ତି ହୋଇଛି।
0: ପ୍ରସ୍ମିତ, ଆପଣ କ'ଣ କହିବେ?
1: ମୋ ମତରେ ନିଶାମୁକ୍ତ ଯୁବ ସମାଜ ଗଠନ କରିବା ଏକ ସ୍ୱପ୍ନ, ଯେଉଁ ସ୍ୱପ୍ନକୁ ବାସ୍ତବିକତାର ରୂପ ଦେବା ଟିକେ କଷ୍ଟକର, କିନ୍ତୁ ଏହା ସମ୍ଭବପର ହୋଇପାରିବ ଆମର ଦୃଢ଼ ଇଚ୍ଛାଶକ୍ତି, ଆମର ଦାୟିତ୍ୱବୋଧ ଏବଂ ନିଜର ପରିବାର ତଥା ସମାଜ ପ୍ରତି ସମର୍ପଣ ଭାବ ଦ୍ୱାରା। ଏବଂ ଶେଷରେ ମୁଁ ଗୋଟେ କଥା କହିବାକୁ ଚାହିଁବି, ଚାଣକ୍ୟ କହିଥିଲେ ବ୍ରହ୍ମ ହେଉଛି ଅନାଦି ଏବଂ ଅନନ୍ତ, ଆର କୌଣସି ପ୍ରାରମ୍ଭ ନାହିଁ ବା କୌଣସି ଅନ୍ତ ନାହିଁ, ସେହିପରି ଭ୍ରଷ୍ଟାଚାର ହେଉଛି ଅନାଦି ଏବଂ ଅନନ୍ତ। ସେମିତି ଯଦି ଆମେ ଦେଖିବା ତାହେଲେ ନିଶା ବି ହେଉଛି ସେହିଭଳିଆ ଏକ ଜିନିଷ, କିନ୍ତୁ ଆମକୁ ଆମର ପ୍ରଚେଷ୍ଟା ଦ୍ୱାରା, ବ୍ୟକ୍ତିଗତ ପ୍ରଚେଷ୍ଟା ଏବଂ ସାମାଜିକ ପ୍ରଚେଷ୍ଟା ଦ୍ୱାରା ଏହାକୁ କମ୍ କରିବାକୁ ପଡିବ, ଏବଂ ଧୀରେ ଧୀରେ ଏକ ବଳିଷ୍ଠ ପ୍ରୟାସ ଦ୍ୱାରା ଏହାକୁ ଶୂନ ଆଡ଼କୁ ଗତି କରାଇବାକୁ ପଡିବ।
0: ଆପଣ ବହୁତ ସୁନ୍ଦର ସୁନ୍ଦର କଥା କହିଲେ, ବହୁତ ଉପଯୋଗୀ କଥା ମଧ୍ୟ କହିଲେ। ଆମେ ବି ଆଶା କରିବୁ ଆମର ଯୁବପିଢ଼ି ଏହି ନିଶାମୁକ୍ତ ଯୁବ ସମାଜ ଏକ କଳ୍ପନା ନା ବାସ୍ତବତା, ତାହା ଦିନେ ବାସ୍ତବରେ ପରିଣତ ହେଉ। ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ଆପଣମାନଙ୍କ ମୂଲ୍ୟବାନ ସମୟ ଦେଇଥିବାରୁ।
2: ଆପଣଙ୍କୁ ବି ବହୁତ ଧନ୍ୟବାଦ, ଏତେ ସୁନ୍ଦର ସୁନ୍ଦର ପ୍ରଶ୍ନ ପଚାରିଥିବାରୁ।
3: ଆପଣମାନେ ଶୁଣୁଥିଲେ ନିଶାମୁକ୍ତ ଯୁବ ସମାଜ ଏକ କଳ୍ପନା ନା ବାସ୍ତବତା ବିଷୟବସ୍ତୁ ଉପରେ ଏକ ସ୍ୱତନ୍ତ୍ର ଦଳଗତ ଆଲୋଚନା।
0: ଶ୍ରୀୟା, ତମେ ତ ଆଜିର ଆଲୋଚନା ଶୁଣିଲ, ତମର ଏହା ଉପରେ କ'ଣ ମତ ରହିବ?
4: ବିଷୟତା, ଆଲୋଚନାକାରୀମାନଙ୍କ କଥା ତ ଶୁଣିଲେ, ଆଉ ଏଥିରୁ ଜାଣିଲେ ଯେଉଁ ଘରେ ହସ ଥିଲା ସେଠି ଆଜି ନିରବତା, ଯେଉଁ ସ୍ୱପ୍ନ ଥିଲା ଆକାଶ ଛୁଇଁବା ସେଠି ଆଜି ଭଙ୍ଗା ଆଶା, ଯୁବ ମନରେ ଥିଲା ଆଲୋକ, ସ୍ୱପ୍ନ ଥିଲା ଅଗଣିତ ଶତକ, କିନ୍ତୁ ନିଶାରେ ଏକ ଛାୟା ପଡିଲା ଯେ ସବୁ ଆଶା ଧୀରେ ଧୀରେ ମରିଗଲା। ନିଶାର ପ୍ରଭାବରେ ପ୍ରକୃତି ବି ବଳିପଡେ, ଧୂଆଁ ଆକାଶକୁ କନ୍ଦାଏ, ମାଟି ନିରବରେ ଆହାର ହରାଏ, ନଦୀ ବିଶ୍ୱର ସ୍ରୋତରେ ବହେ, ପ୍ରକୃତି ଧୀରେ ଧୀରେ ମରିଯାଏ। ଏହି ନିଶା ଘରେ ଝଗଡ଼ା ଅଶାନ୍ତି ବଢାଇବାର କାରଣ ହୋଇଛି, ଏଥିପାଇଁ ପରିବାର ଭାଙ୍ଗିଯାଏ, ବ୍ୟକ୍ତିଟିଏ ମାନସିକ ଭାବେ ଭାଙ୍ଗିଯାଏ, ଆର୍ଥିକ ଅବସ୍ଥା ଖରାପ ହୁଏ, ବ୍ୟକ୍ତିଗତ ଭାବରେ ଜଣେ ଚାକିରି ସମ୍ମାନ ଭରସା ଆତ୍ମବିଶ୍ୱାସ ସହିତ ତାର ସମସ୍ତ ଦାୟିତ୍ୱ ମଧ୍ୟ ହରାଇ ବସେ, ମନ ଓ ସ୍ମୃତି ଶକ୍ତି ସହ ହୃଦୟ ଲିଭର ଫୁସ୍ଫୁସ୍ ମଧ୍ୟ ନଷ୍ଟ ହୋଇଯାଏ। ଯୁବପିଢ଼ି ପାଠପଢା ଛାଡି ଦିଅନ୍ତି, ଭବିଷ୍ୟତ ନଷ୍ଟ କରି ଖରାପ ଅବସ୍ଥାରେ ପଡନ୍ତି।
0: ହଁ ଶ୍ରୀୟା, ଠିକ କଥା କହିଚ, ଆମ ଆଲୋଚନାକାରୀମାନେ ମଧ୍ୟ ଏହି କଥା ହିଁ କହୁଥିଲେ। କିନ୍ତୁ ଶ୍ରୀୟା, ଆମେ ବି ତ ଯୁବ ବର୍ଗରେ ଯାଉଛେ, ତାହେଲେ ଆମର ଏଇ ଯୁବ ବନ୍ଧୁମାନେ ଯେଉଁମାନେ ଏଇ ନିଶାର ଆସକ୍ତ ହେଉଛନ୍ତି, ତାଙ୍କୁ ଆମେ କେମିତି କ'ଣ ସାହାଯ୍ୟ କରିପାରିବା, କେମିତି କ'ଣ ତାଙ୍କୁ ଭଲ ବାଟକୁ ଆଣିପାରିବା ବୋଲି ଭାବୁଛ?
4: ତମେ ଠିକ କହିଲ ବିଶ୍ୱଜିତା, ଯଦି ଜଣେ ଯୁବପିଢ଼ି ନିଜେ ଚାହେଁ ସିଏ ତେବେ ତା ନିଶାକୁ ଛଡେଇ ପାରିବ। ଆମର ସଂସ୍କୃତ ଅର୍ଥାତ୍ ଗୀତାର ଗୋଟେ ଶ୍ଳୋକ ଅଛି, ମନ ଏବ ମନୁଷାଣାଂ କାରଣ ବନ୍ଧମୟାୟ, ଅର୍ଥାତ୍ ମନ ହିଁ ବନ୍ଧନ ଓ ମୁକ୍ତିର କାରଣ, କିନ୍ତୁ ନିଶା ସେହି ମନକୁ ହିଁ ବନ୍ଧନରେ ପକାଇ ଦେଉଛି। ଯଦି ଜଣେ ପ୍ରକୃତ ବନ୍ଧୁ ତାର ଆଉ ଗୋଟେ ବନ୍ଧୁକୁ ନିଶାରୁ ଛଡେଇବାକୁ ଚାହେଁ, ତେବେ ସେ ତାକୁ ଏହା କହିବନି କି ତୁ ଭୁଲ କରୁଛୁ, ତାକୁ ଏହା କହିବା ଉଚିତ, ମୁଁ ତୋର ଭଲ ପାଇଁ କହୁଛି।
0: ଠିକ କଥା କହିଛ ଶ୍ରୀୟା, ତାହେଲେ ଆମ ସାଙ୍ଗସାଥୀମାନଙ୍କୁ ଆମେ ତାଙ୍କ ସ୍ୱପ୍ନ ଆଉ ଲକ୍ଷ୍ୟକୁ ପୁଣି ଥରେ ମନେ ପକାଇଦେବା, ତା ପରିବାରର ଦାୟିତ୍ୱବୋଧତା, ସମାଜ ପ୍ରତି ଥିବା ତାର କର୍ତ୍ତବ୍ୟକୁ ତାକୁ ଆମେ ଜଣେଇଦେବା,
4: ହଁ ବନ୍ଧୁ, ମନେ ରଖନ୍ତୁ, ନିଶା କେବଳ ଶତ୍ରୁ ଭାବେ ଆସେ ନାହିଁ, ସେ ସର୍ବଦା

0: ମିତ୍ରର ମୁଖଟା ପିନ୍ଧି ଆସେ, କିନ୍ତୁ ଧୀରେ ଧୀରେ ସେଇ ମିତ୍ର ଜୀବନକୁ ଶବସ୍ଥାନରେ ପରିଣତ କରିଦିଏ। ଆଜି ଯଦି ଆମେ ଥମିବା ନାହିଁ, କାଲି ବି ଆମକୁ କେହି ଅଟକେଇ ପାରିବେ ନାହିଁ।
1: ବହୁତ ସୁନ୍ଦର କଥାଟିଏ କହିଲା ଶ୍ରୀୟା। ଆମେ ନିଜେ ଚାହିଁଲେ ନିଜକୁ ସୁଧାରି ପାରିବା ଏବଂ ଗୋଟେ ସୁନ୍ଦର ଭବିଷ୍ୟତଟିଏ ଗଢି ଦେଶ ଓ ସମାଜର ଉନ୍ନତିରେ ସହାୟକ ହେବା। ତେବେ ବନ୍ଧୁ, ଏକ ନିଶାମୁକ୍ତ ଭାରତର ସୁନ୍ଦର ପରିକଳ୍ପନା କରି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ତେବେ ଆମ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା, ଚିଠି ଓ ମେଲ୍ ମାଧ୍ୟମରେ ମତାମତ ଦେବାକୁ ଭୁଲିବେ ନାହିଁ।
1: ତେବେ ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଏବଂ ଆମର ମେଲ୍ ଆଇଡି ନୋଟ୍ କରି ରଖନ୍ତୁ yb.aircc@gmail.com।
1: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣମାନଙ୍କ ଉପସ୍ଥାପିକା ବିଶ୍ୱଜିତା,
0: ଏବଂ ମୁଁ ଥିଲି ଆପଣମାନଙ୍କ ଅତିଥି ଉପସ୍ଥାପିକା ଶ୍ରୀୟା ଶିବାନୀ।
1: ରହୁଛୁ, ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 31ତମ ଭାଗ ସନ୍ଧ୍ୟା 6:10 ଆକାଶବାଣୀ ରାଉରକେଲା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ 7:25। କୃଷି ସଂସାର 7:30। ଏଥିରେ ଶୁଣିବେ ପରିବର୍ତ୍ତିତ ଜଳବାୟୁରେ କୃଷି ବ୍ୟବସ୍ଥା ସମ୍ପର୍କରେ କୃଷି ବିଜ୍ଞାନୀ ସୁଶାନ୍ତ କୁମାର ସ୍ୱାଇଁଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ 8:02। କାର୍ଯ୍ୟକ୍ରମ ଖେଳ ଦୁନିଆ ପ୍ରଚାର କରିବୁ 8:30। କାର୍ଯ୍ୟକ୍ରମ କଣ୍ଟ୍ରି ୱାଇଡ୍ ଓ ଇନ୍ସାଇଟ୍ସ 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଓଡ଼ିଶୀ ଗୀତ ଛାନ୍ଦ ଏବଂ ଚମ୍ପୁ 10:02। କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ, ନିରୋଜ ନଳିନୀ କୁମାର ଏବଂ କାହ୍ନୁ ଚରଣ ଦାସ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ 10:30।

ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ମାଳବିକା ରାୟ ଶ୍ରୀମଦ୍ ଭାଗବତର 50ତମ ଭାଗ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ଶୁଣିବେ ଘୁଙ୍ଗୁଡ଼ି ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ଚିନ୍ମୟ ସୁନ୍ଦର ରାୟ ପ୍ରଭାତ ପରିକ୍ରମା ସକାଳ 7:25 ସକାଳ 7:35 କଥିକାରେ ଶୁଣିବେ ପୁଣ୍ୟଗନ୍ଧା ପୃଥିବୀ ପାଇଁ ପ୍ରାର୍ଥନା ଆଲୋଚନା କରିବେ ଅଭୟ ସିଂ ଅଞ୍ଜଳି ସକାଳ 7:40 କଣ୍ଠଶିଳ୍ପୀ କରୁଣାକର ସେଠୀ ବୈଦେହିଶ ବିଳାସର 38ତମ ଭାଗ ସକାଳ 8:45 ଦିନ 10:00 ପ୍ରଚାର କରିବ ନାଟକ ନରୋତ୍ତମ ଦାସ କହେ ମୂଳମଞ୍ଚ ନାଟକ ରାମଚନ୍ଦ୍ର ମିଶ୍ର ବେତାରୂପାନ୍ତର ସୋମନାଥ ପାଳ ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ ଅଭୁଲା ଗୀତ ଦିନ 11:10 କଣ୍ଠଶିଳ୍ପୀ ଝୁମ୍କି ରଥ ଏବଂ ଚନ୍ଦନ କୁମାର ଜେନା ଦାସକାଠିଆ ଗୀତ ଦିନ 11:30 ପରିବେଷଣ କରିବେ ଅର୍ଜୁନ ସାହୁ ଏବଂ ରବୀନ୍ଦ୍ରନାଥ ରଣା ଦିନ 12:30 ଡାକ୍ତରଙ୍କୁ ପଚାରି ବୁଝିବା ଏଥିରେ ଶୁଣିବେ କୋଲୋନ୍ କ୍ୟାନ୍ସର ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ଭରତ ଭୂଷଣ ଶତପଥୀ ମୃଦଙ୍ଗ ବାଦନ ଦିନ 10:00 ପରିବେଷଣ କରିବେ ଧନୁର୍ଧର ବିଶୋଈ ନାରୀମହଲ ଦିନ 20:20 ଏଥିରେ ଶୁଣିବେ ପରିବେଶ ଓ ବୟସ ଅନୁଯାୟୀ ସୌନ୍ଦର୍ଯ୍ୟ ଚର୍ଯ୍ୟା ଆଲୋଚନା କରିବେ ମମତା ଶତପଥୀ ଗାନ୍ଧୀ ଚର୍ଚ୍ଚା ଦିନ 2:45 ଏଥିରେ ଶୁଣିବେ ଗାନ୍ଧିଜୀଙ୍କ ଦୃଷ୍ଟିରେ ଶିକ୍ଷା ଆଲୋଚନା କରିବେ ପ୍ରଫେସର ପ୍ରୀତି ଆଚାର୍ଯ୍ୟ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:30 ଯୁବବାଣୀରେ ଚିଠିରେ ଚିଠିରେ ମନର ଗୀତ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 32ତମ ଭାଗ ସନ୍ଧ୍ୟା 6:10 ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ 17:25 ପଲ୍ଲୀମଞ୍ଚ 17:30 ଏଥିରେ ଶୁଣିବେ ଖରାଦିନେ ଫସଲର ଯତ୍ନ ସମ୍ପର୍କରେ ଡକ୍ଟର ଗାୟତ୍ରୀ ସାହୁଙ୍କ ସହିତ ଆଲୋଚନା ଇଂରାଜୀରେ କାର୍ଯ୍ୟକ୍ରମ 8:30 ଏଥିରେ ଶୁଣିବେ ଇନ୍କ୍ଲୁସିଭ୍ ଏଜୁକେସନ୍ ଆଣ୍ଡ ଇକ୍ୱାଲ ଅପରଚ୍ୟୁନିଟି ଆଲୋଚନା କରିବେ ଡକ୍ଟର ପ୍ରେମାନନ୍ଦ ମିଶ୍ର ସାମ୍ପ୍ରତିକ ଘଟଣାବଳୀ ଉପରେ ଆଧାରିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ 9:30 10:02 ପ୍ରଚାର କରିବ ନାଟକ ଦୁଇଟି ଚଢ଼େଇଙ୍କ କଥା ରଚନା ଆନନ୍ଦ ଚନ୍ଦ୍ର ପହି ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର ଡକ୍ଟର ଏମ୍ ବାଲମୁରଲି କ୍ରିଷ୍ଣଙ୍କର କର୍ଣ୍ଣାଟକୀ ପଦ୍ଧତିରେ ଶାସ୍ତ୍ରୀୟ ଗାୟନ ପ୍ରଚାର କରିବ 10:30 ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସକାଳ 8:30 ଗୀତ ଗୀତିକା ସକାଳ 9:00 କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00 ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 31ତମ ଭାଗ

ନମସ୍କାର ଶ୍ରୋତା ବନ୍ଧୁ, ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟଶ୍ରୀ।

ଘରେ ଘରେ ମହିଳାମାନଙ୍କୁ ସ୍ୱାଧୀନ ଓ ସଶକ୍ତ କରିବା, ଗରିବ ଏବଂ ଆର୍ଥିକ ଅଭାବରେ ଥିବା ପରିବାରର ଅର୍ଥନୀତି ସ୍ଥିତିକୁ ଉନ୍ନତ କରିବା। ତେବେ ଆସନ୍ତୁ ଏହି ସୁଭଦ୍ରା ଯୋଜନା ବିଷୟରେ ଆହୁରି ଅନେକ କିଛି ବିଶେଷ କଥା ଜାଣିବା ଆଜିର ଆମର ଅତିଥିଙ୍କଠାରୁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ଆଜ୍ଞା।
0: ମ୍ୟାଡାମ ଆପଣଙ୍କୁ ଆମ ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡାମ କାର୍ଯ୍ୟକ୍ରମର ଆଲୋଚନା ଆଡକୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା, ତା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣାଇଦେବେ।
1: ମୋ ନାଁ ହଉଛି ସବିତା ପୁରୋହିତ। ମୁଁ ଜଣେ SHG ମେମ୍ବର ବି ଅଛି ଆଉ EC ମେମ୍ବର ବି ଅଛି।
0: ଆମର ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି
2: ସୁଭଦ୍ରା ଯୋଜନା।
0: ମ୍ୟାଡାମ ପ୍ରଥମେ ଆମକୁ କୁହନ୍ତୁ ଯେ ଏ ଯୋଉ ସୁଭଦ୍ରା ଯୋଜନା, ଏଇଟା କୋଉ ପ୍ରକାର ଯୋଜନା ଏବଂ ଏହାର ଉଦ୍ଦେଶ୍ୟ କ'ଣ?
1: ସୁଭଦ୍ରା ଯୋଜନାଟି ମାନେ ହଉଛି ଆମର ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା। ଏହାର ଉଦ୍ଦେଶ୍ୟ ହେଲା ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ଭାବରେ ଶକ୍ତିଶାଳୀ କରାଇବା ଏବଂ ସେମାନେ ଯେମିତି ଅନ୍ୟ ଉପରେ ନିର୍ଭର ନ କରି ନିଜରେ ଏକ ଛୋଟ ବ୍ୟବସାୟ କରି ନିଜେ କିଛି ଅର୍ଥ ଆମଦାନୀ କରିପାରିବେ। ଏଇଟା ହିଁ ତାଙ୍କର ଉଦ୍ଦେଶ୍ୟ।
0: ଏଇ ଯୋଉ ଯୋଜନାରେ ଆମେ ଯୋଉ ଶୁଣୁଛେ ଯେ ଏଥିରେ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି ଯୋଉ ମିଳୁଛି, ଯୋଉ ଟଙ୍କାଟା ମିଳୁଛି, କଣ ପ୍ରୋସେସ ରହିଛି, କେମିତି ମିଳୁଛି?
1: ମାନେ ବର୍ଷକୁ 2 ଥର ହିସାବରେ ଦିଆଯାଉଛି। ଗୋଟେ ହଉଛି ମହିଳା ଦିବସ ଆଉ ଗୋଟେ ହଉଛି ରାକ୍ଷୀ ପୂର୍ଣ୍ଣିମା। ଗୋଟେ କିସ୍ତିରେ 5,000 ଆସିବ, ପୁଣି ରାକ୍ଷୀ ପୂର୍ଣ୍ଣିମାରେ ପୁଣି 5,000। ସେମାନେ ବର୍ଷକୁ 10,000 ଟଙ୍କା ଦଉଛନ୍ତି। ଡାଇରେକ୍ଟ ଏକାଉଣ୍ଟରେ ତାଙ୍କର ନିଜର ମା ମାନଙ୍କର ନିଜ ନିଜର ଏକାଉଣ୍ଟ ଅଛି, ସେ ଏକାଉଣ୍ଟକୁ ଟଙ୍କା ଆସୁଛି। ଏମାନେ ଯାଇ ନିଜ ଏକାଉଣ୍ଟରୁ ଟଙ୍କାଟିକୁ ଉଠେଇକି ଆଣୁଛନ୍ତି। ଏବେ ବର୍ତ୍ତମାନ ଯୋଉଟା ମିଳିଲା, ଚତୁର୍ଥତମ କିସ୍ତିଟା ମିଳିଲା, ଆଉ ସେଇଟା ବି ମହିଳା ଦିବସ ଥିଲା, ସେ ଦିନ ମିଳିଲା ସେମାନଙ୍କୁ।
0: ଏଇ ଯୋଉ ଟଙ୍କା ଗୁଡା ମିଳୁଛି ମ୍ୟାଡମ, ନାରୀମାନଙ୍କର କେତେ କାର୍ଯ୍ୟକାରୀ ହେଇପାରୁଛି ଏଇ ଟଙ୍କା ଗୁଡିକ?
1: ଯେତିକି ଟଙ୍କା ସରକାରଙ୍କ ତରଫରୁ ଆସିଲାଣି ତାହା ନାରୀମାନେ ନିଜର କାର୍ଯ୍ୟରେ ଲଗେଇ ପାରୁଛନ୍ତି। 5,000 ଟଙ୍କା ସରକାର ଯୋଉ ଦଉଛନ୍ତି, ସେମାନେ ଗୋଟେ ଛୋଟ ବ୍ୟବସାୟ କରିକି ନିଜର କିଛି ଅର୍ଥ ଆମଦାନୀ ସେଥିରୁ କରୁଛନ୍ତି।
0: ଏଇ ଯୋଜନାଟି କେତେ ଲାଭକାରୀ ହେଲାଣି ବର୍ତ୍ତମାନ ସୁଦ୍ଧା ଯେବେଠୁ ଆରମ୍ଭ ହେଇଛି?
1: ଆଜିକୁ ସରକାର ଆମକୁ ଯେତିକି ଦେଲେଣି, ଗୋଟେ କୋଟିରୁ ଅଧିକ ମାନେ ମହିଳାଙ୍କୁ ଏବେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ମିଳିଗଲାଣି। ସେମାନେ ଯୋଉ ଆମର 2ଟି କିସ୍ତିରେ ପଇସା ଦଉଛନ୍ତି, ମହିଳା ଦିବସରେ 5,000, ରାକ୍ଷୀ ପୂର୍ଣ୍ଣିମାରେ 5,000, ସେଇ 5,000ଟିଙ୍କୁ ନେଇକିରି ମହିଳାମାନେ ଯୋଉମାନେ କିଛି କରିପାରୁନଥିଲେ, ସେମାନେ ଗୋଟେ ଛୋଟ ଛୋଟ ବ୍ୟବସାୟ, ଯେମିତି କିଏ ପରିବା କିଛି ନେଇ ମାର୍କେଟରେ ତାର ବିଜନେସ କରିବା ଷ୍ଟାର୍ଟ କଲା, କିଏ ଗୋଟେ ଛୋଟ ସିଲେଇ ଦୋକାନଟିଏ ଖୋଲିକିରି ସେ ସିଲେଇ କରିପାରିଲା, କିଏ ଛତୁ ବିଜନେସ କରିପାରିଲା, ଏମିତି ସେମାନେ ମହିଳାମାନେ ନିଜ ନିଜର କିଛି ନା କିଛି ଛୋଟ ଛୋଟ ଯେମିତି ଷ୍ଟେସନାରୀ ଦୋକାନ କଲା, ଏମିତି କରି ମହିଳାମାନେ ବହୁତ ଲାଭପ୍ରଦ ହେଲେଣି। ଏଥିରେ ସେମାନେ ନିଜେ ଯେମିତି ରୋଜଗାର କରିପାରୁନଥିଲେ, ପଇସାଟିଏ କୋଉଠି ପାଉନଥିଲେ, ସରକାରଙ୍କର ସାହାଯ୍ୟ ଯୋଗୁରୁ ସେମାନେ ଏ ପଇସାଟିକୁ ପାଇକି ନିଜେ କାର୍ଯ୍ୟରେ କରି ନିଜେ ଆଗକୁ ବଢି ପାରୁଛନ୍ତି। ତାଙ୍କୁ କାହା ପାଖରେ ବି ହାତ ପତେଇବାକୁ ଏବେ ପଡୁନି। ସେମାନେ କିଛି ନା କିଛି ଅର୍ଥ ରୋଜଗାର କରିକି ନିଜର ପରିବାରକୁ ଦେଖିପାରୁଛନ୍ତି ଏବଂ ନିଜର ଖର୍ଚ୍ଚ ବି ମ୍ୟାଡମ ମେଣ୍ଟେଇ ପାରୁଛନ୍ତି ସେମାନେ।
0: ଏହି ଯୋଜନାକୁ ନେଇକି ଆମ ଭାରତ ସରକାର କଣ ଆଗକୁ ତାଙ୍କ ଉଦ୍ଦେଶ୍ୟ ଲକ୍ଷ୍ୟ କଣ ରଖିଛନ୍ତି ଆମ ନାରୀ ସମାଜ ପାଇଁ?
1: ସରକାର ଭାବୁଛନ୍ତି କି ମାନେ ଆମର ଦେଶରେ ଯେମିତି କୌଣସି ନାରୀ ଆଉ ମାନେ ବସିକିରି ନ ରୁହନ୍ତୁ କି କାହା ପାଖରେ ସେ ହାତ ନ ପତାନ୍ତୁ, ସେଥିଲାଗି ସରକାର ଚାହୁଁଛି ମୁଁ ସବୁବେଳେ ଏମିତି ନାରୀମାନଙ୍କୁ କିଛି ନା କିଛି ସାହାଯ୍ୟ କରିବି, ଯାହାଫଳରେ ନାରୀମାନେ ନିଜେ କିଛି କରିପାରିବେ ଏବଂ ଆଗକୁ ବଢିପାରିବେ, ସମସ୍ତଙ୍କ ସାଙ୍ଗରେ ସେମାନେ ସମାନ ହେଇପାରିବେ। କାହିଁକି ନା ଦେଖନ୍ତୁ ଏବେ ବି ବହୁତ ଜଣ ଅଛନ୍ତି ଯାହାକି ନାରୀମାନେ ପାଠ ନ ପଢିନାହାନ୍ତି, ସେମିତି ତାଙ୍କୁ କୌଣସି ସର୍ଭିସ ବି ମିଳିପାରୁନି। ତ ସରକାରଙ୍କ ଦ୍ୱାରା ଯୋଉ ଏତିକି ଆର୍ଥିକ ସାହାଯ୍ୟ ତାଙ୍କୁ ମିଳୁଛି, ସେମାନେ ସେଇଥିରେ କିଛି ନା କିଛି କରିକିରି ମ୍ୟାଡମ ସେମାନେ 5 ଲୋକ ସାମ୍ନାରେ ଠିଆ ହେଇପାରୁଛନ୍ତି। ତ ସେଥିଲାଗି ସେମାନେ ସରକାର ଭାବୁଛି କି କୌଣସି ମହିଳା ମୋର ଆଉ ଏମିତି ଖାଲି ନ ବସନ୍ତୁ, ସେମାନେ ନିଜେ କିଛି ନା କିଛି ରୋଜଗାର କରନ୍ତୁ, ଏଇଟା ସରକାରଙ୍କର ଆଗକୁ ଚେଷ୍ଟାଧାରା ରହିଛି।
0: ମ୍ୟାଡମ କୁହନ୍ତୁ ଯେ ଆପଣଙ୍କର ଯୋଉ SHG ଗ୍ରୁପ ଅଛି, ତା ଦ୍ଵାରା ଏହା କେମିତି ବା କେତେ କାର୍ଯ୍ୟକାରୀ କରାଯାଇଛି ଆଜି ପର୍ଯ୍ୟନ୍ତ?
1: ଦେଖନ୍ତୁ SHG ମା ମାନେ ଯେବେ ସରକାରଙ୍କ ଦ୍ଵାରା ଏ ନିୟମଟି ଲାଗୁ ହେଲା, ସେମାନେ ଏଥିପାଇଁ ବହୁତ କାର୍ଯ୍ୟରତ ରହିଲେ। ସେମାନେ ସମସ୍ତେ SHG ମା ମାନେ ଘର ଘର ବୁଲି ଏ ଯୋଜନା ବିଷୟରେ ସମସ୍ତଙ୍କୁ ମ୍ୟାଡମ ବୁଝେଇବାକୁ ଲାଗିଲେ। ତାପରେ ରହିଲା

0: ମାନଙ୍କର କିପରି ଭାବରେ ଫର୍ମ ଫିଲଅପ୍ ହବ, ଫର୍ମଟି କୋଉଠୁ ଆସିବ, ସେମାନେ ଫର୍ମ ଆଣିକି ସମସ୍ତଙ୍କର ମହିଳାମାନଙ୍କୁ ଯୋଗେଇ ଦେଲେ, ମହିଳାମାନଙ୍କୁ ଯୋଗେଇ ସାରିଲା ପରେ ତାଙ୍କର ଫର୍ମ ଯେଉଁମାନେ ଫିଲଅପ୍ କରିପାରିଲେନି ସେମାନେ ଫର୍ମ ଫିଲଅପ୍ କରିବାରେ ତାଙ୍କୁ ସାହାଯ୍ୟ କଲେ, ଏଟା କିପରି ଭାବରେ କୋଉଠି ନେଇକି ଫର୍ମ ଦିଆଯିବ ସେ ବିଷୟରେ ବୁଝେଇଲେ, ଏବଂ ଯାହାର ଯେମିତି ପର୍ସନାଲ ଏକାଉଣ୍ଟ ନଥିଲା ଏଟା ତ ପର୍ସନାଲ ଏକାଉଣ୍ଟରେ ଟଙ୍କାଟି ଆସିବ ବୋଲିକିରି କୁହା ହେଇଥିଲା, ତ ସେଥିପାଇଁ ସେମାନେ ଯାହାର ଏକାଉଣ୍ଟ ନଥିଲା ଏକାଉଣ୍ଟ କିପରି ଖୋଲିବ, କୋଉଠି ଏଟା ଇଏ କରିବ, କୋଉ ବ୍ୟାଙ୍କକୁ ଯିବ, ସବୁ ବିଷୟରେ ଏସ୍ଏଚ୍ଜି ମା ମାନେ ସେମାନଙ୍କୁ ବୁଝେଇ ଦେଇ ଏକାଉଣ୍ଟକୁ ଖୋଲେଇଲେ ଏବଂ ଫର୍ମ ବି ଫିଲଅପ୍ କଲେ। ଏସବୁ ଏସ୍ଏଚ୍ଜି ମା ମାନଙ୍କର ବହୁତ ରହିଛି ଅବଦାନ। ମ୍ୟାଡମ୍, ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି କି ଆମର ମହିଳାମାନଙ୍କୁ ଏତିକି ଦେଇ ବହୁତ ଲାଭପ୍ରଦ କରାଇଛନ୍ତି।
1: ଖୁବ ସୁନ୍ଦର ମ୍ୟାଡମ୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍।

0: ପରିନ୍ଦା।
1: ତେବେ ଶ୍ରୋତା ବନ୍ଧୁ ଶୁଣିଲେ ନା,
2: ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନାରୀ ସଶକ୍ତିକରଣ ପାଇଁ ଯୋଜନାମାନ କରାଯାଉଅଛି। ଏହିସବୁ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାରୀମାନେ ସ୍ୱାବଲମ୍ବୀ, ସୁଶିକ୍ଷିତା, ସୁସ୍ଥ ଓ ସମ୍ମାନିତ ଜୀବନଯାପନ କରିପାରିବେ। ସମାଜର ମୂଳ ଶକ୍ତି ଭାବରେ ନାରୀମାନେ ଯେତେବେଳେ ଶକ୍ତିଶାଳୀ ହେବେ, ଦେଶର ଆଗକୁ ବଢ଼ିବାର ଗତି ମଧ୍ୟ ଦ୍ରୁତ ହେବ। ତେଣୁକରି ଆମ ସମସ୍ତଙ୍କର କର୍ତ୍ତବ୍ୟ ଯେ ଆମେ ଏହି ସବୁ ପଦକ୍ଷେପକୁ ସ୍ୱାଗତ କରି ତାହାର ସଚେତନତାକୁ ଆପଣେଇବା ଓ ସେହି ମାର୍ଗରେ ଯାଇ ନିଜର ଦାୟିତ୍ୱ ତୁଲାଇବା। ଆମର ଏହି ସୁଭଦ୍ରା ଯୋଜନାରେ ନାରୀ ସମାଜ ପାଇଁ କେତେ ସୁବିଧା ଏବଂ ସୁଯୋଗ ରହିଛି, ତେଣୁକରି ଆସନ୍ତୁ ଏହି ସୁଭଦ୍ରା ଯୋଜନାର ସୁବିଧା ସୁଯୋଗକୁ ଆପଣାନ୍ତୁ ଏବଂ ନାରୀ ସମାଜ ସଶକ୍ତ ହୁଅନ୍ତୁ।

0: ଶୁଣିଲେ ଆକାଶବାଣୀ ରାଉରକେଲା କେନ୍ଦ୍ରଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସୌମ୍ୟଶ୍ରୀ ମହାନ୍ତି। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତିର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଫଳତା ଓ ଉପଲବ୍ଧି ସମ୍ପର୍କରେ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ଜୁନ୍ 12ରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିରାଡମ୍ବର ଭାବେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ କରିବା ଲାଗି ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ, ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର ସୁଫଳ ବିଷୟରେ ଯେଭଳି ସାଧାରଣ ଲୋକଟିଏ ସୂଚନା ପାଇପାରିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ ବର୍ଷ ପୂର୍ତ୍ତି ନିମନ୍ତେ ପାଳନ ହେବାକୁ ଥିବା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ପୂର୍ବାହ୍ନ 11ଟା ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ।

ଆଠଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୁବୁନ ସାହୁଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ ସାହୁଙ୍କୁ ଓସିଏସ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଜନସେବା ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବୁବୁନ ସାହୁ ବର୍ତ୍ତମାନ ଓଡ଼ିଶା ପୁଲିସର ଡିଏସ୍ପି ଭାବେ ପ୍ରଶିକ୍ଷଣ ନେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ଼ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଓ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଝା ପାଇଁ ପୁନଃ ନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ଼ ପ୍ରଦାନ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ cuet.nta.nic.inରେ ଡାଉନ୍ଲୋଡ୍ କରି ଆଡ୍ମିଟ୍ କାର୍ଡ଼ ପାଇପାରିବେ। ଆସନ୍ତା ମାସ 6 ଓ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ଼ ପ୍ରଦାନ କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାବିଜ୍ଞାନ 2026 ଅଧୀନରେ ପୁରୀ ଜିଲ୍ଲାରେ ଆୟୋଜିତ ଶିବିରରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଶିକ୍ଷଣ ବର୍ଗରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ, ସାଂସଦ ସମ୍ବିତ ମହାପାତ୍ର, ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାନସଭା କ୍ଷେତ୍ରର ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ ସ୍ୱାବଲମ୍ଭନ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲା ସୋହଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ାଠାରେ ଏକ ନୂତନ ବିପଣୀ କେନ୍ଦ୍ର ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ସୁରଜ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗ୍ରାମର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିପଣୀ କେନ୍ଦ୍ର ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣ ଦୈନନ୍ଦିନ ବଜାର ସୁବିଧା ସହ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଯୁବକ ଯୁବତୀଙ୍କ ପାଇଁ ନୂତନ ବ୍ୟବସାୟିକ ଓ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସୁରଜ କହିଛନ୍ତି। ପିତେଇପୁରଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଚାରାରୋପଣ କାର୍ଯ୍ୟକ୍ରମ ଓ ରାସନ କାର୍ଡ଼ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ସଦ୍ଭାବ, ତ୍ୟାଗ ଓ ଭାଇଚାରାର ଅନନ୍ୟ ପର୍ବ ଇଦ୍ ଉଲ୍ ଜୁହା ପାଳିତ ହୋଇଯାଇଛି। ସଦର ମହକୁମାର ଦୁଇଟି ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ସାମୁହିକ ନମାଜ ପାଠ କରାଯାଇଥିଲା। ଇସଲାମ ଧର୍ମର ମାନବିକ ମୂଲ୍ୟବୋଧ ଓ ଦେଶର ସଂହତି ଓ ସମ୍ପ୍ରୀତି ଉପରେ ଭାଇଚାରାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଏହି ପର୍ବ ପାଳିତ ହୋଇଯାଇଛି। ସ୍ଥାନୀୟ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦେଶର ପ୍ରଗତି, ବିଶ୍ୱଶାନ୍ତି ଓ ସଦ୍ଭାବନା ପାଇଁ ସାମୁହିକ ନମାଜ ପାଠ ମଧ୍ୟ କରାଯାଇଥିଲା। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର କରିବା, ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଓ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଓ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଓ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଋତୁସ୍ରାବ ସମ୍ପର୍କରେ ଆଲୋଚନା, ସଠିକ୍ ତଥ୍ୟ, ସ୍ୱଚ୍ଛତା ପ୍ରତି ସଚେତନ

0: ସଂସ୍ଥା ମାଧ୍ୟମରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନକୁ ସୁରକ୍ଷିତ ରଖାଯାଇପାରିବ। ଭୁବନେଶ୍ୱରଠାରେ ଏହି ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମ୍ମିଳନୀରେ ଯୋଗଦେଇ କହିଛନ୍ତି, ଋତୁସ୍ରାବକୁ ଏକ ସାମାଜିକ କୁପ୍ରଥା ଭାବେ ଗ୍ରହଣ ନ କରି ଏ ସମ୍ପର୍କରେ ମୁକ୍ତ ଆଲୋଚନାର ଆବଶ୍ୟକତା ରହିଛି।
1: ଏଇ ଯଦି ଆପଣ ଯଦି କହିବେ ଯେ ଯଦି ପିରିୟଡ୍ ଆରମ୍ଭ ହେଉଛି ତାହେଲେ ଗୋଟେ ପ୍ରଥମେ ଗୋଟେ କିଶୋରୀ ବା ଗୋଟେ ଶିଶୁ ଆକୁ ସମ୍ମୁଖୀନ ହେଉଛି, ତେଣୁ ଏଥିରେ କିଭଳି ଭାବରେ ସ୍ୱଚ୍ଛତା ସେମାନେ ମେଣ୍ଟେନ୍ କରିପାରିବେ, ଶିକ୍ଷା କ୍ଷେତ୍ର ହଉ ସିଏ ସମସ୍ତ କ୍ଷେତ୍ରରେ ବା ପରିବାରରେ ବି ହଉ, ଏଇଟାକୁ ସାଇନ୍ସ ଇସ୍ୟୁ ଆକୁ ଗୋଟେ ସୋସିଆଲ ଷ୍ଟିଗ୍ମା ଭାବରେ ନ ନିଅନ୍ତୁ ଏବଂ ଶିଶୁମାନଙ୍କୁ ସେମାନଙ୍କର ଅଧିକାର ସେମାନେ ସ୍ୱଚ୍ଛତା ଭାବରେ ବଢ଼ିପାରିବେ ଏବଂ ଖୋଲିକିରି ଏ ବିଷୟରେ ଯେଭଳି ଭାବରେ ଆଲୋଚନା କରିପାରିବେ ନିଜ ପରିବାରରେ, ସ୍କୁଲରେ ଏବଂ ସୋସାଇଟିରେ, ତା ଉପରେ ଆମେ ସମସ୍ତେ କାମ କରିବା ଉଚିତ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଚାରମାଳ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳଖଣ୍ଡ ପୁରୀରେ ପହଞ୍ଚିଥିବା ଜଣାପଡ଼ିଛି। ଭୋଇସେବକମାନେ ତାଳକାଠ ବ୍ୟବହାର କରି ଚାରମାଳ ନିର୍ମାଣ କରିବେ। ପାରମ୍ପରିକ ରୀତି ଅନୁଯାୟୀ ରଥଯାତ୍ରା ଦିନ ପହଣ୍ଡି ସମୟରେ ତିନି ରଥରେ 16 ଚାରମାଳ ବନ୍ଧାଯାଇଥାଏ। ରାୟଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିବିରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ତୃଣମୂଳ ସ୍ତରରେ ପଣ୍ଡିତ ଉପାଧ୍ୟାୟଙ୍କ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲର ପ୍ରମୋଦ ପ୍ରଧାନଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ସମେତ ଦେବଗଡ଼, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାକୁ ସତର୍କ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଦିନ ତାପମାତ୍ରା 2-4 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି। ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆଜିର ପ୍ରସଙ୍ଗ ଅନନ୍ୟତାରେ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ମାନବ ସମାଜ ପାଇଁ କ୍ୟାନ୍ସର ବା କର୍କଟ ରୋଗ ଏକ ବଡ଼ ସ୍ୱାସ୍ଥ୍ୟଜନିତ ଆହ୍ୱାନ ପାଲଟିଛି। କର୍କଟ ରୋଗର ବିଭିନ୍ନ ପ୍ରକାରଭେଦ ମଧ୍ୟରୁ ବ୍ଲଡ୍ କ୍ୟାନ୍ସର ବା ରକ୍ତ କର୍କଟ ଏକ ଅତ୍ୟନ୍ତ ସମ୍ଭେଦନଶୀଳ ଏବଂ ଜଟିଳ ରୋଗ। ଏହି ରୋଗର କାରଣ, ନିରାକରଣ ଏବଂ ଏହାର ମୁକାବିଲା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ରକ୍ତ କର୍କଟ ଦିବସ ପାଳନ କରାଯାଉଛି। ରୋଗର ପ୍ରାଥମିକ ଲକ୍ଷଣ ଚିହ୍ନଟ କରିବା ଏବଂ ପୀଡ଼ିତଙ୍କୁ ସହାନୁଭୂତି ଓ ସହଯୋଗ ପ୍ରଦାନ କରିବା ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଅନନ୍ୟତାରେ ଏକତା। ଏହାର ଅର୍ଥ ହେଉଛି ପ୍ରତ୍ୟେକ କର୍କଟ ରୋଗୀଙ୍କ ସଂଘର୍ଷ ଏବଂ ସେମାନଙ୍କର ଅନୁଭୂତି ପରସ୍ପରଠାରୁ ଭିନ୍ନ ଓ ଅନନ୍ୟ। ତେବେ ସେମାନଙ୍କୁ ସୁରକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ଶରୀରର ରକ୍ତକୋଷିକାଗୁଡ଼ିକର ଅସ୍ୱାଭାବିକ ଏବଂ ଅନିୟନ୍ତ୍ରିତ ବୃଦ୍ଧି ଘଟିଲେ ରକ୍ତ କର୍କଟର ଆଶଙ୍କା ସୃଷ୍ଟି ହୋଇଥାଏ। ମଣିଷର ଅସ୍ଥିମଜ୍ଜାକୁ ଏହା ବିଶେଷ ଭାବେ ପ୍ରଭାବିତ କରିଥାଏ, ଫଳରେ ଶରୀରରେ ରକ୍ତ ସୃଷ୍ଟିରେ ବ୍ୟାଘାତ ଘଟିଥାଏ। ଏହି ରୋଗର 3 ପ୍ରକାର ଭେଦ ଦେଖିବାକୁ ମିଳିଥାଏ। ପ୍ରଥମଟି ହେଉଛି ଲିଓକେମିଆ, ଯାହାକି ଶରୀରରେ ଅସ୍ୱାଭାବିକ ଶ୍ୱେତ ରକ୍ତକଣିକା ସଂଖ୍ୟାକୁ ବୃଦ୍ଧି କରିଥାଏ, ଫଳରେ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହୁଏ। ଦ୍ୱିତୀୟରେ ଲିମ୍ଫୋମା, ଯାହାକି ରୋଗ ପ୍ରତିରୋଧକ ପ୍ରଣାଳୀକୁ ପ୍ରଭାବିତ କରିଥାଏ

ଏବଂ ଶେଷରେ ତୃତୀୟଟି ହେଉଛି ମଲ୍ଟିପୁଲ୍ ମାଇଲୋମା। ଏହା ପ୍ଲାଜା କୋଷକୁ ପ୍ରଭାବିତ କରିବା ସହିତ ଶରୀରରେ ଆଣ୍ଟିବଡି ସୃଷ୍ଟି କରିବାରେ ବାଧା ଉପୁଜାଇଥାଏ। ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ଅତ୍ୟଧିକ କ୍ଲାନ୍ତି ଅନୁଭବ କରିବା, ବାରମ୍ଭାର ଜ୍ୱର ହେବା, ହଠାତ୍ ଓଜନ କମିଯିବା, ଗଣ୍ଠି ଅବା ହାଡ଼ରେ ଅତ୍ୟଧିକ ବିନ୍ଧା ଏବଂ ଶରୀରର ଯେକୌଣସି ସ୍ଥାନରୁ ସହଜରେ ରକ୍ତସ୍ରାବ ହେବା ଆଦି ଅନ୍ତର୍ଭୁକ୍ତ। ସମୟୋପଯୋଗୀ ଚିହ୍ନଟ ଦ୍ୱାରା ଏହାର ସଫଳ ଚିକିତ୍ସା କରାଯିବା ସମ୍ଭବ ହୋଇଥାଏ। କର୍କଟ ରୋଗର ଚିକିତ୍ସା ପ୍ରାୟତଃ ବ୍ୟୟବହୁଳ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପ୍ରବର୍ତ୍ତନ କରିଛନ୍ତି। ଏହି ବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି, ଫଳରେ ରକ୍ତ କର୍କଟ ରୋଗ ପାଇଁ ଦୀର୍ଘଦିନ ଧରି ଔଷଧ ସେବନ ଏବଂ ପରୀକ୍ଷାଜନିତ ଖର୍ଚ୍ଚ ଅନେକାଂଶରେ ଲାଘବ ହୋଇପାରିଛି। ଚଳିତ ଆର୍ଥିକ ବର୍ଷଠାରୁ କର୍କଟ ସମେତ କେତେକ ବିରଳ ଏବଂ ବଂଶାନୁକ୍ରମିକ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା 36ଟି ଜୀବନ ରକ୍ଷାକାରୀ ମହଙ୍ଗା ଔଷଧ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏଥିସହ ଅନ୍ୟ 6ଟି ପ୍ରମୁଖ ଜୀବନ ରକ୍ଷାକାରୀ ଔଷଧ ଉପରେ ସୀମା ଶୁଳ୍କକୁ 5% ହ୍ରାସ କରାଯାଇପାରିଛି। କର୍କଟ ରୋଗୀଙ୍କୁ ସହଜ ଭାବରେ କେମୋଥେରାପି ତଥା ଅନ୍ୟ ଛୋଟମୋଟ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟ ନେଇ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନ କରୁଛନ୍ତି। ଆସନ୍ତା 3 ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ଆର୍ଥିକ ବର୍ଷ ମଧ୍ୟରେ ଦେଶବ୍ୟାପୀ 297ଟି ଅତିରିକ୍ତ ଜିଲ୍ଲା ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ରୋଗୀଙ୍କ ପାଇଁ ସ୍ଥାନୀୟ ସ୍ତରରେ ଚିକିତ୍ସାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ଅଣସଂକ୍ରାମକ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ଦେଶବ୍ୟାପୀ 770ଟି ଜିଲ୍ଲାସ୍ତରୀୟ କ୍ଲିନିକ୍ ଏବଂ 6410ରୁ ଅଧିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ କ୍ଲିନିକ୍ ପ୍ରତିଷ୍ଠା କରାଯାଇଛି। ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଅଭିଯାନ ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ସରକାର 5 ଲକ୍ଷରୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଦେଶର 27ଟି ପ୍ରମୁଖ ଆଞ୍ଚଳିକ କର୍କଟ କେନ୍ଦ୍ର ମାଧ୍ୟମରେ ଏହି ସୁବିଧା ପ୍ରଦାନ କରାଯାଉଛି। ଆଇଆଇଟି ମୁମ୍ବାଇ ଏବଂ ଟାଟା ମେମୋରିଆଲ ସେଣ୍ଟର ମିଳିତ ସହଯୋଗରେ ଦେଶରେ ପ୍ରଥମ ସ୍ୱଦେଶୀ କାର୍ ଟି ସେଲ୍ ଥେରାପି ବ୍ୟବସ୍ଥା ବିକଶିତ କରାଯାଇଛି। ଏହା ଉପଯୋଗ ମାଧ୍ୟମରେ କମ୍ ଖର୍ଚ୍ଚରେ ରକ୍ତ କର୍କଟ ଏବଂ ଲିମ୍ଫୋମା ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି। ସଚେତନ ଏବଂ ସମୟୋପଯୋଗୀ ଚିକିତ୍ସା ଦ୍ୱାରା ଏହି ରୋଗର ସଫଳ ଚିକିତ୍ସା ସମ୍ଭବ ହୋଇପାରିବ। ସ୍ୱେଚ୍ଛାକୃତ ରକ୍ତଦାନ ପୀଡ଼ିତଙ୍କୁ ଅଧିକ ସହଯୋଗ ପ୍ରଦାନ କରିପାରିବ। ଧୂମପାନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଆଦିରୁ ଦୂରେଇ ରହିଲେ କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ। ରୋଗୀଙ୍କୁ ସହାନୁଭୂତି ପ୍ରଦର୍ଶନ ସହ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆସନ୍ତୁ ଅନନ୍ୟତାରେ ଏକତା ବାର୍ତ୍ତାକୁ ସମର୍ଥନ ମାଧ୍ୟମରେ ରକ୍ତ କର୍କଟ ମୁକ୍ତ ଏକ ସୁସ୍ଥ ସମାଜ ଗଠନ ଦିଗରେ ମିଳିମିଶି କାର୍ଯ୍ୟ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଅନନ୍ୟତାରେ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ନମସ୍କାର ବର୍ତ୍ତମାନ ମୁଖ୍ୟ ସମ୍ଭାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ମନୋରଞ୍ଜନ ମାଝୀ ଆଜି ଲୋକସେବା ଭବନଠାରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲାର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ରଥ ଚାରମାଳ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ତାଳକାଠ ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳକାଠ ଆସି ପହଞ୍ଚିଛି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ ଗୁଜରାଟର ଗାନ୍ଧୀନଗରଠାରେ ଆଜି 340 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଲେ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ପାଇଁ ସରକାର ପ୍ରତିବଦ୍ଧ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ ମେ 31 ତାରିଖ ପର୍ଯ୍ୟନ୍ତ ତିନିଦିନିଆ କର୍ଣ୍ଣାଟକ ଗୋଆ ଏବଂ କେରଳ ଗସ୍ତରେ ଯିବେ ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା ଏବଂ ରାଜ୍ୟରେ

ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ସିକନ୍ଦର ଆଲାମ କଥାଚିତ୍ର କୁଳ ଚନ୍ଦ୍ରମା

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଦେଶାନ୍ତର କରାଯିବା ନେଇ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଦୋହରାଇଛନ୍ତି। ଆଜି ତାଙ୍କ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ 340 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ସୀମା ସୁରକ୍ଷା ବଳକୁ ଗୋଟିଏ ସପ୍ତାହ ମଧ୍ୟରେ 600 ହେକ୍ଟର ଜମି ଯୋଗାଇ ଦେଇଥିବାରୁ ଶ୍ରୀ ଶାହା ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶଂସା କରିଛନ୍ତି।
2: देश के बाहर निकालना ये हमारी सरकार का संकल्प है और इसके लिए नरेंद्र मोदी जी ने एक डेमोग्राफी चेंज कमीशन कमिटी बनाने का निर्णय किया है। ये हाई पावर कमिटी देश भर में जनसंख्यिकी का जो कृत्रिम बदलाव हुआ है उसके कारणों और उपायों की भी चिंता करेगी और इसके लिए कोई कानून बनाने की जरूरत है तो इसकी भी चिंता करेगी।
1: ବୀର ସବରକରଙ୍କ ଜନ୍ମଦିନ ଅବସରରେ ଶ୍ରୀ ଶାହା ସବରକରଙ୍କ ଦେଶ ପାଇଁ ଅବଦାନର ସ୍କୃତିଚାରଣ କରିଛନ୍ତି। ଭାରତ ମାତା ପାଇଁ ଶ୍ରୀ ସବରକର ଜୀବନବ୍ୟାପୀ ତ୍ୟାଗ କରିବା ସହିତ ବଳିଦାନ ଦେଇଥିଲେ ବୋଲି ଶ୍ରୀ ଶାହା କହିଛନ୍ତି। ତିନିଦିନିଆ ଗସ୍ତରେ ଗୁଜରାଟ ଯାଇଥିବା ଶ୍ରୀ ଶାହା ଆଜି ତାଙ୍କ ଗସ୍ତର ପ୍ରଥମ ଦିନରେ

କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ବିକଶିତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦସ୍ଥିତ ଭୀମଜିପୁରା ନିକଟରେ କେତେଗୁଡ଼ିଏ ପ୍ରକଳ୍ପକୁ ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12ଟି ରାଜ୍ୟକୁ 10,000 କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ସେ ରାଜ୍ୟଗୁଡ଼ିକ ହେଉଛି ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳମ୍, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ। ଏହି ଅବସରରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 4,95,00,000 ଆବାସ ନିର୍ମାଣ ପାଇଁ ନିଷ୍ପଭି ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ 3,91,00,000 ଆବାସ ପୂର୍ବରୁ ଅନୁମୋଦିତ ହୋଇସାରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଦେଶର ଗରିବ ଲୋକଙ୍କୁ ଆବାସ ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଅନୁମୋଦିତ ଆବାସ ମଧ୍ୟରୁ ଇତିମଧ୍ୟରେ 3 କୋଟିରୁ ଅଧିକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଗ୍ରାମବାସୀଙ୍କ ଜୀବନ ଧାରଣର ମାନ ଉନ୍ନତି କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 3 ଦିନିଆ କର୍ଣ୍ଣାଟକ, ଗୋଆ ଏବଂ କେରଳ ଗସ୍ତରେ ଯିବେ। କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଦାଭାଙ୍ଗେ ସ୍ଥିତ ବିଡିଟି କଲେଜ ଅଫ୍ ଇଞ୍ଜିନିୟରିଂର ହୀରକ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବେ। ଶ୍ରୀ ରାଧାକ୍ରିଷ୍ଣନ ଶନିବାର ଦିନ ପଣଜୀଠାରେ ଗୋଆ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ସହ ସିଏସ୍ଆଇଆର୍ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆସନ୍ତା 31 ତାରିଖ ରବିବାର ଦିନ ବେଲେଥାଙ୍ଗଡ଼ିଠାରେ ସିରି ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ କରିବା ସହ କର୍ଣ୍ଣାଟକ ଶ୍ରୀକ୍ଷେତ୍ର ଧର୍ମସ୍ଥଳ ମଞ୍ଜୁନାଥ ସ୍ୱାମୀ ମନ୍ଦିର ଗସ୍ତ କରିବେ। ସେହିଦିନ କେରଳମ୍ର କୋଟାୟମ୍ସ୍ଥିତ ଦୀପିକା ମାଲୟାଲମ୍ ଦୈନିକ ସମ୍ଭାଦପତ୍ରର 140ତମ ପ୍ରତିଷ୍ଠା ଦିବସ ସମାରୋହକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବା ଲକ୍ଷ୍ୟ ନେଇ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ନୂଆଦିଲ୍ଲୀରେ ଆଜି ଏଆଇ ପାଠ୍ୟକ୍ରମ ଟାସ୍କଫୋର୍ସ ସହିତ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ସହଯୋଗକୁ ସୁଦୃଢ଼ କରିବା ସହିତ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଆବଶ୍ୟକତା ପାଇଁ କୃତ୍ରିମ ବୁଦ୍ଧିମତା ଶିକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି, ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାରି ରହିଥିବା ସ୍ନାତକ କମ୍ପ୍ୟୁଟର ସାଇନ୍ସ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମର ଭିଭିଭୂମି ନେଇ ଟାସ୍କଫୋର୍ସ ସମୀକ୍ଷା କରିଛି। ଶିଳ୍ପ ବିଶେଷଜ୍ଞ ଏବଂ ସଫ୍ଟୱେୟାର ଆଣ୍ଡ ସର୍ଭିସେସ୍ କମ୍ପାନୀଗୁଡ଼ିକର ଜାତୀୟ ସଂଗଠନ ନାସ୍କମ୍ର ମିଳିତ ସହଭାଗିତାରେ ଏହି ସମୀକ୍ଷା କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କ ସଚିବଙ୍କୁ ଲୋକଭବନରେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ର ସରକାରୀ ଭାବେ ସଚିବ ଗ୍ରହଣ କରିଥିବା ଶ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କୁ ନିମନ୍ତ୍ରଣ କରିବା ପାଇଁ ସିଦ୍ଧରମେୟା ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା କହିଛନ୍ତି। ସେ କହିଛନ୍ତି 136 ଜଣ ବିଧାୟକଙ୍କ ସମର୍ଥନ ସହିତ ତାଙ୍କ ସରକାରଙ୍କ ପାଖରେ ବହୁମତ ରହିଛି। ଦଳର ହାଇକମାଣ୍ଡ ମଧ୍ୟ ତାଙ୍କୁ ରାଜ୍ୟସଭାକୁ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ, ସେ ତାହାକୁ ବିନମ୍ରତା ସହିତ ଗ୍ରହଣ କରିନାହାନ୍ତି। ଜାତୀୟ ରାଜନୀତିରେ ତାଙ୍କର ରୁଚି ନଥିବାରୁ ସେ ରାଜ୍ୟବାସୀଙ୍କ ପାଇଁ ତାଙ୍କର କାର୍ଯ୍ୟ ପୂର୍ବଭଳି ଜାରି ରଖିବେ ବୋଲି କହିଛନ୍ତି। 2023 ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜୟ ହାସଲ କଲାପରେ ସିଦ୍ଧରମେୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବରୁ 2013-2018 ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ। ଦୁଇଥରରେ 8 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ସେ ରାଜ୍ୟର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। କର୍ଣ୍ଣାଟକ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର 2023 ମସିହା ବିଧାନସଭା ନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡେରିଡେସ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ସାଇପ୍ରସ୍ଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଷ୍ଣନା କରିବା ସହ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି କହିଛନ୍ତି। ସାଇପ୍ରସ୍ଠାରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ବୈଦେଶିକ ଗଣଙ୍କ ସହ ଏକ ଅନୌପଚାରିକ ବୈଠକରେ ଫଳପ୍ରଦ ଆଲୋଚନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ

0: ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଆଇ ଚିହ୍ନଟ କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ହରିୟାଣା, ଚଣ୍ଡିଗଡ଼, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଆଦି 9 ରାଜ୍ୟର ଜାତୀୟ ରାଜପଥ ଏଥିରେ ଅନ୍ତର୍ଭୁକ୍ତ। ଏହି ରାଜପଥଗୁଡ଼ିକର ଭବିଷ୍ୟତ ଭିଭିଭୂମି ବିକାଶ ପାଇଁ ପୁଞ୍ଜି ସଂଗ୍ରହ କରିବା ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋହାହନ ପ୍ରଦାନ କରିବା ଓ ଜାତୀୟ ରାଜପଥର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଅନ୍ୟତମ ଉଦ୍ଦେଶ୍ୟ। ମନ୍ତ୍ରଣାଳୟ କହିଛି ଟୋଲ୍ ଅପରେଟ୍ ଟ୍ରାନ୍ସଫର ଟିଓଟି ଏବଂ ଭିଭିଭୂମି ନିବେଶ ଟ୍ରଷ୍ଟ ଅଧୀନରେ ସ୍ୱଚ୍ଛ ଓ ବ୍ୟବସ୍ଥିତ ମାଧ୍ୟମରେ ଏହି ପ୍ରକ୍ରିୟାକୁ ପରିଚାଳନା କରାଯିବ। ଦେଶବ୍ୟାପୀ ସଡ଼କ ଯୋଗାଯୋଗକୁ ଅଧିକ ସଶକ୍ତ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଉପଯୋଗକୁ ଲକ୍ଷ୍ୟ ରଖି ଏନ୍ଏଚ୍ଆଇ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ତାଙ୍କର ତିନିଦିନିଆ ମେଘାଳୟ ଗସ୍ତ ସମୟରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ସିଲଂରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିଭିଭୂମି ବିକାଶ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଶନିବାର ଦିନ ଶ୍ରୀ ମାଣ୍ଡବ୍ୟ ମୁଖ୍ୟମନ୍ତ୍ରୀ କନୁରାଡ କେ ସାଙ୍ଗମାଙ୍କ ସହିତ ପ୍ରାୟ 37 କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଭାରତ ଇଂଲଣ୍ଡ ମଧ୍ୟରେ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଇଂଲଣ୍ଡ ଚେମ୍ସପୋର୍ଟଠାରେ ଆଜି ଭାରତୀୟ ସମୟ ରାତି 11:00 ପ୍ରଥମ ମ୍ୟାଚ୍ ଖେଳାଯିବ। ଆଗାମୀ ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ 2026 ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳର ଏହା ଶେଷ ଦ୍ୱିପାକ୍ଷିକ ସିରିଜ୍। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଆଇସିସି ମହିଳା ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ରେ ତୃତୀୟ ସ୍ଥାନରେ ରହିଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଆଜି ଚେମ୍ସପୋର୍ଟଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ଭାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଢେଙ୍କାନାଳ ଜିଲ୍ଲାରେ ଉତ୍ପାଦିତ ଆମ୍ରପଲ୍ଲୀ ଆମ୍ବର ଗୁଣ ଓ ସ୍ୱାଦକୁ ନେଇ ଏହାର ଚାହିଦା ବଢ଼ିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଚଳିତ ମାସ 21 ତାରିଖ ସୁଦ୍ଧା 12 ଟନ୍ ଆମ୍ବ ଗ୍ରୀସ୍କୁ ରପ୍ତାନୀ ହୋଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ସପ୍ତଶଯ୍ୟା ଆଗ୍ରା ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ ଓ ଜର୍ମାନୀକୁ 96 କ୍ୱିଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ପଠାଯାଇଥିଲା। ଏହି ଆମ୍ବ ରପ୍ତାନୀରେ ମହିଳା ଚାଷୀଙ୍କ ଅବଦାନ ରହିଛି। ଜିଲ୍ଲାର ଭଅଁରୀନାଳି, ଲମ୍ବୋଦରପୁର, ବିମ୍ବୋଳ ଓ ଗୋବିନ୍ଦ ପ୍ରସାଦ ଅଞ୍ଚଳରେ ଚାଷୀମାନେ ଆମ୍ରପଲ୍ଲୀ ଆମ୍ବ ଉତ୍ପାଦନ କରୁଛନ୍ତି। ଏ ସମ୍ପର୍କରେ ସହକାରୀ କୃଷି ଯନ୍ତ୍ରୀ ଓ ନୋଡାଲ ଅଧିକାରୀ ଆଶୁତୋଷ ବେହେରା କହିଛନ୍ତି,
3: ଢେଙ୍କାନାଳ କ୍ଲାଇମେଟ କଣ୍ଡିସନ ଦୃଷ୍ଟିରୁ ଏମିତି ଗୋଟେ ମାଇକ୍ରୋ କ୍ଲାଇମେଟ ହୋଇଛି, ଆମ୍ବର ସାଇଜ ହେଉ ବା ତାର ସ୍ୱାଦ ହେଉ ବହୁତ ୟୁନିକ, ଯୋଉଟାକି ଖାଲି ଆମ ଓଡ଼ିଶାରେ ନୁହଁ ଭାରତରେ ନୁହଁ ବର୍ତ୍ତମାନ ଏଇ ଢେଙ୍କାନାଳ ଆମ୍ବ ବିଶ୍ୱ ଦରବାରରେ ସୁପରିଚିତ ହୋଇଯାଇଛି ବିଗତ କେଇ ବର୍ଷ ଭିତରେ। ଆମେ ଯଦି ଦେଖିବା ବିଗତ ବର୍ଷରେ ଆମ୍ବ ଆମର ଏଠୁ ରପ୍ତାନୀ କରାଯାଇଥିଲା ପ୍ରାୟ 150 ରୁ 180 ମେଟ୍ରିକ୍ ଟନ୍ ବିଭିନ୍ନ ଦେଶକୁ ରପ୍ତାନୀ, 7 ରୁ 8 କଣ୍ଟ୍ରିକୁ ଆମର ରପ୍ତାନୀ କରାଯାଇଥିଲା। ଏହି ବର୍ଷ ବି ଆମର ରପ୍ତାନୀ ଆରମ୍ଭ ହୋଇଯାଇଛି, ଯଦିଓ ଆମର ମିଡିଲ୍ ଇଷ୍ଟ କଣ୍ଟ୍ରିକୁ ଆମେ ଟିକେ ରପ୍ତାନୀ କମିଯାଇଛି, ଫିର୍ ବି ଆମର ୟୁରୋପିଆନ କଣ୍ଟ୍ରିଜ୍ ଯେଉଁଟା ଅଛି ଲଣ୍ଡନ ହେଉ, ଇଟାଲି ହେଉ, ଆୟାରଲାଣ୍ଡ ହେଉ, ଗ୍ରୀସ୍ ହେଉ କିମ୍ବା ଦୁବାଇ ହେଉ, ଆମେ ପ୍ରାୟ ଏପର୍ଯ୍ୟନ୍ତ ଏଇ ମେ ମାସରେ ଆଜି ପର୍ଯ୍ୟନ୍ତ ପ୍ରାୟ 30 ମେଟ୍ରିକ୍ ଟନ୍ ଅଧିକା ଆମେ କେବଳ ଆମ୍ବର।

ଫଲି ଆମ୍ବ ଆମେ ରପ୍ତାନୀ କରିସାରିଛେ। ଯେଉଁ ରପ୍ତାନୀଟା ବି ଆମର କରାହେଇଛି, ଆମର ଏଇ ଯେଉଁ ସବୁ ଏୟାର କାର୍ଗୋରେ ହେଇଛି, ଆମର ଭୁବନେଶ୍ୱରରୁ କିଛି ଯାଇଛି, ଆଉ ଆମର ବାଇ ରୋଡ୍ ଯାଏ ଆମର ରେଫ୍ରିଜରେଟେଡ୍ ଭ୍ୟାନ୍ରେ କୋଲକାତା ଏୟାରପୋର୍ଟ। ଯେଉଁ ୱିମେନ୍ ମାନଙ୍କର ଇନଭଲ୍ଭମେଣ୍ଟ, ଆମର ଏଠି ବି ଫାର୍ମର୍ସ ପ୍ରଡ୍ୟୁସ୍ ଅର୍ଗାନାଇଜେସନ୍ ଅଛି, ଯେଉଁଟା ବି ଏକ୍ସକ୍ଲୁସିଭ୍ଲି ହ୍ୟାଣ୍ଡେଲ୍ ବାଇ ଦ ୱିମେନ୍ ଫାର୍ମର୍ସ ଅଲ୍ସୋ, ଆଉ ଅଲଗା ବି ଯେଉଁ ଲିଡିଂ ଫାର୍ମର୍ସ ପ୍ରଡ୍ୟୁସର୍ ଅର୍ଗାନାଇଜେସନ୍ ମାନେ ଅଛନ୍ତି, ଯେଉଁ ଚାଷୀମାନଙ୍କର ରେଜିଷ୍ଟର୍ଡ ସଂଗଠନ ଅଛି, ତାଙ୍କ ମାଧ୍ୟମରେ ଆମେ

0: ଫିଡିଂ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ମାନେ ଅଛନ୍ତି, ଯୋଉ ଚାଷୀମାନଙ୍କର ରେଜିଷ୍ଟର୍ଡ ସଂଗଠନ ଅଛି, ତାଙ୍କ ମାଧ୍ୟମରେ ଆମେ ଏଇ ରପ୍ତାନୀ କାରବାରଟି କରାଯାଉଛି। କେବଳ ବାହାରକୁ ନୁହଁ, ଆମର ବି ଆମେ ଦେଖିବା ଓଡ଼ିଶା ବାହାରକୁ ଦେଶ ଭିତରେ ବି ବହୁତ ସାରା ରପ୍ତାନୀ କରାଯାଇଛି। ଆମେ ଯଦି ଦେଖିବା ଏପର୍ଯ୍ୟନ୍ତ ଆମର ଯୋଉ ଏକ୍ସପୋର୍ଟଟା ହେଲା 30 ମେଟ୍ରିକ ଟନ୍ ତ ହେଇଛି, ଆଗାମୀରେ ଆମେ ପ୍ରାୟ 100 ମେଟ୍ରିକ ଟନ୍ ଆମେ କରିବାକୁ ଲକ୍ଷ୍ୟ ରଖିଛୁ। ଜୁନ 15 ସୁଦ୍ଧା 100 ମେଟ୍ରିକ ଟନ୍ ଆମର ହେଇଯିବ।
1: ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପିଏମ୍ ଜନମନ ଯୋଜନାରେ ବିଦ୍ୟୁତ୍ ଯୋଗାଣ, ରାସ୍ତା ଓ ପୋଲ ନିର୍ମାଣ ଏବଂ ଉଠା ଜଳସେଚନ ଆଦି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାରେ ବୀରବୈଷ୍ଣବ ପଟ୍ଟନାୟକଙ୍କ 113ତମ ବାର୍ଷିକୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କ ପ୍ରତିମୂର୍ତ୍ତି ଉନ୍କୋଚନ କରିଥିଲେ। ଜିଲ୍ଲାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ 966 ଜଣ ହିତାଧିକାରୀଙ୍କୁ 5,17,13,800 ଟଙ୍କା ପ୍ରଦାନ କରିବା ସହ 350 ଜଣଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଦ୍ୱାରା ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଏବଂ କୌଣସି ପ୍ରକାର ଦାବି ଓ ଅସମ୍ମତିର ସମାଧାନ ପାଇଁ ଜୁଲାଇ 5 ରୁ ଅଗଷ୍ଟ 4 ତାରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯାଇ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ସେପ୍ଟେମ୍ବର 6 ପ୍ରକାଶ ପାଇବ। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମେଧାବୀ ସମ୍ଭର୍ଦ୍ଧନା ଉତ୍ସବରେ 77 ଜଣ ମେଧାବୀ ଛାତ୍ରଛାତ୍ରୀ ଓ 21 ଜଣ କ୍ରୀଡ଼ାବିତ୍ଙ୍କୁ ସମ୍ଭର୍ଦ୍ଧନା ଦିଆଯାଇଛି। ଉତ୍ସବରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ଢେଙ୍କାନାଳ ମେରାମଣ୍ଡଳୀର ଅନ୍ତର୍ଜାତୀୟ ମହିଳା ପର୍ବତାରୋହିଣୀ ବିଭାରାଣୀ ପାତ୍ରଙ୍କୁ ପ୍ରୋଜେକ୍ଟ ପଏଣ୍ଟ ଓ ମାଇ ଭାରତ ତରଫରୁ ନୂଆଦିଲ୍ଲୀସ୍ଥିତ ବିଶ୍ୱ ଯୁବ କେନ୍ଦ୍ରରେ ଚଳିତ ମାସ 11 ତାରିଖରେ ଜାତୀୟ ଯୁବ ସମ୍ମାନରେ ସମ୍ମାନିତ କରାଯାଇଛି। ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ 3 ଜଣ ଛାତ୍ରଛାତ୍ରୀଙ୍କୁ ଜାତୀୟ ସେବା ଯୋଜନା ପକ୍ଷରୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ 2026 ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
7: ଓହୋ ମା, ତମର ପ୍ରତି କଥାରେ ଟେନସନ।
6: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
7: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
6: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
7: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
9: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
10: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
9: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
10: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
9: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
10: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
9: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
10: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
9: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ଖରା ଲାଗି ରହିଛି, ଗୁଳୁଗୁଳି ବି ଲାଗି ରହିଛି, କିନ୍ତୁ ପାଗଟା ବଦଳିବ ମତେ କାହିଁ ତ ଲାଗୁଛି ଏଇ ଦିନ କେଇଟାରେ ସବୁ।
1: ନବଘନ ଭାଇ ଜୁହାରେ ଜୁହାରେ, ମୁଁ ଜେମା ବାପା ଏଇଠି ବସିଛି।
0: ତୁମେ ବଇଛ?
1: ହଁ।
0: ଜୁହାରେ ଜୁହାରେ କେତେବେଳୁ ଆଇଲ?
1: କେତେବେଳୁ ଆସିକି ବସିଛି ଆଉ।
0: ହଁ,
1: ଏଇ ବା ଫ୍ୟାନ ଦେଇ ଦେଇକି ଟିକେ ବସିଛି, ଗୁଳୁଗୁଳି ହଉଛି ଭାଇ ଭାରି।
0: ହଁ,
1: ଗ୍ଲୁକୋଜ ପାଣି ଟିକେ କରିକି ପିଉଛି ଆଉ। ଅସୁଜ କଣ ବା?
0: ଏଇଟା ନିଶ୍ଚିତ ଭାବରେ ନାତୁଣୀର ଯୋଉ ଗ୍ଲୁକୋଜ ଡବାରୁ ନେଇକି ଆଇଥବ।
1: ଘରେ ଥିଲା, ଦେହଟା ଟିକେ ଭଲ ଲାଗିଲାନି, ସେଇଥିପାଇଁ ବୋହୁ କହିଲା, ବୋହୁ ତମେ ପାଣି ଟିକେ ପିଇ ଦବ ବୈଠକ ଘରେ, କରିକି ଦେଇଥିଲା ହେଇ ଧରିକି ଆସିଛି ଜଗରେ।
0: ହଁ ଯେ ମୋର ଗୋଟାଏ ଜିନିଷ ବୁଝିବାର ଅଛି।
1: କଣ ବୁଝିବ?
0: ନାଇଁ ଖାଲି ଲୋକ ଦେଖିବା ପାଇଁ ଏମିତି ବୋତଲ ଧରିକି ବୁଲୁଛ ନା ନାଇଁ? ବ୍ୟବସ୍ଥା ସବୁବେଳେ ଘରେ ରହୁଛି,
1: ସବୁବେଳେ ଘରେ ରହୁଛି ORS, ଗ୍ଲୁକୋଜ, ଦହି, ଖରାଦିନ, ଦେହ କେମିତି ସୁସ୍ଥ ରହିବ ସେ କଥା ଆମେମାନେ ଚିନ୍ତା କରିବା ନା ନାହିଁ କୁହ।
0: ଠିକ କଥା କହିଲ ଯେ ମା ବାପା,
1: ପଖାଳ ଦିଓଟି ଖାଉଛି,
0: ORS
1: ପିଉଛି, ଗ୍ଲୁକୋଜ ପାଣି ପିଉଛି, ଦହି ପାଣି ପିଉଛି, ଯେତେବେଳେ ପଦାକୁ ଯାଉଛି ପାଦରେ ଜୋତା, ମୁଣ୍ଡରେ ଛତା, ଦେହରେ ସୂତା କପଡ଼ା, ଆଖିରେ କଳା ଚଷମା, ହାତରେ ପାଣି ବୋତଲ ନେଇକି ବାହାରକୁ ଯାଉଛି, କେତେବେଳେ ପଚାରୁନ?
0: କେତେବେଳେ କଣ, ଏ ବୟସରେ ବି କଳା ଚଷମା ପିନ୍ଧୁଛ?
1: ନ ପିନ୍ଧିଲେ ହଇରାଣ ହରକତ ହବନି ତୁମେ, ପୁଣି ଇସି କିସି ହେଇଯିବ, ନେଇକି ଯିବ ଡାକ୍ତର ପାଖକୁ। ଦେଖୁନ, ରେଡିଓରେ ସବୁବେଳେ କହୁଛି, ଯଦି କାମ ଅଛି ତାହେଲେ ପଦାକୁ ଯାଅ, ଯଦି କାମ ନାହିଁ ଘରେ ବସ, ଦଶଟା ପରେ ବାହାରକୁ ଯାଅନି।
0: ଠିକ କଥା ଶ୍ରୋତା ବନ୍ଧୁ, ଏଇଟା ଆମେ ସମସ୍ତେ ଜାଣି ରଖିବା ଦରକାର। ଏଇ ଯୋଉ ସମୟଟା ଗୁଳୁଗୁଳି ହଉଛି, ଇଏ ଦେହରୁ ଜଳୀୟ ଅଂଶ କମେଇ
1: ଦଉଛି।
0: ଦେହରେ ଜଳୀୟ ଅଂଶ ବଜାୟ ରହିଲେ ଆମେ ସୁସ୍ଥ ରହିବା, ନହେଲେ ତ ହେଇଯିବ ଦେହ ବିଗିଡ଼ି।
1: ଆମର ଯୋଉ ବୟସ, ଆମେ ଯଦି ଖରାରେ ପଦାକୁ ବାହାରିବା, ପୁଅ ଝିଅ ହଇରାଣ ହରକତ ହେବେନି? ଆଉ
0: କଣ
1: ଠକ ଠକ ହେଇଯିବି କେତେବେଳେ?
0: ଓ ତେମେ ତ ଗଲା ସବୁବେଳେ ସେଇ ଯୋଉ କଥା ଗୁଡାକ କୁହ ଜେମା ବାପା, କିନ୍ତୁ ମୁଁ ଆଉ ଗୋଟାଏ ଜାଗାରେ ଥିଲି।
1: କୋଉ ଜାଗାରେ?
0: ପାଗଟା ଜାଣିକି ଅନୁକୂଳ ହଉଛି ଆଉ,
1: ଇଏ ତ ଗୁଳୁଗୁଳି ହଉଛି, ଆମ୍ବ ପଣସ ପାଚୁଛି, ଆଉ ଭାରି ଗୁଳୁଗୁଳି ହଉଛି ଆଉ।
0: ମୁଁ ତ ସେଇଥି ଲାଗି କହିଲି,
1: ଗୁଳୁଗୁଳି ହେଲେ ବର୍ଷା ହବ, ବର୍ଷା ହେଲେ ଜମି ପାଗ ହବ, ଚାଷବାସ ହବ।
0: ଏଇଠି ତ କଥାଟା ଟିକେ ଅଡୁଆ ହେଇଗଲା ଆଉ।
1: କଣ ଅଡୁଆ ହେଲା?
0: ଆଉ ଏଇ ଯୋଉ ପାଗଟା ବର୍ତ୍ତମାନ ଲାଗି ରହିଛି, ପ୍ରଥମ କଥା ହଉଛି କଣ, ଆମେ ଚାଷୀ ବନ୍ଦୀ ଲୋକ, ବିଲ ଜାଣିକି ବହୁତ ଜାଗାରେ ଚାଷବାସ ହେଇଗଲାଣି, ଜମିଟା ପାଗ ହଉଛି, ପାଗ ହଉଛି। ଦ୍ୱିତୀୟ କଥା, ଏଇ ଯୋଉ ଗୁଳୁଗୁଳି ହବା ଦ୍ୱାରା
1: ଆମ୍ବ ପଣସ ପାଚୁଛି, ବିକ୍ରି ବଟା ହଉଛି, ଚାଷୀ ଭାଇ ବା ଆମର ଲାଭ ପାଉଛି, ଭାରି ଖୁସି ଲାଗୁଛି,
0: ପ୍ରକୃତିର ନିୟମ।
1: ହଁ,
0: ତୃତୀୟ ତଥା ଗୁରୁତ୍ୱପୂର୍ଣ୍ଣ
1: କୋଉ କଥା କହିଲ?
0: ମୌସୁମୀ ଆସିବାର ବେଳ ପାଖେଇ ଆସୁଛି,
1: ଏଇ ସମୟରେ ତ ଆସିବ ଆଉ।
0: ଏଇ ସମୟରେ ମାନେ ଏପଟେ ଗୁଳୁଗୁଳି ହଉଛି, ସେପଟେ ଯେମିତି ବର୍ଷା ଆସିବାଟା
1: ସୂଚନା ମିଳୁଛି,
0: ସୂଚନା ମିଳୁଛି, ବଢିଆ କଥା। କିନ୍ତୁ ତା ଭିତରେ ଦେହ ପାକୁ ଜଗିବାର ଅଛି,
1: ଦରକାର ନଥିଲେ ପଦାକୁ ଯିବାନି,
0: ନାଇଁ
1: ବିଲ ସକାଳୁ ସକାଳୁ ଯିବା, ଉପର ବେଳା
0: ଯିବା,
1: ଯେତେବେଳେ ଯାଉଛନ୍ତି ବାସି ତୋରାଣି ପାଣି ପିଇକି ଯିବା, ଯଦି ଦେହ କିଛି ଇସିତିସି ଲାଗିଲା ଡାକ୍ତରଙ୍କ ପରାମର୍ଶ କରିବା, ଔଷଧ ଖାଇବା, ଘରେ ରହିବା ଆଉ।
0: ନାଇଁ ଡାକ୍ତରଖାନା ତ ଅଛି ଆଉ।
1: ତା ମାନେ କଣ ଆମେ ଏମିତି ଖରାବେଳେ ବୁଲିବା?
0: କିନ୍ତୁ ମୋର ଗୋଟାଏ ଜିନିଷ ବୁଝିବାର ଥିଲା।
1: କୋଉ କଥା?
0: ନାଇଁ ଆମର ଯେତେବେଳେ ପିଲା ବୟସ ସେତେବେଳେ କଣ ଏମିତି ଅବସ୍ଥା ଥିଲା?
1: ଜମା ନୁହେଁ, ଗଛ କାଟିଲେ, ପକ୍କା ଜଙ୍ଗଲ କଲେ, କଳକାରଖାନା ବଢିଲା, ଗାଡି ବଢିଲା, ଧୂଆଁ ବଢିଲା, ଏସି
0: ଏଇ ଯୋଉ ମେସିନ ସବୁ ଲାଗୁଛି,
1: ଥଣ୍ଡା ଥଣ୍ଡା ଶୀତତାପ ନିୟନ୍ତ୍ରଣ କରୁଛନ୍ତି, ସିଏ ବଢିଲା, ଫ୍ରିଜ ରଖିଲେ, ଗରମ ଆମେ ସହିବାନି ତ କିଏ ସହିବ?
0: ନାଇଁ ନାଇଁ ନାଇଁ ନାଇଁ ନାଇଁ ଶ୍ରୋତା ବନ୍ଧୁ, ଇଏ ଜଳବାୟୁକୁ ଯଦି ସନ୍ତୁଳିତ ଅବସ୍ଥାରେ ରଖିବାକୁ ଆମେ ଚାହୁଁଛେ,
1: ଏଇ ଯୋଉ ବର୍ଷା ଦିନ ଆସୁଛି, ଯେତେ ସମ୍ଭବ ଗଛ ଲଗେଇକି ସବୁଜିମା ଭରିବା, ଆରସନକୁ ଯେମିତି ଇଏ କଥା ନଥିବ,
0: ନଥିବ
1: ଏସି ବ୍ୟବହାର କମ କରିବା,
0: ଏମିତି
1: ଗାଡି କମ ବ୍ୟବହାର କରିବା।
0: ଦେଖ ଦେଖ ଦେଖ ଦେଖ ତୁମେ କୁଆଡେ କୁଆଡେ ପଳେଇଲ, ମୋ କହିବାର କଥା ହଉଛି ଏତିକି ଯେ ଆମ ଜଳବାୟୁ ଯଦି ଠିକ ରହିଲା,
1: ଆମେ ଠିକ ରହିବା, ଆମ ଦେହ ପା ଠିକ ରହିବ, ଆମ ପରିବେଶ ଠିକ ରହିବ, ଆମ ପ୍ରକୃତି ଠିକ ରହିବ।
0: ଏବେ ତ ଏଇ ଯୋଉ ଠିକ ସମୟରେ ଯଦି ମୌସୁମୀ ଆସିଲା, ଭଲରେ ବର୍ଷା ହେଲା, ଆମର ଲାଭ ନା ନାହିଁ?
1: ନିଶ୍ଚିତ ଲାଭ ନା।
0: ଆଉ ଯଦି ମୌସୁମୀ ଲୁଚକାଳି ଖେଳିବ,
1: ଆମେ ହଇରାଣ ହବା, ଆମ ଚାଷବାସ ପୁଣି ପଛକୁ ପଳେଇବ,
0: ପଛକୁ ପଳେଇବ। ତମେ ଗଲା ଖାଲି ଅମଗୁଳିଆ କଥା।

0: ଏମିତି ମଙ୍ଗଳ ହବ ସେ ବ୍ୟବସ୍ଥା ଆମେମାନେ କରିବା।
1: ସଞ୍ଜ ଘଡ଼ି
0: ଓହୋ ବସି କଥା ହେଲା ବେଳକୁ ତମ ସାଙ୍ଗରେ ସବୁ ବିଗିଡି ଯାଉଛି।
1: ହଁ ଗଲା ମୋର ଦୋଷ ହେଇଗଲା ଆଉ।
0: ହଉ ବସିକି ଭଜନ ଟିକେ ଶୁଣିବା ତାପରେ କଥା ହବା ଆଉ।

0: ହିଁ କରାହଉଛି। ଦେଖନ୍ତୁ ଆମେ ଯେମିତି ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଯେଉଁ ଅଙ୍ଗୁରୁ ସେଓ ନାସପାତି ଯେମିତି ଠିକ୍ ଭାବରେ ଚାଷ କରାହେଇପାରୁଛି, ସେଠି ଯଦି ଆମର ଏ କ୍ରାନ୍ତୀୟ ଜଳବାୟୁର ଫସଲ ଆମ୍ବ କଦଳୀ ପଣସ ଆଦି ଫସଲକୁ ଆମେ ସେଠି ଚାଷ କରିପାରିବାନି। ଏମିତି ମଧ୍ୟ ଉପକୂଳ ଜିଲ୍ଲାରେ ଯେମିତି ଆମେ କେବଳ ଶୀତଦିନେ ବନ୍ଧାକୋବି ଫୁଲକୋବି ଗାଜର ଏସବୁ ଚାଷ କରୁଛେ, ଆମ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷ ସାରା ସେସବୁକୁ କରାଯାଇପାରୁଛି। ତେଣୁ ସବୁବେଳେ ଚାଷର ଆମର ଜଳବାୟୁ ଉପରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଆମେ ନିର୍ଭର କରିକି ରହିଆସିଛି ମୂଳରୁ। ଗୋଟେ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆମର ଯେଉଁ ଫସଲର ଅମଳ ପାଉଛି ବା ତା ଯେଉଁ ବୃଦ୍ଧି ହେଉଛି, ଆମେ ଯେଉଁ ଫସଲକୁ ଯେତିକି ସାର ଔଷଧ ଜଳସେଚନ ଦେଉଛେ ତାପରେ ଯଦି 50% ନିର୍ଭର କରୁଛି, ତେବେ କେବଳ ଜଳବାୟୁ ଉପରେ ହିଁ 50% ନିର୍ଭର କରୁଛି। ତେଣୁ ଏଇ ଯେଉଁ ଜଳବାୟୁର କେତେଟା ଉପାଦାନ ଯେଉଁ ରହୁଛି, ଯେମିତି ବାୟୁମଣ୍ଡଳର ଆର୍ଦ୍ରତା, ବୃଷ୍ଟିପାତ, ତାପମାତ୍ରା, ସୂର୍ଯ୍ୟକିରଣ, ବାୟୁଚଳନ, ଏସବୁର ପ୍ରତ୍ୟକ୍ଷ ପ୍ରଭାବ ରହୁଛି ଆମର ଚାଷବାସରେ। ଯେମିତିକି ପୁରା ହଳ କରିବାଠୁ ଆରମ୍ଭ କରିକି ଆମର ଫସଲ ଆଉ ଅମଳ ସାଇତା ଉପରେ ମଧ୍ୟ ଆଙ୍କର ପ୍ରଭାବ ପଡୁଛି। ତେଣୁ ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟେ ନିର୍ଦ୍ଦିଷ୍ଟ ଜଳବାୟୁ ସହ ଦୀର୍ଘ ଦିନ ଧରି ଖାପ ଖୁଆଇଲା ପରେ ଆମର ମଣିଷ ହେଉ କି ପଶୁପକ୍ଷୀ ହେଉ ବା ଫସଲ ହେଉ, ତାର ବୃଦ୍ଧି ଆଉ ବିକାଶ ଘଟୁଛି। କିନ୍ତୁ ସେ ଜଳବାୟୁରେ ଯଦି ହଠାତ୍ କୌଣସି ଉପାଦାନରେ ତାର ପରିବର୍ତ୍ତନ ଆସୁଛି, ଯେମିତି ଧର ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଆସୁଛି, ଯେମିତି କହିଲେ କି ବୃଷ୍ଟିପାତର ଅନିୟମିତତା ହେଉଛି, ଏସବୁ ହେଲା ବେଳକୁ ଆମର ତା ପାଖରେ ଖାପ ଖୁଆଇବା ସମ୍ଭବ ହେଉନି। ଦେଖନ୍ତୁ ଯୋଉ ଋତୁ ଚକ୍ର ଆମର ଥିଲା, ଗୋଟିଏ ଋତୁ ପରେ ଗୋଟିଏ ଋତୁ ଆସିବ, ସେସବୁ ଠିକ୍ ଭାବରେ ଆଉ ଜଣାପଡୁନି। ଶୀତର ପ୍ରକୋପ ଯେତିକି ହେବା କଥା ହେଉନି, ଶୀତ ଦିନ ଯେତିକି ଦିନ ପର୍ଯ୍ୟନ୍ତ ରହିବା କଥା ରହୁନି, ବର୍ଷା କେତେବେଳେ ଆରମ୍ଭ ହେଉଛି କେତେବେଳେ ଶେଷ ହେଉଛି ତାର ମଧ୍ୟ କିଛି ଠିକଣା ନାହିଁ। ତାପମାତ୍ରା କଥା ଦେଖନ୍ତୁ ଯୋଉ ଆଲୋଚନା କଲେ, କେବଳ ଓଡ଼ିଶା କେବଳ କାହିଁକି ଭାରତ କାହିଁକି ବିଶ୍ୱର ମଧ୍ୟ ତାପମାତ୍ରା ବଢ଼ିବାର ଲାଗିଲାଣି। ଦେଖାଯାଏ ଯେ 1906 ଠାରୁ 2006 ପର୍ଯ୍ୟନ୍ତ ଆମର ହାରାହାରି 0.74°C ଉତ୍ତାପ ବଢ଼ିସାରିଛି। ଏଟା ସିନା ମୁଁ ଗୋଟେ ହାରାହାରି ଭାବରେ କହିଲି, କିନ୍ତୁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅସ୍ୱାଭାବିକ ଭାବରେ ମଧ୍ୟ ତାପମାତ୍ରା ବଢ଼ିସାରିଛି। ଯେଉଁ ଆଣ୍ଟାର୍କଟିକା ମହାଦେଶ ରହିଛି ମେରୁ ଅଞ୍ଚଳରେ, ଏଇ 50 ବର୍ଷ ଭିତରେ ତାର 2°C ପର୍ଯ୍ୟନ୍ତ ଉତ୍ତାପ ବଢ଼ିସାରିଲାଣି। ଏବେ ବି ଦେଖନ୍ତୁ ଆମର ଯେଉଁ ଉପକୂଳ ଜିଲ୍ଲାମାନଙ୍କର ମଧ୍ୟ, ଯେମିତି ଆଗରୁ ପଶ୍ଚିମାଞ୍ଚଳରେ ଅଧିକ ତାପମାତ୍ରା ରହୁଥିଲା, ଏବେ ମଧ୍ୟ 40° କିମ୍ବା ତାଠୁ ଅଧିକ ତାପମାତ୍ରା ମଧ୍ୟ ଅନୁଭୂତ ହେଲାଣି। ତେଣୁ ଏହିସବୁ ପରିବର୍ତ୍ତନ ଆମେ ଲକ୍ଷ୍ୟ କରୁଛେ ଜଳବାୟୁ ବଦଳିଲା ପରେ।
1: ତେଣୁ ଅନେକ ପରିବର୍ତ୍ତନ ହେଉଛି, ଯେମିତି ମେରୁ ଅଞ୍ଚଳ କଥା କହିଲେ 2°C ଯେତେବେଳେ ବଢୁଛି, ମାନେ ସେ ଯେଉଁ ବରଫ ରହିଛି, ବରଫ ଆବୃତ ରହିଛି, ସେଠି ସବୁ ତରଳିବ, ତରଳିଲେ ନିଶ୍ଚିତ ଭାବରେ ସମୁଦ୍ର ଉପରେ ପୁଣି ଚାପ ପଡ଼ିବ, ତାର ପ୍ରସାରିତ ହେବ, ଉପକୂଳବର୍ତ୍ତୀ ଯେଉଁମାନେ ସବୁ ଜନଜୀବନ ସବୁ ରହିଛି ସେମାନେ ମଧ୍ୟ ପ୍ରଭାବିତ ହେବେ। ତେଣୁ ଅନେକ ଆଶଙ୍କା ଏଭଳି ସବୁ ରହିଛି ଯାହାଫଳରେ ଏ ଯେଉଁ ଜଳବାୟୁ ପରିବର୍ତ୍ତନ ଦ୍ୱାରା ତେବେ ଏଠି ଆମେ ଟିକେ ସୂଚାଇ ଦେବା ଯେ ଶ୍ରୋତାବନ୍ଧୁମାନଙ୍କୁ, ଏ ଯେଉଁ ତାପମାତ୍ରା ବୃଦ୍ଧି ଯୋଗୁଁ ଏସବୁ ହେଉଛି, ତେବେ ଏହାର ପ୍ରଭାବ ଆଉ କେତେ ସୁଦୂର ପ୍ରସାର ରହିଛି, ଯୋଉଟାକି ଟିକେ ଆମେ ସୂଚନା ଦେଇଦେବା ଶ୍ରୋତାବନ୍ଧୁମାନଙ୍କୁ।
0: ଆଜ୍ଞା, ଏଇ ଯେଉଁ ତାପମାତ୍ରା ବୃଦ୍ଧି କଥା କହିଲେ ଆମେ, ଏ ତାପମାତ୍ରା ବୃଦ୍ଧି ହେଉଛି ଆମ ଜଳବାୟୁ ପରିବର୍ତ୍ତନର ଗୋଟେ ମୁଖ୍ୟ କାରଣ। ଯେ ତାପମାତ୍ରାର ପରିବର୍ତ୍ତନ ହେଉଛି, ତାହେଲେ ଅନେକ ପ୍ରକାର ଜୈବିକ ସଂସ୍ଥାନରେ ମଧ୍ୟ ଆମର ପରିବର୍ତ୍ତନ ହୋଇଯାଉଛି। ଦେଖନ୍ତୁ ଏଥର ଦେଖାଯାଇଛି ଯେ ତାପମାତ୍ରା ବଢ଼ିବା ଯୋଗୁଁ ବୃଷ୍ଟିପାତର ପ୍ରକାର ବଦଳି ଯାଇଛି। ଆମର ଯେଉଁ ଦକ୍ଷିଣ ଆଉ ଦକ୍ଷିଣ ପଶ୍ଚିମ ଏସିଆରେ ଯେତିକି ବର୍ଷା ହେଉଥିଲା, ସେ ବର୍ଷାର ପରିମାଣ କମିଗଲାଣି। ଆମର ଯେଉଁ 1970 ପରଠାରୁ ଯେଉଁ ଶିଳ୍ପାୟନ ଆରମ୍ଭ ହୋଇଛି, ତାପରଠୁ ଯେଉଁ ମରୁଡ଼ି ପଡୁଛି, ସେ ମରୁଡ଼ିର ଅବଧି ଆଉ ଭୟାବହତା ମଧ୍ୟ ବଢ଼ି ଚାଲିଛି। ଆମେ କେବଳ ଆଣ୍ଟାର୍କଟିକା କଥାବାର୍ତ୍ତା କରୁଛେ, କିନ୍ତୁ ଆମର ହିମାଳୟରେ ମଧ୍ୟ ବରଫ ତରଳିବାର ଆରମ୍ଭ କଲାଣି। କିନ୍ତୁ ଏଇ ଯେଉଁ ତାପମାତ୍ରାର ଆଉ ମଧ୍ୟ କିଛି ପ୍ରଭାବ ରହିଯାଉଛି, ଯେମିତି ଜଣାପଡ଼ିଛି ବିଳମ୍ବରେ ମୌସୁମୀ ବାୟୁ ଆସିବ ବା ଅଧିକା ପ୍ରାକ୍ ମୌସୁମୀ ବର୍ଷା ହେବ, ଶୀତକାଳରେ ଯେଉଁ ବର୍ଷା ହେଉଥିଲା ସେଟା ମଧ୍ୟ ଟିକେ କମିଯିବ, ଅତ୍ୟଧିକ ମେଘୁଆ ଦିନ ରହିବ, ଗ୍ରୀଷ୍ମକାଳର ଅବଧି ବଢ଼ିବା ସାଙ୍ଗରେ ତାର ତାପମାତ୍ରା ମଧ୍ୟ ଅଧିକ ରହିବ, ଯୋଉଟା ଆମର ଭାରି ବର୍ଷା ବା ଗୋଟିଏ ଦିନରେ ବହୁତ ଅଧିକ ବର୍ଷା ହୋଇଯିବ ସେଇ ଦିନ ଗୁଡ଼ିକ ଅଧିକ ବଢ଼ିଯିବ। ଆଉ ତା ଛଡ଼ା ମଧ୍ୟ ବଙ୍ଗୋପସାଗରରେ ଅଧିକ ପରିମାଣର ଲଘୁଚାପ ସୃଷ୍ଟି ହେବ, ତା ଭିତରେ ମୁଖ୍ୟତଃ ଅଧିକାଂଶ ଦୁର୍ବଳ ଲଘୁଚାପ ରହିବ, ତେଣୁ ଏଇଭଳିଆ ପ୍ରଭାବ ରହିବ ଯୋଉଗୁଡ଼ାକି ଚାଷ କାମକୁ ସିଧାସଳଖ ପ୍ରଭାବ ପକାଇବ।
1: ତେବେ ଏଇ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି, କ'ଣ ସବୁ କାରଣ ରହିଛି ସେ ବିଷୟରେ ଟିକେ ଧାରଣା ଦେବି, ଯୋଉଟାକି ସଚେତନତା ଆବଶ୍ୟକ ଆମ ଭିତରେ
0: ନିଶ୍ଚିତ
1: ପରିବର୍ତ୍ତନ।
0: ଆଜ୍ଞା, ଆମେ ଯେ ପ୍ରଥମେ କହିଲେ ତାପମାତ୍ରା ବୃଦ୍ଧି ହେଉଛି ଜଳବାୟୁର ମୁଖ୍ୟ କାରଣ, ତେଣୁ ଏ ତାପମାତ୍ରା ଯେଉଁ ବଢୁଛି ତାର ମୁଖ୍ୟ କାରଣ ହେଉଛି କେତୋଟି ଗ୍ୟାସ। ଆମର ବାୟୁମଣ୍ଡଳରେ ଯେଉଁ ଅଙ୍ଗାରକାମ୍ଳ ଗ୍ୟାସ, ମିଥେନ, ନାଇଟ୍ରସ ଅକ୍ସାଇଡ୍, କ୍ଲୋରୋଫ୍ଲୋରୋ କାର୍ବନ, ଏମିତି କେତେ ବାଷ୍ପମାନଙ୍କର ବୃଦ୍ଧି ଯୋଗୁଁ ଏସବୁ ଘଟୁଛି। ଏହି ଗ୍ୟାସ୍ମାନଙ୍କୁ ଆମେ ମୁଖ୍ୟତଃ ସବୁଜ ଗୃହର ଗ୍ୟାସ୍ କହୁ ବା ଗ୍ରୀନ୍ ହାଉସ୍ ଗ୍ୟାସ୍ ମଧ୍ୟ କୁହାଯାଏ। ଆଉ ଏଇ ଯେଉଁ ପ୍ରଭାବ କରୁଛନ୍ତି, ତାପମାତ୍ରା ବଢ଼ଉଛନ୍ତି, ଏହାକୁ ଆମେ ସବୁଜ ଗୃହ ପ୍ରଭାବ ବା ଗ୍ରୀନ୍ ହାଉସ୍ ଇଫେକ୍ଟ ବୋଲି ମଧ୍ୟ କହିଥାଉ। ଏହି ଗ୍ୟାସ୍ମାନଙ୍କର କାମ ହେଉଛି ସୂର୍ଯ୍ୟର ତାପର ବିକିରଣକୁ ଯେଉଁ ପୃଥିବୀ ପୃଷ୍ଠରେ ଯାଉଛି ତାକୁ ଧରି ରଖିବେ ଆଉ ଆମ ବାୟୁମଣ୍ଡଳକୁ ଉଷ୍ମ ରଖିବେ। କିନ୍ତୁ ଯେହେତୁ କ୍ରମଶଃ ଏହି ଯେଉଁ ଗ୍ୟାସ୍ ବା ବାଷ୍ପଗୁଡ଼ିକର ପରିମାଣ ବୃଦ୍ଧି ପାଉଛି, ସେମାନେ ଅଧିକରୁ ଅଧିକତର ସୂର୍ଯ୍ୟତାପକୁ ଧରି ରଖୁଛନ୍ତି ଏବଂ ପୃଥିବୀର ତାପମାତ୍ରା ବଢୁଛି। ତେଣୁ ଏଇ ଯେଉଁ ବାଷ୍ପର ମାତ୍ରା ବୃଦ୍ଧି ପାଉଛି, ଏଗୁଡ଼ାକ ସବୁ ମନୁଷ୍ୟକୃତ ବା ଆମ ପାଇଁ ଏସବୁ ହେଉଛି।
1: ବର୍ତ୍ତମାନ ଆମ ଚାଷକୁ ଦେଖିବା ଯେ ପ୍ରକୃତରେ ଚାଷ ଉପରେ ଏହାର ପ୍ରଭାବ କିପରି ଭାବରେ ପଡିବ।
0: ଆମର ଏଇ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି, ତାହା ଆମର କୃଷି ଉପରେ, ଆମର ଜୀବିକା ଉପରେ, ଖାଦ୍ୟ ନିରାପତ୍ତା ହେଉ କିମ୍ବା ଜଳ ସମ୍ପଦ ହେଉ, ତା ଉପରେ ଗୋଟେ

0: ସକାରାତ୍ମକ ପ୍ରଭାବ ନିଶ୍ଚିତ ଭାବରେ ପକାଇବ। ଦେଖନ୍ତୁ ଆମର ମୁଖ୍ୟ ଫସଲ ହେଉଛି ଧାନ। ଯଦି ଧାନ ଫସଲ କ୍ଷତିଗ୍ରସ୍ତ ହେଉଛି ତେବେ କେବଳ ରାଜ୍ୟ ନୁହଁ ଆମ ଦେଶର ଆର୍ଥିକ ସ୍ଥିତି ମଧ୍ୟ ଦୋହଲିଯିବ। କିନ୍ତୁ ଧାନ ଫସଲ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ହିଁ ନିର୍ଭର କରୁଛି, ତେଣୁ ମୌସୁମୀର ଅନିୟମିତତା ହେଲେ ଧାନ ଫସଲ ନିଶ୍ଚିତ ଭାବରେ କ୍ଷତିଗ୍ରସ୍ତ ହେବ। ଯଦି ଅଧିକ ଉତ୍ତପ୍ତ ଦିନ ଆଉ ରାତି ହେବ, ଅଧିକାଂଶ ଦିନ ଯଦି ମେଘୁଆ ହେବ, ଧାନ ଫସଲର ଅମଳ ନିଶ୍ଚୟ ଭାବରେ କମିବ। ତେଣୁ 2100 ବେଳକୁ ଆମେ ଦେଖିବା ଯେ ଶସ୍ୟ ଜାତୀୟ ଫସଲର ଅମଳ 10-40% ପର୍ଯ୍ୟନ୍ତ କମିବାର ଆକଳନ କରାଯାଇଛି। ଏଇ ଯୋଉ କମ୍ ସମୟ ମଧ୍ୟରେ ଅଧିକ ବର୍ଷା ହେବା ଆଉ ଭାରି ବର୍ଷା ହେବା କଥା ଆମେ ଆଲୋଚନା କଲେ, ସେ କ'ଣ ହେଉଛି କି ବର୍ଷା ଜଳ ମାଟି ଭିତରକୁ ଯିବା ପାଇଁ ସେତେବେଳେ ସମୟ ପାଏନି, ତେଣୁ ଭୂତଳ ଜଳ କମିଯିବ, ଅତ୍ୟଧିକ ମୃତ୍ତିକା କ୍ଷୟ ହେବ, ମୃତ୍ତିକାର ଯୋଉ ଅଙ୍ଗାରକ ଅଂଶ ରହିଛି ତାହା ମଧ୍ୟ କମିଯିବ, ମାଟି ଅନୁର୍ବର ହେବାର ଆଶଙ୍କା ମଧ୍ୟ ବଢ଼ିଯାଉଛି। ଆଉ ଯୋଉ ଉପକୂଳ ଅଞ୍ଚଳ କଥା କହିଲି, ସେ ମଧ୍ୟ ଜଳାର୍ଣ୍ଣବ ରହିବା ଯୋଗୁଁ ସେ ଅଞ୍ଚଳ ଜମି ଯୋଉ ରହୁଛି ତାର ପରିମାଣ ମଧ୍ୟ କମିଯିବ। ଆମର ମହାନଦୀ ଅବବାହିକା କଥା ଦେଖିବା, ସେ ଯୋଉ ଲୁଣାଗ୍ରସ୍ତ ହେବାର ମଧ୍ୟ ଆଶଙ୍କା ରହିଲାଣି। ତାଛଡ଼ା ତାପମାତ୍ରା ବଢ଼ିଲେ ମଧ୍ୟ ଫସଲର ଅଧିକ ଜଳୀୟ ବାଷ୍ପ କ୍ଷୟ ହେବାରୁ ଆମର ଫସଲ ଅଧିକ ପରିମାଣର ଜଳ ଆବଶ୍ୟକ କରିବ। ଅଧିକ ତାପମାତ୍ରା ରହୁଥିବାରୁ ଆମେ ଯବକ୍ଷାରଜାନ ସାର ଦେଉଛେ, ତାର ମଧ୍ୟ ବାଷ୍ପୀଭବନ ହେଇ ଯବକ୍ଷାରଜାନ ସାରର ବ୍ୟବହାରତା କମିବ। ଆଉ ଯୋଉ ଧାନ ଫସଲ ଆମେ କହୁଛେ ସେଥିରେ ମଧ୍ୟ ଅଧିକ ମାତ୍ରାରେ ପୋକ ଲାଗିବେ, ଯେମିତି କାଣ୍ଡବିନ୍ଧା ପୋକ, ଲେଡ଼ା ପୋକ, ବିରିହା ପୋକ ଆଉ ପତ୍ରପୋଡ଼ା ରୋଗ, ଏହାର ପ୍ରାଦୁର୍ଭାବ ମଧ୍ୟ ବଢ଼ିବ। ତାପମାତ୍ରା ପାଇଁ ସେମାନଙ୍କର ଜୀବନଚକ୍ର ଛୋଟ ହୋଇଯିବାର ତାଙ୍କ ସଂଖ୍ୟା ମଧ୍ୟ ବଢ଼ିଯିବ, ସେଥିପାଇଁ ମଧ୍ୟ ଆମକୁ ସଚେତନ ହେବାକୁ ପଡ଼ିବ।
1: ଆଗକୁ ଅନେକ ସମସ୍ୟା ରହିଛି, ତେବେ ସେଥିପାଇଁ ଆମକୁ ଚିନ୍ତା କରିବା ପାଇଁ ପଡ଼ିବ, କ'ଣ କେମିତି ଚିନ୍ତା କରିବା ଦରକାର?
0: ଦେଖନ୍ତୁ, ଆମର ତ ଜଳବାୟୁ ପରିବର୍ତ୍ତନଶୀଳ ହୋଇସାରିଛି ଆଉ ଚାଷ ମଧ୍ୟ କିଛି ପରିମାଣରେ ତାଦ୍ୱାରା ଆମର ପ୍ରଭାବିତ ହୋଇସାରିଛି, ତେଣୁ ଏହି ପରିପ୍ରେକ୍ଷୀରେ ଚାଷୀ ଭାଇମାନଙ୍କୁ କେତୋଟି ବିଷୟକୁ ଧ୍ୟାନ ଦେବାକୁ ପଡ଼ିବ। ଆମେ ଦେଖନ୍ତୁ, ଯେମିତି ମରୁଡ଼ିର ଆଶଙ୍କା ବଢ଼ୁଛି, ସେଥିପାଇଁ ଆମେ ଢିପ ଜମିରେ ଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହୁଛି, ତେଣୁ ସେପରି ସ୍ଥଳରେ ଆମେ ମରୁଡ଼ି ସହିଲା ଭଳିଆ ଅଣଧାନ ଫସଲ, ଯେମିତି ହରଡ଼, ମାଣ୍ଡିଆ, ମୁଗ, ବିରି ଏସବୁ ଫସଲ ଚାଷ କରିବା, କିମ୍ବା ଯୋଉଠି ଧାନ କରିବା ନିହାତି ଦରକାର ସେଠି ମଧ୍ୟ ମରୁଡ଼ି ସହଣି ଧାନ କିଛି ଅଛି, ଯେମିତି ସହଭାଗୀ ଧାନ, ଝୁ, ଏହିସବୁ କିସମରେ ଧାନ ଚାଷ ଆମେ ମଧ୍ୟ କରିପାରିବା। ଯୋଉଠି ଆମେ କହିଲେ ଜଳାର୍ଣ୍ଣବ ହେବ, ଖାଲ ବିଲ ସବୁ ଅଛି, ବଢ଼ିର ଆଶଙ୍କା ରହୁଛି, ସେସବୁ ଖାଲ ବିଲରେ ଆମେ ଦୁର୍ଗା, ସବିତା, ବର୍ଷା ଧାନ ଏସବୁ ଧାନ ଆଉ ମଝିଆଳି କିସମ ପାଇଁ ସ୍ୱର୍ଣ୍ଣ ସବୁଆନ ଗୋଟେ ଭଲ କିସମର ବଢ଼ି ସହଣି ଧାନ ଅଛି, ତାକୁ ଆମେ ଚାଷ କରିପାରିବା। ଯୋଉଠି ଲୁଣି ମାଡ଼ିଯିବାର ଆଶଙ୍କା ରହୁଛି ସେଠି ଆମେ ମଧ୍ୟ ଲୁଣିଶ୍ରୀ, ସୁନାମଣି ଏସବୁ କିସମ ଧାନ ଚାଷ କରିପାରିବା। ଆଉ ମଧ୍ୟ ଦେଖିବା, ଆମେ ଯୋଉ କହିଲେ ସ୍ୱଳ୍ପ ବୃଷ୍ଟି ପାଇଁ ବହୁତ ସମୟରେ ଆମର ପାଣିର ଅଭାବ ରହିବ, ସେସବୁ ପରିସ୍ଥିତିରେ ଯଦି ଜଳସେଚନର ସୁବିଧା ଅଛି ଆମେ ସେଠି ଶ୍ରୀ ପ୍ରଣାଳୀର ଧାନ ଚାଷ ମଧ୍ୟ ଅଭ୍ୟାସ କରିବା। ଏମିତି କଲେ କ'ଣ ହୁଏ କି ଯଦି ଖାଲ ବିଲ ଧାନ ଚାଷର ଯୋଉ ମିଥେନ୍ ଗ୍ୟାସ୍ଟା ବାହାରିକି ମଧ୍ୟ ବାୟୁମଣ୍ଡଳକୁ ପ୍ରଦୂଷିତ କରେ, ଶ୍ରୀ ପ୍ରଣାଳୀରେ ଏହାର ଆଶଙ୍କା କମିଯିବ। ଆଉ ବୁଣା ଧାନ ଆମେ କହିଲେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହୁଛି, ତେଣୁ ରୁଆ ଧାନ ଫସଲ ଉପରେ ଆମେ ଟିକେ ଗୁରୁତ୍ୱ ଦେବା। ଆଉ ତାଛଡ଼ା ଯୋଉ ରବି ଫସଲ ରହୁଛି ଆକୁ ଟିକେ ସରଳ ବୁଣିବା, କାହିଁକିନା ଯୋଉ ଉତ୍ତାପ ବଢ଼ିଯିବ ବୋଲି ଆମେ ଭାବୁଛେ ତାର କୁପ୍ରହର ବର୍ତ୍ତିପାରିବ ଆମର ଏ ଯୋଉ ଫସଲ, ଆମେ ଯଦି ଶୀଘ୍ର ବୁଣିବା ଆଉ ଜଳର ସ୍ୱଳ୍ପତା ପାଇଁ ଆମେ ସେହି ସମୟରେ ବୁନ୍ଦା ଜଳସେଚନକୁ ମଧ୍ୟ ଆମେ ପ୍ରାଧାନ୍ୟ ଦେବା।
1: ବୁନ୍ଦା ଜଳସେଚନ କିମ୍ବା ସିଞ୍ଚନ ଜଳସେଚନ ଏ ଯୋଉ ବ୍ୟବସ୍ଥା ସବୁ ରହିଛି ସେଥିରେ ମଧ୍ୟ ତେବେ ଏଥର କିଭଳି ଭାବରେ ଆମେ ଯୋଜନା କରିବା, ଜଳବାୟୁ ପରିବର୍ତ୍ତନରେ ଫସଲ ଚାଷ କିଭଳି ଭାବରେ ନେବା, ତେବେ ଏସବୁ ସହିତ ଆମର ଯୋଉ ମାଟି ରହିଛି, ମାଟି କଥା ଆପଣ ଯେମିତି କହୁଥିଲେ, ସେଇଠି ଧରନ୍ତୁ ଆମର ସାର ପରିଚାଳନା ବି କରିବା, କେମିତି କ'ଣ ବ୍ୟବସ୍ଥା କରିବା ପାଇଁ ପଡିବ?
0: ଆଜ୍ଞା, ଭଲ କଥାଟିଏ କହିଲେ। ଆମକୁ ନିଶ୍ଚିତ ଭାବରେ ସାର ଆଉ ମାଟି ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏଇ ପରିବର୍ତ୍ତନଶୀଳ ଜଳବାୟୁରେ ଆମକୁ ସନ୍ତୁଳିତ ଖାଦ୍ୟ ସାର ଦେବାକୁ ପଡିବ, ସାରକୁ ଠିକ୍ ପରିମାଣରେ ଦେବାକୁ ପଡିବ, ଆଉ ଯବକ୍ଷାରଜାନ ଆଉ ପଟାସ ସାରକୁ କିସ୍ତିରେ ଦେବାକୁ ପଡିବ। ଆମର ମୁଖ୍ୟତଃ ଯବକ୍ଷାରଜାନ ଜାତୀୟ ସାରରୁ ନାଇଟ୍ରସ୍ ଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହୋଇକି ବାୟୁମଣ୍ଡଳରେ ମିଶିଥାଏ, ତେଣୁ ଯବକ୍ଷାରଜାନ ଜାତୀୟ ୟୁରିଆ ସାର ଦେଲାବେଳେ ଆମେ ନିମ୍ବ କିମ୍ବା କରଞ୍ଜର ତେଲ କାଣ୍ଠିରେ ଗୋଳେଇକି ପକାଇ ପାରିବା, ଏହାଦ୍ୱାରା ତାର ବାଷ୍ପୀଭବନ କମିବ। ତାଛଡ଼ା ମଧ୍ୟ ଆମ ସମନ୍ୱିତ ଖାଦ୍ୟ ସାର ପରିଚାଳନା ଉପରେ ଆମେ ଗୁରୁତ୍ୱ ଦେବା, ଯେଉଁଥିରେ କି ଆମେ ଆବଶ୍ୟକ ଖାଦ୍ୟ ସାରର 50% ଜୈବିକ ଉପାୟରେ ଦେବା ଆଉ 50% ରାସାୟନିକ ଉପାୟରେ ସାର ଆକାରରେ ଦେବା। ଏସବୁ କରିବା ଦ୍ୱାରା ଆମର ମଧ୍ୟ ଯୋଉ ରାସାୟନିକ ସାର କମିଯିବ ସେଥିପାଇଁ ମଧ୍ୟ ନାଇଟ୍ରସ୍ ଅକ୍ସାଇଡ୍ର ପରିମାଣ ଆମର କମିପାରିବ।
1: ତେବେ ଇଏ ତ ଆମେ କେମିତି ସାର ମାଟି ପରିଚାଳନା କିଭଳି ଭାବରେ କରିବା ସେ ସମ୍ପର୍କରେ ଆପଣ ସୂଚନା ଦେଲେ। ତେବେ ଅନେକ କଥା ରହିଛି ଚାଷରେ ଯେଉଁଟାକି ଚାଷୀମାନେ ନିହାତି ଜାଣିବା ଦରକାର, କେଉଁ କେଉଁ ଦିଗ ଆଉ ଚାଷୀମାନଙ୍କର ରହିଛି ଯେଉଁଟାକି ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଏ ଯୋଉ ପରିବର୍ତ୍ତିତ ଜଳବାୟୁରେ କିଭଳି ଭାବରେ ଚାଷବାସ କରିବେ ସେ ବିଷୟଟି କୁହନ୍ତୁ।
0: ସେ ଯୋଉ ହଠାତ୍ ଭାରି ବର୍ଷା ହୋଇଯାଉଛି ସେହି ସମୟରେ ମାଟି ଧୋଇଯାଉଛି ଏବଂ ପାଣି ମଧ୍ୟ ସଂରକ୍ଷିତ ହୋଇପାରୁନି, ଏଥିପାଇଁ ଚାଷୀ ଭାଇମାନେ କ'ଣ କରିବେ ନା ଗଡ଼ାଣୀର ବିପରୀତ ଦିଗରେ ଚାଷ କରନ୍ତୁ, ଫସଲକୁ ମଧ୍ୟ ଗଡ଼ାଣୀର ବିପରୀତ ଦିଗରେ ଲଗାନ୍ତୁ, ଫସଲରେ ଗଛକୁ ଗଛ ଟିକେ ପାଖାପାଖି ଲଗାନ୍ତୁ, ଆଚ୍ଛାଦର ବ୍ୟବହାର କରନ୍ତୁ, ଅଧିକ ଜୈବିକ ଖତର ବ୍ୟବହାର କରନ୍ତୁ, ଆଉ ବନ୍ଧ ଆଉ ହୁଡ଼ାର ସୁରକ୍ଷା ପାଇଁ ଘାସ ଚେକା ଆଉ ପଥର ମଧ୍ୟ ପକାନ୍ତୁ। ତାଛଡ଼ା ସବୁଜ ସାର ମଧ୍ୟ ଯଦି ପକାଇବେ ଆମ ମାଟିର ଅଙ୍ଗାରକ ଅଂଶ ମଧ୍ୟ ବଢ଼ିବ। ଏହିସବୁ ଅଭ୍ୟାସ କଲେ ଆମେ ଭାରି ବର୍ଷା ହେଲେ ମଧ୍ୟ ଆମେ ଅଧିକ ଜଳ ସଂଗ୍ରହ କରିପାରିବା ଏବଂ ମୃତ୍ତିକାକୁ ସଂରକ୍ଷଣ କରିପାରିବା। ଆଉ ଯୋଉ ରୋଗ ପୋକର

0: ପ୍ରାଦୁର୍ଭାବ ହେବ ବୋଲି ଆମେ କହୁଛେ, ସେଥିପାଇଁ ଆମେ ସେତେବେଳେ ଔଷଧ ନ ପକାଇ ଆମେ ମୂଳରୁ ସମନ୍ୱିତ ରୋଗ ଓ ପୋକ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିନେବା ଉଚିତ। ଆଉ ମଧ୍ୟ ଅନେକ ସମୟରେ ଦେଖିଛେ ଚାଷୀ ଭାଇମାନେ ଯୋଉ କମ୍ପୋଷ୍ଟ ତିଆରି କରନ୍ତି ତାହା ଟିକେ ନିଚ୍ଚମାନର ହେବା ଦୃଷ୍ଟିରୁ ସେଥିରୁ ମିଥେନ ଆଉ ନାଇଟ୍ରସ ଅକ୍ସାଇଡ୍ ଗ୍ୟାସ୍ ବାହାରିଥାଏ। ତେଣୁ ସେହି ସମୟରେ ମଧ୍ୟ ସେମାନେ ଉନ୍ନତମାନର କମ୍ପୋଷ୍ଟ ତିଆରି କରନ୍ତୁ, କମ୍ପୋଷ୍ଟ ଗଦାକୁ ଘୋଡ଼େଇକି ରଖନ୍ତୁ, ଆଉ ମୁଖ୍ୟତଃ ଯଦି ଜିଆ ଖତ ପ୍ରସ୍ତୁତ କରିବେ ତାହେଲେ ମଧ୍ୟ ଆମେ ସମସ୍ୟାରୁ ମୁକ୍ତି ପାଇବା।
1: ଯେଉଁଭଳି ଭାବରେ ଆପଣ କହିଲେ ସେହି ଅନୁସାରେ ଆମେ ଯଦି ଠିକ୍ ଭାବରେ ଚାଷ କୌଶଳକୁ ଅବଲମ୍ବନ କରିବା ଏବଂ ପରିବେଶ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଭାବେ ଯଦି ଧ୍ୟାନ ଦେବା ତାହେଲେ ଆମେ ଆଶା କରିବା ଯେ ଯେଉଁ ସମସ୍ୟା ତାହାକୁ ମଧ୍ୟ ଆମେ ଠିକ୍ ଭାବରେ ଗୋଟେ ମୁକାବିଲା କରିପାରିବା ଏବଂ ସେ ଅନୁସାରେ ଉତ୍ପାଦନ କ୍ଷେତ୍ରରେ ଆମର ବିଶେଷ ବାଧାପ୍ରାପ୍ତ ହେବ ନାହିଁ। ଏହି ଆଲୋଚନା ପାଇଁ ସୁଶାନ୍ତ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: କଣ ହେଲା ଭାଇ?
3: ଆଲୋଚନା ଶୁଣିଲ? ମନକୁ ପାଇଲା କି?
2: ହଁ, ମନକୁ ପାଇଲା।
3: କାମରେ ଲାଗିବ?
2: ହଁ, ନିଶ୍ଚିତ କାମ ଲାଗିବ।
3: ସୂତା ବନ୍ଧୁ ମାନେ କାମରେ ଲଗେଇବେ?
2: ହଁ, ଲଗେଇବେ।
3: ମାସକୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
3: ହଉ, ପରିବର୍ତ୍ତିତ ଜଳବାୟୁରେ ଆମ କୃଷି ବ୍ୟବସ୍ଥା କଣ କେମିତି ରହିବ ତ ଜାଣିଲେ। ଏବେ ଆଉ ଗୋଟିଏ ବିଷୟ, ଆମର ଜଣେ ସଫଳ କାରିଗର, ସଫଳ ବ୍ୟକ୍ତି, ବାଉଁଶ କାରିଗର ଏକାଦଶୀ ବାରିକ, ସିଏ ତାଙ୍କ ଅନୁଭୂତିର କଥା କହୁଛନ୍ତି, ଟିକେ ଶୁଣିବା।
2: ଆଜ୍ଞା ନମସ୍କାର।
4: ଆଜ୍ଞା ନମସ୍କାର।
2: ଆପଣ କୋଉଠୁ ଆସିଛନ୍ତି, କଣ କରନ୍ତି, ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଟିକେ କୁହନ୍ତୁ।
4: ଆଜ୍ଞା, ମୋ ନାଁ ହେଉଛି ଏକାଦଶୀ ବାରିକ, ଘର ତାଳବସ୍ତ ବାଙ୍କି କଟକ। ମୁଁ ବେତ ବଂଶର ଜଣେ ଆର୍ଟିସାନ, ଯାହାକି ଆଜିକି 45-46 ବର୍ଷ ହେଲା କାମ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଓଡ଼ିଶାରେ ବିଭିନ୍ନ କୋଣ ଅନୁକୋଣ ଯାଇ ଆମର ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି ସବୁ ଜାଗାରେ କିଛି ଲୋକଙ୍କୁ ଆମେ ମୁଖ୍ୟ ସ୍ରୋତକୁ ଆଣିବା। ନିଫ୍ଟିରେ ବି ମଧ୍ୟ ପିଲାମାନଙ୍କୁ ଡିଜାଇନ୍ ଶିଖେଇବା, ବିଭିନ୍ନ ସ୍କୁଲ କଲେଜରେ ପିଲାମାନଙ୍କୁ ବିଦ୍ୟା ମାଧ୍ୟମରେ ସ୍ୱାବଲମ୍ବୀ କରିବାର କିଛି ଦିଗ୍ଦର୍ଶନ ଦେବା, ଏସବୁ ବହୁତ ଦିନ ହେଲା ମୋର ଚାଲିଛି।
2: ଏଥିରେ ମଧ୍ୟ ବେତ ଆଉ ବାଉଁଶର କାମ କରେ।
4: ମୁଁ କାମ କରେ।
2: କେତେ ପାଠ ଆପଣ ପଢିଛନ୍ତି?
4: ମୁଁ ସପ୍ତମ ଅଷ୍ଟମ ଯାଏଁ ପାଠ ପଢିକିରି ମୁଁ ଏଇ କାମକୁ ଆଧାର ନେଲି। ପିଲାବେଳୁ ଯେତେବେଳେ ଦେଖିଲୁ ଖାଇବାକୁ ମୁଠାଟେ ପାଉନୁ, ପିନ୍ଧିବାକୁ ଖଣ୍ଡେ ପାଉନୁ, ଆଉ ବେତ ବଂଶରେ ଆମର ସେଠି ଗୋଟେ ହାଣ୍ଡିକ୍ରାଫ୍ଟର ଟ୍ରେନିଂ ସେଣ୍ଟର ଥାଏ ତାଳବସ୍ତରେ, ସେଠି ମୁଁ ନାଁ ଲେଖିଲି, ସେଥିରେ ବର୍ଷେ ଟ୍ରେନିଂ ନେଲି। ବର୍ଷେ ଟ୍ରେନିଂ ପରେ ଗୁରୁ ଥାନ୍ତି ଆମର ଗୋଦାର୍ସ ପ୍ରଧାନ, ତାଙ୍କ ରବି ଚମ୍ପତରେ ତାଙ୍କଠୁ କିଛି ବିଦ୍ୟା ଆହରଣ କରି ତା ଭିତରେ ଆଗକୁ ଆଗକୁ ମାଡ଼ି ଚାଲିଲି। ବିଭିନ୍ନ ଜାଗାରେ ମୁଁ ଯାଇଛି, ଅଗରତାଲା ସେ ମୂର୍ତ୍ତି କାମ କରୁଛି ଏବେ ବୁଣାର, ଯେଉଁ କାମ କି ଓଡ଼ିଶାରେ ଦେଖିବାକୁ ବିରଳ, ଆଉ ସେ କାମ ବି ଅନ୍ୟ କୋଉଠି ବୁଣାର ହଉନି। କଟେର ତ ବିଭିନ୍ନ ପ୍ରକାର ସାଇନ୍ର ମାରିକି ବହୁତ ଜାଗାରେ ହେଇପାରୁଛି, କିନ୍ତୁ ବୁଣାର ପାତି କରିକି ବୁଣିଆ ମୂର୍ତ୍ତି ଅଗରତାଲା କ୍ରିଷ୍ଣ ଦାସ ପାଲ ଓଡ଼ିଶାରେ ଏକାଦଶୀ ବାରିକ, ଯେଉଁଟାକି ଆଗାମୀ ଦିନରେ ଲକ୍ଷ୍ୟ ଅଛି କିଛି ଆଉ ଏକାଦଶୀ ବାରିକ ତିଆରି ହେବେ, ଆଉ ଆଗାମୀ କଳାଟା ବଞ୍ଚି ରହିବ, ବହୁତ ସ୍ୱପ୍ନ ଅଛି।
2: ଆଚ୍ଛା, ଦେଶ ବାହାରକୁ, ରାଜ୍ୟ ବାହାରକୁ ଯାଉଛନ୍ତି, ସେତେବେଳେ ଆପଣ ଶିକ୍ଷା ଦିଅନ୍ତି, କେମିତି କଣ ତାକୁ ଶିଖାନ୍ତି, କଣ କେମିତି ଟିକେ କହିଲେ?
4: ମୁଁ ଏଇ ଜିନିଷ ଶିଖିବାକୁ ଚାହୁଁଛି ଯେ ମୁଁ ଯୋଉ ଅଭାବ ଅନଟନ ଆସିଛି, ଯେ ଜଣେ ପାଠ କମ୍ ପଢିଲେ ମନ ଦୁର୍ବଳ ହେଇଯାଉଛି, ମୁଁ ପାଠ କମ୍ ପଢିଲି ଚାକିରି ନାହିଁ, କିଛି କରିପାରିବିନି, ଦାଦନ ଖଟେଉଛି, ନାହିଁ, ଆମ ପାଖରେ ବହୁତ ଅଛି କଳା। ଏ କଳା ମାଧ୍ୟମରେ ଜଣେ ମୁଁ ଆଜି ପାଇଛି, 2016 ଷ୍ଟେଟ୍ ଆୱାର୍ଡ ପାଇଛି, 2011 ଷ୍ଟେଟ୍ରୁ ଡିଜାଇନ୍ ଆୱାର୍ଡ ପାଇଥିଲି, ଏବେ ମାଲେସିଆ ଯାଇଥିଲି, ସେଠୁ ବି ମଧ୍ୟ ସମ୍ବୋଧନା ପାଇକି ଆସିଛି।
2: କେମିତି କଣ ଥିଲା ସେ ମାଲେସିଆର ଅନୁଭୂତି, କେମିତି ଟ୍ରେନିଂ ଦେଲେ ସେଠି, କେମିତି ଆପଣଙ୍କୁ ସେ ଭାଷା ଜାଣନ୍ତି କି ନାହିଁ, କଣ ଟିକେ କହିଲେ?
4: ଆମର ଓଡ଼ିଆ କମ୍ୟୁନିଟି ସେଠି ଅଛନ୍ତି, ଯୋଉ ଓଡ଼ିଆ ଭାଇ ଭଉଣୀ ମାନେ ଯାଇକି ସେଠି ଚାକିରି କରିଛନ୍ତି, ସେମାନେ ଗୋଟେ 2 ବର୍ଷ 3 ବର୍ଷ ହେଲା ସେମାନେ ଗୋଟେ କିଛି କଳାକାରଙ୍କୁ ଡାକି ନେଇ ସେଠି ଟ୍ରେନିଂ କରୁଛନ୍ତି। ତା ସହିତ ଆମର ଗୋଟେ ୱାର୍ଲଡ ସ୍କୁଲ ଅଛି, ସେଠି ମଧ୍ୟ ସୁଯୋଗ ପାଇଲି ଶିକ୍ଷା ଦେବା ପାଇଁ ଛୋଟ ଛୋଟ ପିଲାମାନଙ୍କୁ, ତାଙ୍କୁ ସବୁ କିଛି କାମ ଶିକ୍ଷା ଦେଲି। ଯାହା ହଉ, ମନରେ ବହୁତ ଗର୍ବ ଆସେ ଯେ ଆମେ ଗୋଟେ ବିଦ୍ୟା ଆଜି ଜାଣିଛେ ବୋଲିକି, ଆଜି ଯାଇକି ବାହାରେ ପହଞ୍ଚି ପାରୁଛେ, ବାହାର ଦେଶରେ ବି ପହଞ୍ଚି ପାରିଲେ, ନହେଲେ ଏତେ କମ୍ ପଢା, ଏତେ ଗରିବ ଲୋକ ଆମେ କୁଆଡ଼େ ଯାଇପାରିବା ଭାଷା କହିବା ପାଇଁ? ସେ ଓଡ଼ିଆ କମ୍ୟୁନିଟି ମାନେ ସେମାନେ ତାଙ୍କର ମାଲେସିଆ ମଲାଇ ଭାଷାରେ ସେମାନଙ୍କ ସହିତ କଥା ହେଲେ, ଏବଂ ସେଠିକି ମଧ୍ୟ ବହୁ ଜାଗାରୁ ଲୋକ ଆସିଥିଲେ।
2: ଆପଣଙ୍କର କଥାବାର୍ତ୍ତାରୁ ମୁଁ ଯାହା ଜାଣିଲି, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ।
4: ନିଶ୍ଚିତ, ଆମର ପାଠ କମ୍ ପଢିଲେ ଯେ ଆମେ ମନୋବଳ ଦୁର୍ବଳ କରିବା ଭୁଲ, କାହିଁକିନା ଆମେ ବିଦ୍ୟାବଳରେ ବି ଆମେ ବହୁତ ବାଟ ଯାଇପାରିବା,
2: ବିଭିନ୍ନ ପ୍ରକାର ବିଦ୍ୟା ରହିଛି।
4: ଆମେ ଏଇ ବିଦ୍ୟାବଳରେ 55 କଳାକାର, ଯେତେ ଆପଣ ଦେଖୁଥିବେ ବହୁତ କଳାକାର ବି ରାଷ୍ଟ୍ରପତି ସମ୍ମାନ ପାଉଛନ୍ତି, ଆଉ ଆମେ ଯଦି ଏଥିରେ ପଇସା ରୋଜଗାର କରିକି ସ୍ୱାବଲମ୍ବୀ ହେବା ସହିତ ଦିନ ସମ୍ମାନ ପାଇପାରିବା।
2: ଆପଣ କଞ୍ଚା ମାଲ କେମିତି ଆଣନ୍ତି? ଏବେ ତ ଆପଣ ବାଙ୍କି ତାଳବସ୍ତରେ ରହୁଛନ୍ତି, ସେଠି କୋଉଠି କେମିତି କାମ ଶିଖାନ୍ତି,
4: କଣ କରିବା? ଆଜ୍ଞା, କଞ୍ଚା ମାଲ ତ ବହୁତ ଅଭାବ, କାହିଁକିନା ଆମେ ଯୋଉ ବାଉଁଶରେ କାମ କରୁଛୁ, ଓଡ଼ିଶାରେ 8 ପ୍ରକାର ବାଉଁଶ ଅଛି, ଇଣ୍ଡିଆରେ 133 ପ୍ରକାର ବାଉଁଶ, ୱାର୍ଲଡରେ 360 ପ୍ରକାର ବାଉଁଶ। ଯୋଉ ବାଉଁଶ କି ଆମର ଏଠି ଯୋଉ ବାଉଁଶ, ସେ ବାଉଁଶରେ କାମ ହେବା ଅସମ୍ଭବ, କାହିଁକିନା ସେଗୁଡ଼ା ସବୁ ଗଣ୍ଠି ଛୋଟ ଏବଂ ଟାଣ ବାଉଁଶ, ଆମେ ବାହାରୁ ମଗେଇବାକୁ ପଡୁଛି। ମୁଁ ତ ଆଜ୍ଞା କଣ କହିବି, ଦୁଃଖର କଥା, ସରକାର ମାଗିଲି ଟିକେ ଜାଗା ଟିକେ ଦେଲେ, ସ୍କୁଲ ଟିକେ କରିବି ବା ବାଉଁଶ କିଛି ଲଗେଇବି ସରକାରଙ୍କ ସ୍ତରରେ ମିଳିଲାନି, ଜିଲ୍ଲାପାଳ ଲେଖି ଦେଲେ ମତେ ଆଜି ପର୍ଯ୍ୟନ୍ତ ମିଳିପାରୁନି, କେବେ ମିଳିବ ଆଶା ବି ଅଛି,
5: ସବୁ ଜିନିଷରେ ଆଶା ରଖିଯିବା,
4: ସରକାରଙ୍କ କଥା ତ ସେମିତି ତ କହି ହେବନି, ତଥାପି ଆମେ

0: ଅର୍ଥ ନାହିଁ ଯେ ଆମେ ଗୋଟେ ଜାଗା କିଣିକି କରିପାରିବା, ଏଇଟା ଟିକେ ଅଭାବ ରହିଯାଇଛି।
1: ଆପଣଙ୍କୁ ଲାଗୁଛି ଅର୍ଥ ଗୋଟେ ସବୁ ଜିନିଷ ପାଇଁ ବାଧକ?
0: ନା, ଅର୍ଥ ଆମେ ରୋଜଗାର କରିବା ପାଇଁ ହେଲେ ଆମ ପାଖରେ ଯଦି ମନୋବଳ ଅଛି ତାହେଲେ ଆପଣ ପଇସା ରୋଜଗାର ହେଇପାରିବ।
1: ଆପଣଙ୍କର କାରିଗରୀ ଅସ୍ତ୍ର ଏସବୁ ତ କଥାକୁ ଯେ ଏସବୁ ପାଇଁ ଆମେ ଆଜି ଆପଣଙ୍କୁ ଆମର ଷ୍ଟୁଡିଓକୁ ଡାକିଛୁ।
0: ଆଜ୍ଞା, ଏଇଟା ଗୋଟେ ଗର୍ବର କଥା, ଯାହା ହଉ ଷ୍ଟୁଡିଓକୁ ଆଜି ଆମେ ଆସିକି ପହଞ୍ଚି ପାରୁଛୁ ସେ ବିଦ୍ୟାବଳରେ।
1: ବାଙ୍କିରେ ରଜ ବହୁତ ଫେମସ୍, ଆଜି ଆପଣ ଆସିଛନ୍ତି ଆମ ଷ୍ଟୁଡିଓକୁ, ଆପଣଙ୍କୁ କେମିତି ଲାଗୁଛି?
0: ବହୁତ ଆନନ୍ଦ।
1: ଆଗରୁ କେବେ ଆସିଥିଲେ?
0: କେବେ ଆସିନି, ଏ ସୁବିଧା ପାଇନଥିଲି।
1: ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀ ମାନେ, ଯୋଉ ଶ୍ରୋତା ଭାଇ ଭଉଣୀ ମାନେ ଶୁଣୁଛନ୍ତି, ଆପଣ ତାଙ୍କୁ କଣ କହିବାକୁ ଚାହିଁବେ?
0: ଚାଷୀମାନଙ୍କୁ ବି ମୋର ଟିକେ କହିବାର ଅଛି, ଯଦି ଆମର ବାମ୍ବ ମିଶନ ତରଫରୁ କିଛି ବାଉଁଶ ଲଗେଇବା ପାଇଁ, ବାଉଁଶ ଚାରା ଲଗେଇବା ପାଇଁ ସୁବିଧା ବି ଅଛି। ଯଦି ଏମିତି ନିଜର ପଟା ଅଛି କାହାର, ବାଉଁଶ ଗଛ ଲଗେଇଲେ ଆପଣଙ୍କର କିଛି ଗୋରୁ ଗାଈ ଖାଇବାର ନାହିଁ କି ନଷ୍ଟ ହେବାର ନାହିଁ, ତିନି ବର୍ଷ ପରେ ଆପଣ ନିଜ ବିକ୍ରି କରିପାରିବେ ଏବଂ ସରକାରଙ୍କ ତରଫରୁ ବି କିଛି ବାଉଁଶ ଗଛ ରହିବା ପାଇଁ ପଇସା ମିଳେ। ତେଣୁ ଯଦି ବାମ୍ବ ମିଶନ ସହିତ ଯୋଗାଯୋଗ କରିପାରିବେ, ବାଉଁଶ ଗଛ କିଛି ଲାଗନ୍ତା, ତାହେଲେ ଆମର ଯୋଉ କଳାକାର ଭାଇ ଭଉଣୀମାନେ ତିଆରି ହେଲେଣି ସେମାନେ ପାଇଁ ସହଜରେ ଟିକେ ବାଉଁଶଟା ମିଳିପାରନ୍ତା, ଆପଣ ବି ଆପଣ ଚାଷ ଜମିରେ ପଇସା ପାଇପାରନ୍ତେ। ତେଣୁ ଏଇଟା ଟିକେ ମୋର ଚାଷୀ ଭାଇମାନଙ୍କୁ ନିବେଦନ।
1: ଆପଣ ଆସିଲେ ଆମର ଅନୁଷ୍ଠାନକୁ, ଏତେ ସୁନ୍ଦର ଭାବରେ କହିଲେ, ଆପଣଙ୍କର ଅନୁଭୂତି ବାଣ୍ଟିଲେ, ଆମେ ଆଶା କରୁଛୁ ଆପଣ ଆହୁରି ଏଇ ବାଉଁଶ ଆଉ ବେତ କାରିଗରରେ ଆଗକୁ ନାଁ କରନ୍ତୁ। ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ, ବିଶେଷ କରି ଆମର କୃଷି ସଂସାର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ମନକୁ ପାଇଲା ବିଷୟଟି? ହଁ,
3: ନାଇଁ ମୋ ଆଉ ଗୋଟାଏ କଥା ରହିଲା।
2: କୋଉ କଥା?
3: ଦେଖ ତମେ ଲୁଚେଇ ଦଉଛ।
2: କଣ ଲୁଚେଇଲି?
3: ମତେ ପ୍ରଥମରୁ କହିନଥା ତ ପାଣି ସାଙ୍ଗରେ ତମେ ପୁଣି ଯୋଡିଏ ପିଠା ଆଣିଥିଲ ବୋଲି।
2: ଏ ମଣ୍ଡା ପିଠା କରିଥିଲି ଘରେ, ଏ ପିଲା ଟିକେ କହିଲେ, ଛେନା ଟିକେ ଥିଲା ତ, ରହିଲା ତୁମେ ଘରକୁ ନେଇ ଖାଇଦବ।
3: ଆଉ କଣ ଥିଲେ ସିନା ଘରକୁ ନେବି,
2: ତା ଭିତରେ ଖାଇଦେଲନି।
3: ଦେଖ ଦେଖ ଏଡ଼େ ସୁନ୍ଦର ତମ ହାତ ତିଆରି ପିଠା।
2: ହଉ ହେଲେ ଭାଇ, ପାଣିପାଗ
4: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
8: ରାତି 8ଟାର ମୁଖ୍ୟ ସମ୍ଭାଦ ସହ ମୁଁ ଆଶୁତୋଷ ପତି। ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଲୋକସଭା ଭବନଠାରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲାର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ରଥ ଚାରମାଳ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ତାଳକାଠ। ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳକାଠ ଆସି ପହଞ୍ଚିଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଉଦିତ ନାରାୟଣ ଓ ଲତା ମଙ୍ଗେସ୍କର ଚଳଚ୍ଚିତ୍ର ବୀର ଜାରା।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଖେଳ ଦୁନିଆ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ

ଆନ୍ଧ୍ରପ୍ରଦେଶର ଅମଲାପୁରରେ ଗତ 15-25 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ କନିଷ୍ଠ ଓ ଉପକନିଷ୍ଠ ଭାରୋତ୍ତୋଳନରେ ଓଡ଼ିଶାକୁ ମୋଟ 6 ପଦକ ମିଳିଛି। ମହିଳା କନିଷ୍ଠ 84 କିଲୋରୁ ଅଧିକ ବର୍ଗରେ ଆକାଂକ୍ଷା ପରିଡ଼ା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ମହିଳାରେ ଦ୍ୱିତୀୟ ବେଷ୍ଟ ଲିପ୍ଟର ଭାବେ ସେ ବିବେଚିତ ହୋଇଛନ୍ତି। ଅନନ୍ୟା ଆନନ୍ଦିତା ଗିରି ମହିଳା କନିଷ୍ଠ 76 କିଲୋ ବର୍ଗରେ ବ୍ରୋଞ୍ଜ ଏବଂ ସୋମେନ ସେନାପତି ପୁରୁଷ 66 କିଲୋ କନିଷ୍ଠ ବର୍ଗରେ ରୌପ୍ୟ, ଅଖିଳ ନାଗ କନିଷ୍ଠ 74 କିଲୋରେ ରୌପ୍ୟ ଏବଂ ରୋହିତ ପାତ୍ର କନିଷ୍ଠ 120 କିଲୋରେ ବ୍ରୋଞ୍ଜ ପଦକ ପାଇଛନ୍ତି। ଉପକନିଷ୍ଠ ପୁରୁଷ 69 କିଲୋରେ ନିଶେଲ ଗୌଡ଼ ବ୍ରୋଞ୍ଜ ଜିତିଥିଲେ। ବ୍ୟକ୍ତିଗତ ଲିପ୍ଟରେ ଅବିନାଶ ହିମିରିକା ଉପକନିଷ୍ଠ ପୁରୁଷ 69 କିଲୋ ସ୍କ୍ୱାଟ୍ରେ ରୌପ୍ୟ ଓ ବିକ୍ରମ ସିଂ ଉପକନିଷ୍ଠ ପୁରୁଷ 66 କିଲୋ ବ୍ରୋଞ୍ଜ ପ୍ରେସ୍ରେ ସ୍ୱର୍ଣ୍ଣ ଲାଭ କରିଥିଲେ। ବିଡବ୍ଲ୍ୟୁଏଫ୍ ଅନ୍ତର୍ଜାତୀୟ ସିରିଜ୍ ଅଷ୍ଟ୍ରିଆନ୍ ଓପନ୍ରେ ଓଡ଼ିଶାର ତନ୍ଭି ପାତ୍ର ମହିଳା ସିଙ୍ଗଲ୍ସରେ ରନର୍ସ ଅପ୍ ହୋଇଛନ୍ତି। ଏହି ପ୍ରତିଯୋଗିତା ଗତ 21 ଆରମ୍ଭ ହୋଇ ଗତ 24 ତାରିଖରେ ଶେଷ ହୋଇଥିଲା। 15 ବର୍ଷିଆ ତନ୍ଭି ଫାଇନାଲରେ କାନାଡାର ଟପ୍ ସିଡ୍ ରାଚେଲ ଚାନ୍ଙ୍କୁ ଭେଟିଥିଲେ। ଚାନ୍ 21-14, 21-17 ବିଜୟୀ ହୋଇଥିଲେ। ରାଉଣ୍ଡ 32 ତନ୍ଭି 21-12, 21-9 ଶ୍ରୀଲଙ୍କାର ରିନିଥମା ଲିଗିଆନ୍ଙ୍କୁ ଏବଂ ପ୍ରି କ୍ୱାର୍ଟରରେ ମାଲେସିଆର ସାନିଜି ଓଙ୍କୁ 21-10 ଏବଂ 21-17। କ୍ୱାର୍ଟରରେ ତୁର୍କୀରେ ଓଜେ ବୋକାରଙ୍କୁ 21-10, 21-18 ଏବଂ ସେମିରେ 21-10, 21-10 ଚାଇନିଜ୍ ତାଇପର ୟୁଏ ପେଙ୍କୁ ପରାଜିତ କରିଥିଲେ। ଭିଏତନାମର ଡି ନାଙ୍ଗରେ ଚାଲିଥିବା 23 ବର୍ଷରୁ କମ୍ ଏସିଆନ୍ ରେସ୍ଲିଂ ଚାମ୍ପିୟନ୍ସିପ୍ର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଭାରତୀୟ ରେସ୍ଲର ମୋଟ 12 ପଦକ ପାଇଛନ୍ତି। ପୁରୁଷ ଗ୍ରେକୋ ରୋମାନରେ 7 ଓ ମହିଳା ଫ୍ରି ଷ୍ଟାଇଲରେ 5 ପଦକ ପାଇଛନ୍ତି। ମହିଳା ଫ୍ରି ଷ୍ଟାଇଲରେ ମାନସୀ ଲାଠର, କାଜଲ ଢୋଚକ ଓ ଗ୍ରେକୋ ରୋମାନରେ ସୁମିତ ଦଲାଲ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି। ମହିଳା 68 କିଲୋ ବର୍ଗରେ ମାନସୀ ଓ 76 କିଲୋ ବର୍ଗରେ କାଜଲ ସମସ୍ତ ରାଉଣ୍ଡରେ ବିଜୟୀ ହୋଇ ସ୍ୱର୍ଣ୍ଣ ଜିତିଥିଲେ। ମାତ୍ର ସୁଇଟି 50 କିଲୋ ଓ ନେହା 69 କିଲୋରେ ନିଜ ନିଜ ବର୍ଗରେ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ସୁଇଟି 5-7 ଭିଏତନାମର ଏନ୍ ଲି ଡୋଙ୍କଠାରୁ ଏବଂ ନେହା 5-9 ଉଜବେକିସ୍ତାନର ଏଲ୍ ସିବିରୋଭାଙ୍କଠାରୁ ପରାଜିତ ହୋଇଥିଲେ। ସେହିପରି 55 କିଲୋରେ ଅହଲ୍ୟା ବ୍ରୋଞ୍ଜ ପଦକ ଜିତିଥିଲେ। ପୁରୁଷ 63 କିଲୋ ଗ୍ରେକୋ ରୋମାନରେ ସୁମିତ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ। ଫାଇନାଲରେ ସେ 12-2 ଉଜବେକିସ୍ତାନର ଓଜଡ଼ାବେକ ଖଲିମ୍ଭାଇକୁ ପରାସ୍ତ କରିଥିଲେ। ଅନ୍ୟପଟେ ସୁରଜ 60 କିଲୋରେ ରୌପ୍ୟ ଜିତିଥିବା ବେଳେ ସାଗର ସିଂ 67 କିଲୋ, କୁମାର ସଚିନ 77 କିଲୋ, ରୋହିତ 95 କିଲୋ ଓ ହରଦୀପ 130 କିଲୋରେ ବ୍ରୋଞ୍ଜ ପଦକ ଜିତି ସନ୍ତୁଷ୍ଟ ହୋଇଥିଲେ। ନାଇଜେରିଆର ଲାଗାସେଠାରେ ଆୟୋଜିତ ବିଶ୍ୱ ଟେବୁଲ ଟେନିସ୍ କଣ୍ଟେଣ୍ଡର ସିରିଜ୍ରେ ଭାରତର ମାନବ ଠାକରେ ଓ ମାନୁ ଶାହା ଯୋଡ଼ି ପୁରୁଷ ଡବଲ୍ସ ଚାମ୍ପିୟନ୍ ହୋଇଛନ୍ତି। ଫାଇନାଲରେ ଉଭୟ 3-0 ପଞ୍ଚମ ସିଡ୍ ରୋମାନିଆର ସିଡ୍ ଲୁଲିଆନା ଚିରିତା ଓ ଆନ୍ଧ୍ରେ ଇଷ୍ଟେଟ୍ ଯୋଡ଼ିଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ଜିତିବା ପାଇଁ ଟପ୍ ସିଡ୍ ମାନବ ଶାହା ଯୋଡ଼ିଙ୍କୁ ମାତ୍ର 22 ମିନିଟ୍ ସମୟ ଲାଗିଥିଲା। ଶ୍ରୀଲଙ୍କାରେ ଆୟୋଜିତ ରାଜ୍ୟଗୋଷ୍ଠୀ ୟୁଥ୍ ଚେସ୍ ଚାମ୍ପିୟନ୍ସିପ୍ରେ ଓଡ଼ିଶାର କ୍ୟାଣ୍ଡିଡେଟ୍ ମାଷ୍ଟର ସିଏମ୍ ସ୍ୱାତିକ ସ୍ୱାଇଁ ରୌପ୍ୟ ପଦକ ଜିତି ରାଜ୍ୟ ଓ ଦେଶକୁ ଗୌରବାନ୍ୱିତ କରିଛନ୍ତି। 10 ବର୍ଷରୁ କମ୍ ଓପନ୍ ବର୍ଗରେ ସେ ଏହି ସଫଳତା ଲାଭ କରିଛନ୍ତି। 9 ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ଅପରାଜୟ ସାବ୍ୟସ୍ତ ହୋଇଥିଲେ। ସ୍ୱାତିକ ଓ ଭାରତର ତମିଜ ଅମୁଦନ ଏସ୍ ସମନ 8.5 ପଏଣ୍ଟ ସହ ମିଳିତ ଶୀର୍ଷରେ ରହିଥିଲେ। ଏହାପରେ ତମିଜ ଟ୍ରାଇବେକରରେ ସାତ୍ତ୍ୱିକକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସାତ୍ତ୍ୱିକ ରୌପ୍ୟ ପଦକ ସହ ପ୍ଲସ 51.6 ୟୁଏଲ୍ ରେଟିଂ ପଏଣ୍ଟ ହାସଲ କରିଥିଲେ। ଶ୍ରୀଲଙ୍କାର ତିଳକବର୍ଦ୍ଧନେ 6 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ। ନେପାଳର କାଠମାଣ୍ଡୁରେ ଚାଲିଥିବା କାଭା ମହିଳା ଭଲିବଲ ଚାମ୍ପିୟନ୍ସିପ୍ରେ ଭାରତୀୟ ଦଳ କ୍ରମାନ୍ୱୟରେ ତୃତୀୟ ବିଜୟ ସହ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଅନୁଷ୍ଠିତ ତୃତୀୟ ମ୍ୟାଚ୍ରେ ଦଳ 3-0 ସେଟ୍ରେ କାର୍ଗେଜିସ୍ତାନକୁ ହରାଇ ଗ୍ରୁପ୍ରେ ଟପର ହୋଇଥିଲା। ପୂର୍ବରୁ ପ୍ରଥମ 2 ଗ୍ରୁପ୍ ମୁକାବିଲାରେ ଦଳ ଯଥାକ୍ରମେ ନେପାଳ ଓ ମାଳଦ୍ୱୀପକୁ ପରାସ୍ତ କରିଥିଲା। ଜାପାନରେ ଆସନ୍ତା 29 ଜୁନ୍-6 ମଧ୍ୟରେ 18 ବର୍ଷରୁ କମ୍ ମହିଳା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ 4 ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁଇଟ୍ କୁଜୁର, ରୁବିନା ବକ୍ସାଲ, କିରଣ ଏକ୍କା ଓ ପ୍ରିୟଙ୍କା ମିଞ୍ଜି। ଭାରତ ପୁଲ୍ ଏ ରେ କୋରିଆ, ମାଲେସିଆ ଓ ସିଙ୍ଗାପୁର ସହ ସ୍ଥାନ ପାଇଛି। ଆସନ୍ତା 30 ଦଳ ମାଲେସିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହାପରେ 31 କୋରିଆକୁ ଏବଂ ଜୁନ୍-2 ସିଙ୍ଗାପୁରକୁ ଭେଟିବ। ଜୁନ୍-5 ସେମିଫାଇନାଲ ଓ 6 ଫାଇନାଲ ମୁକାବିଲା ହେବ।

0: ସିଙ୍ଗାପୁର ଓପନ୍ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ଏବଂ ପୁରୁଷ ଡବଲ୍ସରେ ସାତ୍ତ୍ୱିକ ସାଇରାଜ ରିଙ୍କି ରେଡ୍ଡି ଓ ଚିରାଗ ସେଟ୍ଟି ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପଟରେ ଆୟୁଷ ସେଠୀ ଓ ଉନ୍ନତି ହୁଡ଼ା ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମହିଳା ବର୍ଗ ପ୍ରଥମ ରାଉଣ୍ଡରେ ସିନ୍ଧୁ ସିଧାସଳଖ 21-17 ଏବଂ 21-18 ଗେମ୍ରେ ପଞ୍ଚମ ସିଡ୍ ଇଣ୍ଡୋନେସିଆର ପୁତ୍ରୀ କୁସୁମା ଉର୍ଦ୍ଧିନ୍ଙ୍କୁ ପରାସ୍ତ କରିଥିଲେ। ଅନ୍ୟ ମ୍ୟାଚ୍ରେ ଉନ୍ନତି 14-21 10-21 ଜାପାନର ଟୋମୋକା ମିଜିଆକାଙ୍କ ନିକଟରୁ ହାରିଯାଇଥିଲେ। ପୁରୁଷ ବର୍ଗରେ ଆୟୁଷ ସେଠୀ 21-11 14-21 12-21 କାନାଡାର ଭିକ୍ଟର ଲାଇଙ୍କଠାରୁ ପରାଜିତ ହୋଇଥିଲେ। ପୁରୁଷ ଡବଲ୍ସରେ ସାତ୍ତ୍ୱିକ ଚିରାଙ୍କ ଯୋଡ଼ି 26-28 21-15 ଏବଂ 21-13 ଗେମ୍ରେ ଆମେରିକାର ଜିଇ ଚେନ୍ ଓ ପ୍ରେସଲି ସ୍ମିଥ୍ ଯୋଡ଼ିଙ୍କୁ ହରାଇଥିଲେ। ଅନ୍ୟପଟରେ ଅର୍ଜୁନ ଏମ୍ଆର୍ ହରିୟନଙ୍କ ଯୋଡ଼ି ସମେତ ମହିଳା ଡବଲ୍ସରେ ଅଶ୍ୱିନୀ ଭଟ୍ଟ ଓ ଶିଖା ଗୌତମଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଥିଲେ। ସାପ୍ ମହିଳା ଚାମ୍ପିୟନ୍ସିପ୍ରେ ଆୟୋଜକ ଭାରତ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍ ବି'ରେ ଦଳ ମାଲଦୀପକୁ 11-0 ଗୋଲ୍ରେ ପରାଜିତ କରିଛି। ଏହି ମ୍ୟାଚ୍ ମରଗାଓଁର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ଖେଳାଯାଇଥିଲା। ଅଭେକା ସିଂ 4 ଗୋଲ୍ ଦେଇ ଦଳ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଅଧିନାୟିକା ପ୍ୟାରି ଖାକା 2 ଗୋଲ୍ ଦେଇଥିଲେ। ଭାରତ ଏବେ ଫିଫା ମାନ୍ୟତା ତାଲିକାରେ 69ତମ ସ୍ଥାନରେ ରହିଛି। ମ୍ୟାଚ୍ ସମ୍ପୂର୍ଣ୍ଣ ଏକତରଫା ରହିଥିଲା। ଉଭୟ ଭାଗରେ ଭାରତ ଗୋଲ୍ ବର୍ଷା କରିଦେଇଥିଲା ଏବଂ ଶେଷରେ 11 ଗୋଲ୍ ଦେଇ ମ୍ୟାଚ୍ ଜିତି ନେଇଥିଲା। ଦଳ ପକ୍ଷରୁ 11-17 ମିନିଟ୍ରେ ପ୍ରିୟଙ୍କା ଦେବୀ, 28 ମିନିଟ୍ରେ ପ୍ୟାରି ଖାକା, 34-66 70-46 ମିନିଟ୍ରେ ଆଭେକା, 40 ମିନିଟ୍ରେ ଗ୍ରେସ୍ ଡାଙ୍ଗାମେଲ, 53-68 ମିନିଟ୍ରେ କରିସ୍ମା ଏବଂ 60 ମିନିଟ୍ରେ ସଙ୍ଗୀତା ଗୋଲ୍ ଦେଇଥିଲେ। ଶେଷ ପର୍ଯ୍ୟନ୍ତ ମାଲଦୀପ ଖାତା ଖୋଲିପାରିନଥିଲା। ଏହା ପୂର୍ବରୁ 2014 ଆଫଗାନିସ୍ତାନ ବିପକ୍ଷରେ ସର୍ବାଧିକ ଗୋଲ୍ରେ ଜିତିଥିଲେ। ଆଫଗାନିସ୍ତାନ ଖାତା ଖୋଲିପାରିନଥିବା ବେଳେ ଭାରତ 12 ଗୋଲ୍ ଦେଇଥିଲା। ଇଣ୍ଡିଆନ ପ୍ରିମିୟର ଲିଗ୍ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ 17 ଲିଗ୍ ପର୍ଯ୍ୟାୟ ମୁକାବିଲା ଖେଳ ହେବା ପରେ ପଏଣ୍ଟ ଆଧାରରେ 4 ଦଳ ପ୍ଲେ ଅଫ୍ରେ ପହଞ୍ଚିଛନ୍ତି। ଏହି ଅବସରରେ ଆଇପିଏଲ୍ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଛନ୍ତି କ୍ରୀଡ଼ା ସାମ୍ବାଦିକ ବିମଳ କୁମାର ରାଉଳ।
1: ଶ୍ରୋତାବନ୍ଧୁ, ଚଳିତ ଆଇପିଏଲ୍ ଶେଷ ପର୍ଯ୍ୟାୟରେ କ୍ୱାଲିଫାୟର 1 ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ରମାନ୍ୱୟରେ ଦ୍ୱିତୀୟ ଏବଂ ଆଇପିଏଲ୍ ଇତିହାସରେ ପଞ୍ଚମ ଥର ଫାଇନାଲରେ ପ୍ରବେଶ କରିଛି। ଧର୍ମଶାଳାରେ ମୁହାଁମୁହିଁ ହୋଇଥିଲେ ବାଙ୍ଗାଲୋର ଓ ଗୁଜରାଟ। ଗୁଜରାଟ ଟାଇଟନ୍ସକୁ ବାଙ୍ଗାଲୋର 92 ରନ୍ରେ ପରାଜିତ କରି ଫାଇନାଲରେ ପ୍ରବେଶ କରିଥିଲା। ଉଭୟ ଦଳ ଲିଗ୍ରେ 18 ପଏଣ୍ଟ ଲେଖାଏଁ ହାସଲ କରିଥିଲେ। ନେଟ୍ ରନ୍ ରେଟ୍ ଆଧାରରେ ବାଙ୍ଗାଲୋର ପ୍ରଥମ ଓ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହି କ୍ୱାଲିଫାୟର 1 ଯୋଗ୍ୟତା ହାସଲ କରିଥିଲେ। ଶ୍ରୋତାବନ୍ଧୁ, କ୍ୱାଲିଫାୟର 1 ଉନ୍ନୀତ ହେଲେ ପରାଜିତ ହେବା ଦଳ କ୍ୱାଲିଫାୟର 2 ଖେଳିବାର ସୁଯୋଗ ପାଇଥାନ୍ତି, ଅର୍ଥାତ୍ ଫାଇନାଲକୁ ଉନ୍ନୀତ ହେବା ପାଇଁ 2 ସୁଯୋଗ ଥାଏ। ପଏଣ୍ଟ ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଦଳ ଏଲିମିନେଟର ଖେଳନ୍ତି। ବିଜେତା ଦଳ କ୍ୱାଲିଫାୟର 2 ଖେଳିବେ। ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ବିଜେତା ଦଳକୁ ଗୁଜରାଟ ସାମ୍ନା କରିବ। ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତିଥିଲେ ବି ଗୁଜରାଟ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରଜତ ପଟିଦାରଙ୍କ ଅପରାଜିତ 93 ରନ୍ ସହାୟତାରେ ବେଙ୍ଗାଲୁରୁ 5 ୱିକେଟ୍ରେ 254 ରନ୍ର ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା। ଗୁଜରାଟ ଏତେ ବଡ଼ ଲକ୍ଷ୍ୟକୁ ପିଛା କରି ବିପର୍ଯ୍ୟୟର ଶିକାର ହୋଇଥିଲା। ଶେଷରେ ଦଳ ମାତ୍ର 162 ରନ୍ରେ ସୀମିତ ରହିଥିଲା। ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ପୁଣି ଥରେ ଟାଇଟଲର ଅତି ନିକଟତର ହୋଇଛି। ଲିଗ୍ ପର୍ଯ୍ୟାୟରେ ବାଙ୍ଗାଲୁରୁ ପ୍ରଥମ, ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ତୃତୀୟ ଏବଂ ରାଜସ୍ଥାନ ଚତୁର୍ଥ ସ୍ଥାନରେ ରହିଥିଲା। ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ଭଳି ପୂର୍ବତନ ଚାମ୍ପିୟନମାନେ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେଅଫ୍ ଖେଳିବାରୁ ଏଥର ବଞ୍ଚିତ ହୋଇଥିଲେ। ଅରେଞ୍ଜ କ୍ୟାପ୍ ଦୌଡ଼ରେ ଗୁଜରାଟର ସାଇ ସୁଦର୍ଶନ ପ୍ରଥମ ସ୍ଥାନରେ ରହିଛନ୍ତି। ସେ ଏପର୍ଯ୍ୟନ୍ତ 652 ରନ୍ ସଂଗ୍ରହ କରିସାରିଲେଣି। ପୁଣି ଗୁଜରାଟ ଅଧିନାୟକ ଶୁଭମନ ଗିଲ 618 ରନ୍ କରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। 606 ରନ୍ କରି ହାଇଦ୍ରାବାଦର ହେନ୍ରିଜ୍ କ୍ଲାସେନ୍ ତୃତୀୟ ଏବଂ ବାଙ୍ଗାଲୋରର ବିରାଟ କୋହଲି 600 ରନ୍ କରି ଚତୁର୍ଥ ସ୍ଥାନରେ ରହିଛନ୍ତି। ସେମିତି ପର୍ପଲ୍ କ୍ୟାପ୍ ଦୌଡ଼ରେ ବାଙ୍ଗାଲୋରର ଭୁବନେଶ୍ୱର କୁମାର ଓ ଗୁଜରାଟର କାଗିସ ରାବଡ଼ାଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଉଭୟ ଏ ପର୍ଯ୍ୟନ୍ତ 26 ଲେଖାଏଁ ୱିକେଟ୍ ପାଇସାରିଛନ୍ତି। ସେମିତି ରାଜସ୍ଥାନର ଜୋଫ୍ରା ଆର୍ଚର 21 ୱିକେଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।
0: ଶ୍ରୋତାବନ୍ଧୁ, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 10:00 ମୁଖ୍ୟ ସମ୍ଭାଦ ସହ ମୁଁ ଆଶୁତୋଷ ପତି। ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ଯୋଗଦେବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝି। ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝି ଆଜି ଲୋକସେବା ଭବନଠାରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲାର ବୋବନ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଭାରତୀୟ ସମୟ ରାତି 11:00 ଖେଳାଯିବ ପ୍ରଥମ ମ୍ୟାଚ୍। ଭାରତ ବିପକ୍ଷରେ ଏକମାତ୍ର ଟେଷ୍ଟ ଓ 3 ଦିନିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ଆଜି ଆଫଗାନିସ୍ତାନ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା ହୋଇଛି ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଶୀ ଗୀତ। କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ ଗାଇଛନ୍ତି ପୁରାତନ ରଚନାରୁ।

ଶୁଣିଲେ ଓଡ଼ିଶୀ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ବନମଳି ଦାସ ଲେଖିଛନ୍ତି ପାଟଣା ରାମଚଣ୍ଡୀ ନରଣଗଡ଼ ଖୋର୍ଦ୍ଧା ଜିଲ୍ଲାରୁ ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ଚିତ୍ତ ଜେନା ଗାଇଛନ୍ତି ତପସ୍ୟା କଥାଚିତ୍ରରେ

ପରବର୍ତ୍ତୀ ଗୀତ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ, ସିକନ୍ଦର ଆଲମ ଓ ସାଥୀ କଥାଚିତ୍ର ମମତା। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ପଞ୍ଚୁ ପାଣ୍ଡବ କୁସୁନପୁରରୁ ସରୋଜକାନ୍ତ ପାତ୍ର, ମଞ୍ଜୁଲତା ପାତ୍ର, ନଳିନୀ, ସର୍ଜୁ ମାମନ ଏବଂ ଆକୃତି।

ଏଥର ଗୀତଟି ଗାଇଛନ୍ତି ଆରତୀ ମୁଖାର୍ଜୀ, କଥାଚିତ୍ର ଉଲ୍କା। ଗୀତଟି ଶୁଣିବାକୁ ଚାହିଁଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ, ନଳପାଇ କେରଡ଼ାଗଡ଼, ମଦନପୁର କେନ୍ଦ୍ରାପଡ଼ାରୁ।

ନିଶାକର ଆଣ୍ଡିଆ, ତରୁଣୀସେନ ଆଣ୍ଡିଆ, ଜାନକୀ ଆଣ୍ଡିଆ ଓ ପାର୍ବତୀ ଆଣ୍ଡିଆ ଲେଖିଛନ୍ତି କାଠୁଆପଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଓ ମହମ୍ମଦ ହବିବ। କଥାଚିତ୍ର ଶେଷ ଶ୍ରାବଣ।

0: ଗୀତରେ ଗାଇଛନ୍ତି ସିକନ୍ଦର ଆଲମ ଓ ଲତା ଘୋଷ, କଥାଚିତ୍ର ବତାସି ଝଡ଼। ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି ପଞ୍ଚାନନ ମଲ୍ଲିକ, ରୂପା, ରୋଜି, ବେବି, ବିନି, ହାପି, ଭିପି, ବଣ୍ଟି, ବିକାଶ, ଆକାଶ, ସୌମ୍ୟ ଏବଂ ବରୁଣ, ପାଥପୁର, ରୟପୁର, ଯାଜପୁର।
1: ସଙ୍ଗିନୀ।

ପରବର୍ତ୍ତୀ ଗୀତ ଗାଇଛନ୍ତି ଶେଖର ଘୋଷ, କଥାଚିତ୍ର ସମର ସଲିମ ସାଇମନ। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ମିତାଲି, ଶ୍ରଦ୍ଧା, ବିଦ୍ୟା, ବାବୁ, ପ୍ରତାପ ଓ କବିତା, ବତିମୀରା, ବିରିଡ଼ି ରୋଡ଼, ଜଗତସିଂହପୁରରୁ।

ଏଥିରେ ଗାଇଛନ୍ତି ସୁରେଶ ୱାଡେକର କଥାଚିତ୍ର ହିସାବ ନିକାଶ। ଗୀତଟି ଶୁଣିବାକୁ ଚାହିଁଛନ୍ତି କୋଠିଆର ସମା ଜଗତସିଂହପୁରରୁ ପ୍ରତାପ ଚନ୍ଦ୍ର ମଲ୍ଲିକ, ପ୍ରିୟଙ୍କା, ପପୁ, ପ୍ରଣତି କୁମାରୀ, ପ୍ରମୋଦିନୀ, ପ୍ରିୟା, ପ୍ରିୟତମା, ପିୟୁଷ, ପ୍ରଭାତ କୁମାର, ପ୍ରଭଞ୍ଜନ, ପ୍ରସନ୍ନ, ସ୍ମୃତିରଞ୍ଜନ, କଣ୍ଢେଇ, ବର୍ଷା, ସୁହାନୀ, ଗୁଡ଼ି, ମୟୂରୀ, ଚନ୍ଦ୍ରିକା, ସୁଜାତା, ମମତା, ସ୍ନେହଲତା, ଫକୀରା ମଉସା, କମଳା ବଡ଼ବୋଉ, ବିକା ଭାଇ, ଭାଗ୍ୟଲକ୍ଷ୍ମୀ, ମିତାରାଣୀ, ଜୟଚନ୍ଦ୍ର, ସୂର୍ଯ୍ୟକାନ୍ତ, ନୃସିଂହ ବାବୁ, ସାଧୁ, କାଳନ୍ଦୀ, ଅଜୟ କୁମାର, କ୍ଷେତ୍ରବାସୀ, ରାନୁ, ମାନୁ, ସଞ୍ଜୟ ସାର୍, ବାବୁ ଭାଇ ଏବଂ ରାଣୀ ପ୍ରତିମା ପ୍ରିୟଦର୍ଶିନୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଦୁଇବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ସୂଚନା। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଆଉ ଅଳ୍ପ ସମୟ ପରେ ଖେଳାଯିବ ପ୍ରଥମ ମ୍ୟାଚ୍। ଭାରତ ବିପକ୍ଷରେ ଏକମାତ୍ର ଟେଷ୍ଟ ଓ 3 ଦିନିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ଆଜି ଆଫଗାନିସ୍ତାନର ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ମାଳବିକା ରାୟ ଶ୍ରୀମଦ୍ ଭାଗବତର 50ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ତୃପ୍ତି ଦାସ, ଶିଳ୍ପୀ ଗାଇଛନ୍ତି ରଘୁନାଥ ରାଉତଙ୍କ ରଚନାରୁ।

ପରବର୍ତ୍ତୀ ଭକ୍ତିଗୀତ ଶଙ୍କର୍ଷଣ ମଙ୍ଗରାଜଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ ନୀଳମାଧବ ଦାସ।

ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ମିତାଲି ଚିନ୍ନାରା, ଶିଳ୍ପୀ ଗାଇଛନ୍ତି ଆଲେକ୍ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ ଶିଳ୍ପୀ ଗାଇଛନ୍ତି ଗୌରହରି ଦଳାଇଙ୍କ ରଚନାରୁ।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅନୁଚିନ୍ତା। ନିବେଦନ କରିଛନ୍ତି ଘନଶ୍ୟାମ ମିଶ୍ରା।

ଆମ ଜୀବନକୁ ସୁସ୍ଥ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ନାନା ଉପଦେଶ ଦିଆଯାଇଛି। ଏହା ସତ୍ୟ ଯେ ଯେଉଁମାନେ ମହାପୁରୁଷ ବା ମହଜ୍ଜନମାନଙ୍କର ବାଣୀକୁ ଗ୍ରହଣ କରି ଆଚରଣ କରୁଛନ୍ତି ସେମାନେ ନିଶ୍ଚୟ ଉପକୃତ ହେଉଛନ୍ତି। ଉପଦେଶ ଦୁଇ ପ୍ରକାର, ଏକ ବିଧି, ଅନ୍ୟଟି ନିଷେଧ। କ'ଣ ଆମେ ଜୀବନରେ ଆଚରଣ କରିବା ତାହା ହେଲା ବିଧି, କ'ଣ ଆମେ ପରିତ୍ୟାଗ କରିବା ତାହା ନିଷେଧ। ଉଦାହରଣ ସ୍ୱରୂପ କୁହାଯାଇଛି, ଶତଂ ବିହାୟ ଭୋଜନମ ସହସ୍ରମ ସ୍ନାନମ ଆଚରେତ ଲକ୍ଷ୍ୟ ପରୋପକାରାୟ କୋଟିଂ ତ୍ୟକ୍ତ୍ୱା ହରିମ ଭଜେତ। ଅର୍ଥାତ୍ ନିଜର ଶହେ କାମ ଫିଙ୍ଗି ଦେଇ ଯେଉଁ ସମୟରେ ଖାଇବା ସମୟ ତାକୁ ମାନିବା ଉଚିତ, ଅର୍ଥାତ୍ ଖାଦ୍ୟପେୟର ନିୟମାନୁବର୍ତ୍ତିତା ହେବା। କୌଣସି ଦିନ ଯଦି ବିଶେଷ କାରଣ ହେତୁ ବିଳମ୍ବ ହୋଇଗଲା ତାହା ଚଳନୀୟ, କିନ୍ତୁ ଅତ୍ୟଧିକ ଅସମୟରେ ଖାଇବା ପିଇବା ଶରୀର ପକ୍ଷେ ହାନିକାରକ। ଏହାଦ୍ୱାରା ନାନା ପ୍ରକାର ରୋଗ ମଣିଷକୁ ଆକ୍ରମଣ କରିଥାଏ। ତେଣୁ ସମୟାନୁବର୍ତ୍ତିତା ହେଲେ ଶରୀର ରୋଗର ମାତ୍ରା ନିଶ୍ଚୟ କମିଯାଏ। ଦ୍ୱିତୀୟରେ କୁହାଯାଉଛି, ହଜାର କାମ ଫିଙ୍ଗି ଦେଇ ଗାଧୋଇବା କାମ ସାରିଦେବାଟା ଉଚିତ। ଯଦି ଦେହ ଅସୁସ୍ଥ ଅଛି ବା ଡାକ୍ତର ନିଷେଧ କରିଛନ୍ତି ତାହେଲେ ନ ଗାଧୋଇଲେ ଚଳିବ। ତେବେ ଆମ ଶାସ୍ତ୍ରରେ ଗାଧୋଇବାର ନାନା ପ୍ରକାର ବିଧି ଅଛି। ଗାଈ ବାଛୁରୀ ବଳଦେମାନଙ୍କର ଖୁରା ବାଜି ଯେଉଁ ଧୂଳି ଉଡ଼ିଯାଏ ତାହା ଯଦି ଅଙ୍ଗରେ ପଡ଼େ ତାହା ମଧ୍ୟ ସ୍ନାନ, ଏହାକୁ ଗୋରଜପତନ ସ୍ନାନ କୁହାଯାଏ। ଦ୍ୱିତୀୟରେ ଯଜ୍ଞକୁଣ୍ଡର ଭସ୍ମ ବା ବିଭୂତି ମୁଣ୍ଡରେ ବା ଦେହରେ ସାମାନ୍ୟ ବଳି ହୋଇଗଲେ ତାହାକୁ ବାୟବୀୟ ବା ଭସ୍ମ ସ୍ନାନ ବୋଲି କୁହାଯାଏ, ତଦ୍ୱାରା ଅଙ୍ଗ ପବିତ୍ର ହୁଏ। ମୁଣ୍ଡ ବୁଡ଼ାଇ ନଦୀରେ ଝରଣାରେ ବା ପୋଖରୀରେ ସ୍ନାନ କଲେ ତାକୁ ନିମଜ୍ଜମାନ ସ୍ନାନ କୁହାଯାଏ। ଯେଉଁମାନଙ୍କୁ ଥଣ୍ଡା କାଶ ସର୍ଦ୍ଦି ଥାଏ ସେମାନେ କେବଳ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ହାତରୁ କହୁଣୀ ପର୍ଯ୍ୟନ୍ତ ଧୋଇଦେଲେ ତାହା ମଧ୍ୟ ସ୍ନାନକୁ ବୁଝାଏ, ତାହାକୁ କାପିଳ ସ୍ନାନ କୁହାଯାଏ। ଶେଷରେ ପ୍ରଭୁଙ୍କର ନାମ ଉଚ୍ଚାରଣ କରି କେତେବିନ୍ଦୁ ଜଳ ମୁଣ୍ଡରେ ବା ଦେହରେ ସିଞ୍ଚନ କଲେ ତାକୁ ମନ୍ତ୍ର ସ୍ନାନ କୁହାଯାଏ। ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି, କୌଣସି ଖାଦ୍ୟବସ୍ତୁକୁ ଗାଧୋଇ ସାରି ଖାଇଲେ ତାର ଉପକାରିତା ନଗାଧୋଇ ଖାଇବା ଠାରୁ ଅଧିକ ବଢ଼ିଯାଏ। ଗୋଟିଏ ଉଦାହରଣ ରାମାୟଣରେ ବର୍ଣ୍ଣିତ ହୋଇଛି। ରାମ ପିତା ଦଶରଥ ମା କୈକେୟୀଙ୍କ ଠାରୁ ବିଦାୟ ନେଇ ବଣକୁ ଯିବା ଅବସ୍ଥାରେ ମା କୌଶଲ୍ୟାଙ୍କ ସହିତ ଭେଟ ହେଲା। ମାଙ୍କ ପାଦ ତଳେ ମୁଣ୍ଡ ଲଗାଇ ରାମ ପ୍ରଣାମ କଲେ। ସ୍ନେହମୟୀ ମା ଶିଶୁ ଅବସ୍ଥାରେ ରାମଙ୍କ ମୁହଁରେ ଯେଭଳି ଚୁମ୍ବନ ଦେଉଥିଲେ ସେଭଳି ଚୁମ୍ବନ ଦେଇ କୋଳରେ ବସାଇଲେ। ସତେଇଶ ବର୍ଷରେ ରାମଙ୍କର ବନବାସ ହୋଇଥିଲା ବାଲ୍ମୀକି ରାମାୟଣ ଅନୁସାରେ। ସତେଇଶ ବର୍ଷର ପୁଅକୁ କୋଳରେ ବସାଇ ଦାଣ୍ଡରେ ସମସ୍ତେ ଦେଖୁଥିଲା ବେଳେ ମୁହଁରେ ଅସୁମାରି ଚୁମ୍ବନ ଦେବାର ଦୃଶ୍ୟ ଆଜିର ଦିନରେ ପ୍ରାୟ ବିରଳ।

ସୂଚିତ ହୁଏ। କେତେ ନିବିଡ଼ ଓ ପବିତ୍ର ସେହି ବାତ୍ସଲ୍ୟ ସ୍ନେହ ଆଧୁନିକ ସମାଜରେ ଆଜି ତାହା ଦୁର୍ଲଭ। ମା ଦେଖିଲେ ରାମ ଗାଧୋଇ ନାହାନ୍ତି। ମା ପଚାରିଲେ ଆରେ ସମୟ ଏତେ ବେଶୀ ହେଲାଣି, ତୁମେ ଗାଧୋଇ ନା କାହିଁକି? ଶୀଘ୍ର ଯାଅ, ଗାଧୋଇବା କାମ ସାରିନିଅ, ଆମ ଘରେ ଯାହା ଅଛି ଯେଉଁଥିରେ ତୁମର ରୁଚି ତାହା ଖାଇନିଅ। ଏଥିରୁ ସୂଚିତ ହୁଏ ମା ପୁଅକୁ ସ୍ନେହ କରିବା ସହିତ ଅନୁଶାସନବଦ୍ଧ କରିଥାନ୍ତି। ଗାଧୋଇ ସାରି ଖାଇଲେ ଖାଦ୍ୟର ଉପକାରିତା ବଢ଼ିଯାଏ। ବେଗି ଯାଉ ପୁନି ତାତ ନହାଉ, ଯୋ ମନ ଭାବ ମଧୁର କଛୁ ଖାଉ। ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀର ବର୍ଣ୍ଣନା ଦେଇଛନ୍ତି। ତୃତୀୟରେ ଉପଦେଶ ଦିଆଯାଇଛି, ନିଜର ଲକ୍ଷ୍ୟ କାମ ଛାଡ଼ିଦେଇ ପରୋପକାର କରିବା ବିଧେୟ। ଉପଦେଶ ଦ୍ୱାରା ହେଉ ବା ଅର୍ଥ ଦ୍ୱାରା ହେଉ ବା ଶରୀର ଦ୍ୱାରା ହେଉ ବା ଯେନ କେନ ଉପାରଣ, ଅନ୍ୟର ଉପକାର କରିବା ଉଚିତ। ପର ଉପକାର ଠାରୁ ଅଧିକ ପୁଣ୍ୟ କିଛି ନାହିଁ। ଯେତେବେଳେ ରାମ ବନକୁ ବାହାରିଲେ କୌଶଲ୍ୟା ମାତା କହିଲେ, ତୁମେ କିଏ ମୁଁ ଜାଣିଛି, ଏନ୍ତୁଡ଼ିଶାଳର ତୁମର ଚାରି ହାତ ଚାରି ଆୟୁଧ, କଣ୍ଠରେ ବନମାଳ, କଟିରେ ପୀତବସନ, କୁଞ୍ଚିତ କେଶ, ଉଇ ଆସୁଥିବା ମେଘଠାରୁ ଉଜ୍ଜଳ ନୀଳବର୍ଣ୍ଣ, ଏପରି ଭାବରେ ମୁଁ ତୁମକୁ ଦେଖିଥିଲି। ମୋର ଅନୁରୋଧରେ ତୁମେ ତୁରନ୍ତ ଛୋଟ ଶିଶୁଟି ହୋଇଥିଲ, ଅତେ ତୁମେ ପ୍ରଥମେ ମାଧବ ତାପରେ ମାନବ, ବୈକୁଣ୍ଠର ତୁମେ ସେହି ପ୍ରଭୁ ନାରାୟଣ, ବୈକୁଣ୍ଠରେ କେତେ ସୁଖ ଆନନ୍ଦ ଭୋଗ ବିଳାସରେ ତୁମେ ଥିଲ, ମହାଲକ୍ଷ୍ମୀଙ୍କ କଅଁଳିଆ ହାତରୁ ସେବା ପାଉଥିଲ, ଘଷାମୁଡ଼ା ଖାଉଥିଲ, ଇଏ ସବୁକୁ ତ୍ୟାଗ କରି କାହିଁକି ଅଯୋଧ୍ୟାକୁ ବା ଆମ ଘରକୁ ଆସିଲ? ରାମ କହିଲେ, ମା ସୁଖର ମାତ୍ରା ବା ଆନନ୍ଦର ମାତ୍ରା କେତେ ତାହା ଜାଣିବା ପାଇଁ ମୁଁ ଆସିଛି। ବୈକୁଣ୍ଠର ଭୋଗବିଳାସ, ଲକ୍ଷ୍ମୀଙ୍କର କୋମଳ ହାତର ପାଦ ସେବାର ଆନନ୍ଦ ବେଶୀ ନା ଦୁଃଖୀ କଷ୍ଟ ନିବାରଣ କରି ପରର ଉପକାର କରିପାରିଲେ ସେଥିରେ ଆନନ୍ଦ ବେଶୀ? ବରା ପିଆଜି ଖାଉଥିବା ଲୋକ ଯେଉଁ ଆନନ୍ଦ ପାଏ, ଯଦି କେତେବେଳେ ସନ୍ଦେଶ ରସଗୋଲା ଇତ୍ୟାଦି ଖାଏ, ତାର ଆନନ୍ଦର ମାତ୍ରା ପ୍ରାୟ ବେଶୀ ହୋଇଥାଏ। ସୁତରାଂ ଏହି ସ୍ୱାଦକୁ ଚାଖିବା ପାଇଁ ମୁଁ ଆସିଛି। ଶେଷରେ କୁହାଯାଇଛି, କୋଟିଏ କାମ ଛାଡ଼ିଦେଇ ନିଜର ଇଷ୍ଟ ବା ପ୍ରଭୁଙ୍କୁ ଭଜନ ସ୍ମରଣ କରିବ, ନିଜର କଲ୍ୟାଣ ନିମନ୍ତେ ଇହଲୋକ ଓ ପରଲୋକ ପାଇଁ ସର୍ବଦା ବିଭୁ ସ୍ମରଣ କରିବା ବିଧେୟ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଘନଶ୍ୟାମ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ନାରଦଙ୍କୁ ବ୍ରହ୍ମା ବୁଝାଇଲେ ଲୋକେ ଅଜ୍ଞାନ ଗର୍ଭରେ ବିମୋହିତ ହୋଇ ନିଜର ବଡ଼ିମା ଦେଖାନ୍ତି। ଏ ଘର ମୋର, ଏ ଧନ ସମ୍ପତ୍ତି ମୋର, ପତ୍ନୀ ପୁତ୍ର ପରିବାର ମୋର ମୋର ବୋଲି କହନ୍ତି। କିନ୍ତୁ ବାସ୍ତବରେ ସବୁରି ପ୍ରଭୁ ସେହି ପଦ୍ମନାଭ, ପ୍ରତ୍ୟେକଙ୍କ ଦେହରେ ସେ ରହିଛନ୍ତି। ତାଙ୍କରିଠାରୁ ମୁଁ ଜାତ ହୋଇ ଏ ଜଗତ ସୃଷ୍ଟି କରିଛି। ତାଙ୍କର କର୍ମ ଯୋଗୁରୁ ମହତ ଜାତ ହୁଏ। ମହତରୁ ତ୍ରିଗୁଣ ଏବଂ ତ୍ରିଗୁଣର ତମଗୁଣରୁ ଜାତ ହୁଏ ଅହଙ୍କାର। ଅହଙ୍କାରରୁ ଜାତ ହୁଅନ୍ତି ତିନି ଗୁଣ, ବିକାର, ତମ, ତେଜ। ତହିଁରୁ ଜାତ ଶବ୍ଦଗୁଣ ଆକାଶରେ ସଞ୍ଚାରିତ ହୁଏ। ଆକାଶରୁ ଜନ୍ମେ ବାୟୁ। ଏହିପରି ଜଳ, ତେଜ, ମନ ଓ ଦଶ ଇନ୍ଦ୍ରିୟ ଜାତ ହୋଇ ସୃଷ୍ଟି ପ୍ରକ୍ରିୟା ହୋଇଥାଏ। ଅଚେତନ ଜୀବ ମଧ୍ୟରେ ଭଗବାନ ଚେତନା ଦିଅନ୍ତି, ସହସ୍ରଶିର ପୁରୁଷ ଜନ୍ମ ନିଅନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି, ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳୀ ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳୀ ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳୀ ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳୀକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥଏଡ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥକ୍ସାମ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍, 17.8% ଏସ୍ଏଲ୍ ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାମଳ ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କୀ ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30

0: ସିସି କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ, କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ ବିରି ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ, କିମ୍ବା କ୍ୱିଜାଲୋଫପ୍ ଇଥାଇଲ୍ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର ଗୁରୁଜ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଡାକ୍ତର ବୃନ୍ଦାବନ ବିଶ୍ୱାଳ।
4: ମ୍ୟାଲେରିଆ ରୋଗ ପ୍ଲାଜମୋଡିୟମ ନାମକ ଏକ ପରଜୀବୀ ଦ୍ୱାରା ମଣିଷ ଦେହରେ ରୋଗ ସୃଷ୍ଟି କରିଥାଏ। ଏହି ପ୍ଲାଜମୋଡିୟମ ଚାରି ପ୍ରକାର, ଯଥା ପ୍ଲାଜମୋଡିୟମ ଫାଲ୍ସିପେରମ, ପ୍ଲାଜମୋଡିୟମ ଭାଇଭାକ୍ସ, ପ୍ଲାଜମୋଡିୟମ ଓଭେଲ ଓ ପ୍ଲାଜମୋଡିୟମ ମ୍ୟାଲେରି। ମାଇ ଏନଫୋଲିସ ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକି କାମୁଡ଼ି ରକ୍ତ ଶୋଷିଲା ବେଳେ ଏହି ପରଜୀବୀକୁ ନେଇଥାଏ ଓ ସୁସ୍ଥ ଲୋକକୁ କାମୁଡ଼ିଲେ ସୁସ୍ଥ ଲୋକଠାରେ 10-17 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ ମ୍ୟାଲେରିଆ ମୁଖ୍ୟତଃ ପ୍ଲାଜମୋଡିୟମ ଫାଲ୍ସିପେରମ ଓ ପ୍ଲାଜମୋଡିୟମ ଭାଇଭାକ୍ସ ଦ୍ୱାରା ହୋଇଥାଏ। ପ୍ଲାଜମୋଡିୟମ ଫାଲ୍ସିପେରମ ଦ୍ୱାରା ସୃଷ୍ଟି ହେଉଥିବା ମ୍ୟାଲେରିଆ ଅତ୍ୟନ୍ତ ବିପଦପୂର୍ଣ୍ଣ, କାରଣ ଏଥିରେ ଆକ୍ରାନ୍ତ ବ୍ୟକ୍ତିମାନେ ଆରମ୍ଭରୁ ତୁରନ୍ତ ଚିକିତ୍ସା ନ କଲେ ବା ଅସମ୍ପୂର୍ଣ୍ଣ ଅନିୟମିତ ଚିକିତ୍ସା କଲେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଫାଲ୍ସିପେରମ ମ୍ୟାଲେରିଆର ଆରମ୍ଭରେ ରୋଗୀ ସାଧାରଣ ଭାବରେ ଅସ୍ୱସ୍ତି ଅନୁଭବ କରେ, ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ଓ ବାନ୍ତି ମଧ୍ୟ ହୋଇଥାଏ। କାଶ ଓ ସାମାନ୍ୟ ତରଳ ଝାଡ଼ା କେତେକ କ୍ଷେତ୍ରରେ ଦେଖାଯାଇଥାଏ। ଭାଇଭାକ୍ସ ମ୍ୟାଲେରିଆ ପରି 48 ଘଣ୍ଟା ବା 72 ଘଣ୍ଟା ବ୍ୟବଧାନରେ ହେଉଥିବା ପାଳି ଜ୍ୱର ପରି ହୋଇନଥାଏ। ଏହି ରୋଗରେ ହଳଦିଆ କାମଳ ମଧ୍ୟ ହୋଇପାରେ। ଯକୃତ ଓ ପ୍ଲିହା ବଢ଼ିପାରେ।

0: ପାରେ, ରକ୍ତହୀନତା ଶୀଘ୍ର ହୋଇଥାଏ। ଏହି ଫାଲ୍ସିପରମ୍ ମ୍ୟାଲେରିଆର ଏକ ନିର୍ଦ୍ଦିଷ୍ଟ ଓ ସ୍ୱତନ୍ତ୍ର ବିପଦ ହେଉଛି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ମସ୍ତିଷ୍କ, ଯକୃତ, ବୃକକ୍, ଫୁସ୍ଫୁସ୍ ଓ ଖାଦ୍ୟନଳୀକୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ। ଶୀଘ୍ର ରକ୍ତହୀନତା ହେଉଥିବାରୁ ହୃତ୍ପିଣ୍ଡର କାମ ଠିକ୍ ଭାବରେ ହୋଇନଥାଏ। ଏପରି ଅନ୍ୟ ତିନି ପ୍ରକାର ମ୍ୟାଲେରିଆରେ ହୋଇନଥାଏ। ରକ୍ତ ସଞ୍ଚାଳନ ଠିକ୍ ନ ହେବାରୁ ସେହି ଅଙ୍ଗଗୁଡ଼ିକ କାମ ଠିକ୍ କରିପାରନ୍ତି ନାହିଁ ଓ ବିଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ସମ୍ପର୍କରେ। ଫାଲ୍ସିପରମ୍ ମ୍ୟାଲେରିଆ ଭୋଗୁଥିବା ରୋଗୀ ବାହାରକୁ ଗୁରୁତର ଜଣା ନ ପଡୁଥିଲେ ମଧ୍ୟ ଏହିସବୁ କାରଣରୁ ହଠାତ୍ ବିପଦପୂର୍ଣ୍ଣ ଜଟିଳତାକୁ ଗତି କରେ, ଯାହା ମଧ୍ୟରୁ ମସ୍ତିଷ୍କ ମ୍ୟାଲେରିଆ ଅନ୍ୟତମ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେତୁ ବାଉଳି ଚାଉଳି ହୁଏ, କଥା ଠିକ୍ କହିପାରେ ନାହିଁ ବା ବୁଝିପାରେ ନାହିଁ, ବାତ ମାରେ, ବେକ ସ୍ୱାଭାବିକ ଭାଙ୍ଗି ନ ହୋଇ ନାଠି ହୋଇଯାଏ, ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ। ଶିଶୁ ଓ ଛୋଟ ପିଲାମାନଙ୍କର ଅନ୍ୟାନ୍ୟ ଲକ୍ଷଣ ନ ଥାଇ କେବଳ ଜ୍ୱରରେ ପଡ଼ି ଅଚେତ ମୃତ୍ୟୁମୁଖରେ ପଡ଼ନ୍ତି। ଗର୍ଭବତୀ ମାମାନଙ୍କର ଗର୍ଭ ନଷ୍ଟ ହୋଇପାରେ କିମ୍ବା ଗର୍ଭସ୍ଥ ଶିଶୁର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ରୋଗର ଲକ୍ଷଣ ସନ୍ଦେହ ହେଲେ ତୁରନ୍ତ ଭେଷଜ ବିଶେଷଜ୍ଞ ସେବା ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ। ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ରୋଗୀର ଜୀବନ ନିଶ୍ଚିତ ଭାବରେ ବିପଦାପନ୍ନ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ସହିତ ଶରୀରର ଅନ୍ୟ ଅଙ୍ଗର ଜଟିଳତା ପ୍ରକାଶ ପାଇଲେ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ଆବଶ୍ୟକ। ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ସାଧାରଣ ମଶାରୀ, ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଘରେ ଡିଡିଟି ସିଞ୍ଚନ ସରକାରଙ୍କ ଦ୍ୱାରା କରାଯାଇଥାଏ। ମଶାବଂଶ ବୃଦ୍ଧିକୁ ରୋକିବା ପାଇଁ ଖାଲୁଆ ଜାଗା, ପୋତି, ପାଣି ଜମିବାକୁ ନ ଦେବା, ପରିବେଶ ପରିଷ୍କାର ରଖିବା ଜରୁରୀ। ପାଣିକୁଣ୍ଡ, ଫୁଲକୁଣ୍ଡ, ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ। ଏଣେ ତେଣେ ପଇଡ଼, ନଡ଼ିଆ, ସଡ଼େଇ, ପ୍ଲାଷ୍ଟିକ୍ ଖୋଳ, ଭଙ୍ଗା କାଚ, ଟାୟାର ଆଦି ନ ପକାଇବା ଆବଶ୍ୟକ, କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶାବଂଶ ବୃଦ୍ଧି କରିଥାନ୍ତି। ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ। ଝରକାରେ ନେଟ୍ ଲଗାଇବା ଆବଶ୍ୟକ। ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନରେ ବୈଜୟନ୍ତୀମାଳା ହରିଚନ୍ଦନ।

0: ନୂଆ ଏକ ସୂର୍ଯ୍ୟୋଦୟ ଆମେ ସମସ୍ତେ ଦେଖିସାରିଲେଣି। କେହି କେହି ଉଦୀୟମାନ ସୂର୍ଯ୍ୟଙ୍କୁ ଦିଗ୍ବଳୟର ଦୂର ପ୍ରାନ୍ତରରୁ, ଗଛର ଆଢୁଆଳରୁ, ସମୁଦ୍ରର ତରଙ୍ଗମାଳ ମଧ୍ୟରୁ, ତ କେହି କେହି କୁଞ୍ଚୁକୁଞ୍ଚିକା ପାହାଡ଼ ପର୍ବତର ଆରପଟରୁ ଦେଖିଥିବେ। ଯେଉଁଠି ବି ଦେଖିଲେ ସୂର୍ଯ୍ୟୋଦୟ ସୁନ୍ଦର। ତା ଛଡ଼ା ଭୂପ୍ରକୃତିର ଭିନ୍ନତା ସହିତ ଆମେ ବନ୍ଧା। ସତରେ ସକାଳର ମାଧୁର୍ଯ୍ୟ ଭରା ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭବ ଭିତରେ ସୂର୍ଯ୍ୟଙ୍କ ଆଗମନର ଦୃଶ୍ୟ ଅନୁପମ। ମଣିଷ ସମେତ ସମସ୍ତ ପ୍ରାଣୀ ଏହି ମୁହୂର୍ତ୍ତଟିର ଅପେକ୍ଷାରେ ଥାନ୍ତି। ସମସ୍ତଙ୍କ ପାଇଁ ପ୍ରତୀକ୍ଷିତ ଏହି ମୁହୂର୍ତ୍ତରେ ନିଜର ସଂକ୍ଷିପ୍ତ ଅଭିବ୍ୟକ୍ତି ରଖନ୍ତି ବର୍ଷିଆନ ସାହିତ୍ୟିକ ତଥା ଗୀତିକାର ନନ୍ଦକିଶୋର ସିଂ।
1: ସୂର୍ଯ୍ୟ ହେଉଛି ପ୍ରକୃତର ସକଳ ଶକ୍ତିର ଆଧାର। ସମସ୍ତେ ସୂର୍ଯ୍ୟଙ୍କୁ ହିଁ କହୁଛନ୍ତି। ରାତ୍ରି ବିଶ୍ରାମ ନେବା ପରେ ସକାଳୁ ଉଠିବା ମାତ୍ରେ ସୂର୍ଯ୍ୟ ହିଁ ଖୋଜା ପଡେ। ଗଛର ପତ୍ର କୁହ ବା ଫୁଲ କୁହ, ସେ ମଧ୍ୟ ସୂର୍ଯ୍ୟଙ୍କୁ ଅନେଇଥାନ୍ତି। କିପରି ସୂର୍ଯ୍ୟ ଆସିବେ, ସେମାନେ ମୁରି ମୁରିକି ହସିବେ। ବିଶେଷ ସୂର୍ଯ୍ୟମୁଖୀକୁ ଦେଖନ୍ତୁ, ସୂର୍ଯ୍ୟମୁଖୀ ସାଧାରଣତଃ ସୂର୍ଯ୍ୟ ଉଠିଲା କିଣି ତାର ପାଖୁଡା ଗୁଡିକ କିଣିକିଣି ହସି ଉଠେ। ପଦ୍ମ ଫୁଲ ମଧ୍ୟ ପୋଖରୀରେ ଥାଇ ସୂର୍ଯ୍ୟଙ୍କୁ ଅନାଏ।

ଏମିତି ଶବ୍ଦ କରି ପକ୍ଷୀ ମାନେ ମଧ୍ୟ କାକଳି ରବ କରନ୍ତି, ସେ ମଧ୍ୟ ସତାବେଳେ ଯାଉଥାନ୍ତି, କିନ୍ତୁ ରାତି ପାହୁ ସୂର୍ଯ୍ୟ ପୁଣି ଆସିଲେ ଆମେ ଡେଣାମେଣ୍ଡି ପୁଣି ଆହାର ଖୋଜିବା ପାଇଁ ବିଭିନ୍ନ ଜାଗାକୁ ଯିବୁ। ପଶୁ କୁହନ୍ତୁ ପକ୍ଷୀ କୁହନ୍ତୁ ବା ବୃକ୍ଷ ଲତା ଯାହା କୁହନ୍ତୁ, ସମସ୍ତେ ସୂର୍ଯ୍ୟଙ୍କୁ ଅପେକ୍ଷା କରିଥାନ୍ତି। ରାତି ଶେଷରେ ସକାଳ ହେଲା ମାତ୍ରେ ସେ କିପରି ସମସ୍ତ ସାରା ଦୁନିଆଟା ଚଳଚଞ୍ଚଳ ହେଇ ଉଠେ, ଏବଂ ଏଇ ଚଳଚଞ୍ଚଳ ହେବା ପଛରେ କେବଳ ସୂର୍ଯ୍ୟଙ୍କର ଅବଦାନ ହିଁ ଅଛି। ତେଣୁ ସୂର୍ଯ୍ୟଙ୍କୁ ପୁଣି ଥରେ ଜୀବନଦାତା କହିଲେ ଠିକ ହବ। ଯେତେବେଳେ ସାରା ପୃଥିବୀ ରାତିରେ ସୁପ୍ତ ହେଇକି ରହିଥାଏ ଏବଂ ସୂର୍ଯ୍ୟ ପୂର୍ବ ପଟ ଯେତେବେଳେ ଟହଟ ନାଲି ଟହଟ ଦେଖାଯାଏ, ସିନ୍ଦୁରା ଫାଟି ଉଠେ ବୋଲି କହନ୍ତି ଆମେ, ତତ ଯେପରି ପୁଣି ପୃଥିବୀ ପୃଷ୍ଠରେ ଜୀବ ଜନ୍ତୁ ପଶୁ ପକ୍ଷୀ ଗଛ ପତ୍ର ଫୁଲ ଫଳ ଦେହରେ ପୁଣି ଜୀବନ ସରିଯାଏ, ଏବଂ ଜୀବନିକା ତତ ଯେପରି ସୂର୍ଯ୍ୟଙ୍କର କିରଣ ହିଁ ସମସ୍ତଙ୍କ ପାଇଁ ଜୀବନିକା ଭଳିଆ କାମ କରେ।

0: ମେ ମାସର ସକାଳ ଆଜ୍ଞା, ଗ୍ରୀଷ୍ମ ଦିନର ସକାଳ। ସୂର୍ଯ୍ୟଙ୍କର ଉତ୍ତର ଗୋଲାର୍ଦ୍ଧକୁ ଢଳିବାର ସମୟ ସରିନି। ଜୁନ୍ ଏକୋଇଶ ତାରିଖ ହେଉଛି ଏହାର ଶୀର୍ଷ ଦିନ। ସେହିଦିନ ଏହି ଗୋଲାର୍ଦ୍ଧରେ ସବୁଠୁ ବଡ଼ ଦିନ ହେବ। ଯଦିଓ ଆମ ଦେଶରେ ମୌସୁମୀ ବାୟୁ ପ୍ରବେଶ ଓ
1: ବାଇ ରୋଡ୍ କନେକ୍ଟିଭିଟି ଡେଭଲପ୍ କରାଯିବାର ସବୁ ସୁଯୋଗ ରଖାଯାଇଛି ଏବଂ ସେଠି ଜଣେ କମ୍ ଖର୍ଚ୍ଚରେ ଯାଇ ପହଞ୍ଚିପାରିବ, କମ୍ ଖର୍ଚ୍ଚରେ ରିଜନେବୁଲ ଖର୍ଚ୍ଚରେ ଆକୋମୋଡେସନ ପାଇପାରିବ ଏବଂ ସେହି ଜାଗାଗୁଡ଼ିକୁ ବୁଲିକିରି ଆମ ରିଚ୍ ପାଷ୍ଟ ଗ୍ଲୋରି ଯୋଉ ଆମର ରହିଛି ଭାରତୀୟ 5000 ଇୟର୍ସ ଅଫ୍ ଅନ୍ଇଣ୍ଟରପ୍ଟେଡ୍ ସିଭିଲାଇଜେସନ୍ର ଗୁରୁତ୍ୱ ରହିଛି ତାକୁ ସେ ହୃଦୟଙ୍ଗମ କରିପାରିବେ। ପ୍ରସାଦ ଯୋଜନାରେ ପୁରୀ, ଆଜମେର, ବାରାଣସୀ, ଦ୍ୱାରିକା ଇତ୍ୟାଦି ଯୋଉ ଯୋଉ ସିଟି ଗୁଡ଼ିକ ଆମର କଲଚରାଲ ଆଉ ହେରିଟେଜ୍ ପଏଣ୍ଟ ଅଫ୍ ଭ୍ୟୁରୁ ବିଶେଷ ଗୁରୁତ୍ୱ ରଖେ ଏସବୁ ଜାଗାକୁ ନେଇଯାଇଛି ଏବଂ ଏଇଟା ଅତି ଆନନ୍ଦର ବିଷୟ ପର୍ଟିକୁଲାରଲି ଓଡ଼ିଶାର ଲୋକମାନଙ୍କ ପାଇଁ ଯେ ଆମର ପୁରୀକୁ ପ୍ରସାଦ ଯୋଜନାରେ ଗ୍ରହଣ କରାଯାଇଛି।

ଭାରତ ଇତିହାସ ପୃଷ୍ଠାରେ ମେ 26 ତାରିଖ 1739 ମସିହା ଆଜି ଦିନରେ ହୋଇଥିବା ଐତିହାସିକ କର୍ଣ୍ଣାଲ ଯୁଦ୍ଧରେ ପାରସ୍ୟର ସମ୍ରାଟ ନାଦିର ଶାହା ମୋଗଲ ସମ୍ରାଟ ମହମ୍ମଦ ଶାହାଙ୍କୁ ପରାସ୍ତ କରି ଏହି ଅଞ୍ଚଳର ପ୍ରମୁଖ ସ୍ଥାନଗୁଡ଼ିକୁ ଦଖଲ କରିଥିଲେ। ମୋଗଲ ସମ୍ରାଟ ଶାହାଜାହାନଙ୍କ ଦ୍ୱାରା ନିର୍ମିତ ମୟୂର ସିଂହାସନ ଏବଂ କୋହିନୁର ହୀରା ଲୁଟ୍ କରି ନେଇଯାଇଥିଲେ ନାଦିର ଶାହା। ଏହି ଯୁଦ୍ଧ ବିଶାଳ ମୋଗଲ ସାମ୍ରାଜ୍ୟ ପତନର ସୂଚକାଙ୍କ ଥିଲା। ୧୯୯୯ ମସିହା ମେ 26 ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ଏକକାଳୀନ 3 ଉପଗ୍ରହକୁ ଉତ୍କ୍ଷେପଣ କରି ସଫଳତା ହାସଲ କରିଥିଲା। ଏହି ସଫଳ ଘଟଣା ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତର ବର୍ଦ୍ଧିତ ଦକ୍ଷତା ଓ ବୈଜ୍ଞାନିକ ଉନ୍ନତିକୁ ପ୍ରଦର୍ଶନ କରିଥିଲା। ବିଶିଷ୍ଟ କ୍ରିକେଟର ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ ଶ୍ରୀଲଙ୍କା ବିପକ୍ଷରେ 318 ରନ୍ର ସହଭାଗିତା ସହିତ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ରେକର୍ଡ ସୃଷ୍ଟି କରିଥିଲେ। 1999 ମସିହା ଆଜି ତାରିଖରେ ମେ 26ରେ ବର୍ତ୍ତମାନ ଉତ୍ତରାଖଣ୍ଡ ରାଜ୍ୟର ରୁଦ୍ରପ୍ରୟାଗଠାରେ ଗଡ଼ୱାଲ ହିମାଳୟରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ମଣିଷଖିଆ ଚିତା ବାଘକୁ ଧରାଯାଇଥିଲା। ଏହି ବାଘ 125ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା। ପ୍ରସିଦ୍ଧ ଇଂରେଜ ଶିକାରୀ ଜିମ୍ କର୍ବେଟ୍ ଏହି ସଫଳତା ଅର୍ଜନ କରିଥିଲେ, ଯେଉଁ ଘଟଣା ଏବେ ମଧ୍ୟ ସେ ଅଞ୍ଚଳରେ ଲୋକପ୍ରିୟ ହୋଇ ରହିଛି। ବନ୍ଦେ ମାତରମ୍, ଆମ ରାଷ୍ଟ୍ରଗାନ ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବାର୍ଷିକୀ ପାଳନ କରୁଛୁ। ଆମେ ମନେ ପକାଉଛୁ ସେହି

0: ଜୟ ସ୍ରଷ୍ଟା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ। ହୁଏତ ସମ୍ପୂର୍ଣ୍ଣ ଦେଶର ଅବୟବକୁ ଲକ୍ଷ୍ୟ କରି ସାଙ୍ଗୀତିକ ଧାରାରେ ରଚନା ଆରମ୍ଭ କରିଥିଲେ ସେ ଏହି ଗୀତକୁ। ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତମାତାଙ୍କୁ କେବଳ ମାଟି ପାଣି ପଥର ଭଳି ଜଡ଼ ପଦାର୍ଥର ସ୍ୱରୂପ ନୁହେଁ, ବରଂ ଜୀବନ୍ତ ଆତ୍ମା ରୂପେ ପୂଜା ଅର୍ଘ୍ୟ ବାଢ଼ିବାରେ ସକ୍ଷମ ହୋଇଛନ୍ତି ଏହି ସଙ୍ଗୀତ ମାଧ୍ୟମରେ ବଙ୍କିମଚନ୍ଦ୍ର। ଏଣୁ ବନ୍ଦେ ମାତରମ୍ ସଙ୍ଗୀତ ଆମ ପାଇଁ ପ୍ରକୃତରେ ଓଜସ୍ୱୀ ମନ୍ତ୍ରତୁଲ୍ୟ, ଭାରତୀୟଙ୍କ ଆତ୍ମାର ସ୍ୱର। ଆସନ୍ତୁ ଏହି ଅବସରରେ ଆମେ ଏହି ପବିତ୍ର ମହାନ ସଙ୍ଗୀତକୁ ଚେତନାଭୁକ୍ତ କରାଇ ଜନ୍ମଭୂମି ପ୍ରତି ଭଲ ପାଇବାକୁ ଜାରି ରଖିବା। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କଠାରୁ ବିଦାୟ ନେଉଛୁ। ପୁଣି ଭେଟିବୁ ଆସନ୍ତାକାଲି ସକାଳୁ ଠିକ୍ ଏହି ସମୟରେ। ରହୁଛୁ, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ, ଆକାଶବାଣୀ କଟକ। କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ଓଡ଼ିଆ ଲୋକଗୀତରେ ଆଧ୍ୟାତ୍ମିକତା, କହିଛନ୍ତି ହଳଧର ଧୀର।
2: ଓଡ଼ିଶାର ଲୋକଗୀତରେ ଆଧ୍ୟାତ୍ମିକ ଚେତନା ଭରି ରହିଛି, ଏହାକୁ ଅସ୍ୱୀକାର କରାଯାଇ ନପାରେ। ଓଡ଼ିଆ ଜାତିର ଜୀବନ ଜିଜ୍ଞାସାର ସ୍ୱରଲିପି ହେଉଛି ଲୋକଗୀତ। ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି, ଆମର ମାଟି ହେଉଛି ପବିତ୍ର ମାଟି। ଲୋକଗୀତର ଆଧ୍ୟାତ୍ମିକ ଚେତନା କଥା କହିଲେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ରୂପ ଦର୍ଶନ ଓ ଚେତନା ମନ ଭିତରକୁ ଆସେ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଲୋକଗୀତ ବାସ୍ତବତାର ସମ୍ପୂର୍ଣ୍ଣ ଚିତ୍ର ଆଙ୍କିବା ଅସମ୍ଭବ। ଭାଷା ଯେପରି ଯେକୌଣସି ଜାତିର ସାହିତ୍ୟ ଓ ସଂସ୍କୃତିର ରକ୍ଷକ, ସେହିପରି ମାନବ ଜାତି ଭାଷା ମାଧ୍ୟମରେ ତାହାର ଆକାଂକ୍ଷା, ଆଶା, ଅନ୍ତର ଭାବନା, ସ୍ମୃତି ଓ ଅନୁଭୂତିକୁ ଅନ୍ୟ ସମ୍ମୁଖରେ ଯେପରି ପ୍ରକାଶ କରିବାକୁ ସମର୍ଥ ହୋଇଥାଏ, ସେହିପରି ଲୋକଗୀତରେ ଆଧ୍ୟାତ୍ମିକ ଚେତନା ଆମ ସଂସ୍କୃତି, ଜଗନ୍ନାଥ ଧର୍ମ, ଦର୍ଶନର ନିର୍ଯାସକୁ ନେଇ ସମଗ୍ର ବିଶ୍ୱକୁ ମାନବବୋଧତାର ଚିରନ୍ତନ ଭାଷା ଶୁଣାଇ ଆସୁଛି। ଜନସମାଜରେ ଲୋକଶ୍ରୁତିରେ ଆଧ୍ୟାତ୍ମିକ ଭାବନା ସମ୍ପର୍କିତ ଅନେକ ଗଦ୍ୟ ଓ ପଦ୍ୟ ରଚନାବଳୀ ରହିଛି। ଲିଖିତ ସାହିତ୍ୟ ପୂର୍ବରୁ ଲୋକମାନଙ୍କ ମୁହଁରେ ଲୋକଗୀତ ପ୍ରଚଳିତ ଥିଲା। ଏଥିରେ ସାମାଜିକ ଚିତ୍ର, ଧର୍ମ, ସଂସ୍କୃତି, ପର୍ବପର୍ବାଣୀ ନେଇ ଅସଂଖ୍ୟ କ୍ଷୁଦ୍ର ଗୀତିକା ରହିଛି। ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ ଭାଷାରେ ରଚିତ ହୋଇ ସାହିତ୍ୟରେ ସ୍ଥାନ ପାଇଲା। ଲୋକଗୀତରେ ଆଧ୍ୟାତ୍ମିକ ଅର୍ଥ, ଲୋକଚେତନାରେ ଥିବା ଆତ୍ମା ଓ ପରମାତ୍ମା ସମ୍ପର୍କୀୟ ଅନେକ ଗୀତିକା ରହିଛି। ବିଶେଷ ଭାବରେ ଉତ୍କଳ ପ୍ରଦେଶର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚେତନାକୁ ନେଇ ବହୁ ରଚନାବଳୀ ରହିଛି। ଓଡ଼ିଆ ଜାତି ଗୋଟିଏ ଧର୍ମପ୍ରାଣ ଜାତି, ବହୁ ଦେବାଦେବୀ ଆରାଧନା ଓଡ଼ିଆ ସମାଜରେ ରହିଥିବାରୁ ତାକୁ ନେଇ ଅନେକ ଗୀତିକା ସାଧୁ ସନ୍ଥମାନେ ଲୋକମୁଖରେ ପ୍ରଚାର କରିଯାଇଥିଲେ। ବିଶେଷକରି ଶୂଦ୍ରମୁନି ସାରଳା ଦାସ, ବଳରାମ ଦାସ, ସନ୍ଥ ଭୀମବହି, ଜଗନ୍ନାଥ ଦାସ, ଅନନ୍ତ, ଅଚ୍ୟୁତ, ଯଶୋବନ୍ତ ପ୍ରମୁଖ ମହାପୁରୁଷମାନଙ୍କର ରଚନାରେ ଆଧ୍ୟାତ୍ମିକ ଚେତନା ରହିଅଛି। ଓଡ଼ିଶା ପୁରପଲ୍ଲୀରେ ବୟୋଜ୍ୟେଷ୍ଠମାନଙ୍କ ମୁଖରେ ଆଧ୍ୟାତ୍ମିକ ଚେତନା ରହିଛି। ପ୍ରତିଟି ଓଡ଼ିଆ ହୃଦୟର ପ୍ରିୟ ଦେବତା ଶ୍ରୀଜଗନ୍ନାଥ, ତାଙ୍କୁ କେନ୍ଦ୍ର କରି ମୁଖରିତ ଆମର ସାହିତ୍ୟ, କିମ୍ବଦନ୍ତୀ, ଲୋକକଥା ଓ ଲୋକଗୀତ। ଲୋକଗୀତରେ ଶ୍ରୀଜଗନ୍ନାଥଙ୍କ ମହିମା, ଆଷାଢ଼ ମାସରେ ସର୍ବଜନବିଦିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ବର୍ଣ୍ଣନା ଲୋକଗୀତରେ ଅତି ଚମତ୍କାର। କୃଷିକ୍ଷେତ୍ରରେ ଚଷାର ମୁଖରୁ ଭାସିଆସେ ଜଗତବନ୍ଧୁଙ୍କର ଲୀଳା ଲୋକଗୀତ ମାଧ୍ୟମରେ। ସେହିପରି ରଥ ଉପରେ ଜଗତର ନାଥଙ୍କୁ ଦର୍ଶନ କରିବାକୁ ଭକ୍ତର ବ୍ୟାକୁଳତାକୁ ନେଇ ଅତି ଚମତ୍କାର ଲୋକଗୀତମାନ ହୋଇଛି। ଆଷାଢ଼ ମାସରେ ଆଷାଢ଼ିଆ କୋଳି ରଥେ ବିଜେ କଲେ ବଳି ବାମନ ମଞ୍ଚରେ ହୁଳହୁଳି, ଠିକ୍ ଏହିପରି ଅନ୍ୟ ଏକ ଲୋକଗୀତରେ ବର୍ଣ୍ଣିତ ନଡ଼ିଆ ଭାଙ୍ଗିଲି ପଡ଼ିଆରେ ହୃଦ ଛଳ ଛଳ ମନ କେମିତି ଦେଖିବି କାଳିଆରେ। ଶ୍ରୀକ୍ଷେତ୍ରକୁ ଆସି ରଥଯାତ୍ରା ଦେଖିବାକୁ ବିରହିଣୀ ଗୋପାଙ୍ଗନାମାନେ ଇଚ୍ଛା ପ୍ରକଟ କରି ବର୍ଷା କାଳ ଯୋଗୁଁ ଭରସା କରିପାରୁନାହାନ୍ତି, ତେଣୁ ଜଗନ୍ନାଥଙ୍କୁ ଚିଠାଉ ଲେଖିଛନ୍ତି ପ୍ରଭୁ ଗୋପପୁରକୁ ଫେରିଆସିବା ପାଇଁ। କବି ଆରତ ଦାସ ତାଙ୍କ ଗୀତି କବିତାରେ ବର୍ଣ୍ଣନା କରିଛନ୍ତି, ଆସ ସଙ୍ଗାତ ଗୁଣ୍ଡିଚା ଜାତ ଦେଖିଯିବା ପରା ସହି ଗୋ, ଭରସା ଦେଖି ଭରସା ପାଉନି ସହଜେ ଆଷାଢ଼ ମାସ ଗୋ। ଭକ୍ତଙ୍କର ଗହଣରେ ପ୍ରଭୁ ଦୋଳବେଦୀରେ ବିଜେ କରି ଦର୍ଶନ ଦିଅନ୍ତି, ସେହି ଅନୁପମ ଦୃଶ୍ୟକୁ ଦେଖି ଭକ୍ତିଚିତରେ କବି ଅରକ୍ଷିତ ଗାଇଛନ୍ତି, ପୁଷ୍ପ ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରୀ, ରାଧାକୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ଇ କର୍ପୂର ଦୋଳି ଗୋ, ବଣ ମଲ୍ଲି ମାଳତୀ ସେବତୀ ବିବିଧ।

0: କୁସୁମେଗବା ଦକ୍ଷିଣାମୂରତି ଯଦୁପତି ଦୋଳମଣ୍ଡପରେ ଉଭାଗ। ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବିଜେ କରିଛନ୍ତି। ପ୍ରଚଣ୍ଡ ରୁଦ୍ର ତାପରେ ଶ୍ରୀଅଙ୍ଗରୁ ଝାଳ ବୋହି ପଡୁଛି। କବି ଶାଲବେଗ ଅତି ମାର୍ମିକ ଭାବରେ ବର୍ଣ୍ଣନା କରିଛନ୍ତି, କାଳିଆ କାଳିଆ ତ୍ରିପଣ୍ଡ କାଳିଆ ପିନ୍ଧିଛି ଝିନ ପତନୀ, କାଳିଆ ଅଙ୍ଗରୁ ବହେ ଶ୍ରମ ଝାଳ କାଳିନ୍ଦି ନଦୀର ପାଣି, ନନ୍ଦୀ ଘୋଷ ରଥେ ବସିଛି କାଳିଆ ଜଗତ ମୋହିବା ପାଇଁ, ହରି ହରି ବୋଲ ଶବଦ ଶୁଭୁଛି ମନରେ ଆନନ୍ଦ ହୋଇ। କବି ଗଙ୍ଗାଧର ମେହର ସେହି ସାର୍ବଭୌମ ବିରାଟ ସତା ନିକଟରେ ମୁଁ କାରର ମୂଲ୍ୟ କ'ଣ, ତେଣୁ କବିଙ୍କର ପ୍ରାର୍ଥନା ତାଙ୍କଠାରୁ ସେ ମୁଁ କାର ଟିକତ ନେଇଯିବାକୁ। ମୁଁ କାର ମାତର ମୋର ନୁହେଁ ବୋଲି କହିବାକୁ ନାହିଁ ବାଟ, ଦୂରୁଶିଚରଣେ ଅର୍ପଣ କରୁଛି ଘେନ ବିଶ୍ୱ ସମ୍ରାଟ। ସନ୍ଥ ଭୀମ ଭୋଇ ତାଙ୍କ ଦିବ୍ୟ ସ୍ତୁତି ରଚନାରେ ଉଲ୍ଲେଖ କରିଛନ୍ତି, ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ମହାପୁରୁଷ ସନ୍ଥ ଭୀମ ଭୋଇ ସବୁ ଦୋଷ ଅପରାଧ ତାଙ୍କର ଆରାଧ୍ୟ ମହାପ୍ରଭୁ ମହିମା ସ୍ୱାଇଁଙ୍କ ଉପରେ ଲଦି ଦେଇଛନ୍ତି। ସବୁରି ଅଘଟଣ ପାଇଁ ପ୍ରଭୁଙ୍କୁ ଦାୟୀ କରି ସେ ଗାଇଛନ୍ତି, ମହାପ୍ରଭୁ ହୋଇ କର୍ତ୍ତାପାଦ ବହି ସକଳ ହେଉଛି ବୃଥା, ପିଣ୍ଡ ଦେଇ ପ୍ରଭୁ ମଣ୍ଡନ ଦେଉଛ ପୁଣି କେବଳ କଥା। ଭୀମ ବହିଙ୍କ ଏହି ଲୋକଗୀତ ପୁରପଲ୍ଲୀରେ ସବୁରି କଣ୍ଠରେ ସଦା ସ୍ୱରଝଙ୍କୃତ।
1: କହିଲି ହଳଧର ଧୀର, ଆକାଶବାଣୀ କଟକ। ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତୋତେ ସଞ୍ଜ ସକାଳ, ନ ଦେଖିଲେ ତୋତେ ଦିନେ ମନ ବିକଳ, ପଖାଳରେ ପଖାଳ। ଗୀତ ରଚନା ବାବାଜୀ ଚରଣ ଜେନା।

କଥାଟିଏ ଆଜି ପଚାରୁଛି ତତେ, ସତ କହନି ଲୋ ବୋ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ିଦେଉ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲୀ ଗୀତ କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା।

ଶିଳ୍ପୀ ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ଶେଷରେ ବୁଲିଛନ୍ତି ରାଜା ଅର୍ଥେନ୍ଦ୍ର ଶେଖର ମହାନ୍ତିଙ୍କ ରଚନା ଆସିଲା ରଜ ହୁଅଲ ସଜ ବଉଳ ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି ଗୋଆ ଫାଳଚତ ପାଦରେ ପିନ୍ଧିବା ହୋଇବା ସଜବାଜ।

ଶିଳ୍ପୀ ସଙ୍ଗୀତା ଗୋସାଇ, ସରୋଜନ ଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଢୋଲକରେ ସନ୍ଦୀପ କୁମାର ସାହୁ, ବନ୍ସିରେ ପ୍ରଦୀପ୍ତ ଶେଖର ମହାପାତ୍ର, ବେହିଲାରେ କୁମାର ଚନ୍ଦ୍ର ମହାନ୍ତି, ଗିଟାରରେ ନିତ୍ୟଶ୍ରୀ ରଞ୍ଜନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ରୁ କେତୋଟି ଗୀତ। ପ୍ରଥମ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଜାଭେଦ ଅଲ୍ଲୀ ଏବଂ ଲୋପାମୁଦ୍ରା ଦାସ।

ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 35ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଶ୍ରୀରାମ ଓ ସୀତାଙ୍କ ବିବାହ ଉତ୍ସବ ପରେ ପଞ୍ଚଦଶ ଛାନ୍ଦ ମଧୁସଜ୍ଜା ଗୃହ ବର୍ଣ୍ଣନାରୁ ଆରମ୍ଭ ହୋଇଛି। ପୂର୍ବରୁ ଉପେନ୍ଦ୍ର ଭଞ୍ଜ ନିଜକୁ ବୈଷ୍ଣବ ଓ କବି ଭାବରେ ପରିଚିତ କରାଇଛନ୍ତି। ଜଣେ ବୈଷ୍ଣବ ପ୍ରଭୁ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ମଧୁସଜ୍ଜା ବର୍ଣ୍ଣନା କରିବାକୁ ହୁଏତ କୁଣ୍ଠାବୋଧ କରିବ, କିନ୍ତୁ ବୈଷ୍ଣବ ଉପେନ୍ଦ୍ର ଭଞ୍ଜଙ୍କର ଏ କୁଣ୍ଠାକୁ ଅପସାରଣ କରି କବି ଉପେନ୍ଦ୍ର ଅକୁଣ୍ଠ ଭାବେ ରାମସୀତାଙ୍କ ମାନବୋଚିତ ମଧୁସଜ୍ଜାର ବର୍ଣ୍ଣନା ଦେଇଛନ୍ତି। ଏଠାରେ ଶ୍ରୀରାମ ବୈଦେହୀଶ, ବୈଦେହୀଙ୍କ ଆଦର୍ଶ ପତି ଓ ପ୍ରଣୟୀ, ପତିକୁ ପ୍ରଣୟୀ ଭାବରେ ରୂପାନ୍ତରିତ କରିବାରେ ଭଞ୍ଜ ଶୃଙ୍ଗାର ରସର ଆଶ୍ରୟ ନେଇଛନ୍ତି। ସୀତାଙ୍କ ବିରହରେ ରାମଙ୍କୁ ରସିକ କବି ପ୍ରଣୟ ଆକାଂକ୍ଷାରେ ଉତ୍କଣ୍ଠିତା ନାୟିକା ସହିତ ତୁଳନା କରିଛନ୍ତି। ଉତ୍କଣ୍ଠିତ ରାମଙ୍କୁ ଏ ବେଳରେ ରାମା ବା ରମଣୀ ସମ୍ବୋଧନ କରିବାରେ ବାଧା ନାହିଁ ବୋଲି ରସିକତା କରିଛନ୍ତି ଭଞ୍ଜ। ସଂସ୍କୃତରେ ରାମ ଶବ୍ଦ ବହୁବଚନରେ ରାମା ହୁଏ ଓ ପଶ୍ଚିମା ଲୋକମାନେ ରାମକୁ ରାମା ବୋଲି ଉଚ୍ଚାରଣ କରନ୍ତି। ମଧୁସଜ୍ଜା ଗୃହର ମନୋରମ ବର୍ଣ୍ଣନା ଦେଇଛନ୍ତି ଭଞ୍ଜ। ଏ ମଧୁସଜ୍ଜା ଗୃହରେ ଜଳୁଥିବା ଦୀପ କାମଭାବର ଉତ୍ତପ୍ତ ଅଗ୍ନି ନୁହେଁ, ଏହା ପବିତ୍ର ଦାମ୍ପତ୍ୟ ଜୀବନର ଚିର ଜାଜୁଲ୍ୟମାନ ଭାବର ପ୍ରତୀକ। ଏହା ଚିରସ୍ଥାୟୀ ବନ୍ଧନର ମହାନ ସାକ୍ଷୀ ରୂପରେ ଦେଦୀପ୍ୟମାନ। ଦୀପର ଏହି ହୁତାସନ ବା ଅଗ୍ନିକୁ ଛୁଇଁ ରାମ କହୁଛନ୍ତି, ରେ ବନ୍ଧୁ, ଏ ଦେହେ ଜୀବନ ଥିବା ଯାଏ ଅନ୍ୟକୁ ମୋର ବିଳାସିନୀ କରିବି ନାହିଁ। ଏହି କଥା କହୁଛନ୍ତି କବିଙ୍କ ଭାଷାରେ ବିଦଗ୍ଧ ବା ଲୀଳାବିଳାସୀ ମାର୍ମିକ ତଥା ରସିକ ରାମଚନ୍ଦ୍ର। ଏହିଭଳି ବ୍ୟକ୍ତିଙ୍କ ମୁଖରେ ହିଁ ଏପରି ବାକ୍ୟ ସମ୍ଭବ। ରାମଙ୍କ ବାକ୍ୟ ପରେ ସେହି ପ୍ରଦୀପରେ ହସ୍ତ ଦେଇ ଶପଥ କଲେ ସୀତା, କେଶରୁ କେତକୀ ପାଖୁଡ଼ା କାଢ଼ି କସ୍ତୁରୀରେ ଲେଖିଲେ, ଜନ୍ମେ ଜନ୍ମେ ଆନଠାରେ ମନ ବଳାଇବି ନାହିଁ। ପରଜନ୍ମର କୃଷ୍ଣ ରୁକ୍ମିଣୀ ଉପାଖ୍ୟାନ ସୂଚନା ଦେଇ ସୀତାଙ୍କ ମୁଖରେ କବି କହିଲେ, ନିର୍ଦ୍ଧାରିତ ବର ବାହୁଡ଼ିଯିବ ଓ ବାର୍ତ୍ତାବହ ଦୂତ ପଠାଇ ତୁମକୁ ଲୋଡ଼ି ଆଣିବି। ବିଦର୍ଭ କନ୍ୟା ସୀତାଙ୍କର ଏ ବୈଦର୍ଭୀ ଚାତୁରୀ ସମ୍ବଳିତ ଲେଖା ନିଜ ବକ୍ଷରେ ସଂଯୋଗ କଲେ ରଘୁସୂତ। ଏ ହୃଦୟ ମିଳନ ମଧୁସଜ୍ଜା ବର୍ଣ୍ଣନର ପ୍ରଧାନ ବିଭବ। ସଖୀମାନେ କେଳିପୁରକୁ ନାୟିକାଟିଏ ଭଳି ସଜାଇଛନ୍ତି। ଚାତୁରୀ କରି କହିଛନ୍ତି କବି, ବିକର୍ତ୍ତନ ବା ସୂର୍ଯ୍ୟଙ୍କ ତେଜରେ ପଦ୍ମିନୀର ମୋଦ ବା ଆନନ୍ଦ। ଶ୍ରୀରାମ ସୂର୍ଯ୍ୟବଂଶୀ ଓ ତୁ ପଦ୍ମିନୀ ଜାତିଆ ସ୍ତ୍ରୀ, ତାଙ୍କ ପଦଶବ୍ଦ ଶୁଣି ତୃଷାର୍ତ୍ତ ଚାତକ ପରି ଶ୍ରୀରାମ ଆନନ୍ଦିତ। ମାନବ ଧର୍ମ ପାଳନ ଓ ଆଦର୍ଶ ଦାମ୍ପତ୍ୟର ପ୍ରତିଷ୍ଠା ହୋଇଛି କେଳିଗୃହ ବର୍ଣ୍ଣନା ମାଧ୍ୟମରେ। ପ୍ରଥମ ରଜନୀର ପରିଚୟରେ ସଂଶୟ ତୁଟିଛି। ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯେ ସମସ୍ତ ସଂଶୟର ଉର୍ଦ୍ଧ୍ୱରେ ତାହା ଏଠି ସୂଚାଇଛନ୍ତି ଭଞ୍ଜ। ସଂଶୟ ମେଘ ପରେ ଶରତ ଋତୁର ନିର୍ମଳତା ନେଇ କାଶତଣ୍ଡି ଫୁଲ ପରି ସୀତାଙ୍କ ମୁଖରେ ହସର ବିକାଶ ହୋଇଛି।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 35ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମିତାଲି ଚେନ୍ନାରା, ସ୍ନିଗ୍ଧାରାଣୀ କର, କେଶବ ଚନ୍ଦ୍ର ରାଓ ଏବଂ କୃଷ୍ଣଚନ୍ଦ୍ର ରାୟ। ବର୍ଣ୍ଣନା ଶାନ୍ତନୁ କୁମାର ରଥ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଅଲେଖ୍ୟ ରଜତ କୁମାର କର। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11ଟା ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି ଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

ଚଳଚ୍ଚିତ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା। କାଲି କଥା ଥିଲା ସାଥି ହେବା ସୁଖର ଦୁଃଖର, ହସର ଲୁହର, ସବୁ ବାଧା ପକ୍ନର, ହଁ ଭୁଲିନି ମନ ସେଇ ପ୍ରତିଶ୍ରୁତି ସହିତ। ଆଜି ଏକ ନୂଆ ଆରମ୍ଭ, କିଛି ମଧୁର ଆଳାପ, କିଛି ମଧୁର ଗୀତର ସହିତ।

ଏଇ ଜ୍ୟେଷ୍ଠର ନିଧାଗେ, ଏଇ ଗୀତ ମନ ତଳେ ଶୀତଳ ସ୍ପର୍ଶ ଦିଏ। ଏଇ ଗୀତ ସହିତ ଯେତେବେଳେ ଜୀବନଯାତ୍ରା ପଥରେ ଭେଟ ହୁଅନ୍ତି ଆପଣ, ମିଳି ଆପଣଙ୍କ ସହଯୋଗ, ସାଥି ହୋଇ ଚାଲିବାକୁ ବାଟ, କିଛି ମୁହୂର୍ତ୍ତର ବାଣ୍ଟିବାକୁ ମନର କଥା, ସେଇ ପ୍ରତ୍ୟେକ ମୁହୂର୍ତ୍ତ ହୋଇଛି ସ୍ମୃତିମୟ ରଙ୍ଗୀନ। ହଁ, ଇଏ ତ ସମ୍ପର୍କ ଯୁଗ ଯୁଗର, ଆଉ ଏଇ ମଧୁର ସମ୍ପର୍କ ଯୁଗ ଯୁଗ ପାଇଁ।

ଜୀବନ ସଙ୍ଗୀତ ଏମିତି ଗାଇ ଚାଲିଥିବା ସାଙ୍ଗ ହୋଇ ସାଥି ହୋଇ ସୁଖ ଦୁଃଖରେ ବାଣ୍ଟି ଚାଲିଥିବା ମନର କଥାକୁ ଆଉ ଏଇ ଗୀତ ଗୀତିକା ଅଗଣାରୁ ଆମେ କହି ଚାଲିଥିବୁ ଆପଣଙ୍କ ଭଲ ପାଇଁ ଆପଣ ସୁସ୍ଥରେ ରହିବେ କେମିତି ଏଇ ସମୟ କହୁଥିବା ସେଇ ଡାକରାକୁ ଆପଣଙ୍କ କାନରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଗୀତ ଗୀତିକା ଏଇ ଦେଖୁନାହାନ୍ତି ଖରା ଧୁ ଧୁ ହୋଇ ମୁଣ୍ଡ ଉପରେ ଚିକ୍ମିକ୍ କଲାଣି ନୁହେଁ କି କୋଉଠି ଟିକେ ପାଗ ହାଲକା କିନ୍ତୁ ଇଏ ଯେ ହେଉଛି ଜ୍ୟେଷ୍ଠର ଖରା ଆଉ ଖରା ଛୁଟି ବି ହେଇଛି ଇଚ୍ଛା ସମସ୍ତଙ୍କର ଟିକେ ଗ୍ରୀଷ୍ମ ଛୁଟି କାଟିବା ପାଇଁ ଗାଁରେ ଗାଁରୁ ବୁଲି ବସିବାକୁ ସହରେ ଧୂଆଁରୁ ଟିକେ ଦୂରେଇ ରହି ସବୁଜିମାର ସ୍ପର୍ଶରେ ହଜିଯିବାକୁ ପୁଣି ପିଲାମାନଙ୍କୁ ମନେ ପକାଇଦେବାକୁ ଗ୍ରୀଷ୍ମରେ ସେହି ଗାଁ ପୋଖରୀ ଗାଧୁଆର ମଜିଆ ଚାଳ ଘରେ ଖରାବେଳେ ପତଳା ନିଦରେ

0: ଶୋଇବାର ସେଇ ଯୋଉ ଆତ୍ମତୃପ୍ତି, ଆଉ ଟିକେ ବାଡ଼ିଆରୁ ବୁଲିଆସି କୋଉଠି କ'ଣ ଅଛି ତାକୁ ପାଖରେ ତୋଳି ଆଣି ସେ ଆମ୍ବ ହେଉ ହେଉ ବା ପିଜୁଳି, କେତେ ମଜା କହିଲେ ସେଇ ଗାଁର କଥା, ଆଜି ଫେରିଥିବ ପୁଣି ସେଇ ମୁହୂର୍ତ୍ତ, କିନ୍ତୁ ଖରା ଦେଖାଉଛି ଆଖି, କ'ଣ କରିବା, ଶୁଣିବା ହେ ଗାଁର ମଜା କଥା।
1: ତମ ଗାଁ ଆଉ କେତେ ଦୂର?
2: ଏଇ ତ।

ପାହାଡ଼ର ସେ ପାଖରେ ଆମ ଗାଁ, ଭାରି ମନେ ପଡ଼େ ଏଇ ଧୂ ଧୂ ଖରାବେଳେ ତାର କଥା, କି ଶୀତଳ ସ୍ପର୍ଶ ତାର ନୁହେଁ କି? ଏବେ ସମସ୍ତେ କହୁଛନ୍ତି ଗାଁରେ ବି ଟାଣ ଖରା ବାହାରକୁ ବାହାରେନି, ମୁଣ୍ଡରେ ତାତି ପଶିଯିବ। ସତ କଥା, ଆମେ ଏ ତାତିରୁ ନିଜକୁ ରକ୍ଷା କରିବା ନୁହେଁ କି? କିନ୍ତୁ ତା ଭିତରେ ଆମେ କ'ଣ ଭୁଲିପାରିବା ସେ ଗ୍ରୀଷ୍ମବେଳର ମଜାକୁ? ଗାଁରେ କେତେ ଧୂଳି ଖେଳ, ବାଲି ଘର, ବର ଓହଳରେ ଦୋଳି ଖେଳି ଖରା ଛୁଟିରେ ଆମ୍ବ ତୋଟା ମଳେ, ପୁଣି ସେ କଅଁଳିଆ ତାଳସଜ ଖାଇବାର ମଜା, ଯୌଥ ପରିବାରରେ ଗ୍ରାମୀଣ ସାହି ପଡ଼ିଶାର ନିଆରା ସ୍ନେହର ଅନୁଭବରେ ହଜିଯିବାକୁ ଇଚ୍ଛା ହୁଏ। କିନ୍ତୁ ଏବେ ସମୟ କିଛି ଅଲଗା, ଅସହ୍ୟ ତାତି ଗୋଡ଼ ହାତରେ ତାଲା ପକାଇ ଦେଉଛି ନୁହେଁ କି? ମାନିବା, ସୁସ୍ଥ ରହିବା ପାଇଁ ଏସବୁକୁ ତ ମାନିବାକୁ ପଡ଼ିବ। କିନ୍ତୁ ସକାଳୁ ସକାଳୁ ଯାତ୍ରା, ଗାଁକୁ ଯଦି ଯିବାକୁ ଇଚ୍ଛା କି କୁଆଡ଼େ ଯଦି ଯିବାକୁ ଇଚ୍ଛା, ସକାଳ ଯାତ୍ରା କରନ୍ତୁ ନା, ଖରା ମାଡ଼ି ଆସିବା ପୂର୍ବରୁ ପହଞ୍ଚିଯିବେ, ଆଉ ସେ ଯାତ୍ରାକୁ କିଛି ଏମିତି ଭାବେ ଆଉ କାହାକୁ ବଖାଣି ଦିଅନ୍ତୁ ନା।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଏହି ସମୟ ସମସ୍ତେ କହୁଛନ୍ତି ବହୁତ ଗରମ ହେଉଛି, ହେଲେ କାମ ଅଛି, ବାହାରକୁ ତ ବାହାରିବାକୁ ପଡ଼ିବ, ନହେଲେ କାମ ହେବ କେମିତି? ବେଶୀ ଦରକାର ନଥିଲେ ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଆଉ ମନକୁ ଯଦି ସମ୍ଭାଳି ନ ପାରୁଛନ୍ତି ସକାଳୁ ସକାଳୁ ଯାଆନ୍ତୁ, କାହିଁ ଏ ମନର କଥା କେବଳ ମନ ହିଁ ବୁଝିପାରିବ। ହୃଦୟ ଯିଏ ଦେଇଛି ଆଉ ମନ ଯାହାକୁ ଟାଣି ଧରିଛି ସିଏ ହିଁ କେବଳ ବୁଝିପାରିବ। ଏ ଟାଣ ଖରା କ'ଣ ବୁଝିବ ସେ କଥାକୁ? ତେବେ ଏ ସମୟକୁ ଆଖି ଆଗରେ ରଖି ଆମକୁ ବୁଝିବାକୁ ପଡ଼ିବ ଆମ ମନର କଥାକୁ। ଆଉ ମନ ଚାହୁଁଛି ଟିକିଏ ସେଇ ଶୀତଳତା ସ୍ପର୍ଶ ପାଇବାକୁ, କିନ୍ତୁ ଯଦି ଯାଉଛନ୍ତି ଘରୁ ବାହାରକୁ ତେବେ ସାଥିରେ ପାଣି ବୋତଲ ନେବାକୁ ଆଦୌ ଭୁଲିବେ ନାହିଁ, ପାଖରେ ଗାମୁଛା ନିହାତି ଥିବ, କିନ୍ତୁ ସକାଳୁ ସକାଳୁ ଯାଆନ୍ତୁ, ଟାଣ ଖରାରେ ଆଦୌ ବାହାରକୁ ବାହାରନ୍ତୁ ନାହିଁ।

ଗ୍ରୀଷ୍ମର ଏଇ ରୁଦ୍ରତାପ କୋଉଠି ନା କୋଉଠି ଆଘାତ କରୁଛି ମନକୁ, ଜୀବନକୁ ମଧ୍ୟ କ୍ଲାନ୍ତ କରୁଛି। ମଧ୍ୟାହ୍ନର ସେଇ ତୀବ୍ର ତାତି, ଅଗ୍ନିର ବର୍ଷା, ସେଥିରେ ରାସ୍ତାଘାଟ ଗଛପତ୍ର ଜଳୁଛି ତ ଜଳୁଛି, ଏଇ ପବନ ବି ତାତି ଆସୁଛି। ଶୀତଳତା ବାଣ୍ଟୁଥିବା ଏଇ ପବନ ନାଁରେ ଆଜି କୋଉଠି ତାତି ପବନ ବାଣ୍ଟୁଛି ବୋଲି ଅନେକ ଅଭିମାନ କରିଛନ୍ତି ତାରି ଉପରେ। ସେ କ'ଣ କରିବ ଯେ, ଏଇ ତ ପରିବେଶ ସେମିତି ହେଇଛି, ସିଏ ବା ବୁଝିବ କ'ଣ ଏ କଥାକୁ, ନୁହେଁ ନା ବୁଝିବା ଆମେ, କାହିଁକି ନା ଏଇ ତାତି ବି ହେଉଛି ଆମ ପାଇଁ। ଗଛ କାଟୁଛେ, ଆମେ ରହିବା ଉଚ୍ଚ ଅଟ୍ଟାଳିକାରେ, ଶୀତ ନିୟନ୍ତ୍ରିତ ସେଇ ଘର ଭିତରେ, ଶୀତତାପ ନିୟନ୍ତ୍ରିତ ସେଇ ଘର କି ଆରାମଦାୟକ। କିନ୍ତୁ ଭାବିଲେ ଯାହା ପାଖରେ ଏମିତି କିଛି ସୁବିଧା ନାହିଁ, ସେ କେମିତି ଦିନ କାଟୁଛି, ଏଇ ଗ୍ରୀଷ୍ମ କେମିତି ତା ପାଇଁ। ହଁ, ଯଦି କୌଣସି ଆବଶ୍ୟକ ନାହିଁ, ଦରକାରୀ କାର୍ଯ୍ୟ ନାହିଁ, ବାହାରକୁ ବାହାରନ୍ତୁନି, ଘରେ ଯଥାସମ୍ଭବ ସେ ଶୀତଳତା ଆଣିବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ଶ୍ରୋତାବନ୍ଧୁ ବାହାରକୁ ଯାଉଛନ୍ତି, ଘରକୁ ଫେରିଲା ପରେ ଟିକେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘର ଥିବା ଲୋକ ସେଥିପ୍ରତି ଯତ୍ନବାନ ହେଲେ ଏହି ଖରା ତାତିରୁ ଦେହ ଯେଉଁ କ୍ଲାନ୍ତ ଅନୁଭବ କରିଥିବ, ସେଥିରୁ ଟିକେ ଆସକ୍ତି ଅନୁଭବ କରିବ, ଆଶ୍ୱସ୍ତି ଅନୁଭବ କରିବ ଏହି ଖରା ତାତିରୁ।

ସବୁ ଋତୁରେ ଥାଏ କିଛି ନିଆରା ସ୍ପର୍ଶ। ଋତୁ ପରିବର୍ତ୍ତନର ରହିଛି ଆବଶ୍ୟକତା ଏ ଜୀବନ ପାଇଁ, ଏଇ ସଂସାର ପାଇଁ। କିନ୍ତୁ ଶ୍ରୋତାବନ୍ଧୁ, ଏଇ ଯେଉଁ ଖରା, ସେଥିରୁ ନିଜ ଶରୀରକୁ କେମିତି ରକ୍ଷା କରିବା? ସୂର୍ଯ୍ୟ ଆସିଲା ମାତ୍ରେ ଚିନ୍ତା ନୁହେଁ କି? ହଁ, ଏମିତି ବି କହିପାରିବା, ବର୍ଷା ହେଲେ କହୁଛେ ବର୍ଷା ହେଉଛି ବର୍ଷାରୁ ସୁରକ୍ଷିତ ରହିବା, ଖରା ଆସିଲେ ଖରାରୁ ସୁରକ୍ଷିତ ରହିବାର କଥା ମଧ୍ୟ କହୁଛେ। ହଁ, ଏହାର ଆବଶ୍ୟକତା ଅଛି। କାହିଁ ଆମେ ଯଦି ସଚେତନ ନ ହେବା, ସତର୍କ ନ ରହିବା, ତେବେ କେମିତି ଏଇ ବଦଳୁଥିବା ପରିସ୍ଥିତିରେ, ଏଇ ଋତୁ ପରିବର୍ତ୍ତନ ଯେଉଁ ନାଲି ଆଖି ଦେଖାଉଛି, କେମିତି ତାକୁ ଆମେ ଧୈର୍ଯ୍ୟର ସହିତ ମୁକାବିଲା କରିବା, ସେଥିପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ସୂଚନାର, ଯାହା ଅନେକ ସମୟରେ ସଚେତନ କରାଉଛନ୍ତି ଗଣମାଧ୍ୟମ। ଆମ ଆକାଶବାଣୀ ତରଫରୁ ମଧ୍ୟ ଏହି ଗୀତ ଗୀତି ଗାୟକାଣରୁ ଅନେକ କଥା କୁହାଯାଉଛି, କେବଳ ଆପଣମାନଙ୍କ ପାଇଁ। ଆପଣମାନେ କିପରି ସୁରକ୍ଷିତ ରୁହନ୍ତୁ, କେମିତି ନିଜ ଘରେ ରହି ଏ ଖରା ତାତିକୁ ନ ଯାଇ ସମ୍ପର୍କକୁ ଆଉ ଟିକେ ମଧୁର କରନ୍ତୁ। ଆଉ ଗୋଟିଏ କଥା, ପାଣିର ବ୍ୟବସ୍ଥା ମଧ୍ୟ ଖରା ଟାଣ ହେବା ପୂର୍ବରୁ ଘରେ ଆଣି ରଖିଦିଅନ୍ତୁ। କାହିଁ ସମସ୍ତଙ୍କ ଘରେ ସବୁ ପ୍ରକାର ସୁବିଧା ନାହିଁ, ସବୁ ଅଞ୍ଚଳରେ ସବୁ ପ୍ରକାର ସୁବିଧା ନାହିଁ, ଗାଁ ଗହଳି ପୁଣି ସେଇ ପାହାଡ଼ ପାଖ। ଆମ ଶ୍ରୋତାବନ୍ଧୁମାନେ କେମିତି ଜୀବନ କାଟୁଛନ୍ତି ଅନେକ ସମୟରେ ବି ଚିନ୍ତା, ଟିକେ

ଏଇ ପାଣି ହେଉଛି ଆମ ଜୀବନ, ଆଉ ଏଇ ଖରା ତାତିରେ ସ୍ଥାନେ ସ୍ଥାନେ ଦିଆଯାଉଛି ଜଳଦାନ, ନୁହେଁ କି? ସେ ହିଁ ଭରସା ଆମର। ଶ୍ରୋତାବନ୍ଧୁ ହାତରେ ଯଦି ପାଣି ବୋତଲ ନଥିବ, ତେବେ ନଜର ଖୋଜୁଥିବ କେଉଁଠି ଟିକିଏ ପାଣି ମିଳିଯାଆନ୍ତାନି ଏଇ ଖରା ସମୟରେ। ସେଥିପାଇଁ ତ କହୁଛୁ, ନିଜେ ସୁରକ୍ଷିତ ରୁହନ୍ତୁ, କାମ ନଥିଲେ ଆଦୌ ଟାଣ ଖରାକୁ ଯାଆନ୍ତୁ ନାହିଁ, ଖରା ମାଡ଼ି ଆସିବା ପୂର୍ବରୁ ସବୁ କାମ ସାରିଦିଅନ୍ତୁ। ଆଉ ଘରେ ରହି ଭାବୁଛନ୍ତି ଯଦି କ'ଣ କରିବେ, ସମୟଟି କେମିତି କଟିବ, କିଛି ସମୟ ପରିବାରକୁ ଦିଅନ୍ତୁ, ପରିବାର କଥା ବୁଝନ୍ତୁ। କାଲି ଯେଉଁ କଥା ବୁଝିପାରୁନଥିଲେ, ଆଜି ସମସ୍ତଙ୍କ ପାଖରେ ବସେଇ ସେଇ କଥାଟି ବୁଝନ୍ତୁ। ଆଉ ହଁ, ଥଣ୍ଡା ପରିବେଶଟିଏ ସୃଷ୍ଟି କରନ୍ତୁ, ଯେମିତି ଘରେ ଶୀତଳ ପରିବେଶ ପାଉଥିବେ, ବାହାରର ତାତି ଘର ମଧ୍ୟକୁ ଆସିପାରୁନଥିବ, ଦେହରୁ ଗମ୍ ଗମ୍ ଝାଳ ବହିଯାଉଥିଲେ ମଧ୍ୟ ବିଞ୍ଚଣା ହେଉନା କାହିଁକି, ସିଏ ବି ଦେଇପାରେ ଶୀତଳ ପବନ, ଆଉ ମଧୁର କଥାରେ ମଧ୍ୟ ଲେପି ହୋଇଯାଏ ସେ ଶୀତଳ ଚନ୍ଦନ। ଟିକେ ଏଇ ଖରାରେ ନିଜକୁ ସେତିକି, ନିଜ ମନକୁ ସେତିକି ସୁନ୍ଦର ରଖନ୍ତୁ, ଆଉ ଭାବନାକୁ ମଧ୍ୟ ସେତିକି ସୁନ୍ଦର କରନ୍ତୁ, ଯାହା ମାଧ୍ୟମରେ ପରସ୍ପର ମଧ୍ୟରେ ଭଲ ପାଇବା ବାଣ୍ଟିପାରିବା। ଆଉ ହଁ, ଯଦି ବାହାରକୁ ଯାଉଛନ୍ତି, ତେବେ ସେମିତି କିଛି ଜାଗା ବାଛନ୍ତୁ ଯେଉଁଠି ଆପଣ ଟିକେ ଏ ଖରାତାତିରୁ ନିଜକୁ ରକ୍ଷା କରିପାରିବେ।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ? ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଏଇ ଖରାକୁ ନେଇ ଏବେ ତ ସବୁଆଡ଼େ ଚର୍ଚ୍ଚା, ଆଉ ଏଇ ଖରାରୁ କେମିତି ବଞ୍ଚିବେ, କେମିତି ରକ୍ଷା ପାଇବେ, ନିଜ ଶରୀରକୁ, ନିଜ ଖାଦ୍ୟପେୟକୁ କିପରି ସଠିକ୍ ସନ୍ତୁଳନ ରକ୍ଷା କରିବେ, ଏମିତି ପରିବେଶରେ, ଏମିତି ପରିସ୍ଥିତିରେ ଆମେ ସମସ୍ତେ ସତର୍କ, ଆମେ ସମସ୍ତେ ସଚେତନ, କିନ୍ତୁ ବେଳେବେଳେ କିଛି ଅଣଦେଖା ହୋଇଯାଏ। ହଁ, ଏଇଟା ତ ମଣିଷର ପ୍ରକୃତି, ବ୍ୟସ୍ତ ରହିଲେ କିଛି କଥା ଆମେ ଭୁଲିଯାଉ, ବ୍ୟସ୍ତ କାର୍ଯ୍ୟବ୍ୟସ୍ତତା, କାରଣ ଆଜିକାଲି ଆଉ ଜୀବନର ନା ଏମିତି କବିତା ନୁହେଁ କି ଏମିତି ଖୋଲା ବହିଟିଏ ନୁହେଁ, ଏମିତି ଏକ ସାଧାସିଧା ଜୀବନ ନୁହେଁ, ଏବେ ହେଉଛି ବ୍ୟସ୍ତବହୁଳ ଜୀବନ। କେବେ କ'ଣ କେଉଁଠି ଲେଖାଯାଉଛି ବୁଝିବା ପୂର୍ବରୁ ଆଉ ଗୋଟିଏ କଥା ଆମେ କରିବାସୁଛେ, କିନ୍ତୁ ଇଏ ଅଣଦେଖା କରିବାର ସମୟ ନୁହେଁ। ଟିକିଏ ନିଦ ଜଲ୍ଦି ଭାଙ୍ଗନ୍ତୁ, ସେଇ ପତଳା ନିଦରୁ ଉଠି କିଛି ସ୍ୱପ୍ନ ଦେଖନ୍ତୁ, ସ୍ୱପ୍ନ ଦେଖନ୍ତୁ ଦିନଟି କେମିତି ଭଲରେ କଟିବ, ଆଉ ଏଇ ଦିନଟି ନିଜ ଘର ସଂସାର କଥା ଭାବନ୍ତୁ, କାହିଁକିନା ଯଦି ନିଜ ସ୍ୱାସ୍ଥ୍ୟ କଥା ନ ଭାବିବେ ଏ ଖରା ତାତିରୁ ନିଜେ ରକ୍ଷା ପାଇବା ପାଇଁ, ନିଜ ପରିବାରକୁ ରକ୍ଷା କରିବା ପାଇଁ, ଯଦି ନ ସଚେତନ ରହିବେ, ପର୍ଯ୍ୟାପ୍ତ ପରିମାଣର ପାଣି ଆଉ ଖାଦ୍ୟ ମଧ୍ୟ ଅତ୍ୟଧିକ ତୈଳଯୁକ୍ତ ହୋଇନଥିବ, ଏସବୁ ଧ୍ୟାନରେ ରଖିବେ। ବାହାରକୁ ଯିବାର ଇଚ୍ଛା, କିଛି ପଖାଳ କଥା ଚିନ୍ତା କରନ୍ତୁ ନା, ଆଉ ଯଦି ନ ଯାଉଛନ୍ତି ତେବେ ଘରେ ରୁହନ୍ତୁ, ପିଲାମାନେ ଆଜିକାଲି ଭୁଲି ଯାଉଛନ୍ତି ପରିବାର କ'ଣ, ପରିବାରର ସମ୍ପର୍କ କ'ଣ, ଭଲ ପାଇବା।

0: ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ହଁ, ଏ ଜୀବନକୁ ଆମେ ବହୁତ ଭଲ ପାଉ, ସେଇଥିପାଇଁ ତ ଆମେ ତତ୍ପର କିପରି ଆମେ ସୁରକ୍ଷିତ ରହିବା। ଆଉ ଗୀତ ଗୀତିକା ଏହା ହିଁ କହୁଛି।

ଆଉ ଚାହୁଁଛି ମଧ୍ୟ ଆପଣମାନଙ୍କ ଶରୀର ଏ ଖରା ଦାଉରୁ ରକ୍ଷା ପାଉ, ଟାଣ ଖରାକୁ ଆଦୌ ଯାଆନ୍ତୁ ନାହିଁ, ସେତିକି ଯଦି ଦରକାର ନଥାଏ। ବାହାରକୁ ବାହାରିବା ପାଇଁ ମନ ବଳାନ୍ତୁ ନାହିଁ। ହଁ, ଯଦି ବାହାରୁଛନ୍ତି ତେବେ କେମିତି ଯିବେ? ଆପଣଙ୍କ ପାଖରେ କୌଣସି ଗାଡ଼ି ଅଛି? ଅବା ସାଧାରଣ ଆପଣ ବସ୍ରେ ଯିବେ, ଟ୍ରେନ୍ରେ ଯିବେ, କେଉଁଥିରେ ଯିବେ, ପ୍ରଥମେ ତାକୁ ଚୟନ କରନ୍ତୁ। ଆଉ ଯେମିତି ଆପଣଙ୍କ ଯାତ୍ରାଟି ଆପଣ ଭଲରେ କରିପାରୁଥିବେ ସେଥିପ୍ରତି ମଧ୍ୟ ଯତ୍ନବାନ ହୁଅନ୍ତୁ। କୁହାଯାଇପାରିବନି ସମସ୍ତେ ସବୁ କ୍ଷେତ୍ରରେ ସବୁକିଛି ନିଜର ଆବଶ୍ୟକତାକୁ ପୂରଣ କରିପାରୁଥିବେ। ହଁ, ଯଦି ଆପଣଙ୍କ ପାଖରେ ସେହି ପ୍ରକାର କୌଣସି ସୁବିଧା ନାହିଁ ତେବେ ଟିକେ ସନ୍ଧ୍ୟା ହେଇଆସୁ ଯିବେ। ଟିକେ ସୁସ୍ଥ ରୁହନ୍ତୁ ଆଉ ଘରେ ରହି ଏ ସମୟକୁ ସେତିକି ଆପଣଙ୍କ ପରିବାର ସହିତ ବିତାନ୍ତୁ, କାଟନ୍ତୁ ସେତିକି ସମୟ ଆପଣ ଯେତିକି ସମୟ ଆପଣଙ୍କ ପରିବାରକୁ ଦେଇନାହାନ୍ତି ଏହି ମୂଲ୍ୟବାନ ସମୟ ପରସ୍ପର ବୁଝିବାକୁ ଚେଷ୍ଟା କରନ୍ତୁ। ଘରେ ରହିଥିବା ସେହି ଧୂଳିକୁ, ମନ ମଧ୍ୟରେ ରହିଥିବା ସେହି ଧୂଳିକୁ ମଧ୍ୟ ଟିକେ ଛାଡ଼ି ଛାଡ଼ି ସଫା କରନ୍ତୁ।

ଗ୍ରୀଷ୍ମ ଯେ ତୁମେ କଠୋର ହୃଦୟରେ ଭରା, ବର୍ତ୍ତି ନାହିଁ କେଉଁ ପ୍ରାଣୀ ଅବାଇ ଧରା, ଅସହ୍ୟ ଦାଉ ଯେତେ ତୁମ ସଭିଙ୍କ ଉପରେ, ନଦୀ ନାଳ ଗଛ ଲତା ସବୁ ନିସ୍ତବ୍ଧ କାତରେ, କିନ୍ତୁ ତୁମେ ସେ ସକଳ ସୃଷ୍ଟିର ଆଧାର, ତୁମ ଦାଉ ପରି ଆସେ ବର୍ଷାର ସେଇ ଧାର, ଯେଉଁ ବର୍ଷା ଆଣିଥାଏ ଜୀବନ ଜୀବିକା, ତୁମର ସେଥିରେ ହାତ ବହୁତ। ଟିକେ ଧୈର୍ଯ୍ୟର ସହିତ ଅପେକ୍ଷା କରିବା, କିଛି ଦିନ ପରେ ଏ ବି ସମୟ ଚାଲିଯିବ, ନୁହେଁ କି?

ଶ୍ରୋତାବନ୍ଧୁ ଟିକେ ଧ୍ୟାନ ରଖିବେ, ଛୋଟ ପିଲା, ଗର୍ଭବତୀ, ବୃଦ୍ଧ ଏବଂ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଯେପରି ଖରାକୁ ଆଦୌ ନ ବାହାରନ୍ତି। ତେବେ ଗୀତ ଗୀତିକା ଏହି କଥା ସହ ସାରୁଛୁ। ଉପସ୍ଥାପନରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପ୍ରତିବିମ୍ବ, ରଚନା ପଞ୍ଚାନନ ପାତ୍ର, ପରିଚାଳନା ଗୋପବନ୍ଧୁ ଚୌଧୁରୀ। ଆସନ୍ତୁ ଶୁଣିବା ନାଟକ ପ୍ରତିବିମ୍ବ।

ରଣପୁର ପୁଲିସ ବିଭାଗ ତରଫରୁ ଗୋଟିଏ ଜରୁରୀ ଘୋଷଣା। ନିର୍ଭରଯୋଗ୍ୟ ଗୁପ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଦୁଇ ଜଣ ସନ୍ତାସବାଦୀ ସୀମା ସେପଟ

0: ଶୁଣୁଛ? ଏ ଶୁଣୁଛୁ, ସେମାନେ ସହର ଭିତରକୁ ଆସିଛନ୍ତି।
1: ଓ ସୀତା,
0: ଆଜି 20 ଅକ୍ଟୋବର, ଆଜିରୁ ତାକୁ 23 ପୁରୀ 24 ଚାଲିଥାନ୍ତା।
1: ଆଜି କିଛି କରିବନି, ଆଜି ତାର ଜନ୍ମଦିନ। ଯେ
0: କଣ ତୁମେ କହୁଛ?
1: ଆମେ ତା ଜନ୍ମଦିନ ପାଳନ କରିବା ଟି?
0: ଆଉ କାହା ପାଇଁ ପାଳନ କରିବା?
1: ସେ ଅଛି ସୀତା, ତମ ଭିତରେ ଅଛି, ମୋ ଭିତରେ ଅଛି, ଏ ଆକାଶ ଆଉ ପବନ ଦେହରେ ଅଛି। ଦେହଟାକୁ ଶ୍ମଶାନରେ ଜାଳି ପୋଡ଼ି ନଷ୍ଟ କରିଦେଲେ ଜଣଙ୍କର ସତ୍ତା ନିଶ୍ଚିନ୍ନ ହେଇଯାଏନି, ସୂକ୍ଷ୍ମ ଶରୀର ନେଇ ସେ ତଥାପି ବଞ୍ଚି ରହେ। ଆମକୁ ବି ସେମିତି ମୁକ୍ତ ହେବାକୁ ପଡ଼ିବ, ନିର୍ଲିପ୍ତ, ନିରାସକ୍ତ।
0: ତୁମେ କଣ ସତରେ ସବୁ ଆସକ୍ତିକୁ ପୋଛି ଦେଇଛ, ମୁକ୍ତ ହେଇପାରିଛ?
1: ସମୁଦାୟ ଗୀତା ଶୁଣି ସାରିବା ପରେ ବି ବୀର ଅର୍ଜୁନ ସମ୍ପୂର୍ଣ୍ଣ ମୋହମୁକ୍ତ ହେଇପାରିନଥିଲେ, ତା ହେଇଥିଲେ ଅଭିମନ୍ୟୁର ମୃତ୍ୟୁ ତାଙ୍କୁ ବିଚଳିତ କରିନଥାନ୍ତା।
0: ମୁଁ ତୁମକୁ ବିଚଳିତ କରିଦେଉଛି ନା, କଣ କରିବି କୁହ? ମୁଁ ତ ତୁମ ଭଳି ବିଦ୍ୱାନ ନୁହେଁ, ମୁଁ ସାଧାରଣ ନାରୀଟି, ମାଟିଏ, କେମିତି ଭୁଲିବି ତାକୁ?
1: ଭୁଲିବା ସମ୍ଭବ ନୁହେଁ, ମୁଁ ବି କଣ ଭୁଲି ପାରୁଛି? ହେଲେ ସୀତା, ଯିଏ ତାକୁ ଆମ ହାତକୁ ଟେକି ଦେଇଥିଲା ସେ ଯଦି ତାର ଦାନ ଫେରେଇ ନେବାକୁ ଚାହିଁଲା, ଆମେ ଆଉ କଣ କରିପାରିବା?
0: ଆମ ଜୀବନ ବିନିମୟରେ ସେ ଯଦି ତାକୁ ବଞ୍ଚେଇ ରଖିଥାନ୍ତା।
1: ସେ କଣ ଆମ ବିଚାରରେ କାମ କରେ ନା ଆମ ସମ୍ପର୍କର ଅଡୁଆ ସୂତାରେ ସେ ଛନ୍ଦି ହୁଏ? ସେ ତ ନିଜ ବଂଶ, ନିଜ ପୁଅ ନାତିକୁ ଧ୍ୱଂସ କରିଦେବାକୁ ବି ପଛେଇ ନାହିଁ। ତା ପାଖରେ ସମ୍ପର୍କମାନଙ୍କର କିଛି ମୂଲ୍ୟ ଅଛି? ସେ ତ ବାରମ୍ବାର କହିଛି କିଏ କାହାର ପୁଅ, କିଏ କାହାର ବାପା ମା, ଖାଲି ଗୋଟେ ଅନ୍ଧ ଆଚ୍ଛନ୍ନତା, ଗୋଟେ ମାୟା।
0: ସେଇ ମାୟାଟି ହିଁ ତ ଜୀବନ, ତାକୁ ଛାଡ଼ିଦେଲେ ଆଉ କଣ ଅଛି? ଜୀବନର ଅର୍ଥ ଆଉ କଣ ରହିଲା?
1: ଜୀବନର ଅର୍ଥ କିଏ ବୁଝିଛି ସୀତା? ଜୀବନଟା ତ ଏମିତି ଗୋଟେ ଅବୁଝା ଅଭିଧାନ ଯୋଉଠି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଶବ୍ଦମାନଙ୍କର ଅର୍ଥ ବଦଳି ଯାଉଥାଏ। ସେଥିପାଇଁ ମହାପୁରୁଷମାନେ ଜୀବନଟାକୁ ଛାୟାବିମ୍ବ ବୋଲି କହି ଆସିଛନ୍ତି, ଗୁଡ଼ିଏ ଅବାସ୍ତବ ଦୃଶ୍ୟରୁ ଛାଇ ଖାଲି ଗୋଟେ ଧାରଣା। ସେମିତି ଧାରଣା କରିନିଅ, ସେ ଅଛି, ସେ ବଞ୍ଚିଛି, ଆଉ ଆମେ ତାର ଜନ୍ମଦିନ ପାଳନ କରୁଛୁ।
0: ଜନ୍ମଦିନ ପାଇଁ କଣ କରିବି କୁହ?
1: ଯାହା ତମର ଇଚ୍ଛା।
0: କେକ୍ ଆଉ ପୁଡିଂ ତାକୁ ଖୁବ ଭଲ ଲାଗୁଥିଲା, ମୁଁ ତିଆରି କରିଛି।
1: ମତେ ବି ଭଲ ଲାଗେ।
0: କବାଟଟା ବନ୍ଦ କରିଦେବି?
1: ତମକୁ ଡର ଲାଗୁଛି?
0: ଡର କୋଉ କଥାକୁ ଆଉ ଡର, ଛାରେ ଜୀବନଟା ପାଇଁ।
1: ଜୀବନଟା ପାଇଁ ତ ସମସ୍ତେ ନିରାପତ୍ତା ଖୋଜନ୍ତି ସୀତା, ସହର ସାରା ସମସ୍ତେ ତାଟି କବାଟ ବନ୍ଦ କରି ଘର ଭିତରେ ପଶିଲେଣି।
0: ତୁମେ କହିବ ତ ମୁଁ କବାଟ ବନ୍ଦ କରିଦେବି?
1: ତମେ ତ ଜାଣ ମୁଁ ତାହା କେବେ କହିବି ନାହିଁ, କାରଣ ନିରାପତ୍ତା ଚାହିଁଥିଲେ ମଲ୍ଲିପୁର ଭଳି ନଗରୀ ଛାଡ଼ି ମୁଁ ଏଇ ରଣପୁରରେ ଆସି ରହିନଥାନ୍ତି। ଏବେ ତମର ଯାହା ଇଚ୍ଛା।
0: କୌଣସି କଥାକୁ ମୋର ଆଉ ଭୟ ନାହିଁ କି ଆଶଙ୍କା ନାହିଁ, କଣଟା ଆଉ ହବ?
1: ତମେ ଥାଉ, ଦ୍ୱାର ସେମିତି ଖୋଲା ଥାଉ।
0: ଆରେ ପଣ୍ଟି, ତୁ କେମିତି ଚାଲି ଆସିଲୁ?
2: ଚାଲି ଆସିଲି।
1: ଆରେ ତମ ଘରର କବାଟ ଝରକା କଣ ବନ୍ଦ ନାହିଁ, ତୁ ଆସିଲୁ କେମିତି?
2: ବନ୍ଦ ଥିଲା ଅଙ୍କଲ, ସିକୁଳି ଖୋଲି ଦେଇ ମୁଁ ଚାଲି ଆସିଲି।
0: ତୁ ସିକୁଳି ଖୋଲିଲୁ କେମିତି?
2: ଚେୟାର ଉପରେ ଛିଡ଼ା ହେଇ ଖୋଲିଦେଲି।
0: ହେ ଭଗବାନ, ତୁ କେଡେ ଦୁଷ୍ଟ ପିଲା ଡାକିରେ, ଘରେ ତ ଡାଡି ମମି ସବୁ ବ୍ୟସ୍ତ ହଉନଥିବେ?
2: ଡାଡି ତ ବ୍ୟାଙ୍କକୁ ଚାଲିଗଲେଣି।
0: ଆଉ ତୋ ମମି?
2: ସେ ଚୁଲିକୁ ଧରି ଶୋଇପଡ଼ିଛନ୍ତି।
0: ଆଉ ତୁ ଏଣେ ପଳେଇ ଆସିଲୁ?
2: ଘରଟା ଭିତରେ କଣ କରିଥାନ୍ତି ଯେ, ଡାଡି କହିଲେ ଆଜି ସ୍କୁଲ ବନ୍ଦ।
0: ଆଜି ପରା ରାସ୍ତାରେ ପିଲା ଚୋର ବୁଲୁଛନ୍ତି, ତୁ ଏମିତି ଘରୁ ପଳେଇ ଆସିଛୁ?
2: ପିଲା ଚୋର ନୁହେଁ ମା ଆଣ୍ଟି, ଆମେ କିଛି ଜାଣିନ।
1: ଆରେ ପୋଲିସ ବାଲା ମାଇକରେ କଣ କହୁଥିଲେ ଶୁଣିନୁ?
2: ସେମାନେ କଣ ପିଲା ଚୋର କଥା କହୁଥିଲେ?
1: ଆଉ
2: ସେମାନେ କହୁଥିଲେ ଆଉ ଗୋଟିଏ କଣ କହୁଥିଲେ, ପିଲା ଚୋର ନୁହେଁ।
1: କଣ କହୁଥିଲେ? ସନ୍ତ୍ରାସବାଦୀ।
2: ହଁ ସନ୍ତ୍ରାସବାଦୀ, ଖାଲି ବନ୍ଧୁକ ଗୁଳି ଦିଶୁମ ଦିଶୁମ।
1: ଆରେ ଯଦି ସେମାନେ ତତେ ଦେଖି ଗୁଳି କରିଥାନ୍ତେ?
2: ମୁଁ କଣ ଏତେ ଭୋକା ହେଇଛି? କବାଟ ଆସ୍ତେ କିନା ଖୋଲି ଚାରିଆଡକୁ ଚାହିଁଲି, ଦେଖିଲି କେହି କୁଆଡେ ନାହାନ୍ତି, ତାପରେ ଦୁଇଟା ଡିଆଁରେ ଆସି ଏଠି। ଆଉ
0: ତୁ ତେବେ ତୁମ ଦାଣ୍ଡ ଦ୍ୱାର ଖୋଲା କରିଦେଇ ଚାଲି ଆସିଛୁ, ଯଦି ତୁମ ଘର ଭିତରେ କେହି ପଶିଯାନ୍ତି?
1: ଏଇଥିରେ ତୁ ନିଜକୁ ଭାରି ଚାଲାକ ଭାବୁଛୁ ନାଇଁ? ଯା ଯା, ସୁନା ପିଲାଟି ପରି ଘରକୁ ପଳେଇ ଯା।

0: ଯିବି ନାହିଁ।
1: ଆରେ ତୁମ ଦ୍ୱାର ଖୋଲା ଅଛି ପରା।
0: ଥାଉ, ତୁମ ଦ୍ୱାର ବି ତ ଖୋଲା ଅଛି।
1: ତୁ ଯିବା ପରେ ମୁଁ କବାଟ ବନ୍ଦ କରିଦେବି। ଚାଲ, ତତେ ମୁଁ ଘରେ ଛାଡି ଆସିବି।
2: ଥାଉ ଥାଉ, ସେ ନଯାଉ, ବରଂ ତମେ ଫୋନ କରି ତା ମମିକୁ ଜଣେଇ ଦିଅ ବଣ୍ଟି ଏଠି ଅଛି।
1: ହ୍ୟାଲୋ ସୁଲେଖା, ମୁଁ ସୀତା ଦିଦି କହୁଛି। ଶୁଣ, ବ୍ୟସ୍ତ ହବନି, ବଣ୍ଟି ଏଠି ମୋ ପାଖରେ ଅଛି। କଣ ଆଉ କରିବି କହ, ପିଲାଟା ତ ସଗଲା ହେଇଯାଇଛି। ହଁ ହଁ, ତୁମେ ଆଗେ ଦାଣ୍ଡ କବାଟ ବନ୍ଦ କର। ନାଇଁ, ମୁଁ ତାକୁ ଏକୁଟିଆ ଜମା ଛାଡ଼ିବିନି। ହଉ ରହିଲି। ହଁ ହଁ, ମୁଁ ତାକୁ ନିଜେ ନେଇ ଛାଡ଼ି ଆସିବି ହେଲା।
0: ମୋ ପାଇଁ କଣ ରଖିଛନ୍ତି ଆଣ୍ଟି?
1: ଅଛି, ବହୁତ ଜିନିଷ ଅଛି ଆମ ସାଙ୍ଗରେ।
2: ସୀତା, ମୁଁ ଭାବୁଛି କବାଟ ଏବେ ବନ୍ଦ କରିଦେବା ଦରକାର।
1: ହଁ, ମୁଁ ବି ସେଇଆ ଭାବିଛି। କିଏ କିଏ ତୁମେ? କଣ ଦରକାର? ଆରେ କବାଟ ବନ୍ଦ କରୁଛ କାହିଁକି? ତୁମେ କିଏ?
3: ଆମେ କିଏ ସେ ବିଷୟରେ ମୁଣ୍ଡ ଖେଳାଇବା ଦରକାର ନାହିଁ। ଆମେ ଯାହା କହୁଛୁ ସେତିକି ମନ ଦେଇ ଶୁଣ।
2: ତମେ କିଏ ତା ଆମେ ଜାଣୁ, ଆଉ ତମେ ଯାହା କହିବ ତା ବି କିଛିଟା ଅନୁମାନ କରି ହେଉଛି। ସୀତା, ତମେ ବଣ୍ଟିକୁ ନେଇ ଭିତରକୁ ଯାଅ, ମୁଁ ଏମାନଙ୍କ କଥା ଶୁଣୁଛି।
4: ଖବରଦାର, କେହି ନିଜ ନିଜ ଜାଗାରୁ ଇଞ୍ଚେ ବି ଘୁଞ୍ଚିବାକୁ ଚେଷ୍ଟା କରୁନି କହିଦେଉଛି।
3: ବର୍ତ୍ତମାନ ମୁଁ ଯାହା ପଚାରୁଛି ତାର ଠିକ ଠିକ ଉତ୍ତର ଦିଅ।
2: ପଚାର, କଣ ପଚାରିବୁ?
3: ଘର ପଛପଟେ ବାହାରକୁ ଯିବା ପାଇଁ ରାସ୍ତା ଅଛି?
2: ଅଛି।
3: ଦର ସେପଟେ କଣ ଅଛି?
2: ଅରମା ଜଙ୍ଗଲ।
3: ଏ ଘରେ କେତେଜଣ ଲୋକ ରହନ୍ତି?
2: ମୁଁ ଆଉ ମୋ ସ୍ତ୍ରୀ।
3: ପିଲା?
2: ସେ ପଡ଼ିଶା ଘର ପିଲା, ଏଠିକି ବୁଲି ଆସିଥିଲା।
3: ଶୁଣ, ଏଠି ଦିନଟି ବା ଖୁବ ବେଶୀ ହେଲେ ଦୁଇ ଦିନ ଆମେ ଆଶ୍ରୟ ନେବାକୁ ଚାହୁଁ, କିଛି ଆପତ୍ତି ଅଛି?
2: ଆପତ୍ତି କଲେ ତମେ କଣ ଶୁଣିବ?
3: ତମେ ବେ ସମଜଦାର ଅଛ। ଆମର ଏଠି ରହିବାର ବା ଆମ ଗତିବିଧିରେ ଯଦି ତମେ କୌଣସି ପ୍ରକାର ପ୍ରତିବନ୍ଧକ ନ ହୁଅ ତେବେ ଆମେ ତୁମର କୌଣସି କ୍ଷତି କରିବୁନି। କିନ୍ତୁ ଆମେ ଏଠି ରହିଥିବା କଥା ଯଦି ପୋଲିସକୁ କି ଆଉ କାହାକୁ ଜଣେଇବାକୁ ଚେଷ୍ଟା କର।
2: କଣ କରିବ?
3: ଆମେ କିଏ ତା ଯେତେବେଳେ ତମେ ଜାଣିସାରିଛ ଆମେ କଣ କରିପାରୁ ତା ବି ନିଶ୍ଚୟ ବୁଝିପାରୁଥିବ।
1: ଏ ପିଲାକୁ ମୁଁ ତା ଘରେ ଛାଡିଦେଇ ଆସେ, ତା ମା ବହୁତ ବ୍ୟସ୍ତ ହଉଥିବ।
4: ମୋ ପକେଟରେ ପିସ୍ତଲ ଅଛି, ସେଥିରେ ଛଅଟି ଗୁଳି ଲୋଡ ହେଇ ରହିଛି, ତେଣୁ ବେଶୀ ଚାଲାକି ଖାଇବାର ଚେଷ୍ଟା କରୁନି କହିଦେଉଛି।
1: ଏଥିରେ କିଛି ଚାଲାକି ନାହିଁ, ମତେ ବିଶ୍ୱାସ କର, ତାକୁ ଛାଡିଦେଇ ମୁଁ ପୁଣି ଫେରି ଆସିବି। ତୁମେ ଏଇଠି ଥିବା କଥା ମୁଁ କାହାକୁ ବି କହିବିନି।
2: ଏ ପିଲାକୁ ଛାଡିଦିଅ, ସେ ତାଙ୍କ ଘରକୁ ଯାଉ।
3: ନା,
2: ଚିନ୍ତା କରି ଦେଖ, ଏ ପିଲା ଏଠି ରହିଲେ ତମରି ଅସୁବିଧା ହବ, ତାକୁ ଖୋଜିବା ପାଇଁ ତା ବାପା ମା ନିଶ୍ଚୟ ଏଠିକୁ ଆସିବେ।
0: ବଣ୍ଟି
1: ବାବା, ଘରକୁ ଆସିଥିବା ଅତିଥିଙ୍କୁ ଏମିତି କଥା କୁହନ୍ତେ? ଏମାନେ କାହିଁକି ସନ୍ତ୍ରାସବାଦୀ ହେବେ? ଏମାନେ ହଉଛନ୍ତି ତୋ ଭାଇ, ଯା ସେମାନଙ୍କ ସାଙ୍ଗରେ ହ୍ୟାଣ୍ଡସେକ୍ କର।
0: ନାଇଁ, ତାଙ୍କ ପକେଟରେ ପିସ୍ତଲ ଅଛି।
1: ଆରେ ନାଇଁ ନାଇଁ, ସେ ତତେ ଥଟାରେ ସେମିତି କହିଦେଲେ ନା, ତୁ ସାହସୀ କି ଡରୁଆ ସେଇଆ ଜାଣିବା ପାଇଁ ସେମାନେ ସେମିତି କହିଲେ।
0: ନାଇଁ, ତମେ ମିଛ କହୁଛ, ଏମାନେ ସନ୍ତ୍ରାସବାଦୀ।
4: ମାରିବି ଗୋଟେ ଥପ୍ପଡ଼ ଯେ।
2: ଆଉ ତ ଘରକୁ ଯିବା ସମ୍ଭବ ନୁହେଁ ବଣ୍ଟି, ବଡ ମାନଙ୍କର ଅବାଧ୍ୟ ହେଲେ କଣ ହୁଏ ଏବେ ବୁଝିଲୁ ତ?
1: ଯିବୁ ଯିବୁ, ଆଉ ଅଳ୍ପ ସମୟ ପରେ ଯିବୁ, ଏବେ ଚୁପ୍ ହେଇ ବସ।
4: ଆଉ ଥରେ ପାଟି କରିବୁ ତୋ ଜିଭ ଉପରେ ଆଣିବି, ଜାଣୁ?
1: ବହୁତ ବଡ କାମଟିଏ କରି ପକେଇବୁ। ଆ ବଣ୍ଟି, ମୋ ଘରକୁ।
2: ଦେଖ, ତମେ ଆମ ଦୁହିଁଙ୍କୁ ଯାହା କରୁଛ କର, କିନ୍ତୁ ସେ ପିଲା ଦେହରେ ହାତ ଦିଅନି।

0: ସେ ପିଲାକୁ ଚୁପ୍ ରହିବାକୁ ବୁଝେଇ ଦିଅ, ଆମର ହାତ ଦେବା ଦରକାର ହବନି।
1: ତାକୁ ତ ତୁମେ ତା ଘରକୁ ଯିବାକୁ ଦଉନ, କଣ କରିବ ସେ? ସେ କଣ ବଡ ମଣିଷ ହେଇଛି ଯେ ସବୁ କଥା ବୁଝି ସୁଝି ଚୁପ୍ ରହିବ?
2: ଶୁଣ, ତାକୁ ତମେ ଚୁପ୍ କର, ନହେଲେ ଆମକୁ ଛାଡି ଦିଅ। ଦୁଇଟାରୁ ଗୋଟେ କଥା
1: ଆ ବଣ୍ଟି, ଭିତରକୁ ଆ, ଘର ଭିତରକୁ
0: ତାକୁ ଯିବାକୁ ଦେ।
2: ପଛପଟେ ବାହାରକୁ ଯିବାର ରାସ୍ତା ଅଛି, ଜାଣିଛୁ ତ?
0: ଏ ମ୍ୟାଡାମ, ଯଦି ବାହାରକୁ ଯିବାର ଚେଷ୍ଟା କରିବ ତେବେ ଏଠି ବିଶ୍ୱରଙ୍କର ଟମି ଭିତରୁ ଅନ୍ତ ବୁଜଳଟ ବାହାର କରି ଟିପଏ ଉପରେ ରଖିଦେବି।
2: କୁଆଡେ?
1: ମୋ ଘର ପଛ ଦ୍ୱାର ଜଗିବୁ।
0: ଯା, ପଛ ଦରଜା ପାଖରେ ୱାଚ କର।
3: ପିଲାଟାକୁ ଛାଡିଦେବା ତମ ପକ୍ଷରେ କିନ୍ତୁ ବୁଦ୍ଧିମାନର କାମ ହେଇଥାନ୍ତା।
0: ସେ ପିଲା କିନ୍ତୁ ତା ବୟସରୁ ଅତି ବେଶୀ ଚାଲାକ ଅଛି, ତାକୁ ଛାଡିଦେବା ସମ୍ଭବ ନୁହେଁ।
3: କେତେ ସମୟ ତାକୁ ଏଠି ଅଟକେଇକି ରଖିପାରିବ ବୋଲି ଭାବୁଛ?
0: ଯେତେ ସମୟ ପର୍ଯ୍ୟନ୍ତ ଆମେ ଏଠୁ ଯାଇନୁ।
3: କେତେ ସମୟ ପର୍ଯ୍ୟନ୍ତ ତମେ ଏଠି ରହିବ?
0: ଯେତେ ଦିନ ପର୍ଯ୍ୟନ୍ତ ରାସ୍ତା ସାଫ ହେଇନି।
3: ରାସ୍ତା ଆଜି ସାଫ ହେଇଯିବ ବୋଲି ତମେ ଭାବୁଛ?
0: ଆଜି ନହେଲେ କାଲି ହବ, କାଲି ନହେଲେ ଦୁଇ ଦିନ ପରେ ହବ।
3: ଦୁଇ ଦିନ ଛାଡି ପାଞ୍ଚ ଦିନ ତମେ ମୋ ଘରେ ରହିଲେ ବି ମୋର ମୋ ସ୍ତ୍ରୀଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ଯଦି ବଣ୍ଟି ତାଙ୍କ ଘରକୁ ନ ଫେରେ
0: ତା ଘରୁ କେହି ଖୋଜିବାକୁ ଆସିବେ, ଏଇଆ ତ?
3: ତମ ପାଇଁ ସେଇଟା ଭାରି ଅସୁବିଧାଜନକ କଥା ହେଇପାରେ।
0: ଆମ ପାଇଁ କିଛି ଅସୁବିଧା ହବନି, ତମକୁ ଯାହା ଟିକେ ମିଛ କହିବାକୁ ପଡିବ।
3: ମତେ ମିଛ କହିବାକୁ ପଡିବ? କଣ?
0: ବଣ୍ଟି ଏଠି ନାହିଁ, କେତେବେଳୁ ଘରକୁ ଚାଲି ଯାଇଛି।
3: ମୁଁ ମିଛ କହିବି କି ନ କହିବି ସେ ତ ଅଲଗା କଥା, କିନ୍ତୁ ବଣ୍ଟି ଏଠି ନାହିଁ ଶୁଣିବା ପରେ ତା ବାପା ମା କଣ ସନ୍ତୁଷ୍ଟ ହୋଇ ଫେରିଯିବେ?
0: କିଏ କଣ କରିବ ନ କରିବ ସେ ବିଷୟରେ ମୋର ମୁଣ୍ଡ ଖେଳିବା ଦରକାର ନାହିଁ। ତମକୁ ମୁଁ ଯାହା କହିଲି ତମେ ତାହା ହିଁ କରିବ। ବଣ୍ଟି ଏଠି ନାହିଁ,
3: ମୁଁ ଏକଥା କହିପାରିବି ନାହିଁ।
0: କାହିଁକି? ତମେ କଣ କେବେ ମିଛ କହିନ?
3: ମିଛ ତ ମୁଁ ହଜାର ବାର କହିଛି, ଆହୁରି ହଜାର ବାର କହିପାରେ, କିନ୍ତୁ ବଣ୍ଟି ଏଠି ନାହିଁ ବୋଲି ମୁଁ କହିବି ନାହିଁ।
0: କାହିଁ କହିବନି?
3: ସେ କାହିଁକିର ଉତ୍ତର ତମେ କଣ ବୁଝିପାରିବ? ସ୍ନେହ ଶ୍ରଦ୍ଧାର ଅର୍ଥ ତମେ କିଛି ବୁଝ? ବାପା ମାର ହୃଦୟର ବ୍ୟାକୁଳତା ତମେ କଣ ବୁଝିପାର?
0: ହେ ମିଷ୍ଟର, ତମେ ନିଜକୁ କଣ ଭାବୁଛ? ମୋ ମଉସା ନା ଚାଚା, ନା ମୁଁ ତମ ଘରକୁ ବୁଲି ଆସିଥିବା କୁଣିଆ? ହ୍ୱାଟ ୟୁ ଥିଙ୍କ ଅଫ୍ ମି?
3: ତମେ ତ ମୋର ଅତିଥି ହେଇସାରିଛ, ଆଉ ବୟସ ଦୃଷ୍ଟିରୁ ମୁଁ ନିଶ୍ଚୟ ତୁମର ଗୁରୁଜନ ସ୍ଥାନୀୟ, ଏଥିରେ କିଛି ସନ୍ଦେହ ଅଛି?
0: ଆମ କାର୍ଯ୍ୟକଳାପ ସମ୍ପର୍କରେ ତମର ଯଥେଷ୍ଟ ଧାରଣା ନାହିଁ ବୋଧ ହୁଏ।
3: କାର୍ଯ୍ୟକଳାପ ସମ୍ପର୍କରେ କିଛିଟା ଧାରଣା ଅବଶ୍ୟ ଅଛି, କିନ୍ତୁ ତୁମ ଆଇଡିଓଲୋଜି ବିଷୟରେ କିଛି ଧାରଣା ନାହିଁ, ସେ ବିଷୟରେ କିଛି କହିବ?
0: ମୁଁ ଏଠିକି ମୋ ଆଇଡିଓଲୋଜି ପ୍ରଚାର କରିବାକୁ ଆସିନି। ଷ୍ଟପ୍ ଇଟ୍!

0: ମତେ ଭୀଷଣ ଭୋକ। ଏ ଖାଦ୍ୟ ବାସନାରେ ନା ମୋ ଭୋକ ଚାରିଗୁଣ ବଢିଗଲାଣି।
1: ନିର୍ବୋଧ ମୁଁ ନୁହେଁ, ନିର୍ବୋଧ ମୁଁ ନୁହେଁ ଯୋ, ନିର୍ବୋଧ ତୁ। ତୁ ଭୁଲି ଯାଉଛୁ ଯେ କାହାରି ଘରୁ କିଛି ଖାଇବା ପାଇଁ ଆମକୁ ପୁରା ନିଷେଧ ଅଛି।
0: ଏ ନିର୍ଦ୍ଦେଶନାମା ଯେଉଁମାନେ ଜାରି କରିଛନ୍ତି ସେମାନେ ମଣିଷ ଚରିତ୍ର ସମ୍ପର୍କରେ ଖୁବ କମ୍ ଜାଣିଛନ୍ତି। ସେମାନେ ଧରି ନେଇଛନ୍ତି ସବୁ ମଣିଷ ଆମର ଶତ୍ରୁ, ଆଉ ଆମ ଖାଦ୍ୟରେ ସେମାନେ ବିଷ ମିଶେଇ ଦେଇପାରନ୍ତି। କିନ୍ତୁ ମୁଁ କହୁଛି ତୁ ନିର୍ଭୟରେ ଏ ଖାଦ୍ୟ ଖାଇପାରୁ।
1: ନା, ମୁଁ ଏ ଖାଦ୍ୟ ଖାଇବିନି।
0: ଠିକ ଅଛି, ନ ଖା, ମୁଁ ଖାଉଛି।
2: ତୋର କଣ ହେଲା, ତୁ କାହିଁକି ଖାଉନୁ?
1: ମୁଁ କାହାରି ଘରେ ଖାଏନି।
2: ଇଏ କାହାରି ଘର ନୁହେଁ, ଭଗବାନଙ୍କର ମନ୍ଦିର, ଆଉ ଇଏ ତାଙ୍କ ପ୍ରସାଦ।
1: ମୁଁ ତୁମ ଭଗବାନଙ୍କୁ ମାନେନି କି ତୁମ ପ୍ରସାଦ ମଧ୍ୟ ଖାଏନି।
2: କଣ ହେଲା, ମୋ ଭଗବାନ ଆଉ ତୋ ଭଗବାନ ଅଲଗା?
1: ହଁ ଅଲଗା, ମୋ ଧର୍ମ ଅଲଗା, ମୋ ବିଶ୍ୱାସ ଅଲଗା।
2: ତେବେ ମୋ ଭଗବାନଙ୍କ ମନ୍ଦିର ଭିତରେ ପଶିଲୁ କାହିଁକି? କାହିଁକି ଏଠି ପାଞ୍ଚ ଘଣ୍ଟା ହେଲା ରହିଛୁ? ଶୁଣ, ଧର୍ମ କହିଲେ ତୁ କଣ ବୁଝୁ ମୁଁ ଜାଣେନି, ହେଲେ ମୋ ଧର୍ମ ହଉଛି ମୋ ଘରେ କେହି ଜଣେ ବି ଭୋକିଲା ଥିବା ପର୍ଯ୍ୟନ୍ତ ମୁଁ ଖାଏନି। ହେଇ ଦେଖ, ମତେ ଚାହା, ସକାଳୁ ପହରୁ ମୁଁ କିଛି ଖାଇନି, ଆଉ ତୁ ନ ଖାଇବା ପର୍ଯ୍ୟନ୍ତ ମୁଁ ବି ଖାଇପାରୁନି। ମତେ କଣ ଉପାସ ରଖିବୁ କିରେ ବାବା? ନାଇ ଆଙ୍କର, ମୁଁ ଖୋଇ ଦଉଛି, କେତେବେଳୁ କୋଉଠି କଣ ଖାଇଥିବୁ ନଥିବୁ। ନେ ହଁ, ସୁନା ପୁଅଟା ମୋର, ଏଥର ତୁମେ ଦୁହେଁ ଖାଉଥାଉ, ମୁଁ ପାଣି ଆଣୁଛି।
0: ଏଥର ବାଟକୁ ଆସିଲୁ ତ, ଖା, ପେଟ ପୁରେଇ ଖା।
1: କଲିଂ ବେଲ୍,
0: କିଏ ଆସିଲା ବୋଧୁଏ?
3: ତମେ ଦି ଜଣ ଭିତରକୁ ଯାଅ, ମୁଁ ଦେଖୁଛି।
2: ସୁଲେଖା ହେଇଥାଇପାରେ ବୋଧୁଏ, ବଣ୍ଟିକୁ ନେବାକୁ ଆସିଛି।
0: ବଣ୍ଟି ଏଠି ଅଛି ବୋଲି ଆପଣ କହିବେନି।
3: ତମେ ଭିତରକୁ ଯାଅ, କଣ କହିବ କହିବ ମୁଁ ଜାଣେ। ଇଏ ସୁଲେଖା ନ ହେଇ ଦୁଧବାଲା କି ପେପରବାଲା ହେଇଥାଇପାରନ୍ତି।
2: ଶୀଘ୍ର ଆସ, ମୁଁ ଖାଇବା ଟ୍ରେ ଆଉ ପାଣି ଯୋଗେ ନେଇ ଯାଉଛି, ଭିତରେ ବସି ଆରାମରେ ଖାଇବା।
1: ଶୁଣ, ଯିଏ ବି ଆସିଥାଉ ଆମେ ଭିତରେ ଅଛୁ ବୋଲି ସାମାନ୍ୟ ସୂଚନା ବି ଯେମିତି ନ ଦିଅ। ତମ ସ୍ତ୍ରୀ ଆଉ ସେ ପିଲା ଆମ ହିଫାଜତରେ ଅଛନ୍ତି, ହଁ ଏ କଥା ମନେ ଥାଏ ଯେମିତି।
4: ଆରେ ଇନ୍ସପେକ୍ଟର ସାହେବ, କଣ ଖବର?
5: ଆପଣଙ୍କ ନାଁ ଆର୍ଭି ସାମନ୍? ଆପଣଙ୍କର ପରିବାର ଲୋକ ସଂଖ୍ୟା କେତେ?
4: ଦୁଇ ଜଣ, ମୁଁ ଆଉ ମୋ ସ୍ତ୍ରୀ।
5: ଆଉ କେହି?
4: ନା, ଆଉ କେହି ନାହାନ୍ତି।
5: ଆପଣଙ୍କ ସ୍ତ୍ରୀ କାହାନ୍ତି? ତାଙ୍କୁ ଟିକେ ଏଠିକି ଡାକନ୍ତୁ।
4: ସୀତା, ସୀତା ଟିକେ ଏଠିକି ଆସିବ।
2: କଣ ହେଲା?
5: ମିସେସ୍ ସାମନ୍ତ, ଆପଣ ପଢି ଜାଣନ୍ତି?
2: ଜାଣେ।
5: ଏଇ କାଗଜରେ ଯାହା ଅଛି ମନେ ମନେ ପଢନ୍ତୁ।
2: ଆମ ଘରେ କେହି ନାହାନ୍ତି, କାହା କଥା ଆପଣ କହୁଛନ୍ତି?
5: ଦେଖନ୍ତୁ, ଆପଣ କିଛି ଲୁଚଉନାହାନ୍ତି ତ?
2: କଣ ଲୁଚେଇବି?
5: ଆମ ଆନାଉନ୍ସମେଣ୍ଟ କଣ ଆପଣ ଶୁଣିନାହାନ୍ତି? ଦୁଇ ଜଣ ସନ୍ତାସବାଦୀ ସହର ଭିତରକୁ ପଶି ଆସିଛନ୍ତି, ଆମେ ଭାବୁଛୁ ସେମାନେ ବୋଧହୁଏ କାହାରି ଘରେ ଆତ୍ମଗୋପନ କରି ରହିଛନ୍ତି।
4: ତେବେ ଦେଖନ୍ତୁ, ଆଉ କାହା ଘରେ ଥାଇପାରନ୍ତି? ଆମ ଘରକୁ ତ କେହି ଆସିନାହାନ୍ତି।
5: ଅଲରାଇଟ୍, ମୁଁ ତେବେ ଆସୁଛି। କିନ୍ତୁ ଦେଖନ୍ତୁ, ଯଦି ସେମାନେ ଆସନ୍ତି ବା ଅନ୍ୟ କୌଣସି ସାହି ପଡ଼ିଶା ଘରେ ସେମାନେ ଲୁଚିଥିବାର ସନ୍ଧାନ ପାଆନ୍ତି, ତେବେ ଆପଣଙ୍କର ତ ଟେଲିଫୋନ୍ ଅଛି, ରିସିଭରଟି ଖାଲି ଉଠାଇ ରଖିଦେବେ, କିଛି କହିବା ଦରକାର ନାହିଁ। ରିସିଭର ଉଠାଇଲେ ହିଁ ଆମେ ଜାଣିପାରିବୁ। ଟେଲିଫୋନ୍ ଏକ୍ସଚେଞ୍ଜରେ ଆମର ଦୁଇ ଜଣ ଅଫିସର ଜଗି ରହିଛନ୍ତି।
4: ଯଦି କୌଣସି ବନ୍ଧୁଙ୍କୁ ବା ଆଉ କାହାକୁ ଫୋନ୍ କରିବା ଦରକାର ହୁଏ,
5: ତା ଆପଣ କରିପାରିବେ, କିଛି ଅସୁବିଧା ନାହିଁ। ଫୋନ୍ ଉଠାଇ କିଛି ନ କହିଲେ ହିଁ ଆମେ ବୁଝିବୁ ସମଥିଂ ରଙ୍ଗ। ଓକେ, ଆଚ୍ଛା ମୁଁ ଆସୁଛି, ଆପଣଙ୍କ ବାଟ ବନ୍ଦ କରୁ।
0: ସେ କାଗଜରେ କଣ ଲେଖା ଥିଲା ମିସେସ୍ ସାମନ୍ତ? ମାନେ ପୋଲିସ ଅଫିସର ଯୋଉଟା ଆପଣଙ୍କୁ ପଢେଇଲା।
4: ଆରେ ହଁ, ସେ କାଗଜରେ କଣ ଲେଖା ଥିଲା?
2: ଲେଖା ଥିଲା, ଯଦି ଆପଣଙ୍କ ଘରେ କେହି ବାହାର ଲୋକ ଆଶ୍ରୟ ନେଇଥାନ୍ତି ଓ ଆପଣ ଆମକୁ କହିବାକୁ ଭୟ କରୁଥାନ୍ତି, ତେବେ ବାଁ ହାତଟି ମୁଣ୍ଡରେ ଛୁଇଁ ସଙ୍କେତ ଦିଅନ୍ତୁ, ତାହେଲେ ଆମେ ଜାଣିପାରିବୁ, ସେହି ଅନୁସାରେ ବ୍ୟବସ୍ଥା କରିବୁ। ଆପଣ ମୁହଁ ଖୋଲି କିଛି କହିବା ଦରକାର ନାହିଁ।
4: ତମମାନେ ନିଶ୍ଚୟ କବାଟ ଫାଙ୍କରେ ଲକ୍ଷ୍ୟ କରି ଦେଖିଛ ଯେ ମୋ ସ୍ତ୍ରୀ ସେପରି କୌଣସି ସଙ୍କେତ ଦେଇନାହାନ୍ତି, ବରଂ ମୁହଁ ଖୋଲି ପରିଷ୍କାର କହିଛନ୍ତି ଯେ ଆମ ଘରେ କେହି ନାହାନ୍ତି।
1: ଆଉ ଯଦି ସେମିତି ସଙ୍କେତ ସେ ଦେଇଥାନ୍ତେ ତେବେ ଆମେ ତ ଧରା ପଡ଼ିଥାନ୍ତୁ, ହେଲେ ତୁମକୁ ଓ ତୁମର ଏ ସୁନ୍ଦର ଘରକୁ ଆମେ ବୋମା ମାଡ଼ରେ ଉଡ଼େଇ ଦେଇଥାନ୍ତୁ।
4: ତମେ ଯଦି ଏବେ ବି ଭାବୁଥାଅ ଯେ ଭୟ ଦେଖାଇ ତମେ ଆମଠୁ ସୁବିଧା ହାସଲ କରୁଛ, ତେବେ ତମଠୁ ନିର୍ବୋଧ ଦୁନିଆରେ ଆଉ କେହି ନାହାନ୍ତି। ସେ କାଗଜରେ କଣ ଲେଖା ଥିଲା ତୁମେ କଣ

0: ଅନ୍ଧାରୀଗଡ଼ ତ ଗୋଟେ ନରକ, କାରଣ ଶାସନ ବୋଲି ସେଠାରେ କିଛି ନାହିଁ, କିନ୍ତୁ ଅନ୍ଧାରୀଗଡ଼ର ଅନ୍ଧ ସରକାର ତମକୁ ସବୁ ପ୍ରକାର ସାହାଯ୍ୟ ଦଉଛି, ସନ୍ତ୍ରାସବାଦ ତାଲିମ ଦଉଛି, ଅସ୍ତ୍ରଶସ୍ତ୍ର ଦଉଛି, ଆଉ ଅଜସ୍ର ଅର୍ଥ ବି ଦଉଛି।
1: ଆମ ଲକ୍ଷ୍ୟ ହାସଲ ପାଇଁ ଯଦି ଆମକୁ କିଏ ସାହାଯ୍ୟ କରେ ତାକୁ ଆମେ ଗ୍ରହଣ କରିବୁନି କାହିଁକି?
0: ତମକୁ ସାହାଯ୍ୟ କରିବା ପଛରେ ଅନ୍ଧାରୀଗଡ଼ର ନିଜର କିଛି ମତଲବ ନାହିଁ ବୋଲି ତମେ କାହିଁ ଭାବୁଛ?
1: ଥାଇପାରେ, ସେଥିରେ ଆମର କ'ଣ ଅଛି? ଅନ୍ଧାରୀଗଡ଼ ଜ୍ୟୋତିପୁର ତ ଜନ୍ମ ବେଳୁ ପରସ୍ପର ଶତ୍ରୁ, ଆମେ କେବଳ କଣ୍ଟା ସାହାଯ୍ୟରେ କଣ୍ଟା ଖୋଳିବାର ଚେଷ୍ଟା କରୁଛୁ।
0: ସେ ସ୍ଥାନ ତୁମେ ଗଢ଼ିପାରିବନି, କେବଳ ଜ୍ୟୋତିପୁରକୁ ଦୁର୍ବଳ କରିଦେବା ସାର ହବ।
1: ଜ୍ୟୋତିପୁର ଦୁର୍ବଳ ହେଇଯାଉ, ସେଥିରେ ମଧ୍ୟ ଆମର ଲାଭ।
0: ଜ୍ୟୋତିପୁର ତମ ପିତୃପୁରୁଷଙ୍କ ଜନ୍ମମାଟି, ତମର ତୀର୍ଥଭୂମି। ତମେ ଯଦି ଭାବୁଛ ଶାସନରେ କିଛି ଭ୍ରଷ୍ଟାଚାର ପଶିଯାଇଛି, ତେବେ ତାକୁ ନିର୍ମଳ କର, ଶାସନ ବଦଳେଇ ଦିଅ, ତା ବୋଲି ଦେଶଟାକୁ ବିକଳାଙ୍ଗ କରିବ କାହିଁକି?
1: ଜ୍ୟୋତିପୁରକୁ ନିର୍ମଳ କରିବା ସମ୍ଭବ ନୁହେଁ, କାରଣ ଭ୍ରଷ୍ଟାଚାର ଏହି ଦେଶର ଅଣୁପରମାଣୁ ସହିତ ମିଶିଯାଇଛି। ଗଣତନ୍ତ୍ର ଏଠି ଗୋଟେ ପ୍ରହସନ, ଧର୍ମ ନିରପେକ୍ଷତା ଗୋଟେ ବାହାନା, ତେଣୁ ଜ୍ୟୋତିପୁର ମୋ ଦେଶ ହେଇପାରେ ନା।
0: ପୃଥିବୀର ମାନଚିତ୍ରରେ ସେରିସ୍ତାନ ବୋଲି କୌଣସି ସ୍ଥାନ ଏଯାଏ ଚିହ୍ନିତ ହେଇନାହିଁ,
1: ଆଜି ନହେଲେ କାଲି ହବ।
2: ଏଥର ଚୁପ୍ ରହେ, ଏ ବକବକ ଶୁଣିବାକୁ ମତେ ଭଲ ଲାଗୁନି।
0: ଆଚ୍ଛା, ମୁଁ ମାନି ନେଉଛି, ସେରିସ୍ତାନ ବୋଲି ନୂଆ ଦେଶଟିଏ ଭବିଷ୍ୟତରେ ଜନ୍ମ ନେବ, କିନ୍ତୁ ସେ ଦେଶର ଶାସନରେ ବି ଯଦି ଦୁର୍ନୀତି ଭ୍ରଷ୍ଟାଚାର ପଶିଯାଏ?
1: ନେଭର, ତା କେବେ ହବନି।
0: ୱାନ୍ କ୍ୟାନ୍ ନେଭର ବି ସିଓର ମିଷ୍ଟର ଜୋ, କାରଣ ଦେଶର ମାଟି କେବେ ଭ୍ରଷ୍ଟ ହୁଏ ନାହିଁ, ଭ୍ରଷ୍ଟ ହୁଅନ୍ତି ମଣିଷମାନେ। ତମ ସେରିସ୍ତାନର ଶାସକ ବର୍ଗ ଯେ ଦୁର୍ନୀତି ଓ ଦୁରାଚାରର ଶିକାର ନ ହେବେ ତାର କୋଉ ଭରସା ଅଛି? ଆଖପାଖର ସବୁ ଦେଶକୁ ଲକ୍ଷ୍ୟ କର, ଇତିହାସ ପୃଷ୍ଠା ଓଲଟାଓ, ମଣିଷ ଚରିତ୍ରକୁ ଅନୁଧ୍ୟାନ କର, ଜାଣିପାରିବ ସେତେବେଳେ କ'ଣ କରିବ। ସେରିସ୍ତାନର ଆହୁରି କଣ୍ଡେ ଭାଙ୍ଗି ଛୋଟିଆ ଗ୍ରାମ ରାଜ୍ୟଟି ଗଢ଼ିବ, ତାପରେ ବ୍ୟକ୍ତି ରାଜ୍ୟ।
1: ଓ ମିଷ୍ଟର ସାମନ୍ତ,
0: ଆଣ୍ଡ ଆନାଦର ଥିଙ୍ଗ ୟୁ ମଷ୍ଟ ନୋ, ଅସାଧୁ ଉପାୟରେ ଅର୍ଜିତ ସମ୍ପତ୍ତି ଭଳି ସନ୍ତାସବାଦର ଅର୍ଜିତ ସ୍ୱାଧୀନତା ବେଶୀ ଦିନ ରହିବ ନାହିଁ। କ୍ଷମତାକୁ କେନ୍ଦ୍ର କରି ହତ୍ୟା, ଷଡ଼ଯନ୍ତ୍ର, ଅବିଶ୍ୱାସ ଓ ସନ୍ଦେହ ଚିରଦିନ ଲାଗି ରହିବ, ଆଉ ଶେଷରେ
1: ପ୍ଲିଜ୍ ଷ୍ଟପ୍ ଇଟ୍। ମୁଁ ଆପଣଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇପାରିବିନି।
2: ହେ, ତୁ କାହିଁକି ଉତ୍ତର ଦଉଛୁ? ଚୁପଚାପ ବସୁନୁ।
0: କାରଣ ତମ ପାଖରେ କୌଣସି ଉତ୍ତର ନାହିଁ, ସେରିସ୍ତାନ ତମର ଗୋଟେ ବାହାନା, ଅସଲରେ ତମେ ହଉଛ ଜଣେ ଜଣେ ଡକାୟତ ଖୁନି।
2: ତ ପାଟି ଭିତରେ ପିସ୍ତଲଟା ପୁରେଇ ଦଉନୁ କାହିଁକି?
1: ଜ୍ୟୋତିପୁର ଯେତେବେଳେ ବିଦେଶୀ ଶାସନାଧୀନ ଥିଲା, ଆପଣଙ୍କ ତଥାକଥିତ ସ୍ୱାଧୀନତା ସଂଗ୍ରାମୀମାନେ ବି ଡକାୟତି ଆଉ ଖୁନି ସାବ୍ୟସ୍ତ ହୋଇ ଜେଲ୍ କାଟିଥିଲେ, ଦେଶଦ୍ରୋହୀ ବୋଲି ଫାଶୀ କାଠରେ ଝୁଲିଥିଲେ, ମନେ ଅଛି?
0: ଫରକ ହେଉଛି, ସେମାନେ ଗୋଟେ ଅଖଣ୍ଡ ବିଶାଳ ଦେଶର ଗଢ଼ିବାର ସ୍ୱପ୍ନ ଦେଖିଥିଲେ, ଗୋଟେ ମହାନ ରାଷ୍ଟ୍ର ଆଉ ଗୋଟେ ମହିୟାନ ଜାତି ଗଠନର ଭିତ୍ତି ପକାଇଥିଲେ। କିନ୍ତୁ ତୁମେ ଏ ଯୁଗର ଖର୍ବ ପୁରୁଷ, ତୁମର ଆଶା, ଅଭିଳାଷ ଓ ଆଦର୍ଶ ଯେମିତି ଖଣ୍ଡିତ, ଦେଶଟାକୁ ବି ସେମିତି ଖଣ୍ଡ ଖଣ୍ଡ କରିଦେବା ତୁମର ଲକ୍ଷ୍ୟ। ତୁମ ସ୍ୱପ୍ନ ନିତ୍ୟାନ୍ତ କ୍ଷୁଦ୍ର ଆଉ ସଂକୀର୍ଣ୍ଣ, ଜାତି, ସମ୍ପ୍ରଦାୟ, ଭାଷା ଓ ଅଞ୍ଚଳ ନାଁରେ ବିଶାଳ ଦେଶଟାକୁ ଭାଙ୍ଗି ବିକଳାଙ୍ଗ କରିଦେବା ତୁମ ସବୁଠୁ ବଡ଼ ପାରିବାପଣ।
1: ଦେଖନ୍ତୁ, ମୁଁ ଖୁବ୍ ଗୋଟେ ବକ୍ତା ନୁହେଁ, ତଥାପି ମୋର ସାଧ୍ୟମତା, ଆମର ଆଦର୍ଶ ଆଉ ଉଦ୍ଦେଶ୍ୟ ସମ୍ପର୍କରେ ମୁଁ ଆପଣଙ୍କୁ ଧାରଣା ଦେଇଛି। ମୁଁ ଜାଣେ ମୁଁ ଆପଣଙ୍କୁ ଠିକ୍ ଭାବରେ ବୁଝାଇ ପାରିବିନି, ଆପଣମାନଙ୍କ ଭଳି ବୁଦ୍ଧିଜୀବୀମାନଙ୍କୁ ବୁଝାଇବା ସହଜ ନୁହେଁ। ଆପଣ ଜ୍ୟୋତିପୁର ରାଜ୍ୟର ଜଣେ ବରିଷ୍ଠ ଅଫିସର ଥିଲେ, ସେଥିପାଇଁ ଆପଣଙ୍କ ମନରେ ଯେଉଁ ପ୍ରଚ୍ଛନ୍ନ ଅହଙ୍କାରଟିଏ ଅଛି ତାକୁ ଦୂର କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ଜଣେ ସାଧାରଣ ଅଶିକ୍ଷିତ ଲୋକକୁ ବୁଝାଇ ହେବ, କିନ୍ତୁ ଆପଣମାନଙ୍କୁ ନୁହେଁ।
2: କିମ୍, ତୁ ଜମା ବ୍ୟସ୍ତ ହନି, ମୁଁ ଦେଖୁଛି।
3: ବଣ୍ଟି ବାବା, ତୁ ଏମିତି ଅବୁଝା ହେଲେ କେମିତି ହବ କହିଲୁ?
2: କିମ୍, ତାକୁ ମାରିଲୁ କାହିଁକି? ଆଉ କଣ କରୁଥାନ୍ତି? ମୋର ତ ଇଚ୍ଛା ହଉଛି ତା ତଣ୍ଟିଟାକୁ ଚିପି ଦିଅନ୍ତି, ଏକାବେଳେ ଚୁପ୍ ହେଇଯାଆନ୍ତା।
3: ତତେ ଯେ ମୁଁ ପୁଲିସରେ ଦେଇନି ତାର ପୁଣି ଏଇ ପ୍ରତିଦାନ।
0: ତାକୁ ଘରକୁ ଯିବାକୁ ଦିଅ, ଆଉ କେତେ ସମୟ ତାକୁ ଏଠି ଏମିତି ଜବରଦସ୍ତ ଅଟକେଇ ରଖିବ? ସକାଳ 10:30ରୁ ସନ୍ଧ୍ୟା 6:30 ହେଲା।
1: ଦେଖ ବଣ୍ଟି, ବଣ୍ଟି, ତୁ ଯଦି ଚୁପଚାପ ରହିବୁ ତେବେ ତତେ ଆଉ କେହି ମାରିବେନି, ହେଲେ ତୁ ଯଦି ପାଟି କରିଛୁ କି ଘରକୁ ଯିବୁ କହିଛୁ ତେବେ ସେ ତତେ ଆହୁରି ମାରିବ, ପିସ୍ତଲରେ ଗୁଳି କରିଦେବ।
3: ତା ପ୍ରଶ୍ନର ଉତ୍ତର ଦେହରେ ହତଭାଗା, ଯାହା ପଚାରୁଛୁ ତା ଜବାବ ଦେ, ଚୁପ୍ ରହୁଛୁ କାହିଁକି?
0: ତମେ ମୋ ଆଗରେ ବହୁତ ବଡ ବଡ ଯୁକ୍ତି ବାଢୁଥିଲ ନା ଜୋ, ହେଲେ ଏଇ ପିଲାଟି ପଚାରୁଥିବା ଛୋଟିଆ ପ୍ରଶ୍ନର ଉତ୍ତର ତମେ ଦେଇପାରିବ? ଏ ପିଲାଟିକୁ ବୁଝେଇ ଦେଇପାରିବ କାହିଁକି ତମେ ମଣିଷକୁ ମାରୁଛ? ଗୋଟେ ସାତ ବର୍ଷ ପିଲାକୁ ତା ବାପା ମାଠର ତମେ ଛଡ଼ିକି ରଖିଛ ଖାସ ଏଇଥିପାଇଁ ଯେ କାଳେ ତମ

0: ମୁଁ ଭାବୁଛି ଆମେ ଏଠୁ ଚାଲିଯିବା ଉଚିତ। ଏଠି ଆଉ ରହିବା ସମ୍ଭବ ନୁହେଁ।
1: ଆଉ ଦୁଇ ଚାରି ଘଣ୍ଟା ଏଠି ରହିଲେ ମୁଁ ତ ପାଗଳ ହେଇଯିବି।
0: ପଛପଟ ଜଙ୍ଗଲ ରାସ୍ତାରେ ଗୋଟେ ରିସ୍କ ନବା,
1: ବହୁତ ବଡ଼ ରିସ୍କ।
0: ଜୀବନଟାକୁ ତ ଆମେ ପକେଟରେ ଧରି ବୁଲୁଛୁ, ଚିନ୍ତା କ'ଣ? ତୁ ଅପେକ୍ଷା କର, ମୁଁ ପଛପଟ ରାସ୍ତାରେ ଟିକେ ଦେଖି ଆସେ।
1: ଆଚ୍ଛା। ବଣ୍ଟି ବାବୁ, ବଣ୍ଟି ବାବୁ ଶୁଣିବନି, ଏଠିକି ଆସ। ନାଇଁ ମୋଟେ ମାରିବିନି, ଆସ।
2: କଣ?
1: ଆଚ୍ଛା ବଣ୍ଟି ବାବୁ, ଆଣ୍ଟି କଣ କରୁଛନ୍ତି?
2: ଶୋଇଛନ୍ତି।
1: ଆଉ କାନ୍ଦୁଛନ୍ତି? ବଣ୍ଟି, ମୁଁ ତୁମକୁ ମାରିଛି ନା, ତମେ ମତେ ମାର, ମନ ଇଚ୍ଛା ମାର।
2: ନାଇଁ ମୁଁ ମାରିବିନି।
1: କାହିଁକି?
2: ତୁମକୁ କାଟିବ।
1: କାଟୁ, ତମକୁ ଯେ କାଟିଲା, ଏଇ ମୁଁ ଗାଲ ଦେଖୁଛି, ତମେ ମାର।
2: ନାଇଁ ମୁଁ ମାରିବି ନାହିଁ।
1: ଓ ବଣ୍ଟି, ବଣ୍ଟି, ବଣ୍ଟି, ବଣ୍ଟି, ଘରକୁ ଯିବ?
2: ନାଇଁ।
1: ସନ୍ଧ୍ୟା ହେଲାଣି, ତମ ଡାଡି ମାମି ତମକୁ ଖୋଜୁନଥିବେ, ଘରକୁ ଯିବନି କାହିଁକି?
2: ଆଣ୍ଟି ମନା କରୁଛନ୍ତି।
1: କାହିଁକି ମନା କରୁଛନ୍ତି?
2: ତୁମେ ମାରିବ।
1: ନାଇଁ ବଣ୍ଟି, ନାଇଁ ମୁଁ ମୁଠେ ତମକୁ ମାରିବିନି।
2: ସତ କହୁଛ?
1: ସତ କହୁଛି, ଯିବ।
2: କବାଟରେ ଶିକୁଳି ଲଗା ଯାଇଛି।
1: ମୁଁ ଶିକୁଳି ଖୋଲିଦେବି, ତମେ ଏକୁଟିଆ ଯାଇପାରିବ ତ?
2: ତୁମେ ଦୁଆର ମୁହଁରେ ଛିଡ଼ା ହେଲେ ମୁଁ ଚାଲିଯିବି।
1: ଠିକ ଅଛି, ଚାଲ। ଯାଅ, ମୁଁ ଏଇଠି ଛିଡ଼ା ହେଇଛି। ଟାଟା ବଣ୍ଟି, ଟାଟା, ଟାଟା, ଟାଟା।
3: ବଣ୍ଟିକୁ ଛାଡ଼ିଦେଲ? କିନ୍ତୁ ସେ ଯଦି ତାଙ୍କ ଘରେ କହିଦିଏ?
1: କହୁ, ଆମେ ଆଉ ବେଶୀ ସମୟ ଏଠି ରହିବୁନି।
3: କେମିତି ଯିବ?
1: ଯୋଉ ପଛପଟେ ରାସ୍ତା ଦେଖିବା ପାଇଁ ଯାଇଛି ସେଇ ବାଟ ଆମେ ଚାଲିଯିବୁ।
3: ପଛପଟେ ବର୍ଡର ସିକ୍ୟୁରିଟି ଫୋର୍ସ ଅଛନ୍ତି,
1: ଆମେ ଜାଣୁ। ତେବେ ଅନ୍ଧାର ଆମକୁ କିଛିଟା ସାହାଯ୍ୟ କରିପାରେ?
0: ନା, ସେ ସମ୍ଭାବନା ନାହିଁ। ଚାରି ପାଞ୍ଚଟା ସର୍ଚ୍ଚ ଲାଇଟ୍ ଅନବରତ ଜଙ୍ଗଲ ସାରା ବୁଲୁଛି। ଜଙ୍ଗଲଟା ତ ସହଜେ ଖୁବ୍ ପତଳା, ଆଉ ଏ ଲାଇଟ୍ ଦିନ ଭଳି ତୋଫା।
1: ଆଚ୍ଛା, ଯୋ କ୍ରଲିଂ କରିଯିବା?
0: କ୍ରଲିଂ କରି ଗୋଟେ କିଲୋମିଟର, ପୁଣି ଏ ସର୍ଚ୍ଚ ଲାଇଟ୍ ତଳେ, ଇମ୍ପସିବଲ।
1: ମୁଁ କିନ୍ତୁ ବଣ୍ଟିକୁ ଛାଡ଼ିଦେଇଛି।
0: କଣ କରିଛୁ?
3: କେମ୍ ବଣ୍ଟିକୁ ଛାଡ଼ି ଦେଇଛନ୍ତି? ମୁଁ ଘର ଭିତରୁ ଆସିଲା ବେଳକୁ ଇଏ ତାକୁ କବାଟ ଖୋଲି ହାତ ହଲି ଟାଟା କରୁଛନ୍ତି। ଯାହା ହଉ, ସେରିସ୍ତାନ କମାଣ୍ଡଙ୍କ ଛାତି ପିଞ୍ଜରା ତଳେ ହୃଦୟଟି ଥିବାର ପ୍ରମାଣ ମିଳିଲା।
0: ତୁ ତୁ ସତର ଗୋଟେ ହୁଣ୍ଡା ଇଡିଏଟ୍। ଆରେ ମୁର୍

0: ଦେଖ, ମୁଁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିଲୁନି।
1: ଯା ହବ ଦେଖାଯିବ। ତୁ ଏମିତି ରାଗୁଛୁ କାହିଁକି? ତୁ ତ ନିଜେ କହିଲୁ ଜୀବନଟାକୁ ଆମେ ପକେଟରେ ଧରି ବୁଲୁଛୁ, ଏବେ ରିକ୍ସ ନେବାକୁ ପଛଉଛୁ କାହିଁକି?
0: ତେବେ ବାହା, ସୁଇସାଇଡ ପାଇଁ ରେଡି ହେଇଯା, ଆଉ ଛିଡ଼ା ହେଲୁ କାହିଁକି?
1: ଚାଲ, ମୁଁ ତ କେତେବେଳେ ରେଡି।
0: ଆମେ ଆସୁଛୁ ମିଷ୍ଟର ସାମନ୍ତ, ଥ୍ୟାଙ୍କ ୟୁ ଫର ଏଭ୍ରିଥିଙ୍ଗ।
2: ଶୁଣ ଶୁଣ, ଅପେକ୍ଷା କର, କାହିଁକି ଛାନିଆ ହେଇ ମରଣ ମୁହଁକୁ ବାହାରିଯିବ?
0: ଏଠି ଜନ୍ତାରେ ପଡି ମରିବା ଅପେକ୍ଷା ରାସ୍ତାରେ ଦୌଡ଼ୁ ଦୌଡ଼ୁ ମରିବା ବରଂ ଭଲ, ସେମିତି ମରିବାରେ ଗୋଟେ ଥ୍ରିଲ୍ ଅଛି।
2: କୁଆଡେ ଯିବା ଦରକାର ନାହିଁ, ଏଇଠି ଅପେକ୍ଷା କର, ଯାହା ହବ ଦେଖାଯିବ।
1: କଣ ଆଉ ଦେଖାଯିବ? ପୁଲିସ ଆସି ସିଧା ହାତକଡ଼ା ପକେଇବ, ଆଉ କଣ? ଆପଣଙ୍କ ଘର ତ ଲୁଚିବା ପାଇଁ ଜାଗାଟିଏ ବି ନାହିଁ।
2: ଲୁଚିବା କିଛି ଦରକାର ନାହିଁ, ତମେ ଦୁହେଁ ମୋର ଦୁଇ ଜଣ ବନ୍ଧୁଙ୍କ ପୁଅ, ରଣପୁର ବୁଲି ଦେଖିବାକୁ ଆସିଛ, ପୁଲିସ ବା ଆଉ କାହାରି କିଛି କହିବାର ଅଛି?
0: ମୁଁ ଆପଣଙ୍କୁ ବୁଝିପାରୁନି ମିଷ୍ଟର ସାମନ୍ତ, ଆପଣ କାହିଁକି ଆମକୁ ସାହାଯ୍ୟ କରିବାକୁ ଚାହାନ୍ତି?
2: ମତେ ମିଷ୍ଟର ସାମନ୍ତ ନ କହି ଅଙ୍କଲ ବୋଲି ସମ୍ବୋଧନ କରିବାର ଅଭ୍ୟାସ କର, ତାହେଲେ ଅଭିନୟଟା ନିଖୁଣ ହୋଇପାରିବ।
1: ଆପଣଙ୍କ ଜୀବନରେ ଯାହା ଘଟିଛି ସେଥିରେ ଆପଣ ତ ଆମକୁ ଧରା ପକେଇ ଦେବା କଥା।
2: ସେଥିରୁ ମତେ କଣ ମିଳିବ? ତମ ଦୁଇ ଜଣଙ୍କୁ ଧରା ପକେଇଦେଲେ ଜ୍ୟୋତିପୁରରୁ ସନ୍ତାସବାଦ କଣ ଲୋପ ପାଇଯିବ? ଅନ୍ଧାରିଗଡ଼ର ଅନ୍ଧାରୀ ତାଲିମ କେନ୍ଦ୍ର ସବୁ ରାତାରାତି ବନ୍ଦ ହୋଇଯିବ? ଆଜି ଯାଏ ଯେଉଁ ନିରୀହ ମଣିଷମାନେ ସନ୍ତାସବାଦର ଶିକାର ହୋଇଛନ୍ତି ସେମାନେ ସବୁ ସମାଜ ତଳୁ ଉଠି ଆସିବେ?
0: ସେ ଫଟୋ ଆପଣଙ୍କ ପୁଅ?
2: ଏକମାତ୍ର ସନ୍ତାନ।
1: ଆଚ୍ଛା, କେବେ ସେ ଘଟଣା ଘଟିଥିଲା?
2: 8 ମାସ ତଳେ, ଏଇଠି ଏଇ ରଣପୁରରେ।
0: ସେ କଣ ସେଇ ବସ୍ରେ ଯାଉଥିଲେ?
2: ହଁ, 8-10 ଜଣ ବନ୍ଧୁଙ୍କ ସାଙ୍ଗରେ ଛୁଟି କଟାଇବାକୁ ସେ ଏଠିକି ଆସୁଥିଲା। ବସ୍ରେ ଆହୁରି ବି ଅନେକ ଯାତ୍ରୀ ଥିଲେ, ହେଲେ ବାଛି ବାଛି ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ସେମାନେ ହତ୍ୟା କଲେ। ତାର ଜଣେ ମାତ୍ର ବନ୍ଧୁ ବଞ୍ଚିଯାଇଥିଲା, କାରଣ ସେ ଥିଲା ଭିନ୍ନ ସମ୍ପ୍ରଦାୟର। ତାଠୁ ଫୋନ୍ ପାଇଁ ଆମେ ସେଠି ପହଞ୍ଚିଲୁ ଆଉ ଶବ ସତ୍କାର କଲୁ।
1: ଆପଣ କଣ ସେତେବେଳେ ଏଠି ରହୁନଥିଲେ?
2: ନା, ତା ମରିବା ପରେ ହିଁ ମୁଁ ଏ ଘର କିଣିଛି। ଚାକିରିରୁ ଭଲେଣ୍ଟର ରିଟାୟାରମେଣ୍ଟ ନେଇ ମୁଁ ଆଉ ମୋ ସ୍ତ୍ରୀ ଏଇଠି ରହୁଛୁ।
0: କିନ୍ତୁ ଏଠି କାହିଁକି?
2: ଯୋଉ ମାଟିରେ ସେ ମିଶିଯାଇଛି, ଯୋଉ ପବନରେ ତାର ଶେଷ ନିଶ୍ୱାସ ମିଳେଇ ଯାଇଛି, ସେଇ ମାଟି ଆଉ ପବନକୁ ଆମେ ଆବରି ବସିଛୁ। ଯୋଉମାନଙ୍କ ହାତରେ ସେ ଜୀବନ ଦେଇଛି, ଆମେ ବି ଦ୍ୱାର ଖୋଲା ରଖି ସେଇମାନଙ୍କୁ ଅପେକ୍ଷା କରିଛୁ। କେଜାଣି ଜ୍ୟୋତିପୁରର ଦୁର୍ଗନ୍ଧ ଆବର୍ଜନା ଏମିତି ଗୋଟିଏ ନିରୀହ ମଣିଷଙ୍କ ରକ୍ତରେ ଯଦି ଧୋଇ ନିର୍ମଳ ହୋଇଯାଇପାରେ।
1: ମିଷ୍ଟର ସାମନ୍ତ, ଆପଣ ତ ଆମ ଉପରେ ପ୍ରତିଶୋଧ ନେଇପାରିଥାନ୍ତେ।
2: ମୁଁ ପ୍ରତିଶୋଧ ବା ପ୍ରତିହିଂସାରେ ବିଶ୍ୱାସ କରେ ନାହିଁ, ଜୀବନ ନେବାରେ ନୁହେଁ, ଦେବାରେ ହିଁ ମୁଁ ଆନନ୍ଦ ପାଏ। ତେଣୁ ମୋ ଶକ୍ତି ଥିବା ପର୍ଯ୍ୟନ୍ତ ତମ ଦୁହିଁକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବି। ଏବେ ତୁମେ ଯାଇ ସେ ବ୍ୟାଗ୍ ଆଉ ଅସ୍ତ୍ରଶସ୍ତ୍ର ରଖିଦେଇ ଆସ, ଯାଅ। ବ୍ୟସ୍ତ ହେବାର ଦରକାର ନାହିଁ, ତମେ ତୁମେ ଭିତରକୁ ଯାଅ। ହଁ ଶୁଣ ଯୋ, ତମ ନାଁ ସନ୍ଦୀପ ରାୟ, ଆଉ କିମ୍ ତୁମ ନାଁ ପ୍ରକାଶ କୁଲକର୍ଣ୍ଣୀ, ଘର ମଲ୍ଲିପୁର, ମନେ ରହିଲା? ଯାଅ। ଆରେ ଇନ୍ସପେକ୍ଟର ସାହେବ, ପୁଣି କଣ ହେଲା?
3: ଆମେ ଆପଣଙ୍କ ଘର ସର୍ଚ୍ଚ କରିବୁ।
2: ସର୍ଚ୍ଚ କରିବେ?
3: ଆମେ ଖବର ପାଇଲୁ ଆପଣଙ୍କ ଘରେ ଦୁଇ ଜଣ ସନ୍ତାସବାଦୀ ଆଶ୍ରୟ ନେଇଛନ୍ତି।
2: ସନ୍ତାସବାଦୀ? ଆଇ ମିନ୍ ଟେରୋରିଷ୍ଟ। ଟେରୋରିଷ୍ଟ ନୁହନ୍ତି ସାର୍, ମୋର ଦୁଇ ଜଣ ବନ୍ଧୁଙ୍କ ପୁଅ ରଣପୁର ବୁଲିବା ପାଇଁ ଆସିଛନ୍ତି। ଆରେ ସନ୍ଦୀପ, ପ୍ରକାଶ, ଶୁଣ ଶୁଣ, ଏଠିକୁ ଆସ।
4: କଣ ହେଲା ଅଙ୍କଲ?
1: ଅଙ୍କଲ,
3: ଦୁଇ ଜଣ ଯାକ ହାତ ଟିକେ ଛିଡ଼ା ହୁଅ।
2: ଆପଣ ଏଇମାନଙ୍କୁ ଟେରୋରିଷ୍ଟ ବୋଲି ଭାବୁନାହାନ୍ତି ତ?
3: କିଛି ନାହିଁ, ପକେଟରେ କିଛି ନାହିଁ।
2: ଇଟ୍ସ ଅଲ୍ ରାଇଟ୍ ସାର୍, ୟୁ ହାଭ୍ ଡନ୍ ୟୋର୍ ଡ୍ୟୁଟି।
3: ଆପଣଙ୍କର ପଡ଼ିଶା ବ୍ୟାଙ୍କ ମ୍ୟାନେଜର ମନଜିତ ସିଂ ଫୋନ୍ କରି ଜଣାଇଲେ ଆପଣଙ୍କ ଘରେ ଦୁଇ ଜଣ ସନ୍ତାସବାଦୀ ଆଶ୍ରୟ ନେଇଛନ୍ତି।
2: ଓହୋ, ସେ ବୋଧେ ଏମାନଙ୍କୁ ଟେରୋରିଷ୍ଟ ବୋଲି ଭାବି ନେଇଛନ୍ତି?
3: ନା, ସେ ନିଜେ ବି ଦେଖିନାହାନ୍ତି, ତାଙ୍କ 6-7 ବର୍ଷର ପୁଅ ଦେଖିଛି ବୋଲି କହିଲେ। ତାଙ୍କ ପୁଅ କୁଆଡେ ଦିନଯାକ ଏଠି ଅଟକି ରହିଥିଲା ସନ୍ତାସବାଦୀଙ୍କ ପାଇଁ।
2: ମାନେ କଥା କଣ କି, ପିଲାଟା ତ ବହୁତ ଚଗଲା, ତାଙ୍କ ଘରେ କାହାକୁ କିଛି ନ କହି ଏଠିକୁ ପଳେଇ ଆସିଥିଲା, କାଳେ ଆଉ କୁଆଡେ ପଳେଇବ, ସେଥିପାଇଁ ଆମେ ତାକୁ ସନ୍ତାସବାଦୀଙ୍କ କଥା କହି ଡରେଇକି ରଖିଥିଲୁ। ହେଲେ ସେ ତ କେତେବେଳେ ଘରୁ ଗଲାଣି?
0: ଆମେ ଗୋଟିଏ ଅସମୟରେ ଆସି ପହଞ୍ଚି ଯାଇଛୁ ଅଙ୍କଲ।
1: ଅଙ୍କଲ, ଏମିତି ଜାଣିଥିଲେ ଆମେ ମୋଟେ ଆସିନଥାନ୍ତୁ।

0: ଏଠି ଏଇଟା କିଛି ନୂଆ କଥା ନୁହେଁ ବାବୁ, ସବୁଦିନେ ଏମିତି ଲାଗିଥାଏ ଆମର। ହଉ ଆମେ ଏବେ ଆସୁଛୁ, ଆପଣ କବାଟ ବନ୍ଦ କରନ୍ତୁ।
1: ଆରେ ତମେ ଦୁଇ ଜଣ ଏମିତି ନର୍ଭସ ଦିଶୁଛ କାହିଁକି? ଆସ ଆସ ଭିତରକୁ ଆସ।
2: କଣ କହୁଛୁ?
1: ରାତି 12 ବାଜିବ, ଅଥଚ ଜେଲ ସାହେବ ଆଜି ଆସିଲାନି।
2: ମୁଁ ବି ସେଇ କଥା ଭାବୁଛି।
1: ଏ ନିଶ୍ଚୟ ଜେଲ,
2: ପୋଲିସ ବି ହେଇପାରେ।
1: ମିଷ୍ଟର ସାମନ୍ତ ବୋଧେ ଶୋଇପଡ଼ିଲେଣି, କବାଟ କିଏ ଖୋଲିବ?
2: ଆମେ ଖୋଲିବା, ଆମେ ସନ୍ଦୀପ ଆଉ ପ୍ରକାଶ।
1: ତୁ ଖୋଲ, ମୁଁ ଏଇ ଆଢୁଆଳରେ ଅପେକ୍ଷା କରୁଛି। କାଳେ କିଛି
2: ଠିକ ଅଛି। ଆରେ ଜିଲ ସାହେବ,
1: ଆପଣ ଏତେ ଡେରିରେ ଆସୁନ ଜିଲ ସାହେବ, ଏଣେ ଆମ ଅବସ୍ଥା ଯାହା ହେଲାଣି
3: ମୁଁ କଣ କରିବି? ରାସ୍ତାଘାଟରେ ପୁଲିସ ପଇଁତରା ମାରୁଛନ୍ତି। ତୁମ ଫୋନ ପାଇବା ପରଠୁ ମୁଁ ବହୁତ ଚେଷ୍ଟା କଲିଣି, କିନ୍ତୁ ଏଠିକି ଆସିବା ସମ୍ଭବ ହେଇପାରୁନି। ତୁମେ ଗୋଟେ ଅଡୁଆ ଜାଗାରେ ଫସି ଯାଇଛ। ହଁ, ମେନ୍ ରୋଡ ବଦଳରେ ତୁମେ ସିନା ଗଳିରେ ପଶିଥାନ୍ତ, ଏଠୁ ତୁମକୁ ଖସେଇବା କେଡ଼େ ମୁସ୍କିଲ କାମ ଜାଣୁଛ?
2: ଏଇ ଘରର ଦରଜା ଖୋଲା ଥିଲା, ଆମେ ଏଠି ପହଞ୍ଚିବା ପୂର୍ବରୁ ପୋଲିସ କେମିତି ଇନଫରମେସନ ପାଇଯାଇଛି, ତେଣୁ ଆମେ ନାଚାର ହେଇ ଏଠି ପଶିଗଲୁ।
1: ଏବେ ଏଠୁ କେମିତି ମୁକୁଳିବା କୁହନ୍ତୁ? ଆଜି ରାତି ଭିତରେ ଏଠୁ ନଗଲେ ଆଉ ଯିବା ସମ୍ଭବ ନୁହେଁ।
3: ଅଧ ଘଣ୍ଟା ଭିତରେ ତୁମେ ଏଠୁ ମୁକୁଳି ଯିବ। ହେଲେ ତା ଆଗରୁ ମୋ ମହୁ ବାକ୍ସ
2: ବ୍ୟାଗ ଭିତରେ ପ୍ୟାକେଟ ଆଣିଦେ,
1: ସାଙ୍ଗେ ସାଙ୍ଗେ ଦଉଛି।
3: ଆଚ୍ଛା ଜୋ ବେଟା, ଏ ଲୋକଟା କେମିତି? କଣ ତା ନା? ସାମନ୍ତ।
2: ଜିଲ ସାହେବ, ଆମେ ଯଦି ଏ ପର୍ଯ୍ୟନ୍ତ ବଞ୍ଚିଛୁ ଖାସ ତାରି ପାଇଁ, ସେ ଆମ ପାଇଁ ପୋଲିସକୁ ବି ମିଛ କହିଛି।
3: ତା ମାନେ ସେ ତମକୁ ସାହାଯ୍ୟ କରୁଛି? କିନ୍ତୁ କାହିଁକି, ଲୋକଟାର ଅନ୍ୟ କିଛି ମତଲବ ନାହିଁ ତ?
2: ନା ଜିଲ ସାହେବ ନା, ସେ ଗୋଟେ ଅଲଗା ପ୍ରକାରର ଲୋକ।
3: ନାଇଁ ନାଇଁ ନାଇଁ, ଏତେ ଶୀଘ୍ର ଲୋକଙ୍କୁ ବିଶ୍ୱାସ କରିଯିବା ଆଦୌ ଠିକ ନୁହେଁ।
2: 8 ମାସ ତଳେ ରଣପୁର ଚେକ୍ ଗେଟ୍ ପାଖରେ ଗୋଟାଏ ଟୁରିଷ୍ଟ ବସ୍ ଉପରେ ଯୋଉ ଚଢ଼ଉ ହେଇଥିଲା ମନେ ଅଛି?
3: ଚେକ୍ ଗେଟ୍ ଅପରେସନ। ସେ ଅପରେସନ ମୋ ଅର୍ଡରରେ ହେଇଥିଲା, ମୋ ଲୋକମାନେ କରିଥିଲେ।
2: ଆପଣଙ୍କ ଲୋକମାନେ?
3: ତମେ ଏମିତି ଚମକୁଛ କାହିଁକି, କଣ ହେଇଛି?
2: ସେ ଅପରେସନରେ ତା ପୁଅ ମରିଯାଇଛି।
3: ତଥାପି ତମେ ଭାବୁଛ ସେ ତୁମକୁ ସାହାଯ୍ୟ କରୁଛି?
2: କରୁଛି ତ, ସବୁ ପ୍ରକାର ସାହାଯ୍ୟ କରୁଛି।
3: କାହିଁକି?
1: ଏଇ ଆପଣଙ୍କ ମାଲ ଜେଲ ସାହେବ।
3: ବାହ ବାହ ବାହ, କେତେ ଅଛି?
1: ଅଧା କିଲୋ।
3: ଆଉ ତେବେ ତ ବହୁତ ବହୁତ ଟଙ୍କା ହବ, 50 ଲକ୍ଷ।
2: ଟଙ୍କା ଆମେ ପରେ ନେଲେ ବି ଚଳିବ, ହେଲେ ଏଠୁ ଆମେ ମୁକୁଳିବା କେମିତି କୁହନ୍ତୁ?
3: ବ୍ୟସ୍ତ ହବା ଦରକାର ନାହିଁ, ପଛପଟ ଦରଜା ଖୋଲା ରଖ, ଆଉ ଅଧ ଘଣ୍ଟା ପରେ ମୁଁ ଆସି ତୁମକୁ ନେଇଯିବି। ସାମ୍ନା ପଟେ ତୁମେ ତ କସ୍ମିନ କାଳେ ଯାଇପାରିବ ନାହିଁ,
1: ହେଲେ ପଛପଟେ ତ BSF କମାଣ୍ଡ ଫୋର୍ସ
2: ସର୍ଚ୍ଚ ଲାଇଟ ଧରି ଜଗି ରହିଛନ୍ତି।
3: ରାତି ଗୋଟାଏ ବେଳେ ଡ୍ୟୁଟି ଚେଞ୍ଜ ହବ, ସେତେବେଳେ ଯୋଉମାନେ ଚାର୍ଜ ନେବେ ସେମାନେ ମୋ ଲୋକ, କଣ ବୁଝିଲ? ମୋ ଲୋକ। ଆଚ୍ଛା ମୁଁ ଆସିଲି, ପଛ ଦୁଆର ଖୋଲା ରଖିବ। ପଛ ଦୁଆର ଖୋଲା ରଖିଥିବ।

0: ପୋଲିସ ଡିପାର୍ଟମେଣ୍ଟରେ ଆପଣଙ୍କର ଏତେ ଦୋସ୍ତ ଅଛନ୍ତି, ଆପଣଙ୍କର କିଏ କଣ କରିବ?
1: ତୁମ ଦିଟାଙ୍କର କଣ ହେଇଛି କିରେ? ଯୋଉ ଲାଇନରେ ତୁମେ ପାଦ ଦେଇଛ ସେଠି ଏଭଳି ଦୁର୍ବଳତାର ସ୍ଥାନ ନାହିଁ ଜାଣ। ଚାଲ ଚାଲ ତୁମେ ଦି ଜଣ ପଛ ବାଟେ ବାହାରକୁ ଚାଲ। ହଁ
2: ମିଷ୍ଟର ଜିଲ, ୟୁ କ୍ୟାନଟ ସୁଟ ଦେମ।
1: ଓ କିପ କ୍ୱାଇଟ, ଜଷ୍ଟ ୟୁ ସି।
2: ସୀତା, ଏ କଣ କଲ ଜିଲ ସାର? ଏ ତମେ କଣ କଲ
3: ସୀତା?
2: ଇଏ ତମେ କଣ କଲ? କାହିଁକି ସେମାନଙ୍କୁ ଗୁଳି କଲ?
4: ଛାଡ଼ିବିନି ଜିଲ, ତତେ ମୁଁ ଛାଡ଼ିବିନି।

ଶୁଣିଲେ ନାଟକ ପ୍ରତିବିମ୍ବ। ବିଭିନ୍ନ ଚରିତ୍ରରେ ଥିଲେ ମିଷ୍ଟର ସାମନ୍ତ, ଦିନେଶ ଚନ୍ଦ୍ର ରାଉତ, ମିସେସ୍ ସାମନ୍ତ, ବସନ୍ତ ମଞ୍ଜୁରୀ ପଟ୍ଟନାୟକ, ଜୋ ଶଙ୍କର ପ୍ରସାଦ ବାସୁ ମଲ୍ଲିକ, କିମ୍ ମନୋଜ କୁମାର ପଟ୍ଟନାୟକ, ଜିଲ୍ ଜଗନ୍ନାଥ ଦାସ, ପୋଲିସ ଅଫିସର ସଦାନନ୍ଦ ରଥ, ଟ୍ୱେଣ୍ଟି ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର, ରଚନା ପଞ୍ଚାନନ ପାତ୍ର, ପରିଚାଳନା ଗୋପବନ୍ଧୁ ଚୌଧୁରୀ, ସହଯୋଗିତା ବସନ୍ତ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800011

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛନ୍ତି ଯେ ଶ୍ରୀମତୀ ଆର୍ ପିଙ୍କି, ସ୍ୱାମୀ ଆର୍ ଅର୍ଜୁନ, ବୟସ 30 ବର୍ଷ, ଉଚ୍ଚତା 5 ଫୁଟ୍ 2 ଇଞ୍ଚ, ପତଳା ସ୍ୱାସ୍ଥ୍ୟ, ମଧ୍ୟମ ଗଠନ। ସେ ଚଳିତ 2026 ମସିହା ମଇ ମାସ 11 ତାରିଖ ଦିନ ମୋଚି ସାହି ଚାଉଳିଆଗଞ୍ଜ 6th Battalion କ୍ୱାର୍ଟର ଲାଇନ୍ ଜିଲ୍ଲା କଟକରୁ ତାଙ୍କ ଦୁଇ ଝିଅଙ୍କ ସହ କେଉଁଆଡ଼େ ଚାଲିଯାଇଛନ୍ତି। ଗଲାବେଳେ ସେ ଚୁଡ଼ିଦାର ପରିଧାନ କରିଥିଲେ। ଯଦି କୌଣସି ଶ୍ରହୃଦୟ ବ୍ୟକ୍ତି ଆର୍ ପିଙ୍କି ଏବଂ ତାଙ୍କ ଦୁଇ କନ୍ୟାଙ୍କର କୌଣସି ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଯୋଗାଯୋଗ କରିବାକୁ ଅନୁରୋଧ। ଶୁଣିଲି ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା।

0: ଏଇଟା ତୁମ ନାଁରେ।
1: ଏତେ ଜଲ୍ଦି କଣ ପାଇଁ?
0: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
1: କିନ୍ତୁ ଜେଜେ ମା, ତୁମ ନାଁରେ
2: ସବୁ କିଛି, ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
0: ଶୁଭ ଶୁଭ କୁହ କଣ?
3: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: कस्टमर केयर तरफ फोन आसीथिला कहुथिले तमरा 50,000 रिवार्ड पॉइंट्स एक्सपायर हेइ जिवो, ए लिंक परथि APK डाउनलोड करिनियंतु।
6: ठीक लागुनी, स्कैम भी हेइ पारे।

0: ଶୁଣୁଥିଲେ ମହାପାତ୍ର ମିନତୀ ଭଞ୍ଜ ଏବଂ ରଜଲୀନା ଦାସ ଗାଇଥିବା କେତୋଟି ଆଧୁନିକ ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ ପାଲା। ପରିବେଷଣ କରିଛନ୍ତି ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ ପ୍ରକାଶ ସେନାପତି, ଫକୀର ବେହେରା, ଗଣେଶ ଭୁଜବଳ ଏବଂ ଗିରିଧାରୀ ମାଝୀ।
1: ଜଗନ୍ନାଥ ସ୍ୱାମୀ।

0: ଏଇ ଯୋଉ ସୀତାପତି ପ୍ରଭୁ ରାଜୀବ ଲୋଚନ ପରମ କାରୁଣିକ ରାମ ଭଗବାନ
1: ଆଚ୍ଛା
0: ଆଜି ବିଶ୍ୱବାସୀଙ୍କର ମଙ୍ଗଳ ବିଧାନ କରନ୍ତୁ ଆନନ୍ଦ ଏକବାର ହରି ବୋଲ। ଆଜି ଆମ୍ଭମାନଙ୍କର ଆଲୋଚ୍ୟ ବିଷୟବସ୍ତୁ ହେଲା ମନ୍ଦୋଦରୀ।
1: ଆଚ୍ଛା
0: ଆମିନ।

ଗୁଣୀ ଜ୍ଞାନ ବିବେକ ମହୋଦୟ ରାତ୍ରଟି ପାଇଯାଇଛି କବିଙ୍କର ଲକ୍ଷ୍ୟ ପଡିଛି ଏକ ଆଶ୍ରମ ଉପରେ ସେଇ ଆଶ୍ରମର ବୃକ୍ଷଲତା ଠାରୁ ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତ ଅହିଂସା ବ୍ରତ ଆଚରଣ କରିଛନ୍ତି ଏ ସମ୍ପର୍କରେ ଆପଣମାନଙ୍କର ମହାକବି ଭାସ ସ୍ୱପ୍ନ ବାସବତା ନାଟକରେ ପଦୁଟିଏ ପ୍ରମାଣ ଦିଅନ୍ତି ବିଶ୍ରବଦ ହରିଣା ଚରନ୍ତି ଚକିତା ଦେଶାଙ୍ଗତ ପ୍ରତ୍ୟୟା ବୃକ୍ଷ ପୁଷ୍ପ ଫଳା ସମୃଦ୍ଧ ବିଟପା ସର୍ବେ ଦୟା ରକ୍ଷିତା ଭୂଷ୍ଟମ କପିଳାନି ଗୋକୁଳ ଧନା ନକ୍ଷତ୍ର ବାତ୍ୱଦିଶ ନିଶମ ଦିଗିଦମ ଇଦମ ତପୋବନ ଚୟମ ଧୂମେବ ବହୁଆଶ୍ରୟ ଏହି ଆଶ୍ରମରେ ମୃଗମାନେ ହରିଣମାନେ ହିଂସ୍ର ଜନ୍ତୁଙ୍କୁ ଭୟ ନ କରି ମନ ଇଚ୍ଛାରେ ବିଚରଣ କରୁଛନ୍ତି ଏବଂ ବୃକ୍ଷଲତା ଫଳ ପୁଷ୍ପ ବିମଣ୍ଡିତ କପିଳ ରଙ୍ଗର ଗାଭୀମାନେ ନକ୍ଷତ୍ର ଭଳିଆ ଶୋଭା ପାଉଛନ୍ତି ଏବଂ ମୁନି ଋଷି ମାନଙ୍କ ମୁଖରୁ ବେଦ ଧ୍ୱନି ପବିତ୍ର ଏହି ଆଶ୍ରମକୁ ପବିତ୍ର କରୁଛି ଏଇଭଳି ଯେଉଁ ଆଶ୍ରମ ଏ ଆଶ୍ରମରେ ମନ୍ଦ ଏବଂ ଉଦର ନାମକ ଦୁଇ ଜଣ ଋଷି ବାସ କରିଥିଲେ ଇଏ ଋଷି ଦୁଇ ଜଣ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ ପୂର୍ବକ

ପ୍ରତିଦିନ ଭଳିଆ ଋଷି ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରି ଗୋଟିଏ ଧୂଆଁଳିଆ ଗାଈକୁ ଦୋହନ କରି କ୍ଷୀର ପାନ କରି ଅବଶିଷ୍ଟ କ୍ଷୀରକୁ ଏକ ପାତ୍ରରେ ଆଶ୍ରମ ପରିସରରେ ରଖି ଦେଇକରି ତପସ୍ୟା କରିବାକୁ ଚାଲିଗଲେ। ଏତିକି ବେଳେ ଆଶ୍ରମରେ ଏକ ଅଘଟଣ ଘଟିଲା। ଇଏ ଇଏ

ସମ୍ମାନୀୟ ଶ୍ରୋତୃବୃନ୍ଦ, ଠିକ ଏତିକି ବେଳେ ଏକ ବିଷଧର ସର୍ପ ସେଇ ଆଶ୍ରମରେ କ୍ଷୀର ପାତ୍ରରେ ବିଷ ଗୁଡାକ ଉଦ୍ଗାର କରି ଚାଲିଗଲା। ଏ କଥା ତ ଋଷି ଜାଣନ୍ତି।

ସେଇ ଆଶ୍ରମର ଏକ ଛୋଟ ଗଛରେ ଗୋଟିଏ ବେଙ୍ଗୁଲିଟିଏ ବସିକରି ଏ ଦୃଶ୍ୟ ଦେଖିକରି ମନ ମଧ୍ୟରେ ବିଚାର କରୁଛି, ଆହା, ଆଉ ଅଳ୍ପ ସମୟ ପରେ ତ ଋଷି ଦୁଇ ଜଣ ତପସ୍ୟାରୁ ଫେରିବେ, ଇଏ ବିଷ ମିଶ୍ରିତ କ୍ଷୀର ପାନ କଲେ ତାଙ୍କର ମହାନ ପ୍ରାଣ ଚାଲିଯିବ, ବିଚାର କଲା ମୁଁ କେମିତି ଆ ଋଷିଙ୍କର ପ୍ରାଣକୁ ବଞ୍ଚେଇବି। ପଣ୍ଡିତ ମଣ୍ଡଳୀ, ଏ ଶାସ୍ତ୍ର କୁହନ୍ତି ପରୋପକାରାୟ ସ୍ୱର୍ଗାୟ, ଆଜି ଆମ ମାନେ କେହି କାହାର ଉପକାର କରିବାକୁ ଇଚ୍ଛା କରୁନଥାଏ, ଗ୍ରାମ ଗ୍ରାମରେ କଳି ଭାଇ ଭାଇକି ହତ୍ୟା କରୁଛି, କିନ୍ତୁ ସେଦିନ ସେ କ୍ଷୁଦ୍ର ଜୀବ ହେଲେ ମଧ୍ୟ ପରର ଉପକାର କରିବା ପାଇଁ ତାର ପ୍ରବଳ ଉତ୍କଣ୍ଠା ଜନ୍ମିଛି। ତେଣୁ ସଙ୍ଗେ ସଙ୍ଗେ ଆପଣମାନଙ୍କୁ ଏଇଠି କହି ରଖିବି, ପ୍ରକୃତରେ ପରୋପକାରୀ ଦୁନିଆରେ କିଏ, ସେଇଥିପାଇଁ ଗୋଟିଏ ନୀତି ବାକ୍ୟ ନୀତି ଶ୍ଳୋକ ପ୍ରମାଣ କରନ୍ତି, ପରୋପକାରାୟ ବହନ୍ତି ନଦିଆ ପରୋପକାରାୟ ଦୁହନ୍ତି ଗାବହ ପରୋପକାରାୟ ଫଳନ୍ତି ବୃକ୍ଷିଆ ପରୋପକାରାୟ ଶରୀର ମେତ। ଆପଣ ଦେଖିବେ ବୃକ୍ଷ ମାନେ ଏକ ପରୋପକାରୀ, ନଦୀ ମାନେ ଏକ ପରୋପକାରୀ, ଆଉ ଗାଈ ମାନେ ଏକ ପରୋପକାରୀ। ଏଇ ସମ୍ପର୍କରେ

ନିଜର ପ୍ରାଣକୁ ବିନାଶ କରି ଅନ୍ୟର ପ୍ରାଣକୁ ବଞ୍ଚାଏ, ଇଏ ଦୁନିଆରେ ସେଇ ବ୍ୟକ୍ତି ଜଣକ ମହତ ବ୍ୟକ୍ତି। ତେଣୁ ସେଦିନ ସେ ଯୋଉ ବେଙ୍ଗୁଲିଟିଏ ବିଚାର କରୁଛି ଋଷିଙ୍କ ପ୍ରାଣକୁ ବଞ୍ଚାଇବ, ଇଏ କ୍ଷୀର ଫାମ୍ହାଣ୍ଡେ ପଡି ତେଜିଲା।

ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ସୂର୍ଯ୍ୟଦେବ ଯେତେବେଳେ ଅସ୍ତାଚଳକୁ ଯାଉଛନ୍ତି, ଋଷି ଦୁଇ ଜଣ ତପସ୍ୟାରୁ ଫେରି ହସ୍ତପଦ ଦୌତ ପୂର୍ବକ ସଙ୍ଗେ ସଙ୍ଗେ କ୍ଷୀର ପାତ୍ର ନିକଟରେ ପହଞ୍ଚି ଦେଖିଲେ ବେଙ୍ଗଟିଏ ମରି କରି ପଡିଛି, ଆମିଷ ଗନ୍ଧ ବାହାରୁଛି। ଆଉ ଏ ଦୁନିଆରେ ଏଯାବତ କେହି ହେଲେ ଖୁଦାକୁ ସମ୍ବରଣ କରିନାହାନ୍ତି, ତେଣୁ ଇଏ ଋଷିଙ୍କୁ କଷ୍ଟ ହେଲା। ଖୁଦା ବେଳକୁ ବେଳ ବଢିବାକୁ ଲାଗିଲା, ସଙ୍ଗେ ସଙ୍ଗେ ଶକ୍ର ଋଷି କ୍ରୋଧାନ୍ୱିତ ହେଲେ। ଇଏ

0: ସମ୍ମାନିତ ହେଲେ କହିଲେ ଆମ ଖୁଦାଥୁର ପ୍ରାଣରେ ଆହୁରି କଷ୍ଟ ଦେଉଛି ଏ କ୍ଷୁଦ୍ର ଜୀବ,
1: ଆଚ୍ଛା ଆଚ୍ଛା
0: ମୁଁ ଅଭିଶାପ ଦଉଛି ଇଏ ସାତ ଜନ୍ମ ପର୍ଯ୍ୟନ୍ତ ନର୍କ ଭୋଗ କରୁ
1: କରୁ।
0: କିନ୍ତୁ ଆଜ୍ଞା କନିଷ୍ଠ ଋଷିଙ୍କ ଜଣଙ୍କ ନାମ ହେଲା ଉଦର, ସିଏ ଅତି ଆଜ୍ଞା ଦୟା ପରବଶ ହୋଇକରି କହିଲେ ଭାଇନା ତମେ ନବୁଝି ନ ସୁଝି ଏମିତି ଅଭିଶାପ ଦବାଟା ଠିକ ହେଲାନି, ତେଣୁ କରି ଇଏ ଉଦର ଋଷି ପଦଟିଏ କହିଲେ ଉଦର।

ସମ୍ମାନନୀୟ ସୁଧୀବୃନ୍ଦ, ଉଦର ଋଷି କହିଲେ ଆମ ଉପକାର ବଶତଃ ଯଦି ଏ ପ୍ରାଣ ତ୍ୟାଗ କରିଥାଏ ତାହେଲେ ନିଶ୍ଚିତ ଭାବରେ ଦିବ୍ୟ ସୁନ୍ଦର ପଲାବନ୍ୟ ଧାରଣ କରି ଜନ୍ମ ଲାଭ କରୁ। ଏତିକି କହିବା ମାତ୍ରେ ତତ୍କ୍ଷଣାତ୍ ସେଇ ବିଷ ପାତ୍ରରୁ ଆଜ୍ଞା ସଙ୍ଗେ ସଙ୍ଗେ ସୁନ୍ଦରୀ ଝିଅଟିଏ ଜନ୍ମ ଲାଭ କଲେ। ଋଷି ଦୁଇ ଜଣ ଦେଖିକରି ହତଚକିତ ହୋଇ ପଡିଲେ। ଉଦର କହିଲେ ଭାଇନା ଦେଖିଲ, ଇଏ ପ୍ରକୃତରେ ଆମ ଉପକାର ପାଇଁ ପ୍ରାଣ ବିସର୍ଜନ କରିଥିଲା। ଏଇ ଦେଖିଲ କେଡେ ସୁନ୍ଦରୀ ହେଇଛି।

ଇଏ କଣ ଇନ୍ଦ୍ରପୁରର ସତୀ ଓ ଋଷିଙ୍କ ଅଭିଶାପରେ ଆସି ଆମ ଆଶ୍ରମରେ ଜନ୍ମ ନେଲା କି? ଯା ହେଉ, ସେ କନିଆଟିର ନାମକରଣ କଲେ କ୍ଷୁଦ୍ର କୀଟ ଅଙ୍ଗୁ ହୋଇଲା ଯେଣୁ ତୋର ଉତ୍ପତ୍ତି, ଆଜିଠାରୁ ନାମ ତୋହର ହୋଇଲା ବେଙ୍ଗବତୀ। ସଙ୍ଗେ ସଙ୍ଗେ କହିଲେ, ଇଏ କ୍ଷୁଦ୍ର ବେଙ୍ଗ ଠାରୁ ଜନ୍ମ ହେଇଥିବାରୁ ୟା ନାମ ଆଜିଠାରୁ ବେଙ୍ଗବତୀ ରୂପେ ବିଦିତ ହେଉ। ହେ ଗୁଣୀ ଜ୍ଞାନୀ ବିବେକୀ ମହୋଦୟ, ବିଚାର କରିବେ, ସେଇ ଯୋଉ ବେଙ୍ଗବତୀ କନ୍ୟାକୁ ଆଜ୍ଞା ଇଏ ଋଷି ଦୁଇଜଣ ଅତି ଯତ୍ର ସହକାରେ ଲାଳନ ପାଳନ କଲେ। ଆମେ ବାଲ୍ୟ ପୌଗଣ୍ଡକୁ ଅତିକ୍ରମ କରି ଯୌବନ ରାଜ୍ୟରେ ପଦାର୍ପଣ କରିଛି। ଯୌବନ କେମିତି ଆସୁଛି? ଗୋଟାଏ ପଦ ଶ୍ଳୋକ ଅଳଙ୍କାର ଶଖର ପ୍ରମାଣ କରନ୍ତି। ଅଷ୍ଟ ବର୍ଷା ଭବେତ ଗୌରୀ, ନବ ବର୍ଷା ଚରୋହିଣୀ, ଦଶ ବର୍ଷେ ଭବେତ କନ୍ୟା, ହତ ଉର୍ଦ୍ଧ ରଜସ୍ୱାଳ। ଆଠ ବର୍ଷିଆ ଝିଅର ଅବସ୍ଥାକୁ ଗୌରୀ ବୋଲି କୁହନ୍ତି, ନବ ବର୍ଷର ଝିଅର ଅବସ୍ଥାକୁ ରୋହିଣୀ ବୋଲି କୁହନ୍ତି, ଦଶ ବର୍ଷର ଝିଅକୁ କନ୍ୟା ବୋଲାଯାଏ। ତଦୁର୍ଦ୍ଧ ଦଶ ବର୍ଷରୁ ଉର୍ଦ୍ଧ ହେଲେ ସେ ଝିଅଟି ରଜସ୍ୱଳା ହେଇଥାନ୍ତି। ଯୌବନ ଆସିଲା ଯେ କେତେ ବର୍ଷରେ କେତେବେଳେ ଆସିଲା ଜଣା ପଡ଼ିଲାନି। ଏଥିପାଇଁ ଗୌରାଙ୍ଗଚନ୍ଦ୍ର ବାରିକୀ ମହୋଦୟ ପଦୁଟିଏ ପ୍ରମାଣ ଦିଅନ୍ତି, କେମିତିକା ଗୋଟେ ଛାନ୍ଦ ଆଣେ।

ଯେତେବେଳେ ଯୌବନ ଆସି ପହଞ୍ଚିଛି, କବି କହିଲେ ବାର ବର୍ଷରୁ ଅତିକ୍ରମ କରି ତେର ବର୍ଷରେ ଝିଅ ପାଦ ଦିଅନ୍ତେ, ଯୌବନ ରାଜା ତାଙ୍କ ଦେହରେ ଆଉ ତରଙ୍ଗ ପ୍ରସାରଣ କରି ଖେଳିବାକୁ ଲାଗିଲା। ଯାହା ହଉ, ଯେତେବେଳେ ଏମିତିକା ଯୌବନ ଆସିଛି ଇଏ।

ଦିନେ ଋଷି ଦୁଇ ଜଣ ଆଶ୍ରମରେ ସେ ଝିଅଟିକୁ ରଖିଦେଇକରି ତପସ୍ୟା କରିବାକୁ ଚାଲି ଯାଇଛନ୍ତି। ଦୈବାତ କିସ୍କିନ୍ଦିଆ କଟକ ରାଜା ବାଳି ବୁଲି ବୁଲି ଆସୁ ଆସୁ ସେଇ ଉପବନରେ ପହଞ୍ଚିଲା। ଦେଖିଲା ଅନିନ୍ଦିଆ ରୂପବତୀ ଝିଅଟିଏ, କହିଲା ଆହା ବହୁ ରାଜ୍ୟ ବୁଲିଛି, ବହୁ ସୁନ୍ଦରୀ ଝିଅ ଦେଖିଛି, ହେଲେ ୟା ଭଳିଆ ସୁନ୍ଦରୀ ଝିଅ ମୁଁ କେଉଁଠାରେ ଦେଖିନାହିଁ। ପଣ୍ଡିତ ମଣ୍ଡଳୀ ବିଚାର କରୁଛି, ଏଇଠି ଆଜ୍ଞା ଗୋଟାଏ ଚୌପତି ଗାଉଛି, ଆପଣମାନଙ୍କର ଲେଖକ ହେଲେ ଅନ୍ତର୍ଯ୍ୟାମୀ ବେହେରା। ଇଏ କାହା ନବ ବାଳା ଏ

ଭାବୁଛି କହିଲା ଇଏ କାହାର ଝିଅ କାହା ନବ ବାଳା ଗୋପବନ୍ଧୁ କୁନ୍ତଳା ଗୋପପୁର ର ବନ୍ଧୁ ହେଲେ କୃଷ୍ଣ ୟାଙ୍କ କେଶ ଦେଖିବାକୁ କହତି କଳା ସେତିକି ନୁହଁ ଅଶୋକବତୀ ୟା ମନରେ ଶୋକ ସନ୍ତାପ କିଛି ନାହିଁ ଇଏ ଚୌପତିର ନିୟମ ଏଥିରେ ଭୁବନେଶ୍ୱର କେତେ ଗୁଡିଏ ନଗର ଆସୁଛି ଗୋପବନ୍ଧୁ ନଗର ଗଲା ଅଶୋକ ନଗର ଗଲା ୟାକୁ କିଏ ପାଇବ ଗଙ୍ଗୋଦ କେ

ମନ ମଧ୍ୟରେ ବାଳି ଭାବୁଛି, ଆରେ ବୋତା ବାଉଁଶ ନଦେଇ ଖାଲି ମାଟି ଛାଟିଲେ କଣ କାନ୍ଥ ହବ? ଗୋଟା ଶ୍ଳୋକ କହୁଛି ଅଭିଜ୍ଞାନ ଶାକୁନ୍ତଳମ୍, ଆଉ ଲେଖକ ହେଲେ କାଳିଦାସ, ଶ୍ଳୋକର ଛନ୍ଦ ନିୟମ ହେଲା ଶିଖରିଣୀ ଛନ୍ଦ ଅନାଘାତ ମୁ ପୁଷ୍ପମ କିଶଳୟମ।

କିମିୟ ସମୀପ ଥାସ୍ୟତି ବିଧି କହିଲେ ଇଏ ଏମିତିଆ ଗୋଟା ରତ୍ନ ଯେ କୋଉ ବଣିଆ ସୂତା ଦେହରେ ବିଧ ହେଇ ନାହିଁ। କହିଲେ ଏମିତି ଗୋଟା ରସ ଯିଏକି ୟାକୁ କେହି ଚାଖି ଆସ୍ୱାଦନ କରିନାହାନ୍ତି। କହିଲେ ଇଏ ଏମିତିଆ ଗୋଟା ଫୁଲ ୟାକୁ କେହି କେବେ ହେଲେ ମାଳାରେ ଗୁନ୍ଥି ନାହିଁ। ଏମିତିକା ବାଳି।

ବିଚାର କରି ଚିନ୍ତା କଲା ଏମିତି ଭାବିଲେ କଣ ମୂଲ୍ୟ ଅଛି? ଯଦି ଏହାକୁ କହି କଳେବଳେ କୌଶଳେ ମୋର ମନ ଭାରିଣୀ କରିପାରିବି ତାହେଲେ ନିଶ୍ଚିତ ମୋ ଭାଗ୍ୟ ଉଦୟ ହବ। ଏଇ କଥାକୁ ଚିନ୍ତା କରି ବାଳି ନିକଟରେ ପହଞ୍ଚି ଚଦୁଟି ଆଜ୍ଞା କହୁଛି, ଗୋଟାଏ ପଦ ଆଉ ଚୌପଦୀ ଆସୁ ଇଏ ଚାରୁ।

ପଣ୍ଡିତ ମଣ୍ଡଳୀ ୟାର ଲେଖକ ହେଲେ ମୋର ପୂଜ୍ୟସ୍ପଦ ଗୁରୁଦେବ ବୈହିନ୍ଦର ମହାପାତ୍ର ବାଳି କହୁଛି ଗୋ ସୁନ୍ଦରୀ ରେ ଭୁଲତା ମୋହିନୀ ମୋର କୋଉ ଦୋଷ ଦେଖିଲୁ ଯେ ମୋ ପ୍ରତି ଏମିତିକି ଆଡ଼ ରୁଷା କରିଛୁ ମୋ ପ୍ରତି ଏପରି ବିମନା ହେଉଛୁ ହେ ସୁନ୍ଦରୀ ଇଏ ମନ୍ଦର ଉରଜା ତୁ ହି ପନ୍ଦ।

ବାଳି ଏମିତି ଭାବୁଥିବା ବେଳେ ଆପଣଙ୍କର ସେଇ ଯୋଉ ବେଙ୍ଗବତୀ କନ୍ୟାର ଲକ୍ଷ୍ୟ ବାଳି ଉପରେ ପଡିଲା, ମନ ମଧ୍ୟରେ ଚିନ୍ତା କରୁଛି କହିଲା, ଆହା ଏଡ଼େ ସୁନ୍ଦର ଯୁବକ, ଗୋଟାଏ ପଦ ଯଦାତିମଳାରୁ ଆପଣ ମାନଙ୍କ ଆଗରେ କହୁଛି ୟା ପ୍ରେମ।

0: ବିଚାର କରୁଛି ଯଦି ଏଇଭଳିଆ ସୁନ୍ଦର ପୁରୁଷ ମତେ ବିଧାତା ଦିଅନ୍ତେ ତାହେଲେ ମୁଁ ପ୍ରେମ ରୂପକ ସିଂହାସନରେ ୟାଙ୍କୁ ବସେଇ କରି ପ୍ରୀତି ରୂପକ ପୁଷ୍ପକୁ ଦେଇକରି ୟାଙ୍କ ପାଦରେ ସେବା
1: କରନ୍ତି।
0: ଏଇଭଳି ଆଜ୍ଞା ଆପଣ ଦେଖିବେ ବାଳୀର ପ୍ରେମପୂର୍ଣ୍ଣ କଥାରେ ଇଏ ଯୋଉ ସୁନ୍ଦରୀ ଝିଅ ବେଙ୍ଗବତୀର ମନ ଭଳିଗଲା ପଣ୍ଡିତ ମଣ୍ଡଳୀ। ପ୍ରେମ ଗୋଟାଏ ଏଭଳିଆ ଜିନିଷ ତା ଦ୍ୱାରା ଯିଏ ଥରେ ପାଦ ଦିଏ ତା ପାଦ ଆଉ ପଛକୁ ଫେରେ
1: ନା।
0: ପ୍ରେମ କେମିତିକା ଜିନିଷ ଆପଣ ମାନଙ୍କର ନାରୀ କବି ହେଲେ ବିଦ୍ୟୁତ ପ୍ରଭା ଦେବୀ ପ୍ରେମ।

ସ୍ତ୍ରୀ କହିଲେ ପ୍ରେମ ହଉଛି ଏକ ଉଛୁଳା ନୁହେଁ, ସିଏ ଯେତେବେଳେ ଉଛୁଳିବ କିଛି ବନ୍ଧମାଳା ଆଜ୍ଞା ମାନିବ ନା। ଯାହା ହଉ ଏମିତିକା ବାଳୀର ପ୍ରେମ ପୂର୍ଣ୍ଣ କଥାରେ ଇଏ ଯୋଉ ବେଙ୍ଗବତୀ ଆଉ ବାଳୀ ଏବଂ ବେଙ୍ଗବତୀ ଉଭୟଙ୍କର ମନ ଦିଆନିଆ ହେଲା। ସଙ୍ଗେ ସଙ୍ଗେ ଉଭୟ ଉଭୟକୁ ଆଜ୍ଞା ବୈବାହିକ ସମ୍ବନ୍ଧରେ ଆବଦ୍ଧ କରିବା ପାଇଁ କଥା ଦେଇକରି ଆନନ୍ଦ ମନରେ ସେଇ ଯୋଉ ନିର୍ଜନ ଉପବନରେ ଶୃଙ୍ଗାର ରସରେ ନିମଜ୍ଜିତ ହେଲେ। କଥା ଏମିତି ରହିଛି କିନ୍ତୁ ଆଜ୍ଞା ଦେଖନ୍ତୁ, କେହି କେହି କୁହନ୍ତି ଚୋରି ବିଦ୍ୟା ତ ଆଦୌ ଭଲ ନୁହଁ, କିନ୍ତୁ ନେଇ ଆଣି ଥୋଇ ପାଇଲେ ଚୋରି ବିଦ୍ୟା ଭଲ। ଆଚ୍ଛା କେମିତିକା କଥା, ଯଦାତି ବିମଳା କାବ୍ୟ, କବି ହେଲେ ରାଧାନାଥ, ମଧୁର ଯେମନ୍ତ।

ଦେଖିବେ ପ୍ରୀତିଟା ପ୍ରେମଟା ଯେଡେ ମିଠା ସେତିକି ଖଟା। ତେଣୁ କରି ଏ କଥାଟା ଆସ୍ତେ ଆସ୍ତେ ବାଳି ପ୍ରେମରେ ପଡି ଝିଅଟି ଆଜ୍ଞା ଅନ୍ତଃସତ୍ତ୍ୱ ହେବାକୁ ଲାଗିଲା। ଏ କଥା ଏଇଠି ଅଛି ଦୈବାତ ଦିନକର ଘଟଣା। ଏ ରକ୍ଷକ।

ପଣ୍ଡିତ ମଣ୍ଡଳୀ, ଏଇ ଯୋଉ ଲଙ୍କାର ଇସ ଯିଏ ରାବଣ ଦିନେ ବୁଲି ବୁଲି ଆସୁ ଆସୁ ସେ କନ୍ୟାକୁ ଉପବନରେ ଭେଟିଲା, ଏଡେ ସୁନ୍ଦରୀ ଝିଅଟି ଏଠି ଅଛି, ମୁଁ ଯଦି ୟାକୁ ମନହାନି କରିପାରିବି ତାହେଲେ ନିଶ୍ଚିତ ଭାବରେ ମୋ ଲଙ୍କାପୁରର ଶୋଭା ଦ୍ୱିଗୁଣିତ ଭାବରେ ବଢିଯିବ। ଏଇ କଥା ଚିନ୍ତା କରି ଏ ଲଙ୍କାର ରାବଣ ସେ କନ୍ୟା ପାଖରେ ପ୍ରଣୟ ପ୍ରାର୍ଥୀ ହେଉଛି, ଯେତେ ବୁଝେଇଲେ ମଧ୍ୟ ସେ ରାବଣ କଥାରେ ଆଜ୍ଞା ପଡୁନାହିଁ। ତାର କାରଣ କଣ, କାହିଁ ଏହା କଥା ଶୁଣୁନି? ଏଥିପାଇଁ

ଆପଣ ଯେତେ ପ୍ରକାର କହିଲେ ମଧ୍ୟ ତା କଥା ଶୁଣୁନି, ଯେହେତୁ କି ସେ ବାଳି ପ୍ରେମରେ ପଡିଯାଇଛି। ଯାହା ହଉ, ପଣ୍ଡିତ ମଣ୍ଡଳୀ ଦିନେ ରାବଣ ବିଚାର କଲା ଋଷିଙ୍କୁ କନିଆ ମାଗିବି। ଋଷି ଥିବା ଅବସ୍ଥାରେ ରାବଣ ପହଞ୍ଚିଲା, ଦୁଇ ହାତକୁ ଯୋଡ଼ି କହିଲା, ହେ ମୁନି ପୁଙ୍ଗବ, ମୋତେ ଆପଣଙ୍କର କନିଆକୁ ପ୍ରଦାନ କରନ୍ତୁ। ମୁଁ ଯଦି ଆପଣଙ୍କ କନିଆକୁ ପାଇବି, ଲଙ୍କାର ସାମ୍ରାଜ୍ୟ ଆପଣଙ୍କର କନିଆ ହେବ। କିନ୍ତୁ ଆଜ୍ଞା, ଋଷି ସେଦିନ କିଛି କହିଲେନି, ନିରୁତ୍ତର ରହିଲେ। କହିଲେ କନିଆ ବର୍ତ୍ତମାନ ଯୌବନ ଅବସ୍ଥାରେ ସ୍ୱାଧୀନ, ତେଣୁ ସିଏ ଯାହାକୁ ଇଚ୍ଛା କରିବ ତାହାକୁ ହିଁ ପତି ରୂପରେ ବରଣ କରିବ। ଏତିକି କୁହନ୍ତେ ରାବଣ ଯାଇକରି ପହଞ୍ଚିଲା ସେ କନିଆ ନିକଟରେ। ସଙ୍ଗେ ସଙ୍ଗେ କଲା କଣ, ଡାକିଲା, କହିଲା, ଗୋ ସୁନ୍ଦରୀ, ମୁଁ ହେଉଛି ଲଙ୍କାର ଅଧିପତି ରାବଣ, ତୁମେ ମୋ ସହିତ ଆସ, ନିଶ୍ଚିତ ଭାବରେ ମୋର ପାଟରାଡି ହେବ। ହେ ଗୁଣିଗିଆରେ ବିବେକ ମହୋଦୟ, ଆପଣ ବିଚାର କରିବେ, ସେଦିନ ଯେତେବେଳେ ଇଏ କଥା ଶୁଣିଲେ, କିଏ ଶୁଣିଲା ସେ କନିଆ? ଆଜ୍ଞା, କନିଆ କିଛି ଉତ୍ତର ଦେଉନାହିଁ। ରାବଣ ବହୁତ କହିଲା, କହିଲା ମୋର 33 କୋଟି ଦେବତା ସେବା କରୁଛନ୍ତି, ଆଉ ଇନ୍ଦ୍ର ମତେ ମାଳା ଗୁନ୍ଥି କରି ଦଉଛି, ଆଉ ଅଗ୍ନି ମୋ ଘରେ ପାକ ସିଦ୍ଧ କରୁଛି, ତେଣୁ କରି ତୋର କିଛି ଅସୁବିଧା ହବନି। ଯେତେ କହିଲେ ମଧ୍ୟ ସେ ଶୁଣୁନି। ରାବଣ କହିଲା, ଋଷି ଆଶ୍ରମରେ କିଏ ଅଛି? ସେଦିନ ଆଜ୍ଞା, ସେଇ ଯୋଉ କନିଆ ବେଙ୍ଗବତୀର ବାମ ହସ୍ତକୁ ଧରି ରାବଣ ଟାଣି ଟାଣି ଆଣୁଛି ଆଜ୍ଞା ଆଶ୍ରମ ଭିତରୁ। ଏତିକି ବେଳେ ବାଳି ଯାଇକରି ପହଞ୍ଚିଲା, ଦେଖିଲା, କହିଲା, କିରେ ଇଏ ରାକ୍ଷସଟା ଆଦୌ ଭଲ ନୁହଁ, ମୋ ଭାବି ପତ୍ନୀ ମୋ ଆଗରୁ ଛଡେଇ ନେଇଯିବ। ସଙ୍ଗେ ସଙ୍ଗେ ଦେଖି ପରିସ୍ଥିତି କିସ୍କିନ୍ଦି ଆଦିପତି।

ଝିଅଟି ବିଚାର କଲା ମୁଁ ତ ସ୍ୱେଚ୍ଛାଚାରିଣୀ ହେଇ ମୋ ପିତା କଥା ମାନିନି ମୋ ମନ ଇଚ୍ଛା କାମ କରିଛି ଜାଣିକି ଯାହା ଭାଗ୍ୟରେ ଘଟିବ ଏଇଭଳି କହିକରି ସଙ୍ଗେ ସଙ୍ଗେ ଆଜ୍ଞା ଛିଡା ହେଇଛି ଇଏ ଦୁହେଁ ବଳବନ୍ତ ବାଳା ବେନିୟତ ଧରି କରନ୍ତେ କଟାଳ।

ଦୁଇ ଜଣ ଯାକ ଏମିତି ସେ କନ୍ୟାକୁ ନେବେ ବୋଲି ଯେତେବେଳେ ଆଜ୍ଞା ଭିଡି ଦେଇଛନ୍ତି, ମଝିରୁ କନ୍ୟା ଦିଫାଳ ହେଇଗଲା, ଗର୍ଭ ସେତେବେଳକୁ ପୂର୍ଣ୍ଣାଙ୍ଗ ହେଇଛି, ସଙ୍ଗେ ସଙ୍ଗେ ପୁତ୍ରଟି ଆଜ୍ଞା ଜନ୍ମ ହେଇ ତଳେ ପଡି କାନ୍ଦିବାକୁ ଲାଗିଲା। ସେ ପୁଅଟିଏ ବାଳି ସଙ୍ଗେ ସଙ୍ଗେ ଇଏ ଶବକୁ ଫିଙ୍ଗି ଦେଇ ସେଇ ପୁଅଟିକୁ କୋଳରେ ଧରି ଋଷିଙ୍କୁ କହିଲା, ଋଷି ଆକୁ ଆଶୀର୍ବାଦ କରନ୍ତୁ, ସେଠୁ କର ପ୍ରଥା ନ କରିଲେ କଲ୍ୟାଣ କୁମାର ହେଉ ବୋଲି ଇଛ। ଇଏ ମୃତ୍ୟୁ ଶଙ୍କା ନାହିଁ, ବାମାତା ଭାବ ନେଇ ଅଙ୍ଗଦ ନାମ ଖ୍ୟାତ। ଋଷି ଆଶୀର୍ବାଦ କଲେ, କହିଲେ ଯିଏ ପୁଅର ମୃତ୍ୟୁ ଭୟ ରହିବ ନାହିଁ, ଅଙ୍ଗରୁ ଜନ୍ମ ହେଇଥିବାରୁ ଏହା ନାମ ଅଙ୍ଗଦ ଦିଆଗଲା। ସମ୍ମାନୀୟ ପଣ୍ଡିତ ମଣ୍ଡଳୀ, ବାଳି ସେ ପୁଅକୁ ନେଇ ତା ରାଜ୍ୟକୁ ଚାଲିଗଲା। ରାବଣ ବୁଝି

0: ବିବୁଧ ମଣ୍ଡଳୀ ମୋର
1: ଧନ ମାରିଲେ
0: ଇଏ କଥାକୁ ବିଚାର କର
1: ଧନ ମାରିଲେ।
0: ସମ୍ମାନୀୟ ପଣ୍ଡିତ ମଣ୍ଡଳୀ ଆଜ୍ଞା, ଇଏ ବାଳିତା ବାଟରେ ଚାଲିଗଲା ରାବଣ, କାନ୍ଦିଲା କହିଲା ଋଷି ପୁଙ୍ଗବ ମତେ ଇଏ କନ୍ୟାକୁ କେମିତି ବଞ୍ଚେଇକରି ଦିଅନ୍ତି, କହିଲେ ମୁଁ ୟାକୁ ଛୁଇଁବିନି କି ତମ ଦ୍ଵାରା ହବନି, ଆଉ ଅନ୍ୟ ଜଣକୁ ଡାକ। ସେଇଠୁ ମୟଦାନ ବାସୀ କରି ପହଞ୍ଚିଲେ।

ମୟଦାନବ ସେ ଯେଉଁ ଦୁଇ ଫାଳ ଶବକୁ ଏକତ୍ରିତ କରି କୋଳରେ ଧରି ବସିଥିଲେ, ଋଷି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପଢି ସେ ଯେଉଁ କନ୍ୟାକୁ ଜୀବନ୍ତ କରାଇଦେଲେ, କହିଲେ ଆଉ ଗୋଟିଏ କଥା, ମୋ ନାଁ ହଉଛି ମନ୍ଦ ଏବଂ ଇଏ ମୋ ସାନ ଭାଇ ନାଁ ହଉଛି ଉଦର, ଆମ ମନ୍ଦ ଉଦର ନାମକୁ ମିଶାଇ କରି ଏ କନ୍ୟାର ନାମ ମନ୍ଦୋଦରୀ ହେଉ। वैदिक नीति रे मरा बड़।

ଶୁଣିଲେ ପାଲା ପରିବେଷଣ କଲେ ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ ସାଥୀମାନେ ହେଲେ ପ୍ରକାଶ ସେନାପତି, ଫକୀର ବେହେରା, ଗଣେଶ ଭୁଜବଲ ଏବଂ ଗିରିଧାରୀ ମାଝୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 କିଲୋହର୍ଟ୍ଜ ଯୋଗେ। ଆମରି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ କଥାଚିତ୍ର ଆଇ ମିଲନ କି ରାତ। ଏହି କଥାଚିତ୍ରର ଶୀର୍ଷକ ଗୀତଟି ଶୁଣିବାକୁ ଇଚ୍ଛା ପ୍ରକାଶ କରି ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାହି କେରେଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ। ତେବେ ବିଶ୍ୱଭୂଷଣ ବାବୁ, ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ କଥାଚିତ୍ର ଜିକ୍ରି ଦୋସ୍ତ ଅନୁରୋଧର ଗୀତଟି ହେଉଛି ମେରେ ଦେଶ ମେ ଚାଲି ପବନ ପୂର୍ବାଇ, ଯେଉଁ ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ମଙ୍ଗଳା ବଜାର ନୂଆପାଟଣା ତିଗିରିଆ କଟକରୁ ଲିଜାରାଣୀ, କଲ୍ୟାଣୀ, ରଶ୍ମି, ସୁରେଶ, ମାମି ଏବଂ ଲତା ଖୁଣ୍ଟିଆ। ତେବେ ସେହି ଗୀତଟିକୁ ଡେଡିକେଟ୍ କରିଛନ୍ତି ବାସନ୍ତୀ, ଦିବ୍ୟଚନ୍ଦନ, ବିଶ୍ୱରଞ୍ଜନ, ଲକ୍ଷ୍ମୀପ୍ରିୟା, ରୋଜାଲିନ୍, ସମସ୍ତ ଶ୍ରୋତାଙ୍କୁ ଏବଂ ମୋତେ ମଧ୍ୟ ଡେଡିକେଟ୍ କରିଛନ୍ତି। ତେଣୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ସିଡିଏ ସେକ୍ଟର 7 କଟକରୁ। ପଠାଇଛନ୍ତି ପ୍ରେମଜୀ ଭାଇ, ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର କହନା ପ୍ୟାରେର ଏକ ପଲ୍କା ଚିନା ଗୀତଟି, ଯେଉଁ ଗୀତଟିକୁ କଣ୍ଠଦାନ କରିଛନ୍ତି ଲକି ଅଲି। ତେବେ ପ୍ରେମଜୀ ଭାଇ, ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ଦିୱାନା କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବିନୋଦ ରାଠୋର। ଅନୁରୋଧକାରୀ ଶ୍ରୋତା ହେଲେ ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, କୁନି, ଲିଟୁନି ଏବଂ ବାପାବୋ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ସୌରୀ ମାନସିଂହପୁର ବହୁଗ୍ରାମ କଟକରୁ। ପଠାଇଛନ୍ତି ବିଜୟ କୁମାର ଦାସ ଏବଂ ସସ୍ମିତା ଦାସ। ତେବେ ଆପଣ ଲେଖିଛନ୍ତି, ଆମର ଏହି କାର୍ଯ୍ୟକ୍ରମ ଆପଣ ନିୟମିତ ଶୁଣୁଛନ୍ତି ଏବଂ ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି। ତେବେ ଶ୍ରୋତାବନ୍ଧୁ, ଆପଣଙ୍କୁ ଆମର ଏହି କାର୍ଯ୍ୟକ୍ରମ ଭଲ ଲାଗୁଥିବାରୁ ଅନେକ ଅନେକ ଧନ୍ୟବାଦ। ତେବେ ଏମିତି ନିୟମିତ ଶୁଣୁଥାନ୍ତୁ ଏବଂ ଢେର ସାରା ଭଲ ପାଇବା ଦେଉଥାନ୍ତୁ। ତେବେ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହେଲୋ ବ୍ରଦର କଥା ଚିତ୍ରର ତେରି ଚୁନରିଆ ଗୀତଟି, ଯେଉଁ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନରସିଂହପୁର କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସମୀର ଖଟୁଆ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଚିତ୍ତରଞ୍ଜନ ଜେନା ଗାଇଥିବା ଅନୁରାଗ କଥାଚିତ୍ରର ଗୀତ ପ୍ରିୟା ବିନା ଛୁରେ ଖାଲି ପ୍ରୀତି ବିନା ଛୁରେ ଖାଲି ଗୀତଟି। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ସଦାବନ୍ଧୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସଏମଏସଟି ପଠାଇଛନ୍ତି ସୋନିଆ ପୃଷ୍ଟି କଟକରୁ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଦିଲ୍ ହେ ତୁମାରା କଥାଚିତ୍ରର ଏହି ସୁନ୍ଦର ଗୀତଟି ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି ଏବଂ ସୋନୁ ନିଗମ।

କାର୍ଯ୍ୟକ୍ରମର ଶେଷ ଗୀତ ସୌତୁଣୀ କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ଭୁବନେଶ୍ୱରୀ ମିଶ୍ର। ଅନୁରୋଧକାରୀ ଶ୍ରୋତା ହେଲେ କଣ୍ଟୋଲ ଆଠଗଡ଼ରୁ କୈଳାଶ ବେହେରା ଏବଂ କାମିନୀ ବେହେରା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ଆଜି ଏଥିରେ ଶୁଣନ୍ତୁ କାବେରୀ କଥାଚିତ୍ରର ଗୀତ। ପ୍ରଥମେ ଗାଇଛନ୍ତି ଅନୁରାଧା ପୋଡ଼ୱାଲ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଅଗର ତୁମ୍ ନା ହୋତେ ରହି ସୁନ୍ଦର ଗୀତଟି ଗାଇଛନ୍ତି କିଶୋର କୁମାର।